ଆଜିର ଅନୁଚିନ୍ତା ସୂର୍ଯ୍ୟର ସ୍ୱଭାବ ପ୍ରକାଶ ଦେବା, ଚନ୍ଦ୍ରର ସ୍ୱଭାବ ଶୀତଳତା ପ୍ରଦାନ, ମାଆର ସ୍ୱଭାବ ପିଲାମାନଙ୍କର ପାଳନ ପୋଷଣ, ସେହିପରି ହିଁ ଭଗବାନ ଓ ଭଗବତ ପ୍ରାପ୍ତ ମହାପୁରୁଷମାନଙ୍କର ସ୍ୱଭାବ ହେଉଛି ଅନ୍ୟର କଲ୍ୟାଣ କରିବା, ସେମାନଙ୍କ ସାନ୍ନିଧ୍ୟପ୍ରାପ୍ତ ବ୍ୟକ୍ତିର ସଦ୍ଗୁଣମାନଙ୍କର ଜାଗରଣ ଓ ପାଳନ ପୋଷଣ କରିବା ସେମାନଙ୍କର ସହଜ ସ୍ୱଭାବ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ହିନ୍ଦ୍ରୀ ସମାଜ।

0: question being the only exception. And that is the end of this news bulletin.
1: ଆରମ୍ଭ କରିଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କୋଟି ଓଡ଼ିଆର ମୌଡ଼ମଣି ଜଗତର ନାଥ ଜଗନ୍ନାଥ, ସେ କେବଳ ଓଡ଼ିଶାର ହୃଦୟର ସ୍ପନ୍ଦନ, ଅତି ଆପଣାର ଅତି ପ୍ରିୟ ତା ନୁହେଁ, ସେ ସମଗ୍ର ବିଶ୍ୱବ୍ୟାପ୍ତ। ସେ ବିଶ୍ୱବନ୍ଦନୀୟ, ବରେଣ୍ୟ, ସାରବିଶ୍ୱର କୋଣ ଅନୁକୋଣରେ ତାଙ୍କ ମନ୍ଦିର ଗଢ଼ି ଉଠିଛି। ସୁଦୂର ଆମେରିକାରୁ ମରିସସ୍ ଯାଏ, ୟୁରୋପରୁ ଏସିଆ ଯାଏ ତାଙ୍କର ଭବ୍ୟ ମନ୍ଦିର। ସେ ଲୀଳାମୟ ଲୀଳା ପୁରୁଷ, ତାଙ୍କ ଲୀଳାବିଳାସରେ ଭକ୍ତ ମୁଗ୍ଧ। ଜଗନ୍ନାଥଜୀ ଅନନ୍ତ, ଅଚ୍ୟୁତ, ଅବ୍ୟକ୍ତ, ଅକ୍ଷୟ, ଅବର୍ଣ୍ଣନୀୟ, ଅନୁପମ, ଅମୃତମୟ, ଅତୁଳନୀୟ, ଅନିର୍ବଚନୀୟ। ଅନ୍ତର୍ଯ୍ୟାମୀ ହେଲେ ମଧ୍ୟ ସେ ପ୍ରତି ଓଡ଼ିଆର ଅନ୍ତରଙ୍ଗ। ସେହି ବିଶ୍ୱବ୍ୟାପୀଙ୍କ ଅଦୃଶ୍ୟ ପାଦପଦ୍ମରେ ଆଜିର ବନ୍ଦନ କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟି ସଙ୍ଗୀତା ଗୋସ୍ୱାଇଙ୍କ କଣ୍ଠରେ ପୁରାତନ ରଚନାରୁ।

କିଛି ବର୍ଷ ତଳର କଥା, ଜଣେ ପୁରୁଣା ବନ୍ଧୁଙ୍କ ସହ ଦେଖା ହେଲା। କହିଲେ, ସହରକୁ ନୂଆ ବଦଳି ହୋଇକି ଆସିଛି, ଆ ଘରୁ ବୁଲିକି ଆସିବା। ଏଇ ପାଖରେ ତ ଭଡ଼ା ନେଇଛି। କହିଲି, ଚାଲ ତାପରେ ବଜାର ଦେଇ ଆସିବି। ବନ୍ଧୁ ଘର ଡ୍ରଇଂ ରୁମ୍ରେ ବସିବା ସମୟରେ ଛୋଟ ଝିଅଟିଏ ପଶି ଆସିଲା। ବୟସ 3 ବର୍ଷ ହେବ, ଏବେ ଏବେ ସ୍କୁଲ ଯାଉଛି, ସବୁ ଶିଖିଗଲାଣି। ବା ବା ବ୍ଲାକ୍ ସିପ୍, ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍, ବନ୍ଧୁ ଜଣକ କହିଲେ। ଭାବିଲି, ବୟସ ତ ହେଇନି, ସ୍କୁଲ କେମିତି ଗଲା। ତାପରେ ଚିନ୍ତା କଲି, ବର୍ତ୍ତମାନର ଶିକ୍ଷା ପଦ୍ଧତିରେ ସାନ ସାନ ଛୁଆଙ୍କୁ ମଧ୍ୟ ନେଉଛନ୍ତି, କ୍ୟାଚ୍ ଦେମ୍ ୟଙ୍ଗର ଯୁଗ ପରା। ବନ୍ଧୁ ଝିଅକୁ ଡାକିଲେ, କହିଲେ, ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍ ଗୀତଟି ଗା ମା, ଅଙ୍କଲ ଆସିଛନ୍ତି। ଝିଅଟି ଖନେଇ ଖନେଇ ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ 2 ଥର କହିଲା ପରେ ଆଉ କିଛି ଗାଇପାରିଲା ନାହିଁ। ବନ୍ଧୁଙ୍କ ବାରମ୍ବାର କହିବା ସତ୍ତ୍ୱେ ଝିଅଟି ମନେ ପକାଇ ପାରିଲା ନାହିଁ। ବନ୍ଧୁ ଜଣକ ରାଗି ଯାଉଥାନ୍ତି, ହେଲେ ମୁଁ ଥିବାରୁ ଚୁପଚାପ ସବୁ ସହି ଯାଉଥାନ୍ତି। କିଛି ସମୟ ପରେ ମୁଁ ବାହାରି ଆସିଲି, ହେଲେ ଦୂରରୁ ଶୁଣିପାରୁଥିଲି ବନ୍ଧୁଙ୍କ ଝିଅକୁ ଗାଳି ଦେବା। ଆଜି ତୁ ମୋ ଇଜ୍ଜତ ମାଟିରେ ମିଶାଇ ଦେଲୁ। କେଡ଼େ ସରାଗରେ ବନ୍ଧୁଙ୍କୁ ଘରକୁ ଡାକିଥିଲି, କ'ଣ ଭାବିଥିବେ। ତାପରେ ସାନ ଝିଅଟିକୁ ଚାପୁଡ଼ା ମାରିବା ମଧ୍ୟ ଶୁଣିଲି। କିନ୍ତୁ ପ୍ରକୃତରେ ବନ୍ଧୁ ଯେଉଁ ଇଜ୍ଜତ ମାଟିରେ ମିଶିବା କଥା କହୁଥିଲେ, ମୁଁ ସେଥିପ୍ରତି ଆଦୌ ଗୁରୁତ୍ୱ ଦେଇନଥିଲି। ନିଜେ ବନ୍ଧୁ ଜଣକ 3 ବର୍ଷ ବୟସରେ ସ୍କୁଲ ଯାଇଥିଲେ କି? ତାଙ୍କ ଝିଅ ବୟସରେ ଇଂରାଜୀ କବିତା ଆବୃତ୍ତି କରିପାରୁଥିଲେ କି? କେଉଁ ସ୍କୁଲରେ ଏବଂ 7 ବର୍ଷ ବୟସରେ ପାଠପଢ଼ା ଆରମ୍ଭ କରି ଆଜି ସେ ଜଣେ ଉଚ୍ଚପଦସ୍ଥ ଅଧିକାରୀ ହୋଇପାରିଛନ୍ତି? ଏଇ 20-30 ବର୍ଷ ଭିତରେ ପରିସ୍ଥିତି ଏତେ ବଦଳି ଯାଇଛି ଯେ 3 ବର୍ଷ ବୟସରେ ପାଠପଢ଼ା ଆରମ୍ଭ ଜରୁରୀ ହୋଇପଡ଼ିଛି। ପ୍ରକୃତ କଥା ହେଉଛି, ମା ବାପାମାନେ, ଅଭିଭାବକମାନେ ଆବଶ୍ୟକତା ଠାରୁ ଅଧିକ ସଚେତନ ହୋଇପଡ଼ିଛନ୍ତି, ଅଧିକ ଦାୟିତ୍ୱବାନ ହୋଇପଡ଼ିଛନ୍ତି। ଫଳରେ ମଣିଷ ପାଇଁ ଏକାନ୍ତ ଜରୁରୀ ଶିକ୍ଷା ଆଜି ବ୍ୟବସାୟରେ ପରିଣତ ହେବାକୁ ବସିଲାଣି। ବଡ଼ ବଡ଼ ସହର କ'ଣ, ଛୋଟ ଛୋଟ ସହରମାନଙ୍କରେ ମଧ୍ୟ ପବ୍ଲିକ୍ ସ୍କୁଲ ଆଉ କୋଚିଂ ଇନଷ୍ଟିଚ୍ୟୁଟ୍ ଘରେ ଘରେ ଦେଖିବାକୁ ମିଳୁଛି। ସମୟ ପରିବର୍ତ୍ତନଶୀଳ, ଏହାର ଅର୍ଥ ନୁହେଁ ଯେ ଆମେ ସମୟ ନାଁରେ ସ୍ୱାର୍ଥପର ହୋଇଉଠିବା। ଆମେ ଭାବିବା ଉଚିତ ଯେ 3 ବର୍ଷ ବୟସରେ ଜଣେ ଛୁଆ କ'ଣ କରିବା ଉଚିତ, ତାର ଶାରୀରିକ ଓ ମାନସିକ ସ୍ତର କେତେ ରହିଛି, 7 ବର୍ଷ ବୟସରେ ସେ କୌଣସି ଜିନିଷ ଗ୍ରହଣ କରିବାର ଅବସ୍ଥାକୁ ଆସୁଛି। ଏକଥା ସତ ଯେ 20-25 ବର୍ଷ ଆଗରୁ ଟିଭି ନଥିଲା, ଇଣ୍ଟରନେଟ୍ ନଥିଲା, ଫଳରେ ସେ ସମୟର ପିଲା ବର୍ତ୍ତମାନର ପିଲାଙ୍କ ଭଳିଆ ଏତେଟା ସ୍ମାର୍ଟ ନଥିଲେ। ତା ସହିତ ଏକଥା ବି ସତ ଯେ ଆମେ ବସ୍ତୁବାଦୀ ହୋଇପଡ଼ିଛୁ, ପିଲାଙ୍କୁ ପାଠପଢ଼ାରେ ଅହେତୁକ ତାଗିଦ କରୁଛୁ, ଦିନସାରା ରାତିସାରା ପଢ଼ିବା ପାଇଁ କହୁଛୁ, ଅତିଥି ଆସିଲେ କହୁଛୁ, ସାନ ପୁଅ ଭୁବନେଶ୍ୱରରେ ଅମୁକ କଲେଜରେ ଇଞ୍ଜିନିୟରିଂ ପଢ଼ୁଛି, ଆଉ ଝିଅ ପୁନେରେ ମ୍ୟାନେଜମେଣ୍ଟ କରୁଛି। ବଡ଼ ପୁଅ ଇଞ୍ଜିନିୟରିଂ ପାସ୍ କଲାପରେ

0: ବାଙ୍ଗାଲୋରରେ କମ୍ପାନୀରେ ଭଲ ଚାକିରି କରୁଛି, ସତେ ଯେମିତି ଜଣେ ଜାଣିଶୁଣି ଖରାପ ଚାକିରି କରେ। ଏଥିରେ ହିଁ ଆମର ଆନନ୍ଦ। ଆମେ ଯଦି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ହୋଇପାରିଲେ ନାହିଁ, ସେମାନଙ୍କ ହାକିମି ଆଉ ସାହେବି ଦେଖି ଦେଖି ଆମର ବୋଧହୁଏ ଈର୍ଷା ହେଉଛି। ସେଥିପାଇଁ ପୁଅକୁ ବାଧ୍ୟ କରୁଛୁ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ। ଏକଥା ଆମେ ଜାଣିବା ପାଇଁ ଚେଷ୍ଟା ମଧ୍ୟ କରୁନୁ କି ପୁଅ ଜଣେ ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ଚାହୁଁଛି। ପୁଅ ଯଦି ଖେଳୁଛି, ନାଟକ କରୁଛି, ଗୀତ ଗାଉଛି, ତାକୁ ମନା କରୁଛୁ। ଆମର ଏ ଉଚ୍ଚ ଅଭିଳାଷ ଯୋଗୁଁ ଶିକ୍ଷା ବ୍ୟବସାୟରେ ପରିଣତ ହେଲାଣି। ପବ୍ଲିକ୍ ସ୍କୁଲ, କଲେଜ, ୟୁନିଭର୍ସିଟି ଉଚ୍ଚ ନମ୍ବର ତ ଦେଉଛନ୍ତି, କିନ୍ତୁ ଏହାଦ୍ୱାରା ଶିକ୍ଷାର ଅବସ୍ଥା କେତେ ଊର୍ଦ୍ଧ୍ୱଗାମୀ ତାହା ସଭିଏ ଜାଣନ୍ତି। ଦିନକୁ ଦିନ ଜନସଂଖ୍ୟା ବଢ଼ୁଛି, ସମସ୍ୟା ବଢ଼ୁଛି, ତା ସହିତ ବ୍ୟବସ୍ଥାର ଆଧୁନିକୀକରଣ ଘଟୁଛି। ଆଜିଠୁ 40-50 ବର୍ଷ ପରେ ନିଯୁକ୍ତି ବଜାରର କ'ଣ ଅବସ୍ଥା ହେବ?
1: ପ୍ରଚାର କରିଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ବାଦଲ କୁମାର ଆଚାର୍ଯ୍ୟ ଏବଂ ରାମହରି ଦାସ।

ପୁରୁର ବା ଶେଷ ପର୍ଯ୍ୟନ୍ତ ବୁଝିଛନ୍ତି ଆତ୍ମାରାମ ଭଗବାନ ଈଶ୍ୱରଙ୍କ ଭିନ୍ନ ଦେହଜୀବୀ ଅପହୃତ ଚିତ୍ତ ବ୍ୟକ୍ତିକୁ ଆଉ କେହି ଉଦ୍ଧାର କରିପାରନ୍ତି ନାହିଁ। ଏହାପରେ ପୁରୁରବା ବିଷୟ ଭୋଗ ବର୍ଜନ କରି ଶ୍ରୀହରିଙ୍କ ଶରଣାପନ୍ନ ହୋଇ ପୃଥିବୀରେ ବିଚରଣ କରିବାକୁ ଲାଗିଲେ। ଅତଏବ ମଣିଷର ସାଧୁସଙ୍ଗ ପ୍ରୟୋଜନ। ଯେଉଁମାନେ ପ୍ରଶାନ୍ତ ସମଦର୍ଶୀ ମମତା ଶୂନ୍ୟ ଅହଙ୍କାର ବିହୀନ ସୁଖ ଦୁଃଖାଦି ଦ୍ୱନ୍ଦ୍ୱରହିତ ଓ ନିଃସଙ୍ଗ ସେମାନେ ସାଧୁ। ଯିଏ ତାଙ୍କର ଶରଣାଗତ ହୁଏ ତାହାର ଅଜ୍ଞାନ ଭଗବତ ବିମୁଖତା ରୂପ ଜଡ଼ତା ଓ ଜନ୍ମ ମୃତ୍ୟୁ ଭୟ ତିରୋହିତ ହୁଏ।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପରେ ମହାପ୍ରଭୁମାନଙ୍କର ସନ୍ଧ୍ୟା ଧୂପ ନୀତି ସର୍ବା ଋତୁରୁ ପହଣ୍ଡି ବିଜେ ମୂଲ ହେବା। ପହଲା ମଦନ ମୋହନ ରାମ ଆର୍ କୃଷ୍ଣ ବିଜେ କରବାର ଋତୁରୁ ସୁଦର୍ଶନ ମହାପୁରୁ ଆଡ଼ପ ମଣ୍ଡପକେ ଯିବେ। ଏତା ଋତୁରୁ ଗୋଟିଏ ପହଣ୍ଡି ଥି ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଆର୍ ଶେଷେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକେ ବିଜେ କରବେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଧାରି ଯାଇଥିବା ନୀତିକାନ୍ତି ଅନୁସାରେ ତିନି ରଥ ଥି ଆଜି ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଶେଷ ହେବାର ଋତୁରୁ ମୈଲମ ତଡ଼ପ ଲାଗି ଅବକାଶ ବେଶ ଶେଷ ଗୋପାଳ ବଲ୍ଲଭ ସକାଳ ଧୂପ ଆର୍ ମଧ୍ୟାହ୍ନ ଧୂପ ନୀତି କରାଯିବା। ଇତା ଋତୁରୁ ଉପରବେଲା ମହାପ୍ରଭୁମାନଙ୍କର ସନ୍ଧ୍ୟା ଧୂପ ଆର୍ ସନ୍ଧ୍ୟା ଆଳତୀ ସର୍ବାର ଋତୁରୁ ପହଣ୍ଡି ଲାଗି ରଥମାନଙ୍କେ ଚାରମାଳ ବନ୍ଧାଯିବା। ଏଥିର୍ଲାଗି ପ୍ରଶାସନ ତରଫରୁ ସବୁ ପ୍ରକାରର ତୟାରି କରାଯାଇଛି। ସିଆଡ଼େ ରଥ ଉପରେ ମହାପ୍ରଭୁମାନଙ୍କୁ ଦର୍ଶନ କରବାର୍ ଲାଗି ଭକ୍ତମାନଙ୍କର ଜବର ଭିଡ଼ ହେଇଛି। ଭୁବନେଶ୍ୱର ଆଡ଼ୁ ବହୁତଟି ଗାଡ଼ି ଯାଉଥିବାରୁ ରାସ୍ତା ପୁରା ଜାମ୍ ହୋଇଯାଇଛି। ମାଳତୀ ପାଟପୁର ପାଖେ ପାଖାପାଖି ଦେଢ଼ ଘଣ୍ଟା ଅଟକିବାରକେ ପଡ଼ୁଛି। ସେଥିର୍ଲାଗି ପୁରୀ ଆସିବାର ଆଗରୁ ସବୁ ପ୍ରକାର ପ୍ରସ୍ତୁତି କରିକି ଆସିବାରକେ ପ୍ରଶାସନ ତରଫରୁ ସତର୍କ କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆଗନୁ ଆଇବା କାଲ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ନେତାମାନଙ୍କର ବୈଠକ ଡାକିଛନ୍। ବୈଠକ ଥି ସରକାର ସଂସଦର ଦୁଇ ଗୃହକେ ଠିକ୍ ଭାବେ ପରିଚାଳନା କରବାରଟାକେ ସୁନିଶ୍ଚିତ କରବାର୍ ଲାଗି ସବୁ ରାଜନୈତିକ ଦଳର ସହଯୋଗ ମାଗବେ। ଇନୁ ଜନି ଦିଆଯାଇପାରେ ଯେ ଆଇବା ସୋମବାରନୁ ସଂସଦର ମୌସୁମୀ ଅଧିବେଶନ ମୂଲ ହେଇକରି ଅଗଷ୍ଟ 13 ତାରିଖ ତକ୍ ଚାଲବା। ଏ ଅଧିବେଶନ ସମୟାତି କେତେଟା ଜରୁରୀ ବିଧେୟକ ଉପରେ ଆଲୋଚନା ହେବାର ସହିତେ ମଞ୍ଜୁରୀ ବିଲ୍ ମିଳିବାର ସମ୍ଭାବନା ରହିଛି। ରାଜ୍ୟ ନୂଆକରି ଗଠନ ହୋଇଥିବାର 35 ପୌର ସଂସ୍ଥାର ଏନ୍ଏସିର ପୌରାଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ତାଲିକାର ଚିଠା ବିଜ୍ଞପ୍ତି ବାହାରିଛି। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫରୁ ବାହାରିଥିବାର ବିଜ୍ଞପ୍ତି ଅନୁସାରେ 11 ପୌର ସଂସ୍ଥାର ଏନ୍ଏସିର ପୌରାଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାମାନଙ୍କର ଲାଗି ରହିଛି। ସେନ୍ତା 7 ଲେଖା ପଦବୀ ଅନୁସୂଚିତ ଜାତି ଆର୍ ଅନୁସୂଚିତ ମହିଳାମାନଙ୍କର ଲାଗି ସଂରକ୍ଷିତ ରଖାଯିବା। ସେନ୍ତା 4 ଲେଖା ପଦ ଅନୁସୂଚିତ ଜନଜାତି ଆର୍ ମହିଳା ଆର୍ 2 ପଦ ଅଣସଂରକ୍ଷିତ ବର୍ଗର ଲାଗି ସଂରକ୍ଷିତ ରଖବାରକେ ପ୍ରସ୍ତାବ ରହିଛି। ଏହି ଚିଠା ବିଜ୍ଞପ୍ତି ଓଡ଼ିଶାର ଗେଜେଟ୍ ବାରବାର 15

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ ତଡ଼ପ ଲାଗି ଅବକାଶ ଗୋପାଳବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ରଥ ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି ରାତି 9ଟାରେ ଧାଡ଼ି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଗତକାଲି ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅର୍ଥ ନିଗମ ମଧ୍ୟରେ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ପାଇଁ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାରୀ ବେସରକାରୀ ସହଭାଗିତାରେ ପରିବେଶକୁ ସୁଦୃଢ଼ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି, ଲଜିଷ୍ଟିକ୍, ପରିବହନ, ସହରାଞ୍ଚଳ, ଭିତ୍ତିଭୂମି ଆଦି ପ୍ରମୁଖ ପ୍ରାଥମିକ କ୍ଷେତ୍ର ପାଇଁ 2 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 20 ପ୍ରକଳ୍ପକୁ ଚିହ୍ନଟ କରାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ, ନିର୍ବାଚନ ସମ୍ବନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ 2026 ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ଲୋକମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା, ନିର୍ବାଚନରେ ଗଣମାଧ୍ୟମର ଭୂମିକା। ଏହି ସମ୍ମିଳନୀରେ ଓଡ଼ିଶାରୁ 9 ଜଣ ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସଦିକ ଆଲମ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ମୋଟ 94.67% ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରିବାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଆଲମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଆଲମ ପରାମର୍ଶ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧିକୁ ଆସନ୍ତା 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ 50% ଛାଡ଼ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଇଗ୍ନୋ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ

0: ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବର୍ଣ୍ଣରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ରହିଛି ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା।
2: ହୃତ୍ପିଣ୍ଡ ଶରୀରର ଗୋଟିଏ ମୁଖ୍ୟ ଅଙ୍ଗ, ଏହାର ସ୍ପନ୍ଦନ ଓ ବୈଦ୍ୟୁତିକ ଆଲେଖକୁ ଇସିଜି କୁହାଯାଏ। ରୋଗୀକୁ କଷ୍ଟ ନ ଦେଇ ଏହା ଗୋଟିଏ ଆବଶ୍ୟକ ପରୀକ୍ଷା। ହାର୍ଟର ନିୟମିତ ଗତି, ଆକାର, ଏହାର କୋଠରୀ ବ୍ୟବସ୍ଥା, ବିଭିନ୍ନ ଔଷଧର କୁପ୍ରଭାବ ଇତ୍ୟାଦି ଜାଣିବା ପାଇଁ ଏହା ପ୍ରାରମ୍ଭିକ ସ୍ତରରେ ଅବଶ୍ୟମ୍ଭାବୀ। ହାର୍ଟ ଆଟାକ୍ ହେଲେ ହୃତ୍ପିଣ୍ଡର କେଉଁ ସ୍ଥାନର ତନ୍ତୁ ନଷ୍ଟ ହୋଇଛି ଏହାଦ୍ୱାରା ସଠିକ୍ ଜାଣିବେ। ୱିଲିୟମ୍ ଇନ୍ଥୋଭେନ୍, ନେଦରଲ୍ୟାଣ୍ଡର ବୈଜ୍ଞାନିକ, 1901 ଇସିଜି ଉଦ୍ଭାବନ କଲେ। ତାଙ୍କର ଏହି ଅବଦାନ ପାଇଁ 1924 ନୋବେଲ୍ ପ୍ରାଇଜ୍ ମିଳିଥିଲା। ଏହା ଭିତରେ ହୃଦରୋଗ ନିରୂପଣ ପାଇଁ ଅନେକ ଆଧୁନିକ ଯନ୍ତ୍ର ଉପଲବ୍ଧ, ତଥାପି ଇସିଜି ତାହାର ମାନ୍ୟତା ବଜାୟ ରଖିଛି। ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କର ଇସିଜି ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ନାହିଁ। ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ନହେଲେ ଏହି ପରୀକ୍ଷାର ଆବଶ୍ୟକତା ନଥାଏ। ଇସିଜି କରିବା ପାଇଁ କେତେଗୁଡ଼ିଏ ଲକ୍ଷଣକୁ ନେଇ ନିଷ୍ପତ୍ତି କରାଯାଏ। ସେଗୁଡ଼ିକ ହେଉଛି ଛାତିରେ ଯନ୍ତ୍ରଣା, ଏହା ବାମ ହାତ ଓ ବେକକୁ ସମ୍ପ୍ରସାରିତ ହୁଏ। ଫୁସ୍ଫୁସ୍ରେ ରକ୍ତ ଜମାଟ କିମ୍ବା ଆବଦ୍ଧ ପବନ ପାଇଁ ନିଶ୍ୱାସ ନେବାରେ କଷ୍ଟ ହେଲେ ମୁଣ୍ଡ ବୁଲାଇ ରୋଗୀ ଅଚେତ ହୋଇଗଲେ ହୃତ୍ପିଣ୍ଡ ଓ ନାଡ଼ିର ଗତି ପ୍ରଖର ହେଲେ ବାତ ମାରି ଗୋଡ଼ ହାତ ଛାଟିପିଟି ହେଲେ ଛାତିରେ ହାର୍ଟର ସ୍ପନ୍ଦନ ଜଣାଗଲେ ଏହା ସହିତ ନିଶା ଗ୍ରହଣ କରି ଅପରେସନ୍ ହେଉଥିବା ରୋଗୀ ଏବଂ ବିଭିନ୍ନ କାରଣରୁ ସାଂଘାତିକ ରୋଗୀମାନଙ୍କର ଇସିଜି କରିବା ଆବଶ୍ୟକ। ହାର୍ଟର ଗତି ଅତ୍ୟଧିକ ବୃଦ୍ଧି ଘଟିଲେ ବିଭିନ୍ନ ଭାଗରେ ବୈଦ୍ୟୁତିକ ସଞ୍ଚାରଣ ବାଧାପ୍ରାପ୍ତ ହେଲେ ଏହି ପରୀକ୍ଷାର ଆବଶ୍ୟକତା ଥାଏ। ମା ପେଟରେ ଥିବା ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଇସିଜି କରାଯାଏ। ଅସ୍ୱାଭାବିକ ଇସିଜିର ଲକ୍ଷଣ ଗୁଡ଼ିକ ହେଉଛି ହାର୍ଟର କ୍ଷିପ୍ର ଗତି, ରକ୍ତ ପ୍ରବାହ ଅଭାବରୁ ଅକାମୀ ମାଂସପେଶୀ, ରକ୍ତରେ ସୋଡ଼ିୟମ୍ ଓ ପଟାସିୟମର କମ୍ ବେଶୀ ପରିମାଣ, ହାର୍ଟର ଜନ୍ମଗତ ଦୋଷ, ଆକାର ବୃଦ୍ଧି, ଏହାର ଚାରିପାଖରେ ପାଣି ଜମିବା ଓ ମାଂସପେଶୀରେ ପ୍ରଦାହ। ହୃତ୍ପିଣ୍ଡର ଭଲ୍ଭ ଖରାପ ହେଲେ ହାର୍ଟ ଭିତରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ନାହିଁ। ହାର୍ଟ ଗୋଟିଏ ପମ୍ପ ସଦୃଶ, ଏହାର ଭଲ୍ଭ ଅକାମୀ ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପ୍ରେରଣ ହୋଇପାରେ ନାହିଁ, ତେଣୁ ସବୁ ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ। ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ହୋଇପଡ଼େ। ହାର୍ଟର ମାଂସପେଶୀ ସୂକ୍ଷ୍ମ ଧମନୀ ମାଧ୍ୟମରେ ରକ୍ତ, ବିଭିନ୍ନ ପୋଷକ ଓ ଅକ୍ସିଜେନ୍ ପାଆନ୍ତି। ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ପରିମାଣରେ କ୍ଷତିକାରକ କୋଲେଷ୍ଟ୍ରଲ୍ ରହିଲେ ହାର୍ଟ ଭିତରେ ଥିବା ସୂକ୍ଷ୍ମ ଧମନୀଗୁଡ଼ିକ ସରୁ ହୋଇଯାଆନ୍ତି, ଅକ୍ସିଜେନ୍ ଓ ପୁଷ୍ଟିସାର ଯଥେଷ୍ଟ ପାଇପାରନ୍ତି ନାହିଁ, ଫଳରେ ହାର୍ଟ ଆଟାକ୍ ହୁଏ। ଏହିସବୁ ନିଦାନଗୁଡ଼ିକ ଇସିଜି ଦ୍ୱାରା ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ। ଦେହରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ। ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ଇସିଜି କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ। ତାପରେ ଏହାକୁ କାଢ଼ିଦେଇ ହୃଦରୋଗ ବିଶେଷଜ୍ଞ ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି। ହାର୍ଟର ଗତି 24 ଘଣ୍ଟା ଭିତରେ କିଛି ସମୟ ପାଇଁ ଯଦି କମ୍ ବେଶୀ ହୋଇଥାଏ ଏହାଦ୍ୱାରା ଜଣାପଡ଼େ। ଉଚ୍ଚ ରକ୍ତଚାପ ମଧ୍ୟ ନିରୂପଣ ହୋଇଥାଏ। ହାର୍ଟ ଆଟାକ୍ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ। ପୃଥିବୀରେ ପ୍ରତିବର୍ଷ 23 ନିୟୁତ ବ୍ୟକ୍ତି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରୁଛନ୍ତି। ଇସିଜି ପରୀକ୍ଷା କଲେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ ହୋଇପାରିବ। ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀରେ ସଂଯମତା ଆଚରଣ କଲେ ଅକାଳରେ ଜୀବନର ଯବନିକା ପଡ଼ିବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଲେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଶ୍ରୋତବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ

0: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ପଞ୍ଜାବର ଜଳନ୍ଧରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 20ଟି ସ୍ଥାନରେ 75ଟି ପୁନଃ ବିକଶିତ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। 1,570 କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୁନଃ ବିକଶିତ ଏହି ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ଅନୁକୂଳ ବ୍ୟବସ୍ଥା କରାଯାଇଛି। ବିରାସତ ଭି ବିକାଶ ଭି ଦୃଷ୍ଟିକୋଣରୁ ସମ୍ପୃକ୍ତ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର 7ଟି ଅମୃତ ଷ୍ଟେସନ ସମେତ ପଞ୍ଜାବ ଓ ଗୁଜରାଟର 4ଟି ଲେଖାଏଁ ଏବଂ ଦକ୍ଷିଣ ରେଳବାଇ ଅନ୍ତର୍ଗତ 9ଟି ଷ୍ଟେସନ ରହିଛି। ଏହି ଅବସରରେ ଶ୍ରୀ ମୋଦି ଜଳନ୍ଧରରେ 5,470 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 75ଟି ପୁନଃ ବିକଶିତ ଅମୃତ ଷ୍ଟେସନର ଉଦ୍ଘାଟନ ଦେଶରେ ଗତ କିଛି ବର୍ଷରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ଦର୍ଶାଉଛି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନସାଧାରଣଙ୍କ ଜୀବନଧାରଣର ସହଜତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନାଗରିକ ଦେବଭବ ନୀତିରେ ପରିଚାଳିତ ହେଉଛନ୍ତି। ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସମ୍ପୃକ୍ତ ପୋଷ୍ଟ କେବଳ ଜଣେ ବ୍ୟକ୍ତିର ମତାମତ ଓ ସେହି ପୋଷ୍ଟ ସହିତ ପ୍ରକଳ୍ପର ଅଗ୍ରଗତିର କୌଣସି ସମ୍ପର୍କ ନାହିଁ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଜୟସ୍ୱାଲ କହିଛନ୍ତି 2030 ସୁଦ୍ଧା ଜାପାନ ଭାରତକୁ E20 ଟ୍ରେନ୍ ଯୋଗାଇଦେବ। ସମ୍ପୃକ୍ତ ଟ୍ରେନ୍ ଏବେ ବିକଶିତ ଅବସ୍ଥାରେ ରହିଛି। ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ରେଳ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟକାରୀ ହେବ। ଉଭୟ ଭାରତ ଏବଂ ଜାପାନ ଏହି ରେଳ ପ୍ରକଳ୍ପ ନେଇ ସମ୍ମତି ପ୍ରକାଶ କରିଛନ୍ତି। ଚବାହାର ବନ୍ଦର ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ରିହାତି ସମୟ ଅତିକ୍ରାନ୍ତ ହୋଇଛି ଏବଂ ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି। ସମ୍ପ୍ରତି ଚବାହାର ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଟର୍ମିନାଲର କୌଣସି କ୍ଷତି ହୋଇନଥିବା ସେ କହିଛନ୍ତି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ସର୍ବଦା ଜମ୍ମୁ କାଶ୍ମୀର ଓ ଲଦାଖ ଏହାର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ଲାଗି ରହିଥିବା ବେଳେ ଜାତିସଂଘ ମାନବାଧିକାର ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ସମ୍ପ୍ରତି ସେଠାରେ 2 ଜଣ ବିକ୍ଷୋଭକାରୀ ଏବଂ ସୁରକ୍ଷାବଳ ସଦସ୍ୟଙ୍କ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ମାନବାଧିକାର ସଂଗଠନ ଆହ୍ୱାନ ଦେଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୁଲକର ତୁର୍କ ପାକିସ୍ତାନ ସରକାରଙ୍କୁ ଏ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ଭାଗରେ ଆଞ୍ଚଳିକ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମାନବାଧିକାର ସଂଗଠନ ପାକିସ୍ତାନ ସରକାରକୁ କହିଛନ୍ତି। ଶ୍ରୀ ତୁର୍କ ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ହ୍ରାସ ଲାଗି ଆହ୍ୱାନ ଦେଇଛନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସେଠାରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପରିପ୍ରେକ୍ଷୀରେ ଗତ ମାସରେ ବିକ୍ଷୋଭ ଓ ଧାରଣା ସମୟରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ

ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜମ୍ମୁ କାଶ୍ମୀର ଯୁଗ୍ମ ଆୱାମୀ ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପତ୍ତି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର ଅଷ୍ଟାଦଶ ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତର କନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରଶାସନିକ ସମସ୍ୟାର ସମୀକ୍ଷା କରାଯିବା ସହ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା କରାଯିବ। ବିଶେଷକରି ପଶ୍ଚିମବଙ୍ଗରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ପଞ୍ଜୀକରଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଶ୍ରୀ ଶାହା କୋଲକାତାର ରାଷ୍ଟ୍ରୀୟ ପାଠାଗାରରେ ନବନିର୍ମିତ ଶବ୍ଦ ସଂଗ୍ରହାଳୟର ଉଦ୍ଘାଟନ କରିବା ସହ ଅମୁଲ ବେଙ୍ଗଲ ଡାଏରୀର ଦହି ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିବେ। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପଣ୍ଡ ମ୍ୟାନ୍ ଭାବେ ପରିଚିତ ରାମବୀର ତନୱରଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ତନୱର ଜଳ ସଂରକ୍ଷଣ ଏବଂ ଜଳାଶୟର ପୁନରୁଦ୍ଧାର ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଏ ଦିଗରେ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆଭାସୀ ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଚେନ୍ନାଇ ପାର୍କ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି ଐତିହାସିକ ରେଳ ଷ୍ଟେସନ ଭାରତର ପ୍ରଥମ ବିଦ୍ୟୁତ୍ ରେଳ କରିଡର ଭାବେ 1931 କାର୍ଯ୍ୟାରମ୍ଭ କରିଥିଲା। ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ହାର୍ଲେକର ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ରେଳ ଷ୍ଟେସନର ପୁନଃ ବିକାଶ ଲାଗି 14 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପୁନଃ ବିକଶିତ ଷ୍ଟେସନରେ ଆଧୁନିକ ଟିକେଟ୍ କାଉଣ୍ଟର ବିଶ୍ରାମାଗାର ସିସିଟିଭି କ୍ୟାମେରା ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ପାନାମାର ବୈଦେଶିକ ମନ୍ତ୍ରୀ ଜାଭିୟର ଏଡୱାର୍ଡୋ ମାର୍ଟିନେଜ୍ ଆଚା ବାସ୍କେଜ୍ ଆସନ୍ତାକାଲିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତକାଳରେ ଶ୍ରୀ ବାସ୍କେଜ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିବା ନେଇ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ସମ୍ବାଦକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବିସିସିଆଇ ଭିତ୍ତିହୀନ ବୋଲି କହିଛି। ଆସନ୍ତାକାଲି ଲଣ୍ଡନର ଲର୍ଡ଼ସ୍ଠାରେ ଚଳିତ କ୍ରିକେଟ୍ ସିରିଜ୍ର ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ମଧ୍ୟ ସେ ଭାରତ ପାଇଁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ୱଷ୍ଟ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ସାଇକିଆ ସ୍ୱଷ୍ଟ କରିଛନ୍ତି। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30ରେ ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30ରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆଜିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ପର୍କରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି କରିପାରିବା ସହ ମୂଳଦୁଆ ଆହୁରି ସୁଦୃଢ଼ ହୋଇପାରିବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସକାଳେ ଟୋକିଓଠାରେ ମହିଳା ଏକକ ବର୍ଗରେ 2 ଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4

0: ନଭେମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିୟନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ ଚାରି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

କଳାହାଣ୍ଡି ଜିଲ୍ଲା ସଦର ମହକୁମାରୁ ପ୍ରାୟ 22 କିଲୋମିଟର ଗଲେ ପଡ଼େ ଯୁଗସାଏ ପାଟଣା ସୁଭଦ୍ରା କ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀ, ଶାବର ଶ୍ରୀକ୍ଷେତ୍ର କୋରାପୁଟ, ସୁଭଦ୍ରା କ୍ଷେତ୍ର କଳାହାଣ୍ଡିର ଯୁଗସାଏ ପାଟଣା। ବଣ ପାହାଡ଼ ଘେରାରେ ଅବସ୍ଥିତ ଏହି ଯୁଗସାଏ ପାଟଣା, ଏଇଠି ରହିଛି ମା ମାଣିକେଶ୍ୱରୀଙ୍କର ପାଦ। କିମ୍ବଦନ୍ତୀରୁ ଜଣାପଡ଼େ ଯେ ଏଇଠି ମା ମାଣିକେଶ୍ୱରୀ ଏବଂ ଶ୍ରୀ ଶ୍ରୀ ଝାଡ଼େଶ୍ୱର ମହାଦେବଙ୍କର ଆବିର୍ଭାବ ହୋଇଥିଲା। ତତ୍କାଳୀନ ନାଗବଂଶର ରାଜାମାନେ ମା ମାଣିକେଶ୍ୱରୀ ଓ ଶ୍ରୀ ଶ୍ରୀ ଝାଡ଼େଶ୍ୱର ମହାଦେବଙ୍କୁ ପୂଜା ଆରାଧନା କରୁଥିଲେ। ଏଇଠି ରହିଛି ଦିବ୍ୟଜୀବନ ସଂଘ ଶାଖାର ସ୍ୱାମୀ ଚିଦାନନ୍ଦ ନୀଡ଼ମ। 1993 ମସିହାରେ ଦିବ୍ୟଜୀବନ ସଂଘର ପରମ ପୂଜ୍ୟ ସ୍ୱାମୀ ଶିବ ଚିଦାନନ୍ଦଜୀ ମହାରାଜ ଏଇଠି ସ୍ଥାପନ କଲେ ସୁଭଦ୍ରା କ୍ଷେତ୍ର। ଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ପୂର୍ବର ଛୋଟ ମନ୍ଦିର ବର୍ତ୍ତମାନ ନେଇଛି ଏକ ନୂଆ ରୂପ। ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ସୁଦର୍ଶନ ଏଇଠି ପୂଜା ପାଆନ୍ତି। ପ୍ରଭୁଙ୍କର ସମସ୍ତ ପର୍ବପର୍ବାଣି ଓ ନୀତିକାନ୍ତି ଏଇଠି ପାଳନ କରାଯାଏ।

ସୁଭଦ୍ରାକ୍ଷେତ୍ର ଯୁଗସାଏ ପାଟଣାର ମହିମା ହେଉଛି ମାତୃରୂପୀ ମାତୃଶକ୍ତିର ମମତ୍ଵବୋଧ। ଏଇଠି ମା ସୁଭଦ୍ରାଙ୍କୁ ମାମାନେ ପହଣ୍ଡି ବିଜେ କରନ୍ତି, ରଥ ଟାଣନ୍ତି। ମହାଶକ୍ତି ଆଉ ମହାମେରୁଙ୍କ ରଥ ଟଣା ଏଇଠି ନିଆରା ଓ ନିରାମୟ। ଆଉ ଏକ ବିଶେଷ କଥା ହେଲା, ଏଇଠିକାର ରଥ ସମ୍ପୂର୍ଣ୍ଣ ଭାବରେ ଲୁହାରେ ତିଆରି। ଅଖ, ଚକ, ଖମ୍ବ, କୁମ୍ଭ ସବୁଯାକ ଲୁହାରେ ନିର୍ମିତ। ଯୁଗସାହେ ପାଟଣାରେ ଅଛନ୍ତି ଜଗତର ନାଥ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀ ଶ୍ରୀ ଝାଡ଼େଶ୍ୱର ମହାଦେବ ଏବଂ ମା ମାଣିକେଶ୍ୱରୀ। ଯେଉଁମାନେ ଅନ୍ତରରେ ବିଶ୍ୱାସ ରଖି ଭକ୍ତିଭାବରେ ନିଜ ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ସୁଭଦ୍ରା କ୍ଷେତ୍ର ଯୁଗସାହେ ପାଟଣାକୁ ଆସୁଛନ୍ତି, ସେମାନେ ନିରାଶ ନ ହୋଇ ପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରୁଛନ୍ତି। ସୁଭଦ୍ରା କ୍ଷେତ୍ରକୁ ରଥଯାତ୍ରା ଅବସରରେ ଆଖପାଖରୁ ଅନେକ ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ହୁଏ। ବିଶେଷ କରି ମା ମାଉସୀମାନେ ଅତି ଶ୍ରଦ୍ଧା ଓ ଭକ୍ତିରେ ରଥ ଟାଣିବାକୁ ଆସିଥାନ୍ତି।

ଯୋଉ କାଷ୍ଠ ବଳିଥିଲା ସେଥିରୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ସୁଦର୍ଶନ ତିଆରି ହେଇ ଯେତେବେଳେ କଲିକତାରେ ଦିବ୍ୟ ଜୀବନ ସଂଘର ଜାତୀୟ ସମ୍ମିଳନୀ ହେଲା ସେତେବେଳେ ସେ ଚତୁର୍ଦ୍ଧା ମୂର୍ତ୍ତି କଲିକତା ଗଲେ, କଲିକତା ଯାଇକରି ସବୁ ସେଠି ରହିଲେ ଏବଂ ଯେତେବେଳେ ଆମର ସମ୍ମିଳନୀ ଶେଷ ହେଇଗଲା ସେମାନେ ଚିନ୍ତା କଲେ ଆମେ ଜଗନ୍ନାଥଙ୍କୁ ରଖିବା କେଉଁଠି। ଜଗନ୍ନାଥଙ୍କର ଯୋଉ ସେବା କରୁଥିଲେ କଲିକତାରେ ସେ ହେଉଛନ୍ତି ଜିତେନ୍ଦ୍ର ନାଥ ବିଶ୍ୱାସ ମହୋଦୟ, ସେ MP ଥିଲେ। ସେ ସୁଭଦ୍ରାଙ୍କୁ ଝିଅ ଭାବରେ ଟ୍ରିଟ୍ କରୁଥିଲେ, ବ୍ୟବହାର କରୁଥିଲେ। ଯେ ତାଙ୍କୁ ଗୋଟେ ରାତିରେ କେମିତି ଗୋଟେ ସ୍ୱପ୍ନ ହେଲା ଯେ କଳାହାଣ୍ଡିରେ ଯୁଗସାଇପାଟଣାର ଗୋଟେ ଜାଗା ଅଛି କି ବୋଲି ସେ ପଚାରିଲେ ସକାଳୁ। ସେ କହିଲେ ଅଛି। ରାତିରେ ମୋର ଗୋଟେ କେମିତି ଆସିଲା ଯୁଗସାଇପାଟଣାରେ ମୁଁ ଯାଇକି ରହିବାକୁ ଚାହୁଁଛି। ସେଟା ଗୋଟେ ସବରପଲ୍ଲୀ ଆଦିବାସୀ ଜାଗା, ମୁଁ ତ ଆଦିବାସୀଙ୍କ ପ୍ରଥମ ଦେବତା। ସେଠୁ ଶିବଚିତାନନ୍ଦ ମହୋଦୟ ଯିଏକି ଭୁବନେଶ୍ୱରରେ ଥାଆନ୍ତି, ତାଙ୍କୁ ସେ କହିଲେ ଏମିତି ଏମିତି ଗୋଟେ କଥା କ'ଣ କରିବା। ତ ସ୍ୱାମୀ ଶିବଚିତାନନ୍ଦ ମହାଜୀ କହିଲେ ଠିକ୍ ଅଛି, ପୁରୀରେ ନେବା। ଆଉ ଅଲୌକିକ ଘଟଣା ଗୁଡ଼ିକ ସେତେବେଳେ ଘଟିଲା, ତାକୁ ଗୋଟେ ବହି ଆକାରରେ ଲିପିବଦ୍ଧ ହେଇଛି ସୁଭଦ୍ରା କ୍ଷେତ୍ର। ସେ ବହିର ନାଁ କେମିତି ଯୁଗସାଇପାଟଣା ଆସି ପହଞ୍ଚିଲେ, ଆଉ ସେ ଆସିବା ପରେ ଯୁଗସାଇପାଟଣାର କେତେ ଉନ୍ନତି ହେଇଛି। ଯୁଗସାଇପାଟଣା ରାସ୍ତା ତିଆରି ହେଲା, 22 ମିନିଟ୍ରେ ପହଞ୍ଚି ଯାଇବୁ ଯୁଗସାଇପାଟଣା। ବିଜୁଳି ଅଛି, ସବୁ ପ୍ରକାର ସୁବିଧା ହେଇଗଲାଣି, ହାଇସ୍କୁଲ ହେଇଗଲାଣି, ହାଇସ୍କୁଲ ବିଲ୍ଡିଂ ତିଆରି ହେଇଗଲାଣି, ଝିଅମାନଙ୍କ ପାଇଁ ହଷ୍ଟେଲ ତିଆରି ହେଇଗଲାଣି। ଏସବୁ କେବଳ ତାଙ୍କରି କରୁଣା।

କବି ଶ୍ରୀ ଅତ୍ରି ମିଶ୍ର କହନ୍ତି, ନୁହେଁ ବୃନ୍ଦାବନ ନୁହେଁ କାଶୀ, ନୁହଇ ମଥୁରା ଅବା ବାରଣାସୀ, ନୁହେଁ ବତ୍ରିକା ଧାମ ନୁହେଁ ଶ୍ରୀକ୍ଷେତ୍ର, ନୁହଇ ରାମେଶ୍ୱର ଦ୍ୱାରିକା ତୀର୍ଥ, କଳାହାଣ୍ଡିର ଏକ ପ୍ରଖ୍ୟାତ ଗ୍ରାମ, ଯୁଗସାଏ ପାଟଣା ଅଟଇ ନାମ। ପରିଶେଷରେ ଆଦ୍ୟାପର ଶକ୍ତି ଭଦ୍ରକାଳୀ ସଦୃଶ ଅନ୍ନପୂର୍ଣ୍ଣା ସୁଭଦ୍ରାଙ୍କୁ ଭକ୍ତିପୂତ ନିବେଦନ। ତାଙ୍କ କଲ୍ୟାଣମୟୀ ଆବିଷ୍ଠନୀ ମଧ୍ୟରେ ଏହି ସୁଭଦ୍ରା କ୍ଷେତ୍ର ସଦା ସୁରକ୍ଷିତ ରହିଥାଉ ଏବଂ ଅଚିରେ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସାଧନ ହେଉ। ଜୟ ଭଦ୍ରେ ସୁଭଦ୍ରେ ତ୍ୱଂ ସର୍ବେଷାଂ ଭଦ୍ରଦାୟିନୀ, ଭଦ୍ରାଭଦ୍ର ସ୍ୱରୂପାଂ ତ୍ୱଂ ଭଦ୍ରକାଳୀ ନମସ୍ତୁତେ।

0: ବେଲ୍କେ ଆମର୍ ଚଷାବେମାନଙ୍କର କାମଧାମ ସବୁ ଆରମ୍ଭ ଯାଏସି। କାମଧାମ ବେଲେ ଚାଷ ଚୁଷା କାମ। ଚାଷ ଭିତରେ ନେ ଆମେ ଜହ କରି ଧାନ ଚାଷ କରିଥିସୁଁ, ଯେନ୍ଥିନୁ ଆମେ ଆମର୍ ଅରମ୍ ମୁଠେକ୍ ପୋଉଛୁଁ। ତ ଇତାକେ ଧ୍ୟାନ ଦେଇ କରି ନେଇ କର୍ମା ବେଲେ କାଁଟା ଖାଏମା? ହେଥିର୍ଲାଗି ମୁନୁ ନେକା ଆମେ ଠିକ୍ ସମୟାନେ ତଲି ପକାମା ଆର୍ ତାର୍ ଯତ୍ନ କର୍ମା। କାଦ ତଲି ହଉ କି ଶୁଖା ତଲି ପକା ହଉ, ଦୁଇ ପ୍ରକାର ତଲି ପଟିକେ ବିହନ ବୁନ୍ବାର କେତେ ଦିନ ତ ଯେନ୍ତା କରିବି ଉଦା ରଖ୍ମା। ବର୍ଷା ଛାଡ଼ିଦେଲେ ଫୁନି ଅଲଗା ବ୍ୟବସ୍ଥା କରି କରିବି ପାନ୍ର ସୁବିଧା କର୍ମା। ଯେତେବେଳେ ଗଜା ଧାନ ଉପରକେ ଉଠ୍ବାକେ ଲାଗ୍ଲା, ଜମିନେ ଦୁଇ ତିନ ଆଙ୍ଗୁଲ ଲେଖା ଠିଆ ପାନ୍ ବାନ୍ଧିକରି ରଖ୍ମା। ପେନ୍କେ ଗଜା ହେଇକରି 10-15 ଦିନ ଲେଖା ଗଲେ ଘାସ ଘୁସା ବାଛି ବୁଛା କରି ସାର ଖତ ଦେବା ଆରମ୍ଭ କର୍ବାକେ ପଡ଼୍ବା। 10 ଡିସମିଲ ତଲି ପଟିନେ 8 କେଜି ହିସାବନେ CAN କି ସୁନା ସାର ଦେମା, ନେହେଲେ 4 କେଜି ୟୁରିଆ ସାର ପକାମା। ଏ ସମୟାନେ ସାର ଦେଲେ ତଲି ବନେ ବଜର ହେଇକରି ବଢ଼୍ବା, ଆରୁ ତଲି ବଲେଲେ ଗଛ ଫୁନି ଭଲ ହେବା, ଏଥିନେ କିଛି କହିବା ନାଇଁ ନା। ଧାନ ଗଜା ହେଇକରି 10 ଦିନ ଲେଖା ହେଲା ବେଲ୍କେ ଥରେ, ଆରୁ ତଲି ଘିଚିବାର ଦିନେ କାଗନୁ 8 ଥରେ ଏନ୍ତା କରି 2 ଥର ଲେଖା ମୋନୋକ୍ରୋଟୋଫସ୍, ଫେନିଟ୍ରେଥିଅନ୍, ଫସ୍ପାମିଡ଼ିନ୍ କି କ୍ଲୋରୋପାଇରିଫସ୍ ଔଷଧକେ ସ୍ପ୍ରେ କର୍ମା। ଆର୍ ଗୋଟେ କଥା ଆମେ ନେଇ ଭୁଲ୍ମା ଯେ ତଲି ଘିଚିବାର ଗୋଟେ ଦିନ ଆଗରୁ ଠିଆ ପାନ୍ ବାନ୍ଧିକରି ରଖ୍ମା, ବେଲେ ଆର୍କର ଦିନେ ତଲି ଘିଚିଲା ବେଲ୍କେ ତଲିମାନେ ଫୁଡ଼ସ ପଲେଇ ଆଇବେ। ଏମିତି କଲେ ତଲି ଛିଡ଼ିବାର ଡର ବି ଆର୍ ନେଇ ରହେନା। ଆର୍ ଯଦି ତଲି ପଟିନେ ପାନ୍ ବାନ୍ଧିକରି ରଖ୍ବାର ସୁବିଧା ଅଛେ, ପାନିଆ ଔଷଧ ବଦଲା ଆମେ ଗୁଣ ଔଷଧ ବ୍ୟବହାର କଲେ ବି ଚଲ୍ବା। ଇ ଔଷଧ ମାନେ ହେଲା 1000 ବର୍ଗମିଟର ତଲି ପଟିର ଲାଗି 1.25 କେଜି ଫୋରେଟ, 3 କେଜି କାର୍ବୋଫ୍ୟୁରେନ୍, 2.5 କେଜି ଡାଇଜିନିନ୍ କି 2.5 କେଜି କ୍ୟୁନାଲଫସ୍। ଏଇ ଔଷଧ ମାନକେ ଆମେ ତଲି ଘିଚିବାକେ ଆର୍ 8-10 ଦିନ ଥିବା ଆରୁ ଜମିନେ ପକାମା। ବିହନକେ ପୋକ ରୋଗ ନେଇ ଲାଗ୍ବା ବୋଲି ଆମେ ବିହନ ବିଶୋଧନ କରବାରଟା ପ୍ରାୟ ସବେ ଜାଣିଛୁ, ମାତ୍ର ତଲିକେ ପୁଣି ବିଶୋଧନ କରାଯିବାର କଥା ବୋଲି ଜହ ଲୋକ ନେଇ ଜାନି। ଏଥିର୍ଲାଗି ଆମକେ କାଣା କର୍ବାକେ ପଡ଼୍ବା ସେଟା ଆମେ ଜାନ୍ମା। ତଲିପଟିନେ ଯଦି ଦାନାଦାର ଔଷଧ ନେଇଦି ବେଲେ ରୂପାର ଆଗ୍ନୁ ଧାନ ତଲିର ଚେର୍କେ କ୍ଲୋରୋପାଇରିଫସ୍ ଜାତିର ଔଷଧକେ 1 ଲିଟର ପାନ୍ନେ 1 ମିଲିଲିଟର ହିସାବନେ ଗୁଲି କରି ସେଥିନେ 8-10 ଘଣ୍ଟା ବାଗି ବୁଡ଼େଇ କରି ରଖ୍ମା। ଇତାର ସନେ ଆର୍ ଗୋଟେ କଥା ବି କର୍ବାକେ ପଡ଼୍ବା, ସେଟା ହେଲା 1 ଲିଟର ପାନ୍ନେ 10 ଭାଗ ୟୁରିଆ ସାର୍କେ ଗୁଲି କରି ତଲିର ଚେର୍କେ 3 ଘଣ୍ଟା ତକ ବୁଡ଼େଇ କରି ରଖ୍ମା, ତେନ୍କେ ଯାଇ ରୂପ୍ମା। ତଲିପଟିନେ ତଲିକେ ଯେତ୍କି ଯତ୍ନ କର୍ବାର କଥା ସବୁକେ କରିସାରିଲା ଉତାରୁ ଏବେ ଆମେ ଜମିକେ ଧ୍ୟାନ ଦେମା, ଯେନ୍ଥି ଇ ତଲିକେ ରୂପ୍ବାକେ ଯାଉଛୁ। ଚାଷ କଲା ବେଲ୍କେ ଆଗ୍ନୁ ଯଦି ସବୁ ଜିନିଷ୍ ତିଆରି କରି ନେଇ ରଖିଥିମା ଅସଲ ସମୟାନେ ହଇରାଣ ହେବାକେ ପଡ଼୍ସି। ହେଥିର୍ଲାଗି ତ ରୂପା କର୍ବାର 3 ହପ୍ତା ଆଗ୍ନୁ ଜମିକେ କାଦକୁଦା କରିଦେଇଥିମା। ଏ ସମୟାନେ ଖତ ଦେଲେ ବନେ। ଖତ ହିସାବନେ ଏକର ପିଛା ଜମିନେ ଆମେ 10 ଗାଡ଼ି ଗୋବର ଖତ କି କମ୍ପୋଷ୍ଟ ଦେମା। ଜମିନେ ଥିବାର ଆଗର ପିଆଲ ନଡ଼ା ଆର ଝାରଝୁରା ମାନକେ ଚଷି ଦେଇକରି ମାର୍ ସନେ ମିଶେଇ ଦେମା। ତେନ୍କେ ଜମିନେ ପାନ୍ ବାନ୍ଧିଦେଲେ ସବୁଯାକ କୁଇ କରି ସଢ଼ିଯିବେ। ଏନ୍ତା କରି ଆର୍ କେତେ ଥର ପରା ଚଷିଦେଲେ ମାଟ ନରମ ହେଇଯାଏସି, ଆରୁ ମାଟ ନରମ ହେଲା ବେଲେ ତଲି ଭଲ କରି ବଢ଼ିପାର୍ବା। ଶେଷ ଥର ଚଷିଲା ବେଲ୍କେ ଆମେ ସାର ବ୍ୟବହାର କର୍ବାର କଥା। ଏତ୍କି ବେଲେ ଧାନର କିସମ ଦେଖିକରି ଦରକାର ହେପାସେ ସବୁଯାକ ଫସ୍ଫରସ୍ ଆରୁ ଯବକ୍ଷାର ଯାନ ସାରର 4 ଭାଗର ଭାଗେକେ ଦେମା। ଯଦି ଧନିଚା ଚାଷକେ ଆମେ ସବୁ ସାର ହିସାବରେ ଆଗ୍ନୁ ବୁନିଛୁ ବେଲେ ଯବକ୍ଷାର ଯାନ ସାରର ଅଧାକେ କମେଇ କରିଦେଲେ ବି ଚଲ୍ବା। ଧନିଚା ଗଛମାନେ 6-7 ହପ୍ତାହ ହେଇଗଲେ ତାକେ ମାଟନେ ମିଶେଇ ଦେବା ଲାଗି ଚଷି ଦେମା, ଆରୁ କାଦ ସନେ ଭିରେ ଦେମା। ଏ ସବୁ ସାର ବ୍ୟବହାର କଲେ ଚାଷର ଲାଗି ଖୁବ୍ ଭଲ। ଏଥିନୁ ଆମେ ଜାଣିଲୁ ଯେ ଧାନ ଚାଷର ଲାଗି ମୁଲୁ ନେକା ଆମକେ ଯତ୍ନ କର୍ବାକେ ପଡ଼୍ବା, ଇ ତଲି ରୁଆର ବି ବିଷେନେ। ଏବେ ଯଦି ଠିକ୍ କରି ସମୟ ଦେଖି ଦେଖି ଖତ ସାର ଦେମା, ପଛକେ ଗଛେନେ ସାର ଖତର ଅଭାବ ନେଇ ହିଏନା। କଥାନେ ଅଛେ କଷ୍ଟ କଲେ କୁଷ୍ଟ ମିଲ୍ସି ବୋଲି, ବେଲେ ଯେନ୍ଠାନେ ଆମେ ଯଦି ପରିଶ୍ରମ କରିଛୁ ବେଲେ ତାର ଫଲ ଥୁଆ ହେଇଛେ। ଚାଷନେ ବି ଯଦି ଆମେ ପହଲାନୁ ଏକା ପରିଶ୍ରମ କର୍ମା, ପଛକେ ଚାଷର ଲାଗି ଖୁବ୍ କାମ ଦେବା।
1: କିଛି ଭକ୍ତି ଗୀତକୁ ନେଇ ଆରମ୍ଭ କରିଛୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠ ଏବଂ ସଙ୍ଗୀତ ଅରବିନ୍ଦ ମୁଦୁଲି, ଗୀତ ରଚନା ଅନିଲ ପଟ୍ଟନାୟକ।

ଶୁଣ ଶୁଣ ମୋର ମା ମାଉସୀ ମଙ୍ଗଳ ମାର ଗୁଣ କହୁଛି। ଶୁଣ ଶୁଣ ମୋର ମା।

गड़ी दिए लो मामा।

ଶ୍ରୋତାବନ୍ଧୁ ଶୁଣିଛନ୍ତି କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠ ଏବଂ ସଙ୍ଗୀତ ଅରବିନ୍ଦ ମୁଦୁଲି। ଗୀତ ରଚନା କରିଛନ୍ତି ଅନିଲ ପଟ୍ଟନାୟକ।

ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ରହିଛି ଖୁଣ୍ଟିଆ ମେକଅପ୍ ସେବା। ଆଲୋଚକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

0: ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତର ଯେପରି ଆପଣାର, ସେବକର ମଧ୍ୟ ସେହିପରି ଅତି ନିକଟତର, ଉଭୟ ତାଙ୍କର ପ୍ରିୟ ଓ ପରିଜନ। ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ। ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ, ତାଙ୍କର ସେବା ଉପାସନାର ତତ୍ତ୍ୱ ମଧ୍ୟ ସେହିପରି ରହସ୍ୟାବୃତ। ତାଙ୍କର ସେବା ମଧ୍ୟରେ ଖୁଣ୍ଟିଆ ଓ ମେକଅପ୍ ସେବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେବା। ତେଣୁ ଏହି ଖୁଣ୍ଟିଆ ଓ ମେକଅପ୍ ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ଜଗନ୍ନାଥ ମନ୍ଦିରର 120 ପ୍ରକାର ସେବକ ଭିତରୁ ଖୁଣ୍ଟିଆ ସେବା ଗୋଟିଏ। ଏହି ଖୁଣ୍ଟିଆ ସେବା, 5 ପ୍ରକାର ଖୁଣ୍ଟିଆ ସେବକ ସେବକ ଅଛନ୍ତି। ସେମାନେ ହେଲେ ପାଳିଆ ଖୁଣ୍ଟିଆ, ଯାହାକୁ ଆମେ ଛାମ ଖୁଣ୍ଟିଆ ବୋଲି କହୁଛୁ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ାବାରିକ ଖୁଣ୍ଟିଆ ଆଉ ରୁକୁଣାହାଣ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆ ମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି, ଅର୍ଥାତ୍ ରତ୍ନ ସିଂହାସନ ବିଜୟୀ ହୋଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଆଉ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିରର ସେବା କ୍ଷେତ୍ରରୁ ଗଲେ, ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜା ପଣ୍ଡା, ଦୈତାପତି ଏମାନେ ଚଢ଼ିଲେ ଖୁଣ୍ଟିଆକୁ କହିକି ଚଢ଼ନ୍ତି, ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହିକି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିଆର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତୀ ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମଇଲମ କରାନ୍ତି, ପୁଷ୍ପାଳକମାନେ ମଇଲମ କରନ୍ତି। ମଇଲମ କଲା ପରେ ଯେଉଁ ମାଳଫୁଲ ସେଥିରୁ ମଇଲମ କି ବାହାରେ, ସେଥିରେ ପାଳିଆ ଖୁଣ୍ଟିଆ ଅଧ୍ୟାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି, ତାଙ୍କୁ ଯଥା ଦଠାକୁରଙ୍କ ବାଡ଼ର ମାଳଫୁଲ ଯାହା ଆସେ, ତା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ। ଆଉ ଜଗନ୍ନାଥଙ୍କ ବାଡ଼ର ଯାହା ମାଳଫୁଲ ବାହାରେ, ତାହା ତୁଳସୀ କାଢ଼ିକିରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁର ହୁଏ। ତଡ଼ପୁତୁର ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ, ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର ଦୁଇ ଖଣ୍ଡ ଗାମୁଛା, ବଳଭଦ୍ର ମଧ୍ୟ ଦୁଇ ଖଣ୍ଡ ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକିରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପୁତୁ ଗୋଟିଏ ବଡ଼ ଗାମୁଛା ଧରିକିରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମଇଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମଇଲମ ହୁଏ। ମଇଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ ବେଳେ ଯାହା ଆବଶ୍ୟକ ଫୁଲ ଖୁଣ୍ଟିଆ ଯୋଗାଇ ଦିଅନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ଯେତେ ଭେଷ ହୁଏ, ସେ ଭେଷର ସମସ୍ତ ଫୁଲ ଦାୟିତ୍ୱରେ ଖୁଣ୍ଟିଆମାନେ ଥାଆନ୍ତି।

0: ବେହେରା ଖୁଣ୍ଟିଆ ଖୁଣ୍ଟିଆ ସେବାର ଅନ୍ୟତମ ସେବକ। ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ ଆସନ୍ତି। ଗଜପତିଙ୍କର ସବୁ ପ୍ରକାରର ନୀତି ପାଳନ ଅବସରରେ, ଏପରିକି ଛେରା ପହଁରା ପାଇଁ ରଥକୁ ବିଜେ କରିବା ସମୟରେ ମଧ୍ୟ ବେହେରା ଖୁଣ୍ଟିଆ ଗଜପତିଙ୍କ ପାଖରେ ଥାନ୍ତି। ପହଣ୍ଡି ପୂର୍ବରୁ ଶ୍ରୀଜୀଉଙ୍କ ନିକଟରେ ପୁଷ୍ପାଞ୍ଜଳି ମଧ୍ୟ ସେ କରିଥାନ୍ତି।
1: ଅଡ଼ସର ସମୟରେ ଯୋଉ ଆମର ଖଳି ଲାଗି ଏକାଉଶୀ ହୁଏ, ସେଦିନ ବେହେରା ଖୁଣ୍ଟିଆ ବଡ଼ବାରରେ ଠିଆ ହେଇକରି ମଣିମାଟାକ ଦିଏ। ଯୋଉଦିନ କୁଷ୍ଠ ଜନ୍ମ ବିଧିରେ ବାସୁକୀ ଯେତେବେଳେ କୁଷ୍ଠଙ୍କୁ ଧରିକିରି ଯମୁନା ପାର ହଉଥିଲେ, ସେତେବେଳେ ସେ ବାସୁକୀ ହେଇକିରି ମଧ୍ୟ ତା ପଛପଟେ ସପ୍ତପ୍ରାଣ ଧରିକି ଚାଲନ୍ତି। ଖୁଣ୍ଟିଆମାନେ ଶ୍ରୀଗୁଣ୍ଡିଚାରେ ପ୍ରଥମେ ଯେତେବେଳେ ସକାଳୁ ଆଳତି ସରିଲା ପରେ ଅବକାଶ ହେଲା, ଅବକାଶ ହେଲା ପରେ ତଡ଼ପୁତିରେ ହେଲା, ତଡ଼ପୁତିରେ ହେଇକି ଭେଷ ହେଲେ, ସେତେବେଳେ ଖୁଣ୍ଟିଆ ସମସ୍ତ ଭେଷ ସାମଗ୍ରୀ ଯୋଗାଇଲେ। ତା ଅର୍ଥ ଲୁଗା ଇତ୍ୟାଦି ବସ୍ତ୍ର ଇତ୍ୟାଦି ସହ ଯୋଉ ଆସିଲା ଚାଙ୍ଗଡ଼ା ନିପାକ ଦେଲା, ଏ ସାବତୀୟ ଫୁଲ ଦେଲେ, ଫୁଲ ଦେଇ ସାରିବାରେ ଭୋଗ ସରିଲା ପରେ ମଙ୍ଗଳା ଅର୍ପଣ ଯୋଉ ହବ, ସେ ମଙ୍ଗଳା ପରେ ଖୁଣ୍ଟିଆମାନେ ସେ ଡୋର ଆଣିକିରି ଦୁଇ ଠାକୁରଙ୍କ ପାଖରେ ରଖିବେ। ମୁଦିରସ୍ଥ ଖୁଣ୍ଟିଆ ଠାରୁ ସେ ଡୋର ନେଇକିରି ଲାଗି କରିବେ। ଆଉ ତା ବଦେ ପହଣ୍ଡି କାହାଳି ଦିଆଗଲା ପରେ ଖୁଣ୍ଟିଆ ବାଡ଼ରେ ଠିଆ ମଣିମାଟାକ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ। ଆଉ ପହଣ୍ଡି ସମୟ ତାକ ଖୁଣ୍ଟିଆ ମଣିମାଟାକ ଦେଖିଥିବ, ସେ ଦେଖିବ ଯେ ଯୋଉ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିର ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚିସାରିଲା ବାଦେ, ଠାକୁର ରଥରେ ପହଞ୍ଚିସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

ଉପରେ ଆନ୍ତଳାଣି କରନ୍ତି ସେ ରୂପାରେ ତିଆରି ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି ଯାଇକି ତାଙ୍କ ଦାୟିତ୍ୱରେ ରହେ ଭଣ୍ଡାର ନିପାକ ଦାୟିତ୍ୱରେ ପାଳିଆ ମିକାପର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା ଦୈନନ୍ଦିନ ଆମର ଆଳତି ସମୟରେ ପୂର୍ବଦିନ ପହୁଡ଼ ହେଇଥାଏ ପହୁଡ଼ ହେଲା ପରେ ଭିତର୍ଚ୍ଛ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ ତାପରେ ଭିତର୍ଚ୍ଛ ମହାପାତ୍ର ଆଉ ପାଳିଆ ମେକଅପ୍ ମୁଦୁଲି ଆଉ ପଢିଆରୀ ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ୍ୟ ଦ୍ୱାର ଖୋଲେ ଜୈବିଜ୍ୟ ଦ୍ୱାର ଖୋଲିକି ସେ ଭିତରୁ ଗଲା ପରେ ସେଠି ଠାକୁରଙ୍କ ପାଖରେ ପଢିଆରୀ ମଣିମା ଡାକ ଦିଏ ଭିତର୍ଚ୍ଛ ମହାପାତ୍ର ଦ୍ୱାର ଖୋଲିସାରିଲା ପରେ ଭିତରକୁ ଯାଆନ୍ତି ଠାକୁର ପୂର୍ବଦିନ ରାତିରେ ଶୋଇଛନ୍ତି ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକଅପ୍ ଉପରେ ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି ତେଣୁ ପ୍ରଥମେ ମେକଅପ୍ ଯାଇକି ଦେଖେ ପୂର୍ବଦିନ ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେଇ ଆକାରରେ ଅଛନ୍ତି କି ନାହିଁ କି ସେ ଅଳଙ୍କାର ସବୁ ଅଛି କି ନାହିଁ ସେଦିନ ଦାୟିତ୍ୱ ନିଏ ନେଲା ପରେ ସେ କର୍ପୂର ବସାଏ କେଉଁ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହେଇଛି ସେ ତିନୋଟି ଦିଏ ତା ଦେହରେ କର୍ପୂର ଦିଏ କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଚ୍ଛ ଆଉ ଦୁଇ ଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତୀ କରନ୍ତି କର୍ପୂର ଆଳତୀ କଲା ପରେ ମୈଲମ ଇତ୍ୟାଦି ହୁଏ ମୈଲମ ହେଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ, ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି, ଅଣିମାଦି ଅଷ୍ଟ ରତ୍ନ ବିଶିଷ୍ଟ ପ୍ରଦାନେ କୁଶଳ ହୋଇ କଷ୍ଟକୁ ଲୋକର କରୁଛ ନିକର ଭଞ୍ଜ ବିରବର କହି। ଆଳଙ୍କାରିକତା ଯେଉଁ କବିଙ୍କର କାବ୍ୟ ସୃଷ୍ଟିରେ ଥିଲା ପ୍ରଧାନ ଅବଲମ୍ବନ, ସେହି ଉପେନ୍ଦ୍ର ଭଞ୍ଜ ମଣିଷର ଆର୍ତ୍ତିହରଣ ପାଇଁ ଶ୍ରୀମନ୍ଦିରର ଅଳଙ୍କାର ପ୍ରିୟ ଦେବତାଙ୍କ ଆଗରେ କାବ୍ୟିକ ଅଭିଯୋଗ ମଧ୍ୟ କରିଥିଲେ। ଆମ ମଧ୍ୟଯୁଗୀୟ କବିଙ୍କ ପଙ୍କ୍ତିଗୁଡ଼ିକ ସ୍ପଷ୍ଟ କରୁଛି ଯେ ଜଗନ୍ନାଥ ମନ୍ଦିରର ଅନ୍ୟତମ ବୈଶିଷ୍ଟ୍ୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ରତ୍ନଖଚିତ ଅଳଙ୍କାରଗୁଡ଼ିକ। ହୀରା, ନୀଳା, ମୁକ୍ତା, ମାଣିକ୍ୟ, ମର୍କତ ପ୍ରଭୃତି ସକଳ ପ୍ରକାରର ମୂଲ୍ୟବାନ ରତ୍ନ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗେ। ଅଳଙ୍କାର, ରତ୍ନ ତଥା ସେବାରେ ବ୍ୟବହୃତ ଅନ୍ୟାନ୍ୟ ଦାମୀ ଜିନିଷଗୁଡ଼ିକ ଜମା ରହେ ଭଣ୍ଡାର ଘରେ। ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନ ଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମଙ୍କ ସେବାୟତମାନଙ୍କୁ ଦିଅନ୍ତି। ଠାକୁରମାନଙ୍କୁ ବେଶ କରାଇବା ହେଲା ସିଂହାରୀମାନଙ୍କର ସେବା। ପ୍ରଧାନତଃ ତିନି ପ୍ରକାରର ଦ୍ରବ୍ୟ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱୟରେ ରହିଛି। ଏଗୁଡ଼ିକ ରୂପାଦ୍ରବ୍ୟ, ସୁନାଦ୍ରବ୍ୟ ଏବଂ ରତ୍ନଖଚିତ ସ୍ୱର୍ଣ୍ଣାଳଙ୍କାର।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଖୁଣ୍ଟିଆ ମେକଅପ୍ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକବିହାର ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀ ବିଳାସର 86ତମ ଭାଗ। ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର, ପ୍ରଯୋଜନା

ପକ୍ଷୀମାନଙ୍କ ମଧ୍ୟରେ ରାଜା, ତୁ ମୋ ପ୍ରିୟାର ସମ୍ବାଦ ଦେଲୁ, ମୁଁ ତୋତେ ବର ଦେଉଛି, ତୁ ସୁନାର ମୁକୁଟ ଧାରଣ କର। କିନ୍ତୁ କୁକୁଟ ଚର୍ମ ମୁକୁଟ ଧାରଣ କରିବାରେ ଆଗ୍ରହ ଦେଖାଇବାରୁ ରାମଙ୍କଠାରୁ ବର ପାଇ ସେହିଦିନଠାରୁ ସୁନ୍ଦର ଚର୍ମ ମୁକୁଟ ଧାରଣ କରିଛି। ପ୍ରକୃତରେ କେଡ଼େ ମନଜ୍ଞ କୁକୁଟର ମୁକୁଟ। ତାପରେ ରାମଚନ୍ଦ୍ର ଗଛମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଲେ, ତୁମ ଦେହରେ କଥା କୁହା ଶୁଆମାନେ ବସିଛନ୍ତି, ସେଇମାନେ ତ ତୁମର ବଚନ, ତଥାପି କାହିଁକି ମୋ ପ୍ରିୟା ସମ୍ପର୍କରେ କିଛି କହୁନାହଁ? ତୁମମାନଙ୍କର କୋରଡ଼ ଭଳି ବଡ଼ ବଡ଼ କାନ ଥାଉ ଥାଉ ମୋ କଥା ଶୁଣୁନାହଁ? ତୁମେ ଫୁଲରେ ମଣ୍ଡି ହେଇ ମୋ ଦୁଃଖରେ ସୁଖୀ ହେଇ ହସୁଛ ବୋଧ ହୁଏ। ତୁମେମାନେ ପର୍ବତ ଉପରେ ନ ରହି ତଳକୁ ଖସିପଡ଼। ରାମଙ୍କ କଥାରେ ଗଛମାନେ ତଳକୁ ଖସିଲେ ଏବଂ ପର୍ବତମାନେ ଅସୁନ୍ଦର ଦିଶିଲେ। ଏହି ସମୟରେ ଅଗସ୍ତି ଋଷି ରାମଙ୍କୁ ଶଙ୍ଖୋଳିବା ପାଇଁ ଆସିଲେ। ମାର୍କଣ୍ଡେୟ ଋଷି ମଧ୍ୟ ବୁଲୁବୁଲୁ ସେଠାରେ ଆସି ପହଞ୍ଚିଲେ। ରାମ ଲୁଗାକାନିରେ ଲୁହ ପୋଛି ପୋଛି ମୁନି ଦୁହିଁଙ୍କୁ ପ୍ରଣାମ କଲେ। ଅଗସ୍ତି ଆଶ୍ୱାସନା ଦେଇ କହିଲେ, ହେ ରାମ, ତୁମେ ବିବେକୀ ପୁରୁଷ ହେଇ ଏଭଳି ଅଧୈର୍ଯ୍ୟ ହେଉଛ କାହିଁକି? ରାମ କହିଲେ, କନ୍ଦର୍ପ ଶିବକୋପରେ ଜଳିଯିବା ପରେ ସମ୍ବରାସୁର ତା ସ୍ତ୍ରୀକୁ ନେଲା, କିନ୍ତୁ ମୁଁ ବଞ୍ଚିଥାଉ ଥାଉ ମୋ ସ୍ତ୍ରୀକୁ ଅନ୍ୟ ଜଣେ ନେଇଯାଇଛି, ଏଥିରୁ ବଡ଼ ଆଘାତ ଆଉ କ'ଣ ଅଛି? ଅଗସ୍ତି କହିଲେ, ତୁମ ବୈକୁଣ୍ଠପୁରର ଦ୍ୱାରୀ ଜୟ ସାପଗ୍ରସ୍ତ ହୋଇ ରାବଣ ରୂପରେ ଜନ୍ମ ନେଇଛି, ସେ କ'ଣ ତୁମର ସୀତାଙ୍କୁ ଜଗନ୍ତା ନାହିଁ କି? ତୁମେ ଅଧୈର୍ଯ୍ୟ ହୁଅ ନାହିଁ, ତୁମେ ଯେତେବେଳେ ବାଳିକୁ ମାରିସାରିଛ ରାବଣକୁ ମଧ୍ୟ ନିଶ୍ଚୟ ମାରିବ। ରାମ କହିଲେ, ସୀତା ଅତି ସୁକୁମାରୀ ଏବଂ ଡରକୁଳା, ଯେଉଁ ରାକ୍ଷସମାନଙ୍କୁ ଦେବତାମାନେ ଭୟ କରନ୍ତି ସେ ସେହି ରାକ୍ଷସଙ୍କ ଗହଣରେ ଅଛି, ସେ କେମିତି ବଞ୍ଚିବ? ମୋଠୁ ଅଲଗା ହେବ ନାହିଁ ବୋଲି ବଣକୁ ଆସିଥିଲା, ବିରହ ନିଆଁ ତାକୁ ଜାଳିସାରିଥିବ, ସେ କ'ଣ ଆଉ ବଞ୍ଚିଥିବ? ଏଇ କଥା ମୁଁ ଏକାକୀ ବସି ଘୋଷୁଛି। ଅଗସ୍ତି କହିଲେ, ସୀତା ସର୍ବଂସହା, ଯିଏ ସବୁ ସହିପାରେ ସେ ବେଦନା ମଧ୍ୟ ସହିଯିବ, ତୁମେ ଅଧୀର ହୁଅ ନାହିଁ। ରାମଙ୍କୁ ବୋଧ କରାଇ ଅଗସ୍ତିଙ୍କ ସହ ଫେରିଲାବେଳେ ମାର୍କଣ୍ଡେୟ ପଚାରିଲେ, ହେ ମୁନି, ଇଏ ପରା ବିଷ୍ଣୁ, ୟାଙ୍କର ବିଷ୍ଣୁ ପରାକ୍ରମ କାହିଁ? ଯଦି ଇଏ ବିଷ୍ଣୁ ହେଇଥାନ୍ତେ ଅନ୍ୟମାନଙ୍କର ବିପତ୍ତି ଦୂରେ ଥାଉ, ନିଜ ବିପତ୍ତିକୁ ଖଣ୍ଡନ କରିପାରନ୍ତେ ନାହିଁ? ଇଏ ତ ବହୁତ ସୁନ୍ଦର ଦେଖାଯାଉଛନ୍ତି, ମୋର ମନେ ହେଉଛି ଇଏ କନ୍ଦର୍ପ, ପୂର୍ବଜନ୍ମରେ ଶିବଙ୍କ କୋପରେ ଜଳିଯାଇଥିବାରୁ ପ୍ରିୟା ବିଚ୍ଛେଦ ଘଟିଥିଲା, ଏହି ଜନ୍ମରେ ମଧ୍ୟ ପ୍ରିୟା ବିଚ୍ଛେଦ ଘଟିଛି। ମାର୍କଣ୍ଡେୟଙ୍କ ଠାରୁ ଏହି କଥା ଶୁଣି ଅଗସ୍ତି କହିଲେ, ବିଷ୍ଣୁ ଏବେ ରାମ ରୂପରେ ଦୁଇ ବାହୁ ଧାରଣ କରିଛନ୍ତି, ଯେପରି ବାମନ ତ୍ରିବିକ୍ରମ ହେଲେ ଏବଂ ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ଅଧିକାର କଲେ, ସେହିପରି ଏହାଙ୍କ ଐଶ୍ୱର୍ଯ୍ୟ ଧୀରେ ଧୀରେ ବଢ଼ିବ। ମୁନି ଦୁହେଁ ଏହିପରି କଥାବାର୍ତ୍ତା ହେଇ ନିଜ ନିଜ ଆଶ୍ରମରେ ପହଞ୍ଚିଲେ।

ଏଥର ଆସନ୍ତୁ ଶୁଣିବା ଅଭିମାନ କଥା ଚିତ୍ରର ଏହି ଗୀତଟି। କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ ମନୋରମ ଦାସ। ମଜରୁଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ସଚିନ୍ ଦେବ ପରମାନ। କଥାଚିତ୍ର ଅଭିମାନ।

ବର୍ତ୍ତମାନ କଥାଚିତ୍ର ନମକ ହରାମ। ମୈଦ୍ରୁଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି କିଶୋର କୁମାର। ସଙ୍ଗୀତ ପରିଚାଳନା ରାଜେଶ ରୋଶନ। କଥାଚିତ୍ର ନମକ ହରାମ।

ଲଭ୍ ଷ୍ଟୋରି ଆସନ୍ତୁ ଶୁଣିବା ଏହି କଥାଚିତ୍ରରୁ ଯୁଗଳ କଣ୍ଠରେ ଅମିତ କୁମାର ଏବଂ ଲତା ମଙ୍ଗେସ୍କର ଆନନ୍ଦ ବକ୍ସିଙ୍କ ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ କଥାଚିତ୍ର ଲଭ୍ ଷ୍ଟୋରି

ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନାକୁ ଏଥର କଣ୍ଠ ଦେଇଛନ୍ତି ସ୍ୱୟଂ ସା ଏବଂ ନିବେଦିତା, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା, କଥଚିତ୍ର ତୋ ବିନା ମୋ କାହାଣୀ ଅଧା।

ଆରୁଣମନ୍ତ୍ରୀଙ୍କ ଗୀତ ରଚନାକୁ ଏଥର କଣ୍ଠଶିଳ୍ପୀ କୁନାଲ ଗଞ୍ଜିବାଲା ଏବଂ ପମି, ସଙ୍ଗୀତ ବିଘ୍ନରକ୍ ବ୍ୟାଣ୍ଡ, କଥାଚିତ୍ର ଓମ୍।

ଅନ୍ତରା ଚକ୍ରବର୍ତ୍ତୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ମୋହିତ ଚକ୍ରବର୍ତ୍ତୀଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି, କଥଚିତ୍ର ହି ସଖା।

ଶୁଣିଛନ୍ତି ସୌରଭ ନାୟକ ଏବଂ ଲୋପିତା ମିଶ୍ରଙ୍କ ଯୁଗଳ କଣ୍ଠରେ କଥାଚିତ୍ର ଗଙ୍ଗା ଶିଉଳି, ଗୀତ ଏବଂ ସଙ୍ଗୀତ ଶ୍ରୀନିବାସ। କଥାଚିତ୍ର ଗଙ୍ଗା ଶିଉଳି।

ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ। କାର୍ଯ୍ୟକ୍ରମ ଦ୍ୱାରା ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଜନପ୍ରିୟ ରଥଯାତ୍ରାକୁ ନବଦିନ ଯାତ୍ରା, ମହାବିଧି ଯାତ୍ରା, ଗୁଣ୍ଡିଚା ଯାତ୍ରା, ପତିତ ପାବନ ଯାତ୍ରା ଓ ଦଶାବତାର ଯାତ୍ରା ନାମରେ ନାମିତ କରିଛନ୍ତି। ରଥଯାତ୍ରା ପ୍ରଚଳନ ସମ୍ପର୍କରେ ଅନେକ କାରଣ ପଶ୍ଚାତପଟ ରୂପେ ରହିଛି। ପ୍ରଥମତଃ ଗୁଣ୍ଡିଚା ମନ୍ଦିରରେ ଇନ୍ଦ୍ରଜିମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ ଓ ସେଠାରେ ଶ୍ରୀ ବିଗ୍ରହ ନିର୍ମାଣ ହେତୁ ତାହାକୁ ଜନକପୁରୀ କୁହାଯାଏ। ଜଗନ୍ନାଥ ଇନ୍ଦ୍ରଦ୍ୟୁମ୍ନ ପ୍ରତି ଅନୁଗ୍ରହ ସ୍ମୃତିରେ ଶ୍ରୀ ଜନକପୁରୀକୁ ଯାଇଥାନ୍ତି। ଦ୍ୱିତୀୟତଃ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ନାମରେ ଏହି ଯାତ୍ରା ପ୍ରଚଳିତ ହୋଇଅଛି। ଜଗନ୍ନାଥ ତାଙ୍କ ପ୍ରତିଶ୍ରୁତି ଅନୁସାରେ ଗୁଣ୍ଡିଚା ମନ୍ଦିରକୁ ବର୍ଷକ ଥରେ ଆସିଥାନ୍ତି। ତୃତୀୟତଃ ଯଜ୍ଞରକ୍ଷୀ ଓ ମାଉସୀ ମା ଅର୍ଦ୍ଧାସନୀ ଶେଷରେ ଉପସ୍ଥିତ ବାନରଙ୍କ ଅନୁରୋଧରେ ଜଗନ୍ନାଥ ରଥଯାତ୍ରା କରି ଏଠାକୁ ଆସିବାକୁ ଅଙ୍ଗୀକୃତ କରିଛନ୍ତି। ରଥଯାତ୍ରାରେ ଜଗନ୍ନାଥ ଶ୍ରୀମନ୍ଦିର ବାହାରକୁ ଆସି ସମସ୍ତଙ୍କୁ ଦର୍ଶନ ଦେଇ ପତିତ ଧାରଣ କରିଥାନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରେ କହିଛନ୍ତି, ସ୍ନାନ ଗୁଣ୍ଡିଚା ଏବେନି ସ୍ୱୟଂଲୀଳାଚାର, ପତିତ ପାବନ ଅର୍ଥି ପ୍ରାସାଦ ଉପହାର। ଏହି ରଥଯାତ୍ରା କାଳରେ ରାଜା, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଓ ଅନ୍ୟ ଧର୍ମର ବ୍ୟକ୍ତି ତଥା ଧନୀ ଦରିଦ୍ର ସମାନ ବିବେଚିତ ହୋଇଥାନ୍ତି। ଭକ୍ତବତ୍ସଳ କୃପାମୟ ଭଗବାନ କୃଷ୍ଣ ଏହି ଭାବରେ ବଳରାମ ଓ ସୁଭଦ୍ରାଙ୍କ ସହିତ ଦଶ ଦିଗକୁ ଉଦ୍ଭାସିତ କରି ରଥଯାତ୍ରା ଛଳରେ ସ୍ୱୀୟ ଶ୍ରୀ ଅଙ୍ଗସ୍ପର୍ଶିତ ସମୀରଣ ଦ୍ୱାରା ସମସ୍ତ ଜୀବମାନଙ୍କ ପାପପୁଞ୍ଜକୁ ବିଦୂରିତ କରିଥାନ୍ତି। ନେଇଯିବାଇକ ଭକ୍ତିଭୟ ସଙ୍ଗୀତ ବିରତି।

ଶ୍ରୀମନ୍ଦିର ଦ୍ୱାରକା ସ୍ୱରୂପ ଅଟେ। ଏଠାରେ ଐଶ୍ୱର୍ଯ୍ୟଲୀଳା ପ୍ରାବଲ୍ୟ ଅଟେ। କିନ୍ତୁ ଗୁଣ୍ଡିଚା ମନ୍ଦିର ବୃନ୍ଦାବନ ସ୍ୱରୂପ ଅଟେ। ସେଠାରେ ଗୋପୀମାନଙ୍କ ମାଧୁର୍ଯ୍ୟ ରାସଲୀଳା ଥାଏ। ଏଣୁ ଜଗନ୍ନାଥ ରୂପକ କୃଷ୍ଣ ବର୍ଷକୁ ଥରେ ରଥଯାତ୍ରା ଛଳରେ ବୃନ୍ଦାବନର ରାସଲୀଳା ନିମିତ୍ତ ଆଗ୍ରହ ପ୍ରକାଶ କରିଥାନ୍ତି। ରଥଯାତ୍ରାର 8ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଇଛି, ଯଥା ସ୍ନାନ ଉତ୍ସବ, ଅଣସର, ନେତୃତ୍ସବ, ଶ୍ରୀଗୁଣ୍ଡିଚା, ହେରୋତ୍ସବ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଏବଂ ନୀଳାଦ୍ରି ବିଜେ। ଏହାକୁ ଗୁଣ୍ଡିଚା ପଞ୍ଚକ ମଧ୍ୟ କୁହାଯାଏ। ସ୍କନ୍ଦପୁରାଣ ଉତ୍କଳଖଣ୍ଡରେ ରଥଯାତ୍ରାକୁ ତିନି ଅଙ୍ଗ ସମନ୍ୱିତ ବୋଲି କୁହାଯାଇଛି, ଯଥା ପୂର୍ବଯାତ୍ରା, ଗୁଣ୍ଡିଚା ମଣ୍ଡପ ଅବସ୍ଥାନ, ବାହୁଡ଼ା ଯାତ୍ରା। ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲେ ରଥରୁ ଯେଉଁମାନେ ଗୋଟିପହଣ୍ଡିରେ ଯାଇ ଗୁଣ୍ଡିଚା ମଣ୍ଡପରେ ସପ୍ତଦିବସ ଅବସ୍ଥାନ କରନ୍ତି, ଯାତାୟତ ଦ୍ୱୈର୍ମଥି ସପ୍ତାହେ ମଣ୍ଡପୀ ସ୍ଥିତ। ଗୁଣ୍ଡିଚା ମନ୍ଦିରକୁ

ହାବେଦୀ ନୃସିଂହକ୍ଷେତ୍ର ଯଜ୍ଞମଣ୍ଡପ ଜନକପୁରୀ ରାସମଣ୍ଡପ ଆଡ଼ପ ମଣ୍ଡପ ବୋଲି କୁହାଯାଇଥାଏ। ଏହି ମଣ୍ଡପରେ ଯେଉଁମାନଙ୍କର ନବମୀ ଦିନ ସନ୍ଧ୍ୟାରେ ଦର୍ଶନ କଲେ ମୋକ୍ଷ ମିଳେ ବୋଲି କଥିତ ଅଛି। ରାମାନନ୍ଦ ନବମୀ ଦିନ ଏହି ମଣ୍ଡପରେ ଜଗନ୍ନାଥଙ୍କୁ ରାମ ରୂପରେ ଦର୍ଶନ କରିଥିଲେ, ଏହାକୁ ନବମୀ ଦର୍ଶନ କୁହାଯାଏ। ନୀଳାଦ୍ରୁ ଦଶବର୍ଷଣେ ଗୁଣ୍ଡିଚା ମଣ୍ଡପେ ଦିନେ ଦେବାତି ଦର୍ଶନ ପୁଣ୍ୟଂ ରାତ୍ରୁ ଦଶଗୁଣଂ ଭବେତ୍। ନୀଳାଦ୍ରିର ଦଶବର୍ଷ ଦର୍ଶନ ଫଳ ଗୁଣ୍ଡିଚା ମଣ୍ଡପରେ ଏକଦିନ ଦର୍ଶନର ଫଳ ସହିତ ସମାନ। ପୁନଶ୍ଚ ଦିବା ଅପେକ୍ଷା ରାତ୍ର ଦର୍ଶନ ଦଶଗୁଣ ପୁଣ୍ୟ ଅଟେ। ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି, ନେଇଯିବା ପୁଣି ଏକ ଭକ୍ତିଭରା ସଙ୍ଗୀତମୟ ବିରତି।

শ্রোতাবন্ধু, বর্তমান নঙ্ক দুর্ভিক্ষ শ্রীজগন্নাথঙ্କ ବିଷୟରେ କିଛି ଜଣାଅଜଣା ତଥ୍ୟ ରହିଛି ଆଜି ପାଇଁ। ନିଶ୍ଚୟ ଆପଣମାନଙ୍କୁ ରୁଚିବୋଧ ହେବ ଏବଂ ମହାପ୍ରଭୁଙ୍କ ପ୍ରତି ଭକ୍ତିର ଫଲ୍ଗୁଧାରା ପ୍ରବାହିତ ହେବ। 1866 ସେ ସମୟର ଗଜପତି ଦିବ୍ୟସିଂହ ଦେବଙ୍କ ରାଜତ୍ୱର 9 ଅଙ୍କ ସମୟର କଥା। ସାରା ଓଡ଼ିଶା ଦୁର୍ଭିକ୍ଷର କରାଳ ଛାୟାରେ ଏପରି ଦୁର୍ଦ୍ଦିନ ଦେଇ ଗତି କରୁଥିଲା ଯେ ତାର ପ୍ରଭାବରେ ଓଡ଼ିଶାର ଲୋକ ସଂଖ୍ୟାରୁ ଅଧେ ମୃତ୍ୟୁ ମୁଖରେ ପଡ଼ିଥିଲେ। ପ୍ରତ୍ୟେକ ଗାଁରେ ଭୋକିଲା କାଙ୍ଗଳମାନେ ଛାଇ ପରି ଯାତାୟତ କରୁଥିଲେ। କଇଁଆ ପତ୍ର, କଦଳୀ ମଞ୍ଜା ଆଦି ଯାହା ପାଉଥିଲେ ତାକୁ ସିଝେଇ ଖାଇ ଲୋକେମାନେ ଦରମଲା ଅବସ୍ଥାରେ ବଞ୍ଚିଥିଲେ। କିଛି ମାସ ପରେ କଇଁଆ ଗଛରେ ପତ୍ର ରହିଲା ନାହିଁ, କାହାରି ବାଡ଼ିରେ କଦଳୀ ଗଛଟିଏ ମଧ୍ୟ ଦେଖିବାକୁ ମିଳିଲା ନାହିଁ। ଅନେକ ଦିନର ଅନାବୃଷ୍ଟି ପ୍ରଭାବ ଗଛଲତା ଓ ଜୀବଜନ୍ତୁଙ୍କ ଉପରେ ମଧ୍ୟ ପଡ଼ୁଥିଲା। କୌଣସି ଗଛରେ ପତ୍ର ନଥିଲା। ରାସ୍ତାକଡ଼ର ଚାକୁଣ୍ଡା ଗଛ, ଦୁବଘାସ କୋଉକାଳରୁ ମରି ମାଟିରେ ମିଶିଯାଇଥିଲା। ପଡ଼ିଆ କଙ୍କାଳ ବିଲବାଡ଼ିରେ ଗାଈଗୋରୁଙ୍କର କୁଢ଼ କୁଢ଼ ଶବ କଙ୍କାଳ ପଡ଼ି ରହିଥିଲା। ଗାଁ ମଶାଣିରେ ଜୁଇର ନିଆଁ ଲିଭୁ ନଥିଲା। ବେଳେବେଳେ ଗୋଟିଏ ସମୟରେ ମଶାଣିରେ ଏକାଧିକ ଜୁଇ ଜଳୁଥିଲେ, ତାପରେ ଶ୍ମଶାନ ପର୍ଯ୍ୟନ୍ତ ଭୁଆ ହୋଇଯିବାର ଭାଗ୍ୟ ସବୁ ଶବଙ୍କୁ ମିଳିଲା ନାହିଁ। ଶବ ବୋହିବା ପାଇଁ ଘରେ ଲୋକ ନଥିଲେ, କିମ୍ବା ଯେଉଁମାନେ ଥିଲେ ଶବ ବୋହିବା ପାଇଁ ସେମାନଙ୍କ ଦେହରେ ଶକ୍ତି ନଥିଲା।

ପିଲା ମୁହଁରେ ଦେବା ପାଇଁ ମା ଥନରେ କ୍ଷୀର ନଥିଲା। ଇଂରେଜ ସରକାର ପରିସ୍ଥିତିର ମୁକାବିଲା କରିବା ପାଇଁ କୌଣସି ତତ୍ପରତା ଦେଖାଉନଥିଲେ। କାହିଁ କେଉଁଠି ସାତ ଆଠ ଦିନରେ ଥରେ ଅନ୍ନଛତ୍ର ଖୋଲି ଦେଉଥିଲେ। ଥିଲା ଘର ଲୋକମାନେ ମଧ୍ୟ ଲଜା ଓ ସଙ୍କୋଚକୁ ପଛରେ ପକାଇ ହଳିଆମାନଙ୍କ ସହ ମୁଠାଏ ଭାତ ପାଇଁ ଅନ୍ନଛତ୍ରରେ ଧାଡ଼ି ବାନ୍ଧିଲେ। ସେ ସମୟରେ ଯାଜପୁରର କଇଁଆଖୋଲାରେ ଘଟିଥିବା ଏକ ଘଟଣା ଦୁର୍ଭିକ୍ଷର ଭୟାବହତାର ଏକ ସ୍ପଷ୍ଟ ଚିତ୍ର ଏଠି ମୁଁ କହିବାକୁ ଚାହୁଁଛି। ଖବର ପ୍ରକାଶ ପାଇଲା ଯେ ଜଣେ ସ୍ତ୍ରୀ ଲୋକ ନିଜ ଛାତିକୁ ଶିଳପୁହାରେ ପ୍ରହାର କରି ଆତ୍ମହତ୍ୟା କରିଥିଲା। ତା ପାଖରେ ତା ପିଲାର ଶବ ମଧ୍ୟ ଅସହାୟ ଭାବେ ପଡ଼ି ରହିଥିଲା। ସାରା ରାଜ୍ୟରେ ଯେତେବେଳେ ଖାଦ୍ୟଭାବ ଜନିତ ମୃତ୍ୟୁ ତାଣ୍ଡବ ରଚନା କରୁଥିଲା, ଅନେକ ଲୋକ ଭୋଗର ଜ୍ୱାଳାକୁ ସହି ନପାରି ବିଷ ଖାଇ ଦୌଡ଼ି ଲଗାଇବା କୂଅକୁ ଡେଇଁ ପଡ଼ି ଆତ୍ମହତ୍ୟା କରୁଥିଲେ। ଏହିପରି ଆତ୍ମହତ୍ୟା କରିବାର ଚିରାଚରିତ ତରିକାକୁ ଛାଡ଼ି ସ୍ତ୍ରୀ ଲୋକ ଜଣକ ଏକ ଅତ୍ୟନ୍ତ କଷ୍ଟପ୍ରଦ ତରିକାରେ ଆତ୍ମହତ୍ୟା କରିବା ପଛରେ ଥିବା କାରଣ କେହି ଖୋଜି ପାଉନଥିଲେ। ଏ ଘଟଣା ଇଂରେଜ ଅଧିକାରୀମାନଙ୍କର ମନକୁ ଏତେ ଆନ୍ଦୋଳିତ କଲା ଯେ ସେମାନେ ତାର କାରଣ ଖୋଜିବା ପାଇଁ ତଦନ୍ତ କରିବାକୁ ଲାଗିଲେ। ତଦନ୍ତରୁ ଜଣାପଡ଼ିଲା ଯେ ମାଆଟି ନିଜ ଛାତିକୁ ଶିଳପୁଆରେ ଆଘାତ କରି ଛାତିର କୋଉ କୋଣରେ ଲୁଚି ରହିଥିବା କ୍ଷୀରଟୋପାକ ବାହାର କରିବାକୁ ଚେଷ୍ଟା କରୁଥିଲା। ତାହେଲେ ଶ୍ରୋତାବନ୍ଧୁ, ନେଇଯିବା ଏକ ସଙ୍ଗୀତମୟ ବିରତି, ଆଗକୁ ଏ ବିଷୟରେ ଆହୁରି ଜାଣିବା।

ଅନ୍ତତଃ ଟୋପାଟି କ୍ଷୀର ବାହାରି ପଡ଼ିଲେ ପିଲାଟା ଗୋଟିଏ ମୁହୂର୍ତ୍ତ ବଞ୍ଚିଯିବ। ଯେତେ ଚେଷ୍ଟା କଲେ ମଧ୍ୟ ଶୁଖିଲା ଛାତିରୁ କ୍ଷୀର ତ ବାହାରିଲା ନାହିଁ। ବାରମ୍ବାର ଶିଳପୁଆ ମାଡ଼ରେ ଦୁର୍ବଳ ଶରୀରରୁ ପ୍ରାଣ ଛାଡ଼ି ଚାଲିଗଲା। କ୍ଷୀରଟା ପାଇ ଅସହାୟ ଛୁଆଟା ମଧ୍ୟ ମା ପାଖରେ ମରି ଶୋଇଲା। ଏହିପରି ମରଣ ସମସ୍ୟା ଦେଇ ଗତି କରୁଥିଲା ବେଳେ ଅନେକ ମନେ ମନେ ଚିନ୍ତା କଲେ, ଯଦି ଥୟ ମରଣ ପାଇଁ ଦିନ ଗଣିବା ଆରମ୍ଭ ହୋଇଗଲାଣି, ତାହେଲେ ପୁରସ୍ତମରେ ନୀଳଚକ୍ରକୁ ଚାହିଁ ଶରଧା ବାଲିରେ ପଡ଼ି ମରିବା ନାହିଁ କାହିଁକି। ସେଭଳି ମରଣ ପରେ ତ ମୁକ୍ତି ସୁନିଶ୍ଚିତ। ଦେହଟାକୁ ବୋହିବା ପାଇଁ ଗୋଡ଼ ଦୁଇଟାର ବଳ ଥାଉଁ ଥାଉଁ ଶରଧା ବାଲିରେ ପହଞ୍ଚିଗଲେ ଯାଏ ତାପରେ ଲାଗିଲା ପୁରସ୍ତମକୁ ଭୋଗିଲା କଙ୍କାଳ ସାର ଲୋକଙ୍କ ପଟୁଆର। ବାଟରେ ଚାକୁଣ୍ଡା ପତ୍ର ବାଉଁଶ ପତ୍ର ଯାହା ପାଇଲେ ଖାଇଲେ ତ ଘୋଷାଳି ହୋଇ ଚାଲିଲେ। ବାଟରେ ଅଧା ଲୋକ ପଡ଼ି ମରିଗଲେ, ବାକି ପୁରୀ ପହଞ୍ଚିଲେ। ତଥାପି ପୁରୀ ସହରରେ ସୋରିଷ ପକାଇବାକୁ ଜାଗା ରହିଲା ନାହିଁ। ସେତେବେଳେ ୱାଲ୍ଟିୟର ସାହେବ ଥିଲେ ପୁରୀର ଜିଲ୍ଲାପାଳ। ସେ ଦେଖିଲେ ଯେ ଖାଦ୍ୟାଭାବ ଯୋଗୁଁ ପୁରୀ ସହରରେ କଙ୍କାଳ ସାର ଲୋକଙ୍କର ଭିଡ଼ ଜମି କଲାଣି। ସେ ତାଙ୍କର ଜଣେ କର୍ମଚାରୀଙ୍କୁ ପଚାରିଲେ, ଏମାନେ କ'ଣ ଖାଇବାକୁ ମାଗି ଆସିଛନ୍ତି ପୁରୀକୁ? ନାହିଁ ସାର୍, ସେମାନେ ଜଗନ୍ନାଥ ଧାମରେ ତାଙ୍କ ନୀଳଚକ୍ରକୁ ଚାହିଁ ମରିବାକୁ ଆସିଛନ୍ତି।

ଜଗନ୍ନାଥ ନାଁଟା ଶୁଣି ୱାଲ୍ଟିୟର ଡାକିଲେ, ଆରେ ସତୀ ତ, ଏଇ କାଠର ପ୍ରତିମା କରି ସବୁଦିନ ମହଣ ମହଣ ଚାଉଳ ରନ୍ଧା ହୋଇ ଭୋଗ ଲଗାଯାଉଛି। ସେ ଭୋଗ ବନ୍ଦ କରି ଚାଉଳକୁ ଭୋକିଲା ଲୋକଙ୍କୁ ଦିଆଯାଇପାରନ୍ତା। ସେ ମନ୍ଦିର ସାମ୍ନାରେ ଏକ ସାଧାରଣ ସଭା ଡକେଇଲେ। ସଭାକୁ ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିରର ସେବାୟତ, ମୁକ୍ତିମଣ୍ଡପର ପଣ୍ଡିତ ଓ ମଠର ମହନ୍ତମାନଙ୍କୁ ନିମନ୍ତ୍ରଣ କରାଗଲା। ୱାଲ୍ଟିୟର ସେ ସଭାରେ ଘୋଷଣା କଲେ ଯେ ତା ପରଦିନଠାରୁ ମନ୍ଦିରରେ ଭୋଗ ବନ୍ଦ କରାଯାଇ ଚାଉଳକୁ ଲୋକମାନଙ୍କ ଭିତରେ ବାଣ୍ଟି ଦିଆଯିବ। ବୁଭୁକ୍ଷୁ ଜନତା ତାଙ୍କର ଘୋଷଣା ଶୁଣିଲେ। ସେମାନେ ଭାବୁଥିଲେ ଯେ ତା ପରଦିନଠାରୁ ମନ୍ଦିରର ଭୋଗ ବନ୍ଦ କରାଯାଇ ଚାଉଳ

ତାକୁ ହିଁ ବଣ୍ଟାଯିବ। ଆଉ ମଧ୍ୟ ସେମାନଙ୍କର ଭାବନା ଥିଲା ଯେ ଗଜପତି ସେ ଭାବନାର ପ୍ରତିବାଦ କରିବେ, କିନ୍ତୁ ସେ ମୁହଁକୁ ତଳକୁ ପୋତି ବସିଥିଲେ। ମୁକ୍ତିମଣ୍ଡପର ପଣ୍ଡିତମାନେ, ମଠର ମହନ୍ତମାନେ ଓ ମନ୍ଦିରର ସେବାୟତମାନେ ମୁହଁଫଳକ ଦିଫାଳ କଲେ ନାହିଁ। କେତେକ ଭକ୍ତ ପ୍ରତିବାଦ କରିବାକୁ ଚାହୁଁଥିଲେ, କିନ୍ତୁ ସେମାନଙ୍କର ଶୁଖିଲା ଓଠ ଓ ଜିଭ କଥା କହିବାର ଅବସ୍ଥାରେ ନଥିଲା। ଶେଷରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ଅସ୍ଥି କଙ୍କାଳ ସାର ବୁଢ଼ୀଟିଏ ଥରି ଥରି ଠିଆ ହେଲା। ନିଜର ଛିଣ୍ଡାପଣତାକୁ ଅଣ୍ଟାରେ ଗୁଡ଼େଇ ଶୁଖିଲା ଜିଭକୁ ଶୁଖିଲା ଓଠ ଉପରେ ବୁଲେଇ ଆଣିଲା। ତାପରେ ସେ ଯାହା କହିଲା ସେଠାରେ ଉପସ୍ଥିତ ସମସ୍ତେ ତା ଆଡ଼କୁ ଚାହିଁ ରହିଲେ। ଆଗକୁ ଆଲୋଚନା ଜାରି ରହିବ। ସଙ୍ଗୀତମୟ ବିରତି।

ବୁଢ଼ୀ ଜଣକ ୱାଲ୍ଟିୟର ସାହେବଙ୍କୁ କହିଲା, ଆରେ ଏ ଅଛଧରା ଗୋରା, ତୁ କାହୁଁ ମୁଁ କାଳିଆକୁ ଚିହ୍ନିବୁ କିରେ? ତୁ କାହୁଁ ଜାଣିବୁ ଆମ ପାଇଁ ସିଏ କିଏ? ଆରେ ସିଏ ପରା ଆମର ଭୋଜନୀ ଶାନ୍ତି, ତାର ଭୋକ ସିଏ ନିଜେ ସହିପାରେନି କି ଏ ଜାତି ସହିପାରେନି। ଆରେ ତାକୁ ଉପାସ ରଖି ଆମେ ଖାଇବୁ? ଆରେ ଅଛଧରା, କେଉଁଦିନ ଏ ପେଟରେ ଦାନା ପଡ଼ିଥିଲା ମୋର ମନେ ନାହିଁ, ତଥାପି ମୁଁ କହୁଛି, କାନ ଖୋଲି କରି ଶୁଣ। ଆରେ ଆମେ ଏଠିକି ଖାଇବାକୁ ଆସିନୁ, ମରିବାକୁ ଆସିଛୁ ଏ ମାଟିକୁ ଛୁଇଁ। ଆରେ ଖାଇବାକୁ ନ ପାଇ ମୋ ପୁଅ ମରିଯାଉ, ଆଣ୍ଠୁକୁଡ଼ି ହେବାରେ ମୋର ଦୁଃଖ ନାହିଁ, କିନ୍ତୁ ଆମ ସାଆନ୍ତଙ୍କ ଭୋକିଲା ମୁହଁ ଦେଖିପାରିବୁ ନାହିଁ। ଆରେ ଶୁଣରେ ଅଛନ୍ଦରା, କାଳିଆ ମୋର ଫେଙ୍ଗିରସ୍ତ, ସିଏ ମୋର ପୁଅ, ମୋର ଭାଇ, ସବୁକିଛି, ତାକୁ ଉପାସ ରଖି ଆମେ ଖାଇବୁ ଭାବୁଛୁ। ବୁଢ଼ୀର କଥା ବୁଭୁକ୍ଷୁ ଜନତାର ଦେହରେ ଶହେ ସିଂହର ବଳ ସଞ୍ଚାର କଲା। ସମସ୍ତେ ଏକ ସ୍ୱରରେ କହି ଉଠିଲେ, ରଖ ହେ ତମ ଦାତାପଣିଆ, ଆମକୁ ଭାତ ଦରକାର ନାହିଁ, ଗୋରା ଆମକୁ ଭାତ ଦେଖାଉଛି। ଆରେ ଦେଶ ଶାସନ କରୁଛ ପରା, ଆଜି ଯାଇ ଥିଲ କେଉଁଠି? ଆଜି ନିଦ ଭାଙ୍ଗିଗଲା, କହିଲା କ'ଣ ନା, ଆମ ସାଆନ୍ତଙ୍କୁ ଉପାସ ରଖି ଆମକୁ ଖୁଆଇବ। ଆରେ ଜାଣିଛୁ ସେ ଖାଉଛି ବୋଲି ଆମ ପେଟରେ ଦାନା ନ ପଡ଼ିଲେ ବି ଆମେ ବଞ୍ଚିଛୁ,

ସେ ପର୍ଯ୍ୟନ୍ତ ଭୀଷଣ ଖରାରେ ମୁଣ୍ଡ ଫାଟି ଯାଉଥିଲା, ହଠାତ୍ ଆକାଶରେ ଖଣ୍ଡେ କଳା ମେଘ ଦେଖାଗଲା। ମେଘଖଣ୍ଡ ଦେଖଣ୍ଡ ହୋଇ ଧଳା ଆକାଶରେ କାଳିଆର ଦୁଇ ଚକା ଆଖିର ଭ୍ରମ ସୃଷ୍ଟି କଲା। ଅନେକ ଦିନ ଧରି ଆକାଶରେ ବାଦଲ ଦେଖାନଥିବା ଲୋକ ଆକାଶରେ ମହାପ୍ରଭୁଙ୍କ ମୁହଁ ଓ ଆଖି ସ୍ପଷ୍ଟ ଦେଖିପାରୁଥିଲେ। ଦେଖୁ ଦେଖୁ ସାରା ଆକାଶରେ ବାଦଲ ଛାଇଗଲା ଓ ଆରମ୍ଭ ହେଲା ମୂଷଳଧାରାରେ ବର୍ଷା। ସମବେତ ଜନତା ବର୍ଷାରୁ ରକ୍ଷା ପାଇବା ପାଇଁ ଇତସ୍ତିତ ଦୌଡ଼ିଲେ ନାହିଁ। ଚାତକ ପକ୍ଷୀ ଆକାଶରେ ପାଣି ପିଇଗଲା ପରି ସମସ୍ତେ କାଳିଆର ପ୍ରସାଦ ଅମୃତ ଢକ ଢକ କରି ପିଇ ଯାଉଥିଲେ। ତାପରେ ବୁଢ଼ୀମାଙ୍କୁ ମୁଣ୍ଡିଆ ମାରିବାକୁ ଖୋଜିଲା ବେଳକୁ ସେ ଭିଡ଼ ଭିତରେ ହଜିଯାଇଥିଲା। ଧନ୍ୟ ଜଗନ୍ନାଥ, ଧନ୍ୟ ତୁମ ମହିମା, ହେ ମହାବାହୁ, ହେ ବଳିଆରଭୁଜ, ହେ କୋଟି କୈବଲ୍ୟ ଦାତା, ତମ ମହିମା ଅନନ୍ତ ଅସୀମ ପ୍ରଭୁ, ଧନ୍ୟ ଆମେ, ଧନ୍ୟ ଆମେ ଓଡ଼ିଶାବାସୀ ପ୍ରଭୁ, ଧନ୍ୟ ଜଗନ୍ନାଥ।

ଏଥର ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ହିତକାରୀ ପରିବା ଜହ୍ନି। ଜହ୍ନି ଓ ତରଡ଼ା ସ୍ୱାଦିଷ୍ଟ ପଥ୍ୟକର ଓ ଔଷଧୀୟ ଗୁଣରେ ଯୁକ୍ତ ପରିବା ଅଟେ। ଆୟୁର୍ବେଦ ଅନୁସାରେ ଏହା ସ୍ୱାଦରେ ମଧୁର, ସ୍ନିଗ୍ଧ, ଶୀତଳ, ସାମାନ୍ୟ ଗରିଷ୍ଠ ହୋଇଥାଏ। ଏହା ପିତ୍ତ ବିକୃତକୁ ଦୂର କରେ। ଉଷ୍ମ ପ୍ରକୃତିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଓ ପିତ୍ତଜନ୍ୟ ବ୍ୟାଧିରେ ତଥା ଗନୋରିଆ, ଅର୍ଶାବଳୀ, ରକ୍ତମୂତ୍ର, ରକ୍ତପିତ୍ତ, କାଶ, ଜ୍ୱର, କୃମି ଆଦିରେ ବିଶେଷ ପଥ୍ୟକର ଅଟେ। ଜହ୍ନିରେ ଦସ୍ତା, ଲୌହତତ୍ତ୍ୱ, ମ୍ୟାଗ୍ନେସିୟମ, ଥାଇମିନ୍ ଓ ତନ୍ତୁ ପ୍ରଚୁର ପରିମାଣରେ ଉପଲବ୍ଧ। ଜହ୍ନି ମଞ୍ଜିର ତେଲ କୁଷ୍ଠ ଓ ତ୍ୱଚା ରୋଗର ବିଭିନ୍ନ ରୋଗରେ ଲାଭଦାୟୀ ଅଟେ। ଜହ୍ନି ତରକାରୀ ଭୋଜନରେ ରୁଚି ଉତ୍ପନ୍ନ କରି ସ୍ନିଗ୍ଧ ଓ ଥଣ୍ଡା ହୋଇଥିବାରୁ ଶରୀରରେ ଶୀତଳତା ଆଣେ। ଏହାର ତରକାରୀକୁ ସୁପାଚ୍ୟ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଲେମ୍ବୁ ରସ ଓ ଗୋଲମରିଚର ଚୂର୍ଣ୍ଣ ମିଶାଇ ସେବନ କରିବା ଉଚିତ। ଜହ୍ନିରୁ ଲାଭ। ବାଳକ ଓ ଶ୍ରମଜୀବୀମାନଙ୍କୁ ଶକ୍ତି ପ୍ରଦାନ କରି ଶୁକ୍ରଧାତୁର କ୍ଷୀଣ ଠାରୁ ହେଉଥିବା ଶାରୀରିକ ଓ ମାନସିକ ଦୁର୍ବଳତାକୁ, ଚିଡ଼ିଚିଡ଼ାପଣକୁ ଦୂର କରିଥାଏ। ଜହ୍ନିର ତରକାରୀ ଝୋଳ ଅଥବା ଜହ୍ନି ପକାଇ ପ୍ରସ୍ତୁତ ହୋଇଥିବା ଡାଲିକୁ ଏକ ସପ୍ତାହ ପର୍ଯ୍ୟନ୍ତ ଭୋଜନ କଲେ ଲାଭ ହୁଏ। ଶୁଖିଲା କାଶରେ କଫ ଲାଗି ରହୁଥିଲେ ଏହାର ସେବନ କରିବା ଦ୍ୱାରା କଫ ନିଷ୍କାସିତ ହୋଇ କାଶରେ ଉପଶମ ହୁଏ। ମୂତ୍ରବିକାର ଓ ମୂତ୍ର ଜ୍ୱଳନ ଦୂର ହୁଏ, ମୂତ୍ର ଅବାଧ ହୁଏ। ଆଗକୁ ଆହୁରି କିଛି ପୁଣି ସଙ୍ଗୀତମୟ ବିରତି।

ଜାଣିବେ ଏଥର ଶ୍ରୋତାବନ୍ଧୁ କିଛି ଜଣା ଅଜଣା କଥା। ଆଳତୀ ସମୟରେ କର୍ପୂର ଜଳାଇବାର ବିଧାନ ରହିଛି। ଘରେ ନିତ୍ୟ କର୍ପୂର ଜଳାଇଲେ ଘରର ବାତାବରଣ ଶୁଦ୍ଧ ରହିବ।

ସହଜରେ ରୋଗ ଆକ୍ରମଣ କରେ ନାହିଁ, ଦୁଃସ୍ୱପ୍ନ ଆସେ ନାହିଁ ଓ ଦେବଦୋଷ ତଥା ପିତୃଦୋଷ ଶମନ ହୁଏ। କର୍ପୂରକୁ ଗୁଣ୍ଡ କରି ଘରେ ବିଶେଷ କରି ପୂଜାସ୍ଥାନ, ଧ୍ୟାନ, ଭଜନ ସ୍ଥାନରେ ଅଳ୍ପ ଛାଟିଦେବା ମଧ୍ୟ ହିତ। ଦିବ୍ୟ ଜ୍ୟୋତି ନିଜର ପୂର୍ବ କିମ୍ବା ଉତ୍ତର ଦିଗରେ ଜଳାଇବା ଉଚିତ। ଜ୍ୟୋତି ଦୀପଶଳିତାର ସଂଖ୍ୟା 1, 3, 5 କିମ୍ବା 7 ରହିବା ଉଚିତ। ଦିନରେ ଯେକୌଣସି ସମୟରେ 9 ଥର କରାଯାଇଥିବା ପ୍ରାର୍ଥନା ଅନ୍ତର୍ଯ୍ୟାମୀଙ୍କ ପର୍ଯ୍ୟନ୍ତ ପହଞ୍ଚେ। ସୂର୍ଯ୍ୟଙ୍କଠାରୁ ଆରୋଗ୍ୟ, ଅଗ୍ନିଠାରୁ ସ୍ତ୍ରୀ, ଶିବଙ୍କଠାରୁ ଜ୍ଞାନ, ବିଷ୍ଣୁଙ୍କଠାରୁ ମୋକ୍ଷ, ଦୁର୍ଗା ଆଦିଙ୍କଠାରୁ ରକ୍ଷା, ଭୈରବ ଆଦିଙ୍କଠାରୁ ସମସ୍ୟାର ମୁକ୍ତି, ସରସ୍ୱତୀଙ୍କଠାରୁ ବିଦ୍ୟାତତ୍ଵ, ଲକ୍ଷ୍ମୀଙ୍କଠାରୁ ଐଶ୍ୱର୍ଯ୍ୟ ବୃଦ୍ଧି, ପାର୍ବତୀଙ୍କଠାରୁ ସୌଭାଗ୍ୟ, ଶଚୀଙ୍କଠାରୁ ମଙ୍ଗଳ ବୃଦ୍ଧି, ସ୍କନ୍ଦଙ୍କଠାରୁ ସନ୍ତାନ ବୃଦ୍ଧି ଓ ଗଣେଶଙ୍କଠାରୁ ସମସ୍ତ ବସ୍ତୁ ଯାଚନ କରିବା ଉଚିତ। ଉତ୍ତରାୟଣ ଦେବତାମାନଙ୍କ ପ୍ରଭାତ କାଳ ଏହି ଦିନ ରାଶିର ଅଙ୍ଗରାଗ ଓ ରାଶି ମିଶ୍ରିତ ଜଳରେ ସ୍ନାନ, ରାଶି ମିଶ୍ରିତ ଜଳର ପାନ, ରାଶି ଦ୍ୱାରା ଯଜ୍ଞ, ରାଶି ମିଶ୍ରିତ ଭୋଜନ ତଥା ରାଶିର ଦାନ, ଏହି ସମସ୍ତ ପାପନାଶକ। ଧନତ୍ରୟୋଦଶୀ ଦିନ ଦୀପଦାନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ। ପକ୍ଷୀମାନଙ୍କୁ ଶସ୍ୟ ଦେଉଥିବା ବ୍ୟକ୍ତିଙ୍କୁ ନିଜ ମୃତ୍ୟୁର ପୂର୍ବାଭାସ ମିଳିଥାଏ।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦିନ 12ଟାରେ ଲୋକଗୀତ କ୍ରମରେ ଶୁଣିବେ ଧୁଡ଼କି ଗୀତ, ପରିବେଷଣ କରିବେ ଶିଳ୍ପୀ ନୀଳକଣ୍ଠ ତରାଇ ଏବଂ ସାଥୀ, ସୁଗମ ସଙ୍ଗୀତ ପ୍ରଚାର କରିବେ ଦିନ 11:30। ଶିଳ୍ପୀମାନେ ହେଲେ ସୁଦର୍ଶନ ପ୍ରଧାନ, ସ୍ୱାଗତିକ ରଥ, ଗୋପାଳକୃଷ୍ଣ ବେହେରା, ନିହାରିକା ପଟ୍ଟନାୟକ, ପଙ୍କଜ ବେହେରା, ଅର୍ଜୁନ ଚରଣ ସାମଲ ଏବଂ ଗୀତା ପଟ୍ଟନାୟକ। ଏହାର ସମୟ ରହିଛି 12:30। ଦିନ 1:10 ପ୍ରଚାର କରିବ କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥା ଚିତ୍ରଡ଼ ଗୀତ ଶୁଣିପାରିବେ ଦିନ 2:45। ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶୁଣିଲେ ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆଜିର ପ୍ରଥମ ଅଧିବେଶନକୁ ଏଇଠି ଶେଷ କରୁଛୁ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

0: ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 103.3 MHz। ସମୟ 12:00 PM। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମଧ୍ୟ ଶୁଣିପାରିବେ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ। ପରିବେଷଣ କରିବେ ଶିଳ୍ପୀ ନୀଳକଣ୍ଠ ତରାଇ ଏବଂ ସାଥୀ। ତା ପୂର୍ବରୁ କିଛି ବିଜ୍ଞାପନ।
1: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନାରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ବନ୍ଦୈ ଶ୍ରୀକୃଷ୍ଣ ରାଧାଙ୍କ ଚରଣ ବନ୍ଦୈ ସେ କୃଷ୍ଣ ହରି ବନ୍ଦୈ ଶ୍ରୀକୃଷ୍ଣ ରାଧାଙ୍କ ଚରଣ ବନ୍ଦୈ ସେ କୃଷ୍ଣ ହରି ଦ୍ୱାପର ଯୁଗରେ ଲୀଳା କରି ସେ ଯେ

0: ଆଜ୍ଞା ଆଜ୍ଞା ରୁହନ୍ତୁ।
1: କାହିଁକି
0: ଆପଣ ଏମିତି ଯଦି ଭଜନ ଜଣାଣ କାର୍ଯ୍ୟକ୍ରମ କରିବେ
1: ଆଚ୍ଛା
0: ତାହେଲେ ଗୋଟେ ଦିନ କ'ଣ ସାତ ଦିନ ପାଇଯିବ ସିନା ତୁମର ଭଜନ ଜଣାଣ କାର୍ଯ୍ୟକ୍ରମ ସରିବ ନାହିଁ।
1: ସରିବ ନାହିଁ
0: ନା?
1: ଆଚ୍ଛା କାହିଁକି ସରିବନି ବାପା?
0: ଆପଣ ଜାଣିନାହାନ୍ତି
1: କ'ଣ
0: ପୁରାତନ ଯୁଗଠୁ ଆରମ୍ଭ କରି ବର୍ତ୍ତମାନ ଯୁଗର ଆଧୁନିକ କବିମାନେ ଜଗନ୍ନାଥଙ୍କୁ କିଏ କେତେ ପ୍ରକାରରେ ଜଣାଣ କରିଲେନି?
1: ଆଚ୍ଛା କହିପାରିବେ କି ବାପା ପୁରାତନ କବିମାନେ ଭଗବାନଙ୍କୁ କେମିତି ଜଣାଣ କରୁଥିଲେ ଆଉ ବର୍ତ୍ତମାନ ଆଧୁନିକ ଯୁଗର କବିମାନେ ଭଗବାନଙ୍କୁ କେମିତି ଜଣାଣ କରୁଛନ୍ତି?
0: କହିପାରିବି ଆଜ୍ଞା।
1: ନାଇଁ କହିଲ ଟିକେ।
0: ପୁରାତନ ଯୁଗର କବି ବନମାଳୀ
1: କବି ବନମାଳୀ
0: ଜଗନ୍ନାଥଙ୍କୁ ପଦେ ଜଣାଣ କରିଥିଲେ।
1: ଆଚ୍ଛା କେମିତି ଜଣାଣ କରିଥିଲେ?

0: ଓହୋ, ଏହିପରି ଜଣାଣ କରିଥିଲେ। ଆଚ୍ଛା, ଆଧୁନିକ ଯୁଗର କବିମାନେ ଭଗବାନଙ୍କୁ କେମିତି ଜଣାଣ କରୁଛନ୍ତି?
1: ଏ କାଳିଆ ପାଖରେ ନାହିଲ ନାହିଲ ନାହିଲ ଜାତୀୟ ଜାତି ଏମ ରଙ୍ଗବତୀ ଏମର ହଳଦିଆବତୀ।
0: ଓହୋ, ଏହିପରି ଭଗବାନଙ୍କୁ କେତେ ବିକୃତ କରି ମଧ୍ୟ ଗାଇଲେଣି।
1: ଆଜ୍ଞା,
0: ତେଣୁକରି ଭଜନ ଜଣାଣ ଶେଷ ହବ ନାହିଁ।
1: ନାହିଁ ଆଜ୍ଞା।
0: ଆଚ୍ଛା,
1: ଆପଣ ଯଦି ପାରୁଛନ୍ତି କିଛି ବିଷୟବସ୍ତୁ ଆଲୋଚନା କରନ୍ତୁ, ଆମର ଶ୍ରୋତା ମଣ୍ଡଳୀ ମାନେ ସବୁ ମନ ଦେଇ ଶୁଣିବେ।
0: ଆଚ୍ଛା, ବିଷୟବସ୍ତୁ ଆଲୋଚନା କରିବା।
1: ଆଜ୍ଞା,
0: ଆଚ୍ଛା, ମୁଁ ଆଜି ବିଷୟବସ୍ତୁ ଆଲୋଚନା କରୁଛି, କଳିଯୁଗ ଏ ପୃଥିବୀ ବକ୍ଷରେ କେମିତି ପ୍ରବେଶ କଲା।
1: ଆଜ୍ଞା,
0: ଆଜି ଶୁଣ ହେ ବିଦୁଷ କଳିର ପ୍ରବେଶ।

0: ଆଜି ଶୁଣ ହେ ବିଦୁଷ କଳିର ପ୍ରବେଶ
1: ଜାଣିପାରି ଧର୍ମ ରାଜା
0: ବିଦୁଷ ଯେ କି ପଣ୍ଡିତ ହେ ପଣ୍ଡିତ ସମାଜ ଆଜି ଧୀରସ୍ତରେ ମନ ଦେଇ ଶୁଣନ୍ତୁ
1: ଆଚ୍ଛା
0: ଯେତେବେଳେ ଦ୍ୱାପର ଯୁଗ ଅତିବାହିତ ହେଇଯାଇଛି ଧର୍ମ ରାଜା ଯୁଧିଷ୍ଠିର ଜାଣିପାରିଲେ ଏ ଦ୍ୱାପର ଯୁଗ ପରେ କଳିଯୁଗ ମର୍ତ୍ତ୍ୟ ମଣ୍ଡଳକୁ ଶାସନ କରିବ
1: ଶାସନ କରିବ
0: ଏ କଥା ଜାଣିପାରି ଅଭିମନୁଙ୍କର ପୁତ୍ର ହେଲେ ପରୀକ୍ଷିତ ରାଜା ପରୀକ୍ଷିତଙ୍କୁ ରାଜ୍ୟରେ ରାଜା କରେଇ ଭାଇ ଭାର୍ଯ୍ୟାଙ୍କୁ ସଙ୍ଗତରେ ଘେନି ସ୍ୱଦେହରେ ସ୍ୱର୍ଗକୁ ଚାଲିଗଲେ
1: ଚାଲିଗଲେ
0: ଯେତେବେଳେ ଧର୍ମ ରାଜା ଯୁଧିଷ୍ଠିର ସ୍ୱଦେହର ସ୍ୱର୍ଗକୁ ଚାଲି ଯାଇଛନ୍ତି ଏ ମର୍ତ୍ତ୍ୟ ମଣ୍ଡଳକୁ ଶାସନ କଲେ ପରୀକ୍ଷିତ ରାଜା
1: ପରୀକ୍ଷିତ ରାଜା
0: ଆଜ୍ଞା ଦିନେ ମୃଗୟା

0: ଦିନେ ମୃଗୟା ଥେ ପରୀକ୍ଷିତ ରାଜା
1: ବୁଲନ୍ତି ଏକା ବନରେ
0: ଦିନେ ମୃଗୟା ବିହାର କରିବା ପାଇଁ ପରୀକ୍ଷିତ ରାଜା ବନସ୍ଥକୁ ଯାଇଛନ୍ତି ସେହି କାଳେ କଳି ରାଜା ବେଶ ଧରି
1: ଅନ୍ୟାୟ କର୍ମ ଆଚରେ
0: ସେ ସମୟରେ କଳି ରାଜା ଗୋଟେ ରଜା ବେଶ ହୋଇ ହାତରେ ଗୋଟେ ଦଣ୍ଡାଟିଏ ଧରି ଗର୍ଭିଣୀ ଗାଈ ମାନଙ୍କୁ ଗୋଡ଼େଇ ଗୋଡ଼େଇ ବାଡ଼ୁଛି ସେତେବେଳେ ପରୀକ୍ଷିତ ରାଜା ରାଗର ଜର୍ଜରିତ ହୋଇ ପଚାରିଲେ
1: କଣ ବୋଲି
0: ରେ ମୂର୍ଖ
1: ମୂର୍ଖ
0: ହଁ
1: କିଏ ମୁଁ ମୂର୍ଖ
0: ତୁ ମୂର୍ଖ
1: ମୁଁ କଣ ମୂର୍ଖ ନାଇଁ ମୋର ଆଗପଟେ ନା ପଛପଟେ ଲେଖା ହେଇଛି ମୂର୍ଖ ବୋଲି
0: ନାଇଁ ତୋ ଆଗପଟେ କି ପଛପଟେ ଲେଖା ହେଇନି ବାପା ତୋ ବୁଦ୍ଧିଟା ମୂର୍ଖ
1: ମୋର ବୁଦ୍ଧିଟା ମୂର୍ଖ
0: ଆରେ ତୁ ଜଣେ ରଜା ପୁଅ ଭଳି ଦେଖାଯାଉଛୁ
1: ରଜା ପୁଅ ନୁହେଁ ମୁଁ ହଉଛି ଜଣେ ସମ୍ପୂର୍ଣ୍ଣ ରାଜା
0: ତୁ ହଉଛୁ ଜଣେ ସମ୍ପୂର୍ଣ୍ଣ ରାଜା
1: ହଁ
0: କାହିଁ କହିଲୁ ତୋ ପରିଚୟଟା କହିଲୁ
1: ପରିଚୟ ମୋର ପରିଚୟ ଶୁଣିଲେ କେହି ବି ରହିବେ ନାହିଁ
0: ସତେ
1: ହଁ
0: ତୁ ଗୋଟେ ଏମିତି ସାମର୍ଥ୍ୟ ଲୋକଟି
1: ହଁ ହଁ
0: କାହିଁ କହିଲୁ ପରିଚୟଟା କହ
1: ମୋର ପରିଚୟ ହେଲା ଯୁଗାଧିପତି କଳି ରାଜା
0: ଯୁଗାଧିପତି କଳି ରାଜା
1: ହଁ
0: ଆଚ୍ଛା ମୋ ପରିଚୟ ଜାଣିଛୁ
1: ତମର ପରିଚୟ
0: ହଁ
1: ତମର ପରିଚୟ କ'ଣ
0: ମୁଁ ହଉଛି ଧର୍ମରାଜା ଯୁଧିଷ୍ଠିରଙ୍କର ନାତି
1: ଆଚ୍ଛା
0: ଅଭିମନୁଙ୍କର ପୁତ୍ର ପରୀକ୍ଷିତ ରାଜା
1: ଓହୋ ଧର୍ମରାଜା ପରୀକ୍ଷିତ ମୋର ପ୍ରଣାମ ଘେନା କରନ୍ତୁ ପ୍ରଭୁ
0: ପ୍ରଣାମ ଘେନା କରିବି
1: ହଁ
0: ରେ ମୂର୍ଖ ମୋର ବିନା ଅନୁମତିରେ ମୋ ମର୍ତ୍ତ୍ୟ ମଣ୍ଡଳରେ ପ୍ରବେଶ କରି ତୁ ଯେଉଁ ଅନ୍ୟାୟ ଆଚରଣ କରିଛୁ
1: ଆଚ୍ଛା
0: ମୋ ସମ୍ମୁଖରୁ ତୁ ଚଞ୍ଚଳ ଚାଲିଯା
1: ହେ ଧର୍ମରାଜ ପରୀକ୍ଷିତ ତୁମେ ତ ଜାଣିଛ ପ୍ରଭୁ
0: କ'ଣ ଜାଣିଛି
1: କିନ୍ତୁ

0: ଯୁଗପରେ ଯୁଗ ପୁଣି ଆସ ଏ ମାଡ଼ି ହେ ଧର୍ମରାଜା ପରୀକ୍ଷିତ
1: ଆଚ୍ଛା
0: ତୁମେ ତ ଜାଣିଛ ପ୍ରଭୁ
1: କଣ ଜାଣିଛି
0: ସତ୍ୟ ପରେ ତ୍ରେତୟା ତ୍ରେତୟା ପରେ ଦ୍ୱାପର ଦ୍ୱାପର ପରେ ଶେଷରେ ଭୋଗ ହୁଏ କଳି ବୋଲି ସମୟ ଆସିଯାଇଛି ପ୍ରଭୁ
1: ମୁଁ ଜାଣିଛି ଦ୍ୱାପର ଯୁଗ ପରେ କଳିଯୁଗ ମର୍ତ୍ତ୍ୟମଣ୍ଡଳକୁ ଶାସନ କରିବ
0: ଆଚ୍ଛା
1: କିନ୍ତୁ ରେ ମୂର୍ଖ
0: କଣ
1: ମୋତେ ଯଦି ପଚାରି ମୋ ମର୍ତ୍ତ୍ୟମଣ୍ଡଳରେ ପ୍ରବେଶ କରିଥାନ୍ତୁ ତାହେଲେ ସମ୍ପୂର୍ଣ୍ଣ ମର୍ତ୍ତ୍ୟମଣ୍ଡଳ ତୋତେ ଦେଇ ମୁଁ ସନ୍ନ୍ୟାସ ଧର୍ମ ଗ୍ରହଣ କରି ଚାଲିଯାଇଥାନ୍ତି ମୋର ବିନା ଅନୁମତିରେ ପ୍ରବେଶ କରି ତୁ ଯେଉଁ ଅନ୍ୟାୟ ଆଚରଣ କରିଛୁ ତେଣୁକରି ତୋତେ ମର୍ତ୍ତ୍ୟମଣ୍ଡଳ ଛାଡ଼ିବି ନାହିଁ
0: ହେ ଧର୍ମରାଜ ଭିକ୍ଷା ମାଗୁଛି ପ୍ରଭୁ
1: କ'ଣ ହେଲା ଭିକ୍ଷା ମାଗୁଛୁ
0: ହଁ
1: ଆରେ ଭିକ୍ଷା

0: ଏ କଳି ରାଜା,
1: ହଁ ହଁ ପ୍ରଭୁ,
0: ଆରେ ପ୍ରଥମରେ ରହିବୁ ତୁ ମଦ୍ୟଶାଳା ଠାରେ,
1: ପ୍ରଥମରେ ରହିବି ମୁଁ ମଦ୍ୟଶାଳା ଠାରେ।
0: ହଁ,
1: ମଦ୍ୟଶାଳା ବୋଲେ କ'ଣ ପ୍ରଭୁ?
0: ମଦ୍ୟଶାଳା ବୋଲେ ବୁଝିନୁ
1: ନା?
0: ଆରେ ଯୋଉଠି ମଦ କିଣା ବିକା ହୁଏ,
1: ଯୋଉଠାରେ ମଦ କିଣା ବିକା ହୁଏ,
0: ଯୋଉଠି ନିଶାଦ୍ରବ୍ୟ କିଣା ବିକା ହୁଏ,
1: ହଁ ହଁ,
0: ଏବଂ ଯୋଉ ଲୋକମାନେ ନିଶାଦ୍ରବ୍ୟ ପାନ କରନ୍ତି,
1: ଆଚ୍ଛା ଆଚ୍ଛା,
0: ତୋର ପ୍ରଥମ ସ୍ଥାନ ହେଲା ସେଇଠି,
1: ଯୋଉଠାରେ ମଦ କିଣା ବିକା ହୁଏ,
0: ହଁ,
1: ଆଉ ଯୋଉ ଲୋକମାନେ ମଦ ମଦ୍ୟପାନ କରନ୍ତି,
0: ହଁ,
1: ସେଠି ରହିବି।
0: ତୁ ପ୍ରଥମ ସ୍ଥାନ ହେଲା ତୋର ସେଠି,
1: ପ୍ରଥମ ସ୍ଥାନ ହେଲା ମଦ୍ୟଶାଳା।
0: ଦ୍ୱିତୀୟରେ ରହ ଯାଇ କଂସେଇ ଖାନାରେ।
1: ପ୍ରଭୁ, କଂସେଇ ଖାନା ବୋଲେ କ'ଣ?
0: କଂସେଇ ଖାନା ମାନେ ବୁଝିନୁ
1: ନା?
0: ଆରେ ଯୋଉଠି ଜୀବ ହତ୍ୟା ହୁଏ,
1: ଜୀବ ହତ୍ୟା ହୁଏ,
0: ଯୋଉଠି ମାଛ ମାଂସ କଟା ହୁଏ, ତୁ ସେଇଠି ରହିବୁ।
1: ଓହୋ, ଇଏ କଂସେଇ ଖାନା।
0: ହଁ,
1: ହେଲେ ଦୁଇ ଗୋଟି ସ୍ଥାନ ହେଲା।
0: ହଁ,
1: ପ୍ରଥମ ହେଲା ମଦ୍ୟଶାଳା,
0: ଆଚ୍ଛା,
1: ଦ୍ୱିତୀୟ ହେଲା କଂସେଇ ଖାନା।
0: ହଁ,
1: ଆଉ ତୃତୀୟ ସ୍ଥାନଟା ପ୍ରଭୁ?
0: ତୃତୀୟ

0: ଆରେ ତୃତୀୟ ସ୍ଥାନଟି ତୋର ଅଟେ ବେଶ୍ୟା ଦ୍ୱାର।
1: ବେଶ୍ୟା ଦ୍ୱାର?
0: ହଁ।
1: ବେଶ୍ୟା ଦ୍ୱାର ବୋଲି କ'ଣ ପ୍ରଭୁ?
0: ବେଶ୍ୟା ଦ୍ୱାର ମାନେ ବୁଝିନୁ
1: ନା,
0: ଗୋଟିଏ ସ୍ତ୍ରୀ ନିକଟକୁ ଅନେକ ପୁରୁଷର ସମାଗମ ସ୍ଥଳକୁ ବେଶ୍ୟା ଦ୍ୱାର କୁହାଯାଏ।
1: ଆଚ୍ଛା ବୁଝିଗଲି ପ୍ରଭୁ,
0: ତୋର ତୃତୀୟ ସ୍ଥାନଟି ହେଲା ସେଇଠି
1: ବେଶ୍ୟା ଦ୍ୱାର।
0: ଚତୁର୍ଥରେ ରହ ଯାଇ ଜୁଆ ଖେଳ ଠାର।
1: ଜୁଆ ଖେଳ? ଜୁଆ ଖେଳ ବୋଲି କ'ଣ?
0: ଜୁଆ ଖେଳ ମାନେ ବୁଝିନୁ
1: ନା,
0: ଆରେ ଯୋଉଠି ଲୋଭନୀୟ ଧନ ସମ୍ପଦର ଖେଳ ହୁଏ,
1: ଟଙ୍କା ପଇସାର ଖେଳ ହୁଏ,
0: ଯୋଉଠି ଟଙ୍କା ପଇସାର ଖେଳ ହବ।
1: ଆଚ୍ଛା
0: ତୁ ସେଇଠି ରହିବୁ।
1: ହେଲା ପ୍ରଭୁ,
0: ହେଲା।
1: ଚାରିଗୋଟି ସ୍ଥାନ?
0: ଚାରିଗୋଟି ସ୍ଥାନ ମନେ ରହିଲା?
1: ହଁ ମନେ ରହିଲା।
0: ପ୍ରଥମ ସ୍ଥାନ ହେଲା
1: ମଦ୍ୟଶାଳା,
0: ଦ୍ୱିତୀୟ ସ୍ଥାନ ହେଲା
1: କଂସେଇ ଖାନା,
0: ତୃତୀୟ ସ୍ଥାନ ହେଲା
1: ବେଶ୍ୟା ଦ୍ୱାର,
0: ଚତୁର୍ଥ ସ୍ଥାନ ହେଲା
1: ଜୁଆ ଖେଳ।
0: ଏଇ ଚାରିଗୋଟି ସ୍ଥାନ ରହିବୁ।
1: ହଁ ପ୍ରଭୁ।
0: ଅନ୍ୟ ସ୍ଥାନ ମାନଙ୍କୁ ତୁ ଯିବୁ ନାହିଁ।
1: କିନ୍ତୁ ପ୍ରଭୁ,
0: ହଁ,
1: ଏ ଚାରିଗୋଟି ସ୍ଥାନ ବହୁତ ଗୌଣୀୟ ସ୍ଥାନ ଯାକ।
0: ଗୌଣୀୟ ସ୍ଥାନ,
1: ତେଣୁକରି ମୋତେ ଗୋଟିଏ ଭଲ ସୁନ୍ଦର ସ୍ଥାନ ଟିକେ ଦିଅନ୍ତୁ।
0: ଆରେ ତୋର ଗୁଣକର୍ମ ଦେଖି ମୁଁ ଚାରିଗୋଟି ସ୍ଥାନ ଦେଇଛି।
1: ଗୁଣକର୍ମ ଦେଖି?
0: ହଁ।
1: କି ମୁଁ କ'ଣ ଅସୁବିଧା ହେଇଛି?
0: କ'ଣ ଅସୁବିଧା?
1: ନାଇଁ, କ'ଣ ଅସୁବିଧା କରିଛି ମୁଁ?
0: ଅସୁବିଧା କ'ଣ କରିଛୁ?
1: ହଁ,
0: ଆରେ ତୁ ଜଣେ ରଜା ହୋଇ ହାତରେ ଗୋଟେ ଦଣ୍ଡାଟିଏ ଧରି ଗର୍ଭିଣୀ ଗାଈମାନଙ୍କୁ ବାଡ଼ାଉଥିଲୁ।
1: ହଁ, ଏଇଟା ଟିକେ ଭୁଲ ହେଇଗଲା ନା।
0: ସେଇ ଭୁଲ ଯୋଗୁଁ ମୁଁ ତୋତେ ଚାରିଗୋଟି ସ୍ଥାନ ଦେଇଛି।
1: ନାଇଁ ପ୍ରଭୁ, ଏ ଚାରିଗୋଟି ସ୍ଥାନ ଦେଲେ ମୁଁ ରହିବି ନିଶ୍ଚିତ, କିନ୍ତୁ ମୋତେ ଗୋଟେ ସୁନ୍ଦର ସ୍ଥାନ ଟିକେ ଦିଅନ୍ତୁ।

0: ସୁନ୍ଦର ସ୍ଥାନ
1: ହଁ
0: ତାହେଲେ ମୁଁ ଦେଖୁଛି ମୋ ମର୍ତ୍ତ୍ୟ ମଣ୍ଡଳରେ ଯଦି ସୁନ୍ଦର ସ୍ଥାନ ଅଛି ତୋତେ ଉପଯୁକ୍ତ ହବ ତାହେଲେ ମୁଁ ଦେବି ଆଉ
1: ଠିକ୍ ଅଛି
0: ଆଜ୍ଞା ସେତେବେଳେ ପରୀକ୍ଷିତ ରାଜା ବିଚାର କଲେ ସେତେବେଳେ ପରୀକ୍ଷିତ ରାଜା ବିଚାର କଲେ ବିଚାରନ୍ତି।

0: ଆଜ୍ଞା ବିଚାରନ୍ତି ପରୀକ୍ଷିତ ରାଜା ସୁବର୍ଣ୍ଣରେ
1: ମାୟା ଲାଗିଥାଏ ପୁଣି ସକଳ ମନରେ
0: ସେତେବେଳେ ପରୀକ୍ଷିତ ରାଜା ବିଚାର କଲେ
1: ହଁ
0: ଯେ କଳି ରାଜା କାକୁତି ବିନତି ହୁଏ ଆଉ ଗୋଟିଏ ସ୍ଥାନ ମାଗୁଛି
1: ଆଚ୍ଛା ଆଚ୍ଛା
0: ସେତେବେଳେ ପରୀକ୍ଷିତ ରାଜାଙ୍କର ସୁବର୍ଣ୍ଣ ସ୍ଥାନଟି ମନେ ପଡ଼ିଗଲା
1: ସୁବର୍ଣ୍ଣ ସ୍ଥାନଟି
0: ସୁବର୍ଣ୍ଣ ଅର୍ଥାର୍ଥ ସୁନା ସୁନାଙ୍କୁ ଦେଖିଲେ ସମସ୍ତେ ଲୋଭାଶକ୍ତି ହୁଅନ୍ତି
1: ହଁ ଆସକ୍ତି ହୁଅନ୍ତି
0: ପରୀକ୍ଷିତ ରାଜା ବିଚାର କଲେ
1: କ'ଣ
0: ଏ ଲୋଭନୀୟ ସ୍ଥାନଟାକୁ କଳି ରାଜାଙ୍କୁ ଦେଇଦେବି
1: ହଁ
0: ଡାକିଲେ ହେ କଳି ରାଜା
1: ହଁ ପ୍ରଭୁ
0: ହେ କଳି ରାଜା
1: କ'ଣ ହେଲା
0: ତୁମେ ଗୋଟେ ସୁନ୍ଦର ସ୍ଥାନ ମାଗୁଥିଲ
1: ହଁ ଗୋଟିଏ ସୁନ୍ଦର ସ୍ଥାନ ମାଗୁଥିଲି
0: ସେ ସୁନ୍ଦର ସ୍ଥାନଟି ମୁଁ ପାଇଲି
1: ପାଇଛନ୍ତି
0: ହଁ
1: କ'ଣ ସେଇଟା ପ୍ରଭୁ
0: ସେଇ ସୁନ୍ଦର ସ୍ଥାନଟି ହେଉଛି ସୁବର୍ଣ୍ଣ
1: ସୁବର୍ଣ୍ଣ
0: ହଁ
1: ସୁନା
0: ହଁ
1: ଭଲ ସ୍ଥାନଟା ପ୍ରଭୁ
0: ଏ ପାଞ୍ଚ ଗୋଟି ସ୍ଥାନରେ ତୁମେ ରହିବ
1: ହଁ
0: ପ୍ରଥମ ସ୍ଥାନ ହେଲା ମଦ୍ୟଶାଳା
1: ହଁ
0: ଦ୍ୱିତୀୟ ସ୍ଥାନ ହେଲା କଂସେଇଖାନା
1: ହଁ
0: ତୃତୀୟ ସ୍ଥାନ ହେଲା ବେଶ୍ୟାଦ୍ୱାର
1: ଆଚ୍ଛା
0: ଚତୁର୍ଥ ସ୍ଥାନ ହେଲା ଜୁଆ ଖେଳ
1: ହଁ
0: ପଞ୍ଚମ ସ୍ଥାନ ହେଲା ସୁବର୍ଣ୍ଣ
1: ସୁବର୍ଣ୍ଣ
0: ଏ ପାଞ୍ଚଟି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନ ମାନଙ୍କୁ ଯିବ ନାହିଁ
1: ଠିକ୍ ଅଛି
0: ହେଲା
1: ସୁଯୋଗ ମିଳିଗଲା ପ୍ରଭୁ
0: ମିଳିଗଲା
1: ହଁ
0: କ'ଣ ସୁଯୋଗ ମିଳିଗଲା
1: କ'ଣ ମିଳିଗଲା
0: ଆଜ୍ଞା ସେତେବେଳେ କଳିରାଜାକୁ ବହୁତ ସୁଯୋଗ ମିଳିଗଲା
1: ଆଚ୍ଛା
0: ପାଇଲା।

0: ଆଜ୍ଞା, କଳିରାଜାକୁ ସେତେବେଳେ ସୁଯୋଗ ମିଳିଗଲା।
1: ଆଚ୍ଛା ଆଚ୍ଛା,
0: କାହିଁକି ନା ଯେତେବେଳେ ପରୀକ୍ଷିତ ରାଜା ସୁବର୍ଣ୍ଣ ସ୍ଥାନଟି କଳିରାଜାକୁ ଦେଇଛନ୍ତି ସେଇଠି କଳିରାଜାକୁ ସୁଯୋଗ ମିଳିଗଲା।
1: ହଁ,
0: ଦେଖିଲା ପରୀକ୍ଷିତ ରାଜା ପିନ୍ଧିବା ମୁକୁଟ
1: ନିର୍ମିତ ହୋଇଅଛି ସୁବର୍ଣ୍ଣରେ।
0: ପରୀକ୍ଷିତ ରାଜା ଯୋଉ ମୁକୁଟଟାକୁ ପିନ୍ଧିଛନ୍ତି ସେଇଟା ଖାଣ୍ଟି ସୁନାରେ ନିର୍ମାଣ ହେଇଛି,
1: ସୁନାରେ ତିଆରି ହେଇଛି।
0: ହୀରା ଲୀଳାମତୀ ମାଣିକ ବୈଦୁର୍ଯ୍ୟ ଖଞ୍ଜା ହେଇଛି,
1: ହଁ,
0: କିନ୍ତୁ ଖାଣ୍ଟି ସୁନାରେ ନିର୍ମାଣ ହେଇଛି,
1: ତିଆରି ହୋଇଛି।
0: କଳିଜା

0: ସେତେବେଳେ କକ୍ରି ଋଷି
1: ତପସ୍ୟାରେ ଅଛନ୍ତି ବସି,
0: ସେତେବେଳେ କକ୍ରି ମହାମୁନି ନିଗୁଢ ତପସ୍ୟାରେ ବସିଛନ୍ତି।
1: ଆଚ୍ଛା,
0: ପରମବ୍ରହ୍ମ ଭଗବାନଙ୍କ ଠାରେ ତାଙ୍କର ମନୋନିବେଶ ହେଇଯାଇଛି। ସେତେବେଳେ ପରୀକ୍ଷିତ ରାଜା ମାଗୁଛନ୍ତି, ହେ ଆଶ୍ରମବାସୀ, ଆଶ୍ରମରେ କିଏ ଅଛ, ଜଳ ମୁନ୍ଦେ ଦିଅ।
1: ଆଚ୍ଛା ଆଚ୍ଛା,
0: ସେତେବେଳେ ପରୀକ୍ଷିତ

0: ରାଜାଙ୍କ କଥାକୁ କେହି ଶ୍ରବଣ କଲେ ନାହିଁ
1: ନା
0: ଶିଷ୍ୟମାନେ ଚାଲିଯାଇଛନ୍ତି ଫୁଲ ତୋଳିବା ପାଇଁ ଏଣେ ଋଷି ତପସ୍ୟାରେ ବସିଛନ୍ତି
1: ବସିଛନ୍ତି
0: ସେତେବେଳେ ପରୀକ୍ଷିତ ରାଜା ରାଗରେ ଜର୍ଜରିତ ହୋଇଗଲେ
1: ଆଚ୍ଛା
0: ବିଚାର କଲେ ଋଷିକି ଦଣ୍ଡ ଦେବି
1: ଦଣ୍ଡ ଦେବି
0: ରାଗରେ ଜର୍ଜରିତ ହୋଇ ଚାହିଁଲା ବେଳକୁ
1: ହଁ
0: ଆଖି ଆଗରେ ପଡ଼ିଗଲା
1: କ'ଣ ପଡ଼ିଗଲା
0: ଏକ

0: ପରୀକ୍ଷିତ ରାଜା ରାଗର ଜର୍ଜରିତ ହୋଇ ଚତୁର୍ଦିଗକୁ ଚାହିଁଲା ବେଳକୁ ଆଖି ଆଗରେ ପଡ଼ିଗଲା ଗୋଟିଏ ମଲା ସାପଟି,
1: ଦେଖିଲେ ଗୋଟିଏ ସାପଟିଏ ମରି ପଡ଼ିଛି।
0: ରାଜା ବିଚାର କଲେ,
1: କ'ଣ
0: ଏ ଋଷି କିଏ ଦଣ୍ଡ ଦେବି।
1: ଆଚ୍ଛା
0: କ'ଣ କଲେ,
1: ସେଇ ମଲା ସାପଟାକୁ ଧନୁହୁଳରେ
0: ଟେକି ଆଣିଲେ।
1: ଆଚ୍ଛା
0: ଋଷିଙ୍କ ଗଳାରେ।

ଗୀତିକାର କୀର୍ତ୍ତନ ନାରାୟଣ ପାତ୍ରୀଙ୍କ ରଚନାରୁ ଆପଣମାନେ ଶୁଣୁଛନ୍ତି ଏହି ଗୀତଟି। ଦ୍ୱୈତକଣ୍ଠରେ ଶିଳ୍ପୀ ନିହାରିକା ପଟ୍ଟନାୟକ ଓ ପଙ୍କଜ ବେହେରା।

0: was a remarkable example of technological warfare.
1: Operation Sindoor apne aap mein technological warfare ka.
2: Operation Sindoor was in itself a fantastic example of technological warfare. In this operation, systems like the Akash missile system and advanced missile systems like BrahMos, along with various latest equipment, were used. This has proven that our armed forces understand the changes taking place and are also using them with confidence.
1: Aur usse aatmavishwas ke saath uska upyog bhi kar rahi hain.
0: Union Road Transport and Highways Minister Nitin Gadkari and Maharashtra Chief Minister Devendra Fadnavis will jointly lay the foundation stone for three major national highway projects worth over 16,700 crore rupees in Pune today. The projects are expected to enhance connectivity, reduce travel time and traffic congestion, and boost industrial and economic growth in the Pune region. The government has convened an all-party meeting tomorrow ahead of the monsoon session of the parliament beginning on Monday. During the meeting, the government will seek cooperation from all political parties to ensure the smooth functioning of both houses of parliament. The monsoon session will commence from Monday and continue till 13th of next month. Activist Sonam Wangchuk has been taken to a government hospital for essential medical care, Deputy Commissioner of Police of New Delhi Sachin Sharma said. Mr. Wangchuk has been shifted as per orders of the Delhi High Court and an expert medical advice due to his deteriorating health condition. Mr. Wangchuk has been on a fast at Jantar Mantar for several days. Meanwhile, Medical Superintendent of Safdarjung Hospital, Dr. Charu Bamba, said that Mr. Wangchuk is under continuous medical observation and receiving treatment. Dr. Bamba added that he is fully conscious and has all his vital parameters are stable. The India Meteorological Department, IMD, has issued red colour warning for heavy to very heavy rainfall, isolated extremely heavy rainfall over sub-Himalayan West Bengal and Sikkim till tomorrow. The IMD has forecast heavy to very heavy rainfall conditions over Arunachal Pradesh, Assam, Meghalaya, Chhattisgarh and Uttarakhand till tomorrow. In badminton, Indian shuttler and two-time Olympic medalist P.V. Sindhu stormed into the women's singles final of Japan Open in Tokyo today. She entered the final after her opponent and world number 4, Chen Yufei of China, retired during the second set of the match. In FIFA World Cup, European rivals France and England will lock horns in the third-place playoff match at the Miami Stadium. The match is scheduled to begin at 2:30 a.m. IST. And that is the end of this news bulletin.
3: ଶୁଣୁଥିଲେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା
4: ବର୍ଷା ଦିନେ ଆମେ ଭେଣି କୁମ୍ଡ଼ା ବାଇଗନ୍ ଆର୍ ପାତଲଘଣ୍ଟା ଚାଷ କରିଥିସୁଁ ଆମର୍ ଯେନ୍ ଚଷା ଭାଇମାନେ ଇଟାମାନେ କର୍ବାକେ ଯାଉଛନ୍ ସେମାନେ ଏଥିର୍ଲାଗି ତଲି ଜଲ୍ଦି ଜଲ୍ଦି ପକାବାର କଥା ନା ଜଲ୍ଦି କଲେ ଖୁବ୍ ପାନ୍ ମାରିଲା ବେଲ୍କେ ଗଛ୍ମାନେ ଠାଡ଼ ଉଠିଥିବେ ନା ଯାଥିର୍ଲାଗି ଅଧିକ ପାନ୍ ହେଲେ ବି ଗଛର ବୁନ୍ଦ ନେଇ କୁହେ ନା ତାର୍ ସନେ ପଚ୍କେ ପୋକ୍ ରୋଗ ଧର୍ବାର୍ ବି କମ୍ ଡର ରହେସି ପୋକ୍ ରୋଗ ହେଲା ଉତାରୁ ଗଛ୍କେ ତାର୍ଠାନୁ ବଞ୍ଚାବାର୍ ଲାଗି ବଡ଼ା ମୁସ୍କିଲ୍ ହେଇଯାଏସି ମାତର୍କ ଆମେ ଯଦି ଆଗ୍ନୁ ତାର୍ ଲାଗି ସତର୍କ ହେଇକରି ରହେମା ବେଲେ କାଁ କାଜେ ପଚ୍କେ ହଇରାଣ ହେମା ତ ଆଗ୍ଲି ତଲି ପକାଲେ ଇ ସବୁ ଲାଭ୍ ହେଇଥିସି ଭେଣି ତଲି ପକାଲା ବେଲ୍କେ ଆମେ କେତେଟା ଉନ୍ନତ କିସମର ମଞ୍ଜି ନେମା ବେଲେ ଆମର୍ ଚାଷ୍ଟା ଅଧିକ ଭଲ୍ ହେବା ସେଟା ମାନେ ହେଲେ ବୀଜ ଆଧୁନିକ F1 ତାରା ସୁପ୍ରିୟା ରମଣୀ ହାଇବ୍ରିଡ଼ 1, 6, 7, 8, 9, 10, 11 ପ୍ରଭା ଦିବ୍ୟ NBH 224 ଏନ୍ତା ସବୁ ଏକର ପିଛା ହାରାହାରି 5 kg ଲେଖା ଭେଣି ମଞ୍ଜି ଦରକାର ହେଇଥିସି ବର୍ଷା ଦିନେ ଆମେ ଭେଣି ଲଗାଲା ବେଲ୍କି ଧାଡ଼କେ ଧାଡ଼ 2 ଫୁଟ ଆରୁ ଗଛ୍କେ ଗଛ୍ ଫୁଟେକ୍ ଲେଖା ଛଡ଼ା ଛଡ଼ାନେ ଲଗାମା ଭେଣି ଗଛର ମୂଳ ଶତ୍ରୁ ହେଲା ଧଲା ମାଛି ଗଛ୍ ଯେତେ ଭଲ୍ ହେଇଥିଲେ ବି ଇଟାମାନେ ଲାଗ୍ଲେ ବେଲେ ସବୁ ନୁକସାନ୍ ହେଇଯାଏସି ଇଟାମାନ୍କେ କମାବାର୍ ଲାଗି 10 ଲିଟର ପାନ୍ନେ 5 ମିଲିଲିଟର ଇମିଡ଼ା କ୍ଲୋପିଡ଼ କିନେ ହେଲେ ଲିଟ୍ରେକ୍ ପାନ୍ନେ 2 ମିଲିଲିଟର ହିସାବନେ ଡାଇମିଥୋଏଟ୍ ଗୁଲି କରି ଗଛନେ ସ୍ପ୍ରେ କର୍ବାକେ ପଡ଼୍ବା ବର୍ଷା ଦିନିଆ ଶାଗ୍ ଡାଲ୍ ହିସାବନେ ଆମେ କୁମ୍ଡ଼ା ଫୁନି ଲଗେଇଥିସୁଁ ଇ କୁମ୍ଡ଼ା ଗଛ୍ ଡିଲ୍ ନମାସି ବୋଲିକରି ତାକେ ଲଗାଲା ବେଲ୍କେ ଧାଡ଼ିକେ ଧାଡ଼ି 5 ଫୁଟ ଦୂରେନେ ଆରୁ ମନ୍ଦାକେ ମନ୍ଦା ବି 5 ଫୁଟ ଲେଖା ଛଡ଼ା ଛଡ଼ାନେ ଲଗାମା ବାଇଗନ୍ ଯଦି କରୁଛନ୍ ପଟି ଆକାରନେ କଲେ ବନେ ଆରୁ ତାର୍ ଭିତରେ

0: ଭେଣ୍ଡି ମାରିଦେବାର କଥା। ଗଛକେ ପାନ୍ ବହଲାବାର ଲାଗି ପଛକେ ସୁବିଧା ହେସି। ବାଇଗନ୍ ଗଛର ଲାଗି ଧାଡ଼ିମାନେ 2 ଫୁଟ ଲେଖା ଆରୁ ଗଛମାନେ 1.5 ଫୁଟ ଦୂରେନେ ରହିବାର କଥା। ବାଇଗନ୍ ଗଛନେ ମୂଳସଡ଼ା ରୋଗ ଜହ ଖରାପ କରିଥିସି। ଇଥିନୁ ଗଛକେ ବଚାବାର ଲାଗି 2 ଗ୍ରାମ ବାଭିଷ୍ଟିନ୍ କି 3 ଗ୍ରାମ କ୍ୟାପ୍ଟନ୍ ଦେଇକରି ମଞ୍ଜିକେ ଆଗ୍ନୁ ଏକା ବିଶୋଧନ କରିଥିମା। ବାଇଗନ୍ ଗଛଟା ବନେ ବୁନା କରି ହେଲା ଉତାରୁ ବି ଠିକ୍ ଫଲ ଧରିଲା ବେଲକେ ଫଲ ବିନ୍ଧା ପୋକ ଧରିକରି ଫଲ୍କେ କୁହେଇ ଦେସି। ହେଲେ ଝୁପା ଝୁପା ଫଲୁଥିବାର ବାଇଗନ୍କେ ଇ ପୋକ ସହଜେ ନେଇ ଧରେ। ବାଇଗନ୍ର ଲାଗି ଆମେ ଉନ୍ନତ କିସମ ନେଲା ବେଲ୍କେ କେତେଟା ନାସୁର କରିଥିମା, ଯେନ୍ତା ପୁଷା ପର୍ପଲ୍ ରାଉଣ୍ଡ, ପୁଷା ପର୍ପଲ୍ ଲଙ୍ଗ, ପୁଷା ପର୍ପଲ୍ କ୍ଲଷ୍ଟର, ବ୍ଲାକ୍ ପେଣ୍ଡି, ପୁଷା କ୍ରାନ୍ତି, ଗ୍ରୀନ୍ ଷ୍ଟାର, ବ୍ଲୁ ଷ୍ଟାର, ଉତ୍କଳ କେଶରୀ, ତୃପ୍ତି। ପାତଲଘଣ୍ଟା ଗୋଟେ ଏନ୍ତା ପରିବା ଯେ ତାକେ ସବୁ ସମୟାନେ ଆମେ କରିଥିସୁଁ। ମାତର କ ବାକି ସମୟମାନଙ୍କ ଠାନୁ ଏ ବର୍ଷା ଦିନେ କଲା ପାତଲଘଣ୍ଟାନେ ଖୁବ୍ କିରା ପତେଙ୍ଗା ଧରସି। ହେଥିର୍ଲାଗି ପାତଲଘଣ୍ଟାର ତଲିକେ ଆଗ୍ନୁ ଏକା ବିଶୋଧନ କରିଦେଇଥିମା। ପାତଲଘଣ୍ଟାର ଲାଗି BT1, BT2, BT10, BT12, Selection 20 ଇ ବିହନ ମାନ ଯଦି ନେମା ବେଲେ ଝାଁଲା ରୋଗ ହେବାରଟା ଖୁବ୍ କମ୍ ଡର ରହିସି। ବର୍ଷା ଦିନେ ଯେନ୍ସି ପନିପରିବା କଲେ ବି ଆମେ ଗୋଟେ କଥା ନେଇ ଭୁଲ୍ମା ଯେ ଅଧିକ ପାନ୍କେ ଖାଲି କର୍ବାର୍ ଲାଗି ଯେମିତି କରିବି ବ୍ୟବସ୍ଥା କର୍ମା।
1: ଶୁଣୁଥିଲେ କୃଷି ସୂଚନା କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমনি আছে?
2: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিছিলি, এবং আজি মধ্য চেটিনাড সিমেন্ট উপরে
3: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট, 64 বর্ষর দৃঢ় মূল দুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস। শুনন্তু এক
4: সূচনা, আকাশবাণী ভবানীপাটনা, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ 1 ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତିଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ NATS ପୋର୍ଟାଲ

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
5: ଡେଜର୍ଟ ଆସିଗଲା, କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏପର୍ଯ୍ୟନ୍ତ।
6: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା?
7: ତୋ ଗର୍ଲସ୍, କ'ଣ ହଉଛି?
8: ବିଲ୍ ହଉଛି,
9: ଚାଲ ତୋ କାର୍ଡ ଦେ,
10: ପିନ୍ ଦେ।
11: RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କ'ଣ? RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
12: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ,
13: ସୋ ଇଜି।
14: ଫସିଲା
15: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
16: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
17: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
18: ଆରେ ବାଃ, ଫସିଲା
15: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
16: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
19: ବଡ ବୋହୂ, ଏଇଟା ତୁମ ନାଁରେ।

ଆପଣ କି ଛୁଆର ଆରୁ ସ୍ୱାଗତ ଶକ୍ତି ରୂପାର ଆଜିର ଅଧ୍ୟାୟକେ କାର୍ଯ୍ୟକ୍ରମ ଶନି ଅଛେ ମୁଇଁ ଦୀପ୍ତି ମୁନ୍। ବଦଲସି ବଦଲୁଛେ ବଦଲୁଥିବା ପରିସ୍ଥିତି ବଦଲି ଯାସି ବଦଲି ଯାସି ମନ ଇଚ୍ଛା ବି ବଦଲିସି ବଦଲିସି ସପନ ଏମିତି ବଦଳିଗଲା ଭିତରେ ଆର୍ କେତନି କେତେ କଥା ବଦଲି ଯାସି କେତେ କହିଏସି ଆରୁ କେତେ ନେଇ କହିହୁଏ। ବଦଲି ଯିବାଟା ସ୍ୱାଭାବିକ ପ୍ରକ୍ରିୟାଏ ମାନୁଛୁ ମାତର ସାମାଜିକତାକେ ଗ୍ରହଣ କରିକରି ଯେତେବେଳେ ଝନେ ଟୁକେଲ ବିହା ହେଇକରି ଆର୍ ଗୋଟେ ନୂଆ ଗାଁର ନୂଆ ସହରର ନୂଆ ଘରକେ ଯାଏସି ଯେ ତାର୍ ଲାଗି ଖୁବ୍ ପୁରା କଥା ବଦଲି ଯାଏସି ତାର୍ ଘର ତାର୍ ଠିକନା କାହାର କାହାର ଘରେ ତ ନାଁ କେ ବି ବଦଲେଇ ଦେସନ୍। ଘରର ଖଟ ପିଣା ଗୋଟେ ଗୋଟେ କୋନା ଚାଦର ତକିଆ ସବୁ ବଦଲି ଯାଏସି। ପିଲାବେଲୁ ଯେନ୍ ଭାବନେ ତାର୍ ପରିବାରନେ ସେ ବାନ୍ଧି କରିଥିସି ସେଟା ସମ୍ପୂର୍ଣ୍ଣ ବଦଲି ଯାଏସି। ସକାଳୁ ସଞ୍ଜ ପତେ ତାକେ ଫୁଲଫୁଲିଆ ହେଇକରି ନେଇ ଦାୟିତ୍ୱ ବହନ କରବାକେ ପଡ଼ସି ଆରୁ ସେ ହିପାସେ ତାକେ ସେ ନୂଆ ଘରର ନୀତିନିୟମକେ ମାନିକରି ଚଲବାକେ ପଡ଼ସି। ସେ ଯେନ୍ ମନକେ ଆରୁ ଯାହା ସବୁକେ ଛାଡ଼ିକରି ଏଇଥିସି ସାଜ ଘରେ ସବୁ ଅଲଗା ଥିସି। ହଠାତ୍ ସବୁ ବଦଲି ଯାସି ଗୋଟେ ଟୁକେଲର ଲାଗୁନ ଭାବିଲେ ତ ବିହା ହେବାଟା ଖେଚଡ଼ ନେସେ। ସବୁକେ ସ୍ୱୀକାର କରୁ କରୁ ଧୀରେ ଧୀରେ ସେ ନିଜକେ ବଦଲାସି ଆରୁ ଏନ୍ତା ବଦଲି ଯାସି ଯେ ତାର ପସନ୍ଦ ନାପସନ୍ଦକେ ବି ପାସରି ଦେସି ଠାନ୍ ଦେଖିକରି ଭାବ ବଦଲସି। ଜଗତର ନାଥ ଜଗନ୍ନାଥ କାଳିଆ ମହାପୁରୁ ପାଖେ ଥିଲେ ଭାବ ବି ଅଲଗ ହେସି ଆରୁ ଦୂରେ ଥିଲେ ଖାଲି।

0: ନିଜର ଭାବ ଗୀତନେ ପ୍ରକାଶ କରି କରି ଦୂରୁ ଏକା ଭଗତ ମହାପୁରୁକେ ଡାକ୍ସି। କେତେବେଳେ କାନ୍ସି, କେତେବେଳେ ହସି, କେତେବେଳେ ଗୁହାରି କର୍ସି, କେତେବେଳେ କେତନି କେତେ ଦୋଷ ଲଗାଇ ଦେସି। ଯେହେତୁ ସେ ମହାପୁରୁକେ ଜାନ୍ସି ଯେ ମହାପୁରୁ ତାର ଲାଗି କାଁ କାଁଟା କରସନ୍। ଆମେ ଗୋଟେ ବିଷୟନେ ଜାଣିଥିଲେ ଆମର ଭାବ ଚାଲିଚଲନ ଚିନ୍ତାଧାରା ଆରୁ କାର୍ଯ୍ୟକଳାପ ବଦଲିସି, ଆରୁ ନେଇ ଜାଣିଥିଲେ ଆଗ୍ଲି ଭାଗରେ ଯେନ୍ତା ଥିସୁଁ ହେନ୍ତା ରହିଯାଏସୁଁ। ନେଇ ଜାନ୍ବାରଟା ଭଲ୍ ହେ କି ଜାନିକରି ଜୀବନକେ ବଦଲଉଥିବାଟା ଭଲ୍ ହେ କହନ୍ତୁ? ହଁ, ଜାନିକରି ବଦଲିବାରଟା ଭଲ୍ ହେ। ଥରେ ଥରେ ଆମେ କେତେ କାମ୍କେ ନେଇ ଭାବୁନା, ମନ୍କେ ଯେନ୍ତା ପାଇଲା ହେନ୍ତା କରିକୁରା ପକାସୁଁ ଆରୁ ଭଲ୍ ବି ହେଇଯାଏସି। ହେନ୍ତା କାମ୍କେ ଅନ୍ଧାରେ ଢିଲ୍ ମାରଲା ବଲ୍ସନ୍। ମାତର ଜାନିକରି ନୀତି ନିୟମକେ ମାନିକରି କରବାରଟା ଭଲ୍ ହେ। ଏବେ ଆସନ୍ ଜାନ୍ମା ଗର୍ଭାଶୟ କର୍କଟର କାରଣ ଲକ୍ଷଣ ଆରୁ ନିରାକରଣ। ଆଜ ଆମର ଷ୍ଟୁଡ଼ିଓନେ ଅଛନ୍ ଡାକ୍ତର ପ୍ରତିଭା ରାୟ କେସିଙ୍ଗା କଲାହାଣିନୁ। ଡାକ୍ତର ରାୟ, ଆପଣଙ୍କୁ ଆମ ଷ୍ଟୁଡ଼ିଓ ପରିସରକୁ ସାଦର ସ୍ୱାଗତ ତଥା ନମସ୍କାର।
1: ନମସ୍କାର।
0: ଆମେ ସାଧାରଣତଃ କର୍କଟ ବା କ୍ୟାନ୍ସର ରୋଗ କହିଲେ କ'ଣ ବୁଝିବା?
1: ସାଧାରଣତଃ ଆମ ଶରୀରର କୋଷ ଅଭିବୃଦ୍ଧି ବା ବିଭାଜନ ଆମର ଇମ୍ୟୁନ୍ ସିଷ୍ଟମ୍ ବା ରୋଗ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ପରିଚାଳିତ ହୋଇଥାଏ। ଯେତେବେଳେ କୌଣସି କାରଣରୁ ଆମର ରୋଗ ପ୍ରତିରକ୍ଷା ଶକ୍ତି କମିଯାଏ ସେତେବେଳେ ଅନିୟନ୍ତ୍ରିତ ଅନକଣ୍ଟ୍ରୋଲେବୁଲ ମାତ୍ରାରେ କୋଷ ବିଭାଜନ ହୋଇଥାଏ, ଯଦ୍ୱାରା ଆମ ଶରୀରର କୌଣସି ଅଙ୍ଗରେ ସମ୍ଭାବନାର କାରଣ ଅନୁସାରେ ଗେଟା, ଲମ୍ସ ବା ଟ୍ୟୁମରର ସୃଷ୍ଟି ହୋଇଥାଏ। ଏହାକୁ କର୍କଟ ରୋଗ ବା କ୍ୟାନ୍ସର କୁହାଯାଏ। କ୍ୟାନ୍ସର ରୋଗରେ ଯେଉଁ କୋଷ ବିଭାଜନ ହୋଇଥାଏ ତା ଚତୁଃପାର୍ଶ୍ୱରେ ଥିବା ଅନ୍ୟାନ୍ୟ କୋଷ ସମୂହକୁ ମଧ୍ୟ ସମ୍ପ୍ରସାରିତ ହୋଇଥାଏ, ଯଦ୍ୱାରା କି କ୍ୟାନ୍ସର ଗୋଟିଏ ଅଙ୍ଗରେ ହେଲେ ତାହା ଅନ୍ୟ ଅଙ୍ଗକୁ ମଧ୍ୟ ସମ୍ପ୍ରସାରିତ ହୋଇଥାଏ। କିନ୍ତୁ ଯେଉଁ ସବୁ ଟ୍ୟୁମର କୋଷ ବିଭାଜନ ଦ୍ୱାରା ହୋଇଥାଏ ସବୁ ଟ୍ୟୁମର କ୍ୟାନ୍ସରସ୍ ନୁହନ୍ତି। କିଛି ବିନାଇନ୍ ଟ୍ୟୁମର ଥାନ୍ତି ବା ନନ୍ କ୍ୟାନ୍ସରସ୍ ଟ୍ୟୁମର, କିଛି ଟ୍ୟୁମର ମାଲିଗ୍ନାଣ୍ଟ ଟ୍ୟୁମର ଥାନ୍ତି ବା କ୍ୟାନ୍ସରସ୍ ଟ୍ୟୁମର।
0: ତ ମହିଳାମାନଙ୍କୁ ସାଧାରଣତଃ କେଉଁ କର୍କଟ ରୋଗ ହୋଇଥାଏ ବୋଲି କହିବେ?
1: ମହିଳାମାନଙ୍କୁ ସବୁ କର୍କଟ ରୋଗ ହେବାର ସମ୍ଭାବନା ଅଛି, କିନ୍ତୁ ସାଧାରଣତଃ ତାଙ୍କୁ ଗର୍ଭାଶୟ ବା ଜରାୟୁ କର୍କଟ, ସ୍ତନ କର୍କଟ ଏବଂ ମୁଖ ଗହ୍ୱର ବା ଓରାଲ କ୍ୟାନ୍ସର।
0: ତ ଡାକ୍ତର ରାୟ, ଆଜି ଆମେ ଆପଣଙ୍କଠୁ ଗର୍ଭାଶୟ କର୍କଟ ସମ୍ପର୍କରେ ଜାଣିବାକୁ ଚାହିଁବୁ।
1: ମହିଳାମାନଙ୍କୁ ସାଧାରଣତଃ ଗର୍ଭାଶୟ କର୍କଟ ବହୁତ ପରିମାଣରେ ହୋଇଥାଏ, ମାନେ ବହୁତ ପରିମାଣର ବହୁତ ଜଣ ସ୍ତ୍ରୀ ଲୋକ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ଆମର ସର୍ଭେରୁ ଜଣାପଡ଼ିଛି ପ୍ରତିବର୍ଷ

0: ପ୍ରାୟ 1,23,000 ମହିଳା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ 76,500 ଲୋକ ମୃତ୍ୟୁବରଣ ମଧ୍ୟ କରିଥାନ୍ତି। ଗର୍ଭାଶୟ କର୍କଟ ଗର୍ଭାଶୟର ମୁଖ ଗହ୍ୱର ବା ସର୍ଭିକ୍ସରେ ହିଁ ହୋଇଥାଏ। ସେଠାରେ ଅନିୟନ୍ତ୍ରିତ କୋଷ ବିଭାଜନ ହୋଇ ଲମ୍ପସ୍ ବା ଟ୍ୟୁମର ସୃଷ୍ଟି ହୋଇଥାଏ।
1: ତ ଗର୍ଭାଶୟ କର୍କଟର ସମ୍ଭାବନା କାରଣ ଗୁଡ଼ିକ କ'ଣ ବୋଲି କହିବେ ଆପଣ?
0: କର୍କଟ ରୋଗ ମଧ୍ୟ ଗୋଟିଏ ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଥାଏ ବା ଇନଫେକ୍ସନଟା ଗୋଟିଏ ଭାଇରସ୍ ଦ୍ୱାରା ହୋଇଥାଏ, ଯାହାକୁ ଆମେ HPV ବା ହ୍ୟୁମେନ୍ ପାପିଲୋମା ଭାଇରସ୍ ବୋଲି କହିଥାଉ। ଏହା ଯୌନ ସମ୍ପର୍କ ଦ୍ୱାରା ସଂକ୍ରମଣ ହୋଇଥାଏ, କିନ୍ତୁ ତା ସହିତ ବହୁତ ଗୁଡ଼ିଏ ସମ୍ଭାବନାର କାରଣ ଅଛି। ସମ୍ଭାବନା କାରଣ ମାନେ ସେସବୁ ଥିଲେ ହେବାର ସମ୍ଭାବନା ଅଛି, ଜରୁରୀ ନୁହଁ ଯେ ସେ ଅଛି ଯେ ଆପଣଙ୍କୁ କର୍କଟ ରୋଗ ହେବ, କିନ୍ତୁ ସେ ଥିବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କାରଣକୁ ଅଧିକ ବଢ଼େଇ ଦେଇଥାଏ। ଯେପରି ଯଦି ଆମେ ଅଳ୍ପ ବୟସରେ ଯୌନ ସମ୍ପର୍କ ରଖୁଛନ୍ତି, ଯେଉଁ ସମୟରେ ଅପରିପକ୍ୱ ବୟସରେ ବା ବାଲ୍ୟ ବିବାହ ହେଉଛି, ଯେତେ ଅଧିକା ବା ଅଳ୍ପ ସମୟରେ ଜଣଙ୍କର ବିବାହ ହେଉଛି ତାର ସେତେ ଅଳ୍ପ ବୟସରୁ ଯୌନ ସମ୍ପର୍କ ସ୍ଥାପନ ହେଉଛି, ବା ଯଦି ଜଣେ ଏକାଧିକ ପୁରୁଷ ବନ୍ଧୁ ବା ଯାହାକୁ ଆମେ କହୁ ମଲ୍ଟିପଲ୍ ସେକ୍ସ ପାର୍ଟନର ରଖୁଛନ୍ତି। ତୃତୀୟ କାରଣ, ଯଦି ଜଣେ ଅସୁରକ୍ଷିତ ଯୌନ ସମ୍ପର୍କ ରଖୁଛନ୍ତି ବା ଯୌନାଙ୍ଗ ପରିଷ୍କାର କରୁନାହାନ୍ତି। ବହୁତ କମ୍ ଜଣ ଜାଣିଥିବେ ଯେ ଆମେ ଯୌନ ସମ୍ପର୍କ ରଖିବା ପୂର୍ବରୁ ମଧ୍ୟ ହାତ ସଫା କରିବା

0: ଜଣେ ଏକାଧିକ ପୁରୁଷ ବନ୍ଧୁ ବା ଯାହାକୁ ଆମେ କହୁ ମଲ୍ଟିପଲ୍ ସେକ୍ସ ପାର୍ଟନର ରଖୁଛନ୍ତି। ତୃତୀୟ କାରଣ, ଯଦି ଜଣେ ଅସୁରକ୍ଷିତ ଯୌନ ସମ୍ପର୍କ ରଖୁଛନ୍ତି ବା ଯୌନାଙ୍ଗ ପରିଷ୍କାର କରୁନାହାନ୍ତି। ବହୁତ କମ୍ ଜଣ ଜାଣିଥିବେ ଯେ ଆମେ ଯୌନ ସମ୍ପର୍କ ରଖିବା ପୂର୍ବରୁ ମଧ୍ୟ ହାତ ସଫା କରିବା ଦରକାର। ଏହାକୁ କିଏ ମଧ୍ୟ କେବେ ଚିନ୍ତା କରନ୍ତି ନାହିଁ। ଯୌନ ସମ୍ପର୍କ ପରେ ଯୌନାଙ୍ଗକୁ ପରିଷ୍କାର ଉଷୁମ ପାଣିରେ ବା ଗରମ ପାଣିରେ ଧୋଇବା କଥା। ଆମେ ଅଳସୁଆ ବଶତ ଯୌନ ସମ୍ପର୍କ ପରେ ଶୋଇପଡ଼ିଥାଉ, ପ୍ରାୟ କେହି ବି ଦିଅନ୍ତିନି, କିନ୍ତୁ ଯୌନ ସମ୍ପର୍କ ପରେ ଆପଣଙ୍କୁ ପରିସ୍ରା ଯିବା ନିହାତି ଜରୁରୀ। ଯଦି ଆମେ ପରିସ୍ରା ଚାହୁଁଛୁ, ଆମର ଯେଉଁ ପରିସ୍ରାର ଯେଉଁ ଥଳି ବ୍ଲାଡ଼ର୍ଟା ସଫା ହେଇଯାଉଛି ବା ସେଇଥିରୁ ପରିସ୍ରା ବାହାରି ଯାଉଛି, ତାହେଲେ ଆମର ଇନଫେକ୍ସନ୍ ୟୁରିନାରୀ ବ୍ଲାଡ଼ର୍କୁ ମଧ୍ୟ ଯାଏ ନାହିଁ। ଯେଉଁଟା ଆମେ କହୁ ୟୁରିନାରୀ ଟ୍ରାକ୍ ଇନଫେକ୍ସନ୍ ହେଇଛି, ସେଇଠୁକୁ ବି ଆମେ ବଞ୍ଚିଯାଇ ପାରିବା। ଏଇସବୁ ଛୋଟିଆ ଛୋଟିଆ କଥା ଆମେ ଧ୍ୟାନ ଦେବା ନିହାତି ଜରୁରୀ।
1: ଡାକ୍ତର ରାୟ, ଋତୁସ୍ରାବ ସମୟରେ ସଚେତନତାର ଆବଶ୍ୟକତା ରହିଛି ନିହାତି ବୋଲି କହିବେ?
0: ନିହାତି, ଆପଣ ଆମେ ମାସିକ ଧର୍ମ ସମୟରେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ନିହାତି ଅବଲମ୍ବନ କରିବା ଦରକାର। ବର୍ତ୍ତମାନ ସମସ୍ତେ ସାନିଟାରୀ ନେପକିନ୍ସ ହେଲା, ସାନିଟାରୀ ପ୍ୟାଡ଼, ଯେଉଁଟାକି ବର୍ତ୍ତମାନ ସରକାର ବି ସୁଖୀ ମାଧ୍ୟମରେ ସ୍କୁଲରେ ଛୁଆମାନଙ୍କୁ ବି ମାନେ ମାହାଳିଆ ଯୋଗାଇ ଦେଉଛନ୍ତି, କେବଳ ଏଥିପାଇଁ ଯେ ମାସିକ ଋତୁସ୍ରାବ ସମୟରେ ଇନଫେକ୍ସନ୍ର ସଂକ୍ରମଣ, ରୋଗ ସଂକ୍ରମଣ ହେବାର ବହୁତ ସମ୍ଭାବନା
1: ରହିଛି
0: ରହିଛି।
1: ସାନିଟାରୀ ନେପକିନ୍ ବ୍ୟବହାର କରୁଥିଲେ କେତେ ସମୟ ଆମେ ତାକୁ ବ୍ୟବହାର କରିବା କଥା?
0: ଯଦି ଆମର ମାସିକ ଋତୁସ୍ରାବ ଯେଉଁ ପରିମାଣରେ ହୋଇଥାଏ ତାକୁ ଆଖିରେ ରଖି ଆମକୁ ସାନିଟାରୀ ନେପକିନ୍ ଚେଞ୍ଜ କରିବା କଥା। ଯେମିତି ଆଜି କର୍ମଜୀବୀ ମହିଳାମାନେ ଅଫିସ ଯାଉଛନ୍ତି, ବହୁତ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ଫେରି ଆସିପାରୁନାହାନ୍ତି, ଆଉ ଯଦି ସେମାନେ ସେହି ସମୟରେ ସେମାନଙ୍କର ସାନିଟାରୀ ନେପକିନ୍କୁ ନ ବଦଳାଉଛନ୍ତି, ନ ଚେଞ୍ଜ କରୁଛନ୍ତି, ଆଉ ସେ ଗୋଟିଏ ପେଡ଼୍ରେ ଘଣ୍ଟା ଘଣ୍ଟା ରହିଯାଉଛନ୍ତି, ସେଇଥିରେ ବି ଇନଫେକ୍ସନ୍ର କାରଣ ଅଧିକ ମାତ୍ରାରେ ବଢ଼ିଯାଏ। ତ ଆମକୁ ପ୍ରଥମ 2-3 ଦିନକୁ ପାଖାପାଖି 4 ଲେଖାଏଁ ପେଡ଼୍ ବଦଳାଇବା କଥା,
1: ମାନେ ଦିନକୁ
0: ଦିନକୁ ଆଉ 4-5 ଦିନକୁ ଆପଣ 2 ପେଡ଼୍ ଗୋଟିଏ ପେଡ଼୍ ବଦଳାଇଲେ ମଧ୍ୟ
1: ଅସୁବିଧା,
0: ବେଶୀ ଆଦ୍ରତା ଭିତରେ ରହିବା କଥା
1: ନୁହେଁ। ଡାକ୍ତର ରାୟ, ଗର୍ଭାଶୟ କର୍କଟର ଲକ୍ଷଣ ଗୁଡ଼ିକ କ'ଣ ବୋଲି କହିବେ?
0: ଗର୍ଭାଶୟ କର୍କଟର ଲକ୍ଷଣ 2 ଥାଏ, କିଛି ଥାଏ ସାଇନ୍, କିଛି ଥାଏ ସିମ୍ପଟମ୍ସ। ଯେଉଁଗୁଡ଼ାକ ପେସେଣ୍ଟ ନିଜେ କହନ୍ତି ସେଗୁଡ଼ାକ ସିମ୍ପଟମ୍ସ, ଆଉ ସେ ହିଁ ବହୁତ ଜରୁରୀ। କାହିଁକି ପେସେଣ୍ଟ ହିଁ ଆସିକି ଆମକୁ କହିବେ ପ୍ରୋବ୍ଲେମଟା କ'ଣ, ତାଙ୍କ ଲକ୍ଷଣ କ'ଣ, ସେଇଥିରୁ ହିଁ ଆମେ ତାଙ୍କର କର୍କଟ ରୋଗର ନିରୂପଣ କରିବୁ। କିନ୍ତୁ ଆମର ଫାଇନାଲ୍ ଡାଇଗ୍ନୋସିସ୍ ଯେଉଁଟା ହୁଏ ସେଇଟା ଆମର ସାଇନ୍ ଅନୁସାରେ ହୁଏ, ଯେଉଁଟାକି ଡକ୍ଟର ନିଜେ ପରୀକ୍ଷା ଦ୍ୱାରା ନିରୂପଣ କରିଥାନ୍ତି। ତ ଯେତେବେଳେ ପର୍ଯ୍ୟନ୍ତ ରୋଗୀ କର୍କଟ ରୋଗର ଲକ୍ଷଣ ଗୁଡ଼ିକ ନ ଜାଣିବ, ସେ କେତେବେଳେ ବି ଡାକ୍ତରଙ୍କ ପାଖକୁ ଆସିକି ପରାମର୍ଶ କରିବ ନାହିଁ। ଯେପରି ଆମେ ଜାଣିଛୁ କର୍କଟ ରୋଗର ଆର୍ଲି ଡିଟେକ୍ସନ୍ ବା ସରଳ ନିରୂପଣ ହିଁ ଆମକୁ କର୍କଟ ରୋଗରୁ ମୃତ୍ୟୁରୁ ବଞ୍ଚାଇଥାଏ। କର୍କଟ ରୋଗର ଲକ୍ଷଣ ଗୁଡ଼ିକ ବହୁତ ଜଲ୍ଦି ଦେଖାଯାଏ ନାହିଁ, ଏଇ ଲକ୍ଷଣ ଗୁଡ଼ିକ ଟିକେ ପରେ ବିଳମ୍ବରେ ଦେଖାଯାଏ। କିନ୍ତୁ ଆମେ ଯଦି ତା'ର ଲକ୍ଷଣ ଗୁଡ଼ିକ ଭଲ ଭାବରେ ଜାଣିଥିବା, ତାହେଲେ ଆମେ ତାକୁ ମାର୍କ କରିବା ମାନେ ତାକୁ ଦେଖିବା ମାନେ ସାଙ୍ଗେ ସାଙ୍ଗେ ଯାଇକି ଡକ୍ଟରଙ୍କ ସହିତ ପରାମର୍ଶ କରିପାରିବା। ସେ ଭିତରୁ ବହୁତ ଗୁଡ଼ିଏ ଲକ୍ଷଣ ମାସିକ ଋତୁ ସହିତ ମିଶିକି ରହିଥାଏ, ଯେମିତି ଆପଣଙ୍କର ମାସିକ ଧର୍ମ ମଧ୍ୟରେ ଆଉ ଥରେ ରକ୍ତସ୍ରାବ ହେବା, ତାକୁ ସମସ୍ତେ ଏତେ ଧ୍ୟାନ ଦେଇ
1: ନଥାନ୍ତି।
0: ଲୋକ କହନ୍ତି ମାସକୁ ଥରେ ମାସିକ ଧର୍ମ ହୁଏ ବା ଋତୁସ୍ରାବ ହୁଏ ବା ମେନ୍ସ ହୁଏ, କିନ୍ତୁ ଆକ୍ଚୁଆଲି ଆମର ମାସିକ ଋତୁସ୍ରାବର ସମୟ ବ୍ୟବଧାନ 28 ଦିନ। ଯଦି ତା ଭିତରେ ଆଉ ଥରେ 15-14-10 ଦିନରେ ଆଉ ଥରେ ବ୍ଲିଡ଼ିଂ ହେଉଛି ବା ଋତୁସ୍ରାବ ହେଉଛି, ତାହେଲେ ଡକ୍ଟରଙ୍କୁ ଦେଖାଇବା ନିହାତି
1: ଜରୁରୀ
0: ଜରୁରୀ। ତାକୁ ଲୋକ ଇଗ୍ନୋର କରିଯାଆନ୍ତି, ଭାବନ୍ତି ହଁ ଏମିତି ମୋର ଜଲ୍ଦି ଜଲ୍ଦି
1: ହେଉଛି।
0: ଦ୍ୱିତୀୟ ନମ୍ବର ହେଲା, ଆମେ ଜାଣିଛୁ ଆମର ବ୍ଲିଡ଼ିଂ ଟାଇମ୍ଟା ଆମେ କହୁ 7, କିନ୍ତୁ ପ୍ରଥମ 3 ମାସିକ ଋତୁସ୍ରାବ ହୁଏ, ତାପରେ ଚତୁର୍ଥ 5 ଦିନରେ କମ୍ କମ୍ ହୁଏ, 7 ଦିନ ବେଳକୁ ପ୍ରାୟ ବନ୍ଦ ହେଇଯାଏ। କିନ୍ତୁ ଯାହାର ଋତୁସ୍ରାବଟି ଅଧିକା ଦିନ ଧରି ହେଉଛି ବା ଅଧିକା ହେଉଛି, ଯେମିତି ମୁଁ କହିଲି ପ୍ରଥମ 2 ତାକୁ 3-4 ପେଡ଼୍ ବଦଳାଇବା କଥା, କିନ୍ତୁ

0: ତାର ବ୍ଲିଡ଼ିଂ ବହୁତ ଅଧିକା ହେଉଛି ଆଉ ତାକୁ ଦିନକୁ 7-8 ପେଡ଼ ବଦଳାଇବା ପାଇଁ ପଡ଼ୁଛି ଏବଂ ସେ ଋତୁସ୍ରାବଟି 7 ଦିନରେ ବନ୍ଦ ନ ହୋଇ 10-15 ଦିନ ପର୍ଯ୍ୟନ୍ତ ଯାଉଛି ତାହେଲେ ମଧ୍ୟ ତାକୁ ଡକ୍ଟରଙ୍କୁ ଦେଖାଇବା ଜରୁରୀ, ଯେତେ ଜଲ୍ଦି ହେବ ସେତେ ଜଲ୍ଦି ଦେଖାଇବା ଜରୁରୀ। ତାପରେ ଆମର ଅଛି ପୋଷ୍ଟ ମେନୋପଜାଲ ବ୍ଲିଡ଼ିଂ। ଯେମିତି ଆମେ ଜାଣିଛୁ ଆମର 49-50 ବର୍ଷ ବୟସରେ ମାସିକ ଋତୁସ୍ରାବ ବା 45-50 ବର୍ଷ ଭିତରେ ଆମର ମାସିକ ଋତୁସ୍ରାବ ବନ୍ଦ ହୋଇଯାଏ। ଆମେ କେମିତି ଜାଣିବା ମାସିକ ଋତୁସ୍ରାବ ବନ୍ଦ ହୋଇଗଲା? ଯେତେବେଳେ ଗୋଟିଏ ବର୍ଷ ଲଗାତାର ଧରି ଆମର ମାସିକ ଋତୁସ୍ରାବ ହୁଏ ନାହିଁ ତାକୁ ଆମେ ମେନୋପଜ୍ ବୋଲି କହୁ। ତ ଆମର ମାସିକ ଋତୁସ୍ରାବ ବର୍ଷଟେ ବନ୍ଦ ହୋଇଗଲା ପରେ ଯଦି ପୁଣି ଆଉଥରେ ମାସିକ ଋତୁସ୍ରାବ ହେଉଛି ତାହେଲେ ଡକ୍ଟରଙ୍କ ସହିତ ପରାମର୍ଶ କରିବା ନିହାତି ଜରୁରୀ, ଯାହାକି ସମସ୍ତେ ପ୍ରାୟ କରନ୍ତି ନାହିଁ। ସେମାନେ ଭାବନ୍ତି ଯେ ଆମର ମାସିକ ଋତୁସ୍ରାବ ପୁଣି ଚାଲିଲା, କିନ୍ତୁ ତାହା ବହୁତ ଜରୁରୀ ଆମକୁ ଡକ୍ଟରଙ୍କ ସହିତ ପରାମର୍ଶ କରିବା ପାଇଁ। ତାପରେ ଆଉ ଗୋଟିଏ କଥା, ଯଦି ମହିଳାମାନେ ଯୌନ ସମ୍ପର୍କ ରଖିବା ସମୟରେ ବ୍ଲିଡ଼ିଂ ହେଉଛି ତାହେଲେ ବି ନିହାତି ଡକ୍ଟରଙ୍କ ସହିତ ପରାମର୍ଶ କରିବା କଥା, ତାକୁ ବିଲକୁଲ ବି ଇଗ୍ନୋର କରିବା କଥା ନୁହଁ। ସେଥିରୁ ଜଣାପଡ଼ୁଛି ଆମ ସର୍ଭିକ୍ସରେ କିଛି ଲିଜନ୍ ଅଛି ବା ଘା ହେଇଯାଇଛି, ଯଦ୍ୱାରା ଯୌନ ସମ୍ପର୍କ ରଖିବା ସମୟରେ ଆମର ବ୍ଲିଡ଼ିଂ ରକ୍ତସ୍ରାବ ହେଉଛି। ତାପରେ ବହୁତ ଜଣଙ୍କଠୁ ଆପଣ ଶୁଣିଥିବେ, ସମସ୍ତଙ୍କର କହନ୍ତି ଆମର ଧଳା ସ୍ରାବ ହେଉଛି ବା ଆମେ ଲିକୋରିଆ ହେଉଛି ବୋଲି କହିଥାନ୍ତି, କିନ୍ତୁ ଲିକୋରିଆ ଯଦି ଦୁର୍ଗନ୍ଧ ଜନିତ ହେଉଛି ବା ଲିକୋରିଆରେ ଧଳା ସ୍ରାବ ସହିତ ଯଦି ବ୍ଲଡ଼ ମିଶିକି ଆସୁଛି ତାହେଲେ ବି ଡକ୍ଟରଙ୍କୁ ଦେଖାଇବା ନିହାତି ଜରୁରୀ। ୟୁଜୁଆଲି ଇନଫେକ୍ସନ୍ ଯୋଗୁଁ, ମନିଲିଆନ୍ ଇନଫେକ୍ସନ୍ ଯୋଗୁଁ 14-15 ବର୍ଷର ଛୁଆମାନଙ୍କୁ ମଧ୍ୟ ଧଳା ସ୍ରାବ ହୋଇଥାଏ ବା ଲିକୋରିଆ ପ୍ରୋବ୍ଲେମ୍ ହୋଇଥାଏ, କିନ୍ତୁ ତାହା ଯଦି ଆମେ ଯେମିତି ଜାଣିଛୁ ସର୍ଭାଇକାଲ କ୍ୟାନ୍ସର ବା ଗର୍ଭାଶୟ କର୍କଟ 30-65 ବର୍ଷ ମଧ୍ୟରେ ସ୍ତ୍ରୀ ଲୋକଙ୍କୁ ପ୍ରଭାବିତ ହୋଇଥାନ୍ତି ବା ସେମାନଙ୍କୁ ହୋଇଥାଏ, ସେହି ସମୟରେ ଯଦି ଧଳାସ୍ରାବ ହେଉଛି ଏବଂ ସେଇଥିରେ ଦୁର୍ଗନ୍ଧ ଜନିତ ଧଳାସ୍ରାବ ହେଉଛି, ସେଇଥିରେ ରକ୍ତ ମିଶିକି ଆସୁଛି, ତାହେଲେ ଡକ୍ଟରଙ୍କୁ ଭେଟିବା ନିହାତି ଜରୁରୀ। ତା ସହିତ ଯଦି ଅଣ୍ଟା ପେନ୍ ହେଉଛି, ଏହିସବୁ ଲକ୍ଷଣ ସହିତ କିଛି ଲକ୍ଷଣ, ତା ମାନେ ନୁହଁ ଯେ ଆମର ଅଣ୍ଟା ପେନ୍ ହେଲେ ଆମେ ଯାଇକି ଡକ୍ଟରଙ୍କୁ କରିବା, ଯଦି ଏଇ ରକ୍ତସ୍ରାବ ସହିତ ଅଣ୍ଟା ପେନ୍ଟା ମିଶିକି ରହୁଛି ତାହେଲେ ଆମେ ଡକ୍ଟରଙ୍କୁ ପରାମର୍ଶ କରିବା ନିହାତି ଜରୁରୀ।
1: ମାନେ ପ୍ରତ୍ୟେକ କିଛି ବି ଆମକୁ ଅଡୁଆ ଲାଗିଲା, ଯେକୌଣସି ଲକ୍ଷଣ ଆମକୁ ଅଡୁଆ ଲାଗିଲା ଆମେ ଡାକ୍ତରଙ୍କ ସହିତ ପରାମର୍ଶ କରିବା କଥା,
0: ମାନେ ପରାମର୍ଶ କରିବା ବା ଆର୍ଲି ଭିଜିଟ୍ କରିବା ଡକ୍ଟରଙ୍କ ପାଖକୁ, ତାହେଲେ ଆମକୁ ଆମେ ସେଇ ରୋଗରୁ ମୁକ୍ତି ପାଇ ପାରିବା। ଯଦି ଜଣେ କଥା କଥାରେ ବା ବହୁତ ଜଲ୍ଦି, ମହିଳାମାନେ ସେମିତି ବି ଘରେ ବହୁତ ପରିଶ୍ରମ କରନ୍ତି ହାଲିଆ ହେଇଯାନ୍ତି କିନ୍ତୁ ସେମାନେ ସେସବୁକୁ ଧ୍ୟାନ ଦିଅନ୍ତି
1: ନାହିଁ।
0: ଯଦି ଜଣେ ପ୍ରତି ଛୋଟିଆ କାମରେ ଛୋଟିଆ ଜିନିଷରେ ଟାର୍ଡ ଫିଲ୍ କରୁଛି ହାଲିଆ ହେଇଯାଉଛି ତାହେଲେ ବି ସେ ଡକ୍ଟରଙ୍କ ପରାମର୍ଶ କରିବା କଥା। ଯଦି ଜଣଙ୍କର ଓଜନ ଦିନକୁ ଦିନ କମି କମି ଯାଉଛି ତାହେଲେ ବି ସେ ଡକ୍ଟରଙ୍କୁ ପରାମର୍ଶ କରିବା କଥା। ଆଉ ଆପଣଙ୍କର ସର୍ଭାଇକାଲ କ୍ୟାନ୍ସର ବା ଗର୍ଭାଶୟର କର୍କଟରେ ଆପଣଙ୍କର ପରିସ୍ରା ଯିବା ସମୟରେ ମଧ୍ୟ ପେନ୍ ହେବ, ଆପଣଙ୍କ ହାତ ଗୋଡ଼ରେ ମଧ୍ୟ ପେନ୍ ରହିବ। ଯଦି ଆପଣଙ୍କର ବ୍ଲିଡ଼ିଂ ସହିତ ରକ୍ତସ୍ରାବ ସହିତ ବି ଏହିସବୁ କୌଣସି ସିମ୍ପଟମ୍ସ ବି ଦେଖାଯାଉଛି ବା ଲକ୍ଷଣ ଦେଖାଯାଉଛି ତାହେଲେ ମହିଳାମାନେ ଯେତେ ଜଲ୍ଦି ହେବ ଡକ୍ଟରଙ୍କର ପରାମର୍ଶ ନେବା ନିହାତି ଜରୁରୀ।
1: ତ ଡାକ୍ତର ରାୟ, ଗର୍ଭାଶୟ କର୍କଟ ବା ସର୍ଭାଇକାଲ କ୍ୟାନ୍ସରକୁ କିପରି ପ୍ରତିରୋଧ କରିପାରିବା?
0: ଆମେ ଯେଉଁ ଗର୍ଭାଶୟ କର୍କଟର ଯେତିକି ସମ୍ଭାବନାର କାରଣ
1: ଅଛି
0: କହିଲୁ, ସେସବୁ କାରଣକୁ ଆମକୁ ଦେଖିବା ପାଇଁ
1: ପଡ଼ିବ।
0: ସେସବୁ କାରଣ ସମ୍ଭାବନା କାରଣକୁ ଯଦି ଆମେ ଏଡ଼େଇ ଦେଇପାରିବା ତାହେଲେ ଆମେ ରୋଗ ପ୍ରତିରୋଧ ବା ପ୍ରତିରକ୍ଷା ବା ପ୍ରତିରୋଧ କରିପାରିବା। କ୍ୟାନ୍ସର ରୋଗରେ ଯଦି ଆମେ ସଳ ନିରୂପଣ କରିବା ବା ଆର୍ଲି ଡିଟେକ୍ସନ୍ କରିପାରିବା, ସିମ୍ପଟମ୍ ଦେଖିବା ମାନେ ଲକ୍ଷଣ ଦେଖିବା ମାନେ ଡକ୍ଟରଙ୍କ ସହିତ ପରାମର୍ଶ କରିପାରିବା ତାହେଲେ ଆମେ ଏଥିରୁ ମୁକ୍ତି ପାଇପାରିବା ବା ଆମେ ମୃତ୍ୟୁକୁ ଏଡ଼ାଇ ଦେଇପାରିବା। ଜରାୟୁ କର୍କଟ ବା ଗର୍ଭାଶୟର କର୍କଟ ରୋଗ ତାର ବିସ୍ତାର ହେବା ପାଇଁ ବା ସିମ୍ପଟମ୍ସ ଦେଖାଇବା ପାଇଁ ଲକ୍ଷଣ ଦେଖାଇବା ପାଇଁ ପ୍ରାୟ 10-15 ବର୍ଷ ସମୟ ନେଇଥାଏ। ଯଦି ଆମେ 30 ବର୍ଷ ପରେ ପ୍ରତ୍ୟେକ ସ୍ତ୍ରୀ ଲୋକ ତାଙ୍କର ଡକ୍ଟରଙ୍କ ସହିତ ପରାମର୍ଶ କରି ଗୋଟେ ପରୀକ୍ଷା ଅଛି ପାପ୍ସ୍ମିୟର, ସେ ପରୀକ୍ଷା କରି ନେଉଛନ୍ତି। ଯଦି VIA ଟେଷ୍ଟ ଅଛି, ଭିଜୁଆଲ ଇନ୍ସପେକ୍ସନ୍ ୱିଥ୍ ଏସିଟିକ୍ ଏସିଡ୍, ସାମାନ୍ୟ ଛୋଟିଆ ଟେଷ୍ଟ ଯେଉଁଥିରେ କି କଷ୍ଟ କିଛି ହେବ ନାହିଁ ସେତିକି ବି କରାଇ ଦେଇପାରୁଛନ୍ତି, ତାହେଲେ ଆମେ ଆର୍ଲି ଡିଟେକ୍ସନ୍ ବା ସଳ ନିରୂପଣ କରିପାରିବା ଗର୍ଭାଶୟ କର୍କଟର।
1: ଡାକ୍ତର ରାୟ, ଆଜି ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ ଗର୍ଭାଶୟ କର୍କଟ ରୋଗ

0: କାରଣ ଲକ୍ଷଣ ଓ ନିରାକରଣ ସମ୍ପର୍କରେ କହିଲେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଯଦି ସୁଯୋଗ ମିଳେ ଆମେ ଏମିତି ଆହୁରି ଅନେକ ପ୍ରଶ୍ନ ବାଢ଼ିବୁ। ନମସ୍କାର।
1: ନମସ୍କାର।
0: ଆଜି ଆମେ ବିଷୟ ରଖିଥିଲୁ ଗର୍ଭାଶୟ କର୍କଟର କାରଣ ଲକ୍ଷଣ ଆରୁ ନିରାକରଣ। ଆରୁ ଆମର ସନେ ଥିଲେ ଡାକ୍ତର ପ୍ରତିଭା ରାୟ କେସିଙ୍ଗା କଲାହାଣୀନୁ। ସତ୍କି ସତ୍ ଆପଣ କେତେଗୁଡ଼ା କଥା ଜାଣିପାରିଲେ, ମାତର ଜାନବାରଟା ବଡ଼ କଥା ନାଇଁ, ସେ ତାର ଅନୁସାରେ ବଦଲିବାରଟା ଗୁରୁତ୍ୱପୂର୍ଣ୍ଣ ଏ। ଆପଣ ତ ଜାଣିଛନ୍ ଆରୁ ମାନିଛନ୍ ବି ଯେ ଆକାଶବାଣୀ ମାଧ୍ୟମରେ ଆମେ ଆପଣଙ୍କର ପାଖେ ଯେନ୍ ଯେନ୍ ସଚେତନତାର ବାର୍ତ୍ତା ପଠାସୁଁ ଆପଣ ପେସନ୍ ଆରୁ ମାନସନ୍ ବୋଲିକରି ବି କହେସନ୍। ହେତିର୍ ଲାଗୁନ୍ ତ ଆମେ କେତ୍ନି କେତେ କଥାକେ ଧରିକରି ଆସୁଁ। ଆପଣଙ୍କର ଲାଗୁନ୍, ଆପଣଙ୍କର ଇଚ୍ଛାର ଲାଗୁନ୍, ବେଲେ ବେଲେ କାର୍ଯ୍ୟକ୍ରମକେ ବି ଟିକେ ବଦଲାବାକେ ପଡ଼୍ସି। ହେତିର୍ ଲାଗୁନ୍ ଆମେ ବି ଟିକେ ବଦଲାସୁଁ, ଆପଣ ବି ଟିକେ ବଦଲାସନ୍, ଆର ମିଶିକରି ଗୀତ ବି ତ ଶୁନ୍ସନ୍।

ଗୀତ ବନେ ଲାଗ୍ସି, ଭଲ ଲାଗ୍ସନ୍ ଆପଣ ବି ଆରୁ ଇ ଦୁନିଆ ବି, କାଁ ଯେ ଆମେ ସବ୍କେ ନେଇ କରି ସାଙ୍ଗେ ଚାଲସୁଁ, ସାଙ୍ଗେ ଚାଲସୁଁ ବୋଲିକରି ଇ ଜୀବନ ବନେ ଲାଗ୍ସି। ଯେନ୍ତା ଖରା ଗଲା ଆରୁ ବଦଲି କରି ବର୍ଷା ହେଲା, ଏବେ ତ ରୋଜୁ ରୋଜୁ ବର୍ଷା ମାରୁଛେ। ଇ ବର୍ଷା ଦିନେ କେତେ କଥାକେ ନେଇ କରି ଆମେ ସଜାଗ ହେବାର ଉଚିତ। ଯେନ୍ତା ଘରୁ ବାହାରକେ ବାହାରିଲା ବେଳେ ଛତା ନହେଲେ ରେନିକୋଟ ପାଖେ ରଖିଥିବାର କଥା, ବର୍ଷା ଦିନେ ଏନ୍ତା ଜୋତା ପିନ୍ଧିବାର କଥା ଯେନ୍ଟାକି ନେଇ ସରଲୁଥିବା।

0: ଓଦା ହାତେନେ କେନ୍ ସୁଇଚ୍ କି ବିଜୁଳି ତାର୍କେ କଦାପି ନେଇ ଛୁଇଁବାର କଥା। ବର୍ଷାନେ ଭିଜି କରି ବାହାରୁ ଘରକେ ଆସିଲେ ଝଟ୍ କରି କପଡ଼ା ବଦଲେଇ ଦେବାର କଥା ଆରୁ ଶୁଖା କପଡ଼ା ପିନ୍ଧି ଦେବାର କଥା। ସର୍ଦ୍ଦି ଖାସି ହେଲେ ଗରମ ପାଣି ପିଇଲେ ଆରାମ ଲାଗ୍ସି। ହଁ, ଆର୍ ଇ ବର୍ଷା ଦିନେ ପାଏନ୍କେ ଫୁଟେଇ କରି ଏକା ପିଇବାର ଉଚିତ। ଆର୍ ଗୋଟେ କଥା ହେଲା, ଘର ଆଖେପାଖେ ପାଏନ୍ ଜମିଥିଲେ ତାକେ ସଫା କରିଦେବାର ଉଚିତ ଆରୁ ରାତ୍ ନେ ମଶାରୀ ଟାଙ୍ଗି କରି ଶୋଇବାର ଉଚିତ। ଇ କଥା ମାନକେ ମାନିଗୁନି କରି ଚଲିଲେ ବର୍ଷା ଦିନ କେଡ଼େ ସୁନ୍ଦର ପଲେଇ ଯିବା। ସମିଆ ବଦଲି ଗଲେ ଶକ୍ତି ରୂପା ଆସି ଆରୁ ସମିଆ ଆର୍ ପାରେ ବଦଲି ଗଲେ କାର୍ଯ୍ୟକ୍ରମ ସର୍ସି। ମାତ୍ର ତାର ଭାବ ଆପଣଙ୍କର ପାଖେ ସଦାବେଳେ ଥିସି ଆରୁ ତାକେ ନିକରି ଚିଠି ଖଣେ ଲେଖିକରି ପଠେଇ ଦେଲେ ହେଥିର ଭାବ ଆମର ପାଖେ ରହିସି। ଆମର ଠିକ ନା ଚିଠି ପେଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭାନିପାଟନା।
1: ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଟଙ୍କା ସଞ୍ଚୟ ହୋଇପାରିଛି ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶ ଯାନ ବିକ୍ରମ 1, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ବିସ୍ତୃତ ସମ୍ବାଦ, ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସଂଶ୍ଲିଷ୍ଟ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଶ୍ରୀ ମୋଦି କହିଛନ୍ତି ସ୍କାଇରୁଟ୍ର ଏହି ଦଳରେ ଅଧିକାଂଶ ବୃତ୍ତିଗତ ଯୁବଗୋଷ୍ଠୀ ସାମିଲ ଅଛନ୍ତି। ବିକ୍ରମ 1 ସହ ଜଡ଼ିତ କର୍ମକର୍ତ୍ତାଙ୍କୁ ଭେଟିବାକୁ ଶ୍ରୀ ମୋଦି ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ମଧ୍ୟ ବିକ୍ରମ 1 ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି କେବଳ ଏକ ବିବୃତ୍ତି ନୁହେଁ, ବରଂ ମତ ଆଧାରରେ ଦୃଢ଼ ଭାବେ ପଦକ୍ଷେପ ଗ୍ରହଣ କରୁଛି। ନୂଆଦିଲ୍ଲୀରେ ଆଜି ଫୋର୍ସ ଫାଷ୍ଟ ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି କେବଳ ଦେଶର ସୀମା ଭିତରେ ନୁହେଁ, ଆବଶ୍ୟକ

0: ସ୍ଥଳେ ସୀମା ଆରପଟେ ଆତଙ୍କବାଦୀ ଶିବିରଗୁଡ଼ିକୁ ଆକ୍ରମଣ କରିବାକୁ ଭାରତ ପଶ୍ଚାତପଦ ହେବ ନାହିଁ। ଅପରେସନ ସିନ୍ଦୁର ସମୟରେ ଭାରତ ଏହି ନୀତିକୁ ପ୍ରତିପାଦନ କରିସାରିଛି। ସେ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ହେଉଛି ଯୁଦ୍ଧର ଏକ ବଡ଼ ଆବଶ୍ୟକତା। ଆକାଶ ତୀର, ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ବ୍ରହ୍ମସ୍ ସମେତ ଅନେକ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ଅପରେସନ ସିନ୍ଦୁରରେ ବ୍ୟବହୃତ ହୋଇ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି।
1: आतंकवाद के खिलाफ भी हमारी गवर्नमेंट ने पूरी दुनिया के सामने अपने बदले हुए नजरिए को स्पष्ट किया है। आतंकवाद के विरुद्ध जीरो टॉलरेंस हमारे लिए केवल एक स्टेटमेंट नहीं है बल्कि लाइन ऑफ एक्शन है। आतंकवाद के खिलाफ हम दरवाजे पर नहीं बल्कि घर में घुसकर मारेंगे। ऑपरेशन सिंदूर के दौरान सारी दुनिया ने यह देख भी लिया, हमारी सेनाओं का पराक्रम तो हमेशा ही अद्भुत रहा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରତିରକ୍ଷା ଆବଶ୍ୟକତା ପୂରଣ ଲକ୍ଷ୍ୟ ନେଇ ସରକାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସଂକଳ୍ପ ନେଇଛନ୍ତି। ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ବରାଦ ହୋଇଥିବା ବଜେଟ୍ର 75% ଭାରତୀୟ ଶିଳ୍ପୋଦ୍ୟୋଗଗୁଡ଼ିକରୁ କ୍ରୟ ପାଇଁ ସଂରକ୍ଷିତ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ସରକାର ଏକ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଦେଶର ପ୍ରତିରକ୍ଷା ଉତ୍ପାଦନ 2014 ମସିହାରେ 40,000 କୋଟି ରହିଥିବା ବେଳେ ଏବେ ଏହା ରେକର୍ଡ ପରିମାଣ 1,78,000 କୋଟି ପହଞ୍ଚିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି ଆସନ୍ତା 25 ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମ୍ୟାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଦ୍ୱାରା ଆୟୋଜିତ 3-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସୁଶ୍ରୁତମ 2026 ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଭାରତ ସମେତ ଥାଇଲାଣ୍ଡ, ଇସ୍ରାଏଲ, ଅଷ୍ଟ୍ରେଲିଆ, ବ୍ରିଟେନ୍, ଶ୍ରୀଲଙ୍କା, ଇଣ୍ଡୋନେସିଆ, ନେପାଳ ଏବଂ ଗ୍ରୀସ୍ ଆଦି ରାଷ୍ଟ୍ରଗୁଡ଼ିକର ଆୟୁର୍ବେଦ କ୍ଷେତ୍ରର ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଂଶଗ୍ରହଣକାରୀ ଆୟୁର୍ବେଦ ଆଧାରିତ ଶଲ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ନେଇ ମତ ବିନିମୟ କରିଛନ୍ତି। ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଜାମନଗରସ୍ଥିତ ଆୟୁର୍ବେଦ ଶିକ୍ଷା ଓ ପ୍ରତିଷ୍ଠାନ ଆଦିର ବିଶେଷଜ୍ଞ ଏବଂ ଅଧ୍ୟାପକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସାମାଜିକ କର୍ମୀ ସୋନମ ବାଙ୍ଗଚୁକଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ଉପ ପୁଲିସ କମିଶନର ସଚିନ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ କିଛିଦିନ ଧରି ଶ୍ରୀ ୱାଙ୍ଗଚୁକ ଯନ୍ତରମନ୍ତରରେ ଅନଶନ କରୁଛନ୍ତି। ସଫଦରଜଙ୍ଗ ମେଡିକାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଚାରୁ ବାମ୍ବା କହିଛନ୍ତି ଶ୍ରୀ ୱାଙ୍ଗଚୁକ ନିରନ୍ତର ଡାକ୍ତରୀ ନିରୀକ୍ଷଣରେ ରହି ଚିକିତ୍ସା ପାଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର 3 ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟିପ

ଭଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର

ଶ୍ରୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 1,06,880 ଆସନ ଫାଙ୍କା ରହିଥିବା ବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇ ପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରହିତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ, ଠିକଣା, ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତିପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ।

0: ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବାବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 121,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ୍ୱ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗଦେଇ କହିଛନ୍ତି, ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା, ଏବେ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟିଏ ଜାଗାରେ ରେକର୍ଡ କରାଯାଇଛି। ଅତି ପ୍ରବଳ ବର୍ଷା 9 ସ୍ଥାନରେ ରେକର୍ଡ କରାଯାଇଛି ଏବଂ ପ୍ରବଳ ବର୍ଷା 48 ସ୍ଥାନରେ ରେକର୍ଡ କରାଯାଇଛି। 21 22 23 ରାଜ୍ୟରେ କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ରହିବ, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
0: ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି।
1: अगर
2: ଜନାରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି।
3: ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହି ବିବାହ ବନ୍ଧନକୁ ସୁଦୃଢ଼ କରିବା ନିମନ୍ତେ ସମସ୍ତେ ଖୁବ୍ ତତ୍ପର ଥାନ୍ତି। ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ହଠାତ୍ ଯଦି ଜୀବନଧାରାର ଗତିପଥ ବଦଳିଯାଏ, ତାହେଲେ ଅତି ଆପଣାର ମଣିଷଟିଏ ବି ଅଚିହ୍ନା ଲାଗେ। ତାପରେ ଆରମ୍ଭ ହୁଏ ନାନା ପ୍ରକାରର ମାନସିକ ଅଶାନ୍ତି, ଶେଷରେ କଥା ଯାଏ ଛାଡ଼ପତ୍ର ପର୍ଯ୍ୟନ୍ତ। ହଁ, ଏମିତି ଅନେକ ଘଟଣା ଘଟିଥାଏ ଆମରି ସମାଜରେ, ଅନେକ ପରିବାରରେ, ଆଉ ପରିଶେଷରେ ଆଇନ ଅଦାଲତର ଆଶ୍ରୟ ନେବାକୁ ପଡ଼େ। ଆଉ ସେତେବେଳେ ଖୋଜା ପଡ଼େ ବିବାହ ପରିଚୟପତ୍ରର ବା ବିବାହ ପଞ୍ଜୀକରଣର ପ୍ରମାଣପତ୍ର। ହେଲେ ଯଦି କିଛି ପ୍ରମାଣ ନଥାଏ, ତାହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସେଇଥିପାଇଁ ଯେମିତି ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ହେଉଛି ବା ପ୍ରମାଣପତ୍ର ରହୁଛି, ଠିକ୍ ସେମିତି ଆଉ ଗୋଟିଏ ପ୍ରମାଣପତ୍ର ହେଲା ବିବାହ ପଞ୍ଜୀକରଣ। ଏହି ବିବାହ ପଞ୍ଜୀକରଣ ଆଇନ ବିଷୟରେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତାହେଲେ ଆଜି ଆସନ୍ତୁ ଜାଣିବା ଏହି ବିବାହ ପଞ୍ଜୀକରଣ ଆଇନ ବିଷୟରେ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
4: ଆଜ୍ଞା ନମସ୍କାର।
5: ନମସ୍କାର।
4: ବିବାହ ପରିଚୟ ପତ୍ର ବା ବିବାହ ପଞ୍ଜୀକରଣ, ଏହା କାହିଁକି କରିବା ନିହାତି ଜରୁରୀ ବୋଲି କୁହାଯାଉଛି?
6: ବିବାହ ପଞ୍ଜୀକରଣ ବା ଆପଣ ଯେଉଁଟା କହୁଛନ୍ତି ପରିଚୟ ପତ୍ର, ବାଧ୍ୟତାମୂଳକ କରିବା ପାଇଁ ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅଛି। କାହିଁକି ନିର୍ଦ୍ଦେଶ ଅଛି ନା, 2006 ମସିହାରେ ସମସ୍ୟା ତ ଗୁଡ଼ାଏ ଆସୁଥିଲା। 2006 ମସିହାରେ ସୁପ୍ରିମକୋର୍ଟରେ ଗୋଟେ କେସ୍ ଦାଖିଲ ହେଲା, ଜଣେ ଲେଡି ସୀମା ତାଙ୍କ ସ୍ୱାମୀ ଅଶ୍ୱିନୀ କୁମାର ଗେଷ୍ଟ କରିଥିଲେ, ତାଙ୍କର ଯେତେବେଳେ ବିବାହର ସମସ୍ୟା ଦେଖାଗଲା ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ କହିଲେ ଯେ ଆମର ବାହାଘର ହେଇନାହିଁ, ସେ ମୋର ଲିଗାଲି ୱେଡେଡ୍ ୱାଇଫ୍ ନୁହନ୍ତି। ଏଇ ଯୋଉ ଜିନିଷ ଆସିଲା ଯେ ଯେତେବେଳେ ସ୍ୱାମୀମାନେ ମିଛ ପ୍ରତାରଣା ଦେଇକି ବାହା ହେଇଯାଉଥିଲେ, ତାପରେ ସ୍ତ୍ରୀମାନଙ୍କୁ
4: ହଇରାଣ କରୁଥିଲେ,
6: ତ୍ୟାଗ କରିଦେଉଥିଲେ, ସେତେବେଳେ ଜଣାପଡ଼ିଲା ଯେ ପଞ୍ଜୀକରଣଟା ନିହାତି ଦରକାର। ସେଥିଲାଗି ସୁପ୍ରିମକୋର୍ଟ 2006 ମସିହାରେ ଗୋଟେ ନିର୍ଦ୍ଦେଶ ଦେଲେ ସବୁ ସେଣ୍ଟରକୁ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ମାନଙ୍କୁ କି ଆପଣମାନେ ଏଇଟାକୁ କମ୍ପଲସରି କରନ୍ତୁ। ଲ କମିଶନ ବି ତାଙ୍କର ରେକମେଣ୍ଡେସନ ଦେଲେ ଯେ ଯେମିତି ପ୍ରତି ମଣିଷର ଜନ୍ମ ମୃତ୍ୟୁ ଆମେ ପଞ୍ଜୀକରଣ କରୁଛେ, ସେମିତି ସେଠି ସେଇ ଆକ୍ଟରେ ଟିକେ ସଂଶୋଧନ କରି ବିବାହଟା ପଞ୍ଜୀକରଣଟା ନିହାତି ଆବଶ୍ୟକ। କାହିଁକିନା ଏବେ ଦେଖାହଉଛି, ଆପଣ ଜାଣିଥିବେ ବାହାଘରଟା ଗୋଟେ ସୋସିଆଲ ସ୍ୱୀକୃତି, ଗୋଟେ ସାମାଜିକ ସ୍ୱୀକୃତି। ଆମେ ଯେତେବେଳେ ବୈଦିକ ରୀତିରେ ବାହା ହଉଛେ, ନିଜ ନିଜ ରୀତିରେ ବାହା ହଉଛନ୍ତି, ସେଟା ଗୋଟେ ସୋସିଆଲ ସ୍ୱୀକୃତି ତାଙ୍କୁ ମିଳୁଛି। କିନ୍ତୁ ଗୋଟେ ଆଇନଗତ ସ୍ୱୀକୃତି ଯୋଉଟା ଲିଗାଲ ରାଇଟ୍ ଆମେ କହୁଛୁ, ସେଟା କୋଉଠି ଆସୁଛି? ଯେମିତି ରେଜିଷ୍ଟ୍ରେସନ କଲେ ଗୋଟେ ଲିଗାଲ ଡକ୍ୟୁମେଣ୍ଟ ରହିଲା ତମମାନଙ୍କ ପାଖରେ, ଗୋଟେ ସ୍ତ୍ରୀମାନଙ୍କ ପାଖରେ ହଉ, ସ୍ୱାମୀ ପାଖରେ ହଉ, ଯାହା ପାଖରେ ହଉ, ଗୋଟେ ଦମ୍ପତି ପାଖରେ ଗୋଟେ ଲିଗାଲ ଡକ୍ୟୁମେଣ୍ଟ ରହିଲା ଯେ ସେମାନେ ହଉଛନ୍ତି
4: ସ୍ୱାମୀ ଅବସ୍ଥିତ। ଯଦି କିଛି ଅସୁବିଧା ହୁଏ ତାହେଲେ ସେମାନେ ସେଟା ପ୍ରୁଫ କରିପାରିବେ।
6: ହଁ, ଯେମିତି ମୁଁ ଆପଣ କହିଲେ, ଧର ଆଜିକାଲି ତ ବହୁତ ମାତ୍ରାରେ ବିବାହର ସମସ୍ୟା ବଢ଼ିଯାଇଛି, ଯେତେବେଳେ ପ୍ରଥମେ ସ୍ୱାମୀ ସ୍ତ୍ରୀ ଯେତେବେଳେ କୋର୍ଟକୁ ଆସୁଛନ୍ତି ଆଇନର ସହାରା ନେଉଛନ୍ତି କୌଣସି ଅସୁବିଧା ପାଇଁ, ପ୍ରଥମ ବାଧା ତାଙ୍କର ହଉଛି ପ୍ରୁଫ କରିବା ଯେ ଆମେ ଇଏ ମୋର ସତରେ ସ୍ତ୍ରୀ କି ନାହିଁ। ତ ସେତେବେଳେ କଣ କରିବେ, ସ୍ତ୍ରୀ ବୋଲି ପ୍ରୁଫ କରିବାକୁ ଆପଣ କଣ କରିବେ, ପୁରୁଣା ଇନ୍ଭିଟେସନ ଖୋଜିବେ, ପୁରୁଣା
4: ଫଟୋ ଖୋଜିବେ,
6: ୱିଟନେସ୍ ସାକ୍ଷୀମାନଙ୍କୁ ଡାକିବେ। ଏଇ ପଞ୍ଜୀକରଣ ଦ୍ୱାରା
4: ବହୁତ କିଛି
6: ଅସୁବିଧା ହଉଥିଲା। ପ୍ରଥମତଃ ଏଇ ହର୍ଡଲ୍ ଟା ପାସ୍ କରିବାକୁ

0: ଯେ ସେ ମୋର ଲିଗାଲି ୱେଡେଡ୍ ୱାଇଫ୍ କି ନାହିଁ, କିନ୍ତୁ ପଞ୍ଜୀକରଣ କରିଦେଲେ କ'ଣ କି ଆପଣଙ୍କ ପାଖରେ ଗୋଟେ
1: ପରିଚୟ
0: ପତ୍ର ଭଳିଆ ରହିଲା, ତେଣୁ ସେ ପ୍ରଥମ ବାଧାଟା ଆପଣ ଅତିକ୍ରମ କରିଗଲେ। ତାପରେ ତେଣିକି ଆପଣଙ୍କର ମେଣ୍ଟେନାନ୍ସ କଥା ଉଠିଲା କି ଡିଭୋର୍ସ ହବ କି ଛୁଆ କଷ୍ଟଡି, ତା ପରକୁ ଆସିଲା।
1: ଆଜ୍ଞା, ଆପଣ ତ ଖୁବ୍ ସୁନ୍ଦର କଥାଟିଏ କହିଲେ ଯେ ବିବାହ ପଞ୍ଜୀକରଣ କରାଇ ନେବା ନିହାତି ଦରକାର। ଆମର ଶ୍ରୋତା ଭଉଣୀମାନେ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏଇ ପଞ୍ଜୀକରଣଟି କୋଉଠି କରାଯାଏ, ଏଥିପାଇଁ କିଛି ଦେୟ ଦେବାକୁ ପଡେ କି ନାହିଁ, ଏଥିପାଇଁ ସ୍ୱତନ୍ତ୍ର ଫର୍ମ ଅଛି କି ନାହିଁ, ଆଉ କଣ କଣ ସବୁ ଡକ୍ୟୁମେଣ୍ଟ ଦରକାର ସେ ବିଷୟ ଟିକେ କୁହନ୍ତୁ।
0: ପଞ୍ଜୀକରଣ ନିମନ୍ତେ ଆପଣଙ୍କର ନିହାତି ଗୋଟେ ଆପ୍ଲିକେସନ ଫର୍ମ ଅଛି, ଯୋଉଟାକୁ ସ୍ୱାମୀ ସ୍ତ୍ରୀ ଦିଜନ ଯାକ ଫିଲଅପ୍ କରିବେ। ଆପଣମାନେ ତ ଆଗତ ଆପଣଙ୍କର ମନ୍ଦିରରେ ହଉ କି ବୈଦିକ ଋତୁରେ ବାହାଘର ହେଇଯାଇଥିବ, ତାର କୌଣସି ବାଧାବିଘ୍ନ ନାହିଁ, ସେଟା ହେଇଗଲା ବା କେତେ ଯେତେ ଦିନ ପରେ ବି ହଉ, କିଛି ଟାଇମ୍ ଲିମିଟ୍ ବି ନାହିଁ। ସ୍ୱାମୀ ସ୍ତ୍ରୀ ମାନେ ମ୍ୟାରେଜ୍ ରେଜିଷ୍ଟ୍ରାର ଅଫିସରେ ଯାଇକି SDM ସବ୍ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଅଫିସରେ ଯାଇକି ଗୋଟେ ଫର୍ମ ଫିଲଅପ୍ କରିବେ। ଫର୍ମ ଫିଲଅପ୍ ପାଇଁ କଣ କଣ ଦରକାର, ଆପଣଙ୍କ ପରିଚୟ ପତ୍ର ଦରକାର, ଆଉ ଗୋଟେ ନିହାତି ଦରକାର ହଉଛି ଆପଣଙ୍କର ବୟସ ପ୍ରମାଣପତ୍ର। ଆଚ୍ଛା, ଏଇ ବୟସ ପ୍ରମାଣପତ୍ରରେ କଣ ଅଛି ନା, ଝିଅକୁ ମିନିମମ 18 ବର୍ଷ ହେଇଥିବ, ପୁଅକୁ 21 ବର୍ଷ। ଏଇ ପଞ୍ଜୀକରଣ କରିବା ଦ୍ୱାରା କଣ ହବ, ଯୋଉ ବାଲ୍ୟ ବିବାହଟା ଆମେ ରୋକିପାରିବା। ଆପଣ ସେଇଟା ବି ଜାଣୁଥିବେ ଆଜିକାଲି ବଡ଼ ସମସ୍ୟା ହେଉଛି, ଛୋଟ ଛୋଟ ଛୁଆମାନେ ବାହା ହେଇଯାଉଛନ୍ତି, ବାପା ମା ମାନେ ଯୋଉଠି ରୁରାଲ ଏରିଆରେ ହେଲା, ଯୋଉଠି ପଇସା ପତ୍ର ଅସୁବିଧା
1: ପରେ ସେମାନେ ଜାଣିବାକୁ ପାଉଛନ୍ତି, ସେଥିପାଇଁ ବହୁତ ଅସୁବିଧା ହେଉଛି।
0: ଆମର ବାଲ୍ୟ ବିବାହଟା ଇଜ୍ ଇଲିଗାଲ, ତେଣୁ ସେଟାକୁ ରୋକିବାର ଏଇଟା ଗୋଟେ
1: ଭଲ ଉପାୟ।
0: ତେଣୁ ପରିଚୟ ପ୍ରମାଣପତ୍ର ସହିତ ଆପଣଙ୍କର ବୟସ ପ୍ରମାଣପତ୍ର ବି ନିହାତି ଦରକାର। ତାପରେ ରେସିଡେନ୍ସ ପ୍ରୁଫ, କୋଉଠି ରହୁଛନ୍ତି ଆପଣ, କୋଉଠିକାର ବାସିନ୍ଦା କୋଉଠି ରହୁଛନ୍ତି। ତାପରେ ଦରକାର ପାସପୋର୍ଟ ସାଇଜ ଫଟୋ ଦୁଇ ଜଣଙ୍କର, ବାହାଘର ଇନ୍ଭିଟେସନ କାର୍ଡ ଯଦି ଅଛି ବହୁତ ଭଲ, ବାହାଘରର ଆପଣଙ୍କର ଫଟୋ ଯଦି ଅଛି ସେଟା ଆହୁରି ଭଲ। ଆଉ ଗୋଟେ ବି ଅଛି ଆମର ପ୍ରୋହିବିଟେଡ୍ ରିଲେସନସିପ୍ ଭିତରେ, ନିଜ ବ୍ଲଡ୍ ରିଲେସନସିପ୍ ଭିତରେ ବାହାଘରଟା ବି ଆମେ ରୋକିପାରିବା, ଯୋଉଟା ଆମର ଲିଗାଲି ବି ଆକ୍ସେପ୍ଟେବଲ୍ ନୁହେଁ। ତ ସେଇଟା ଗୋଟେ ଆପଣ ଆଫିଡେଭିଟ୍ ଗୋଟେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଦେବେ ଯେ ଆମେ ଦାଦା ଝିଆରୀ ନୁହେଁ, ଆମ ରିଲେସନସିପ୍ଟା ପ୍ରୋହିବିଟେଡ୍ ରିଲେସନସିପ୍ ନୁହେଁ, ଏଇଟା ଗୋଟେ ଆଫର୍ମେସନ୍ ଆପଣ ଦେବେ। ତାପରେ ଆଉ ଗୋଟେ ଅଛି, ଆପଣ ଧର ଡିଭୋର୍ସି ମହିଳା, ସେ ଜଣକୁ ବାହାବାକୁ ଚାହୁଁଛନ୍ତି ଆଉ ଜଣ କି ଜଣେ ଡିଭୋର୍ସି ବ୍ୟକ୍ତି ଜଣେ ମହିଳାକୁ ଦେବେ, ତାଙ୍କ ଡିଭୋର୍ସ ସାର୍ଟିଫିକେଟ୍ ବି ଦେବେ। ମ୍ୟାରେଜ୍ ପଞ୍ଜୀକରଣଟା ଦୁଇଟା ଆକ୍ଟ ଅନୁସାରେ ବି ହେଇପାରିବ, ଗୋଟେ ହଉଛି ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ହେଇପାରିବ, ଯୋଉଠି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ହିନ୍ଦୁ ସେମାନେ ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ କରିପାରିବେ। ଧର ଅଲଗା ଜାତିର ଅଛନ୍ତି, ସେଇଟା ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁସାରେ, କି ଜଣେ ଭାରତୀୟ ଜଣେ ବାହାର ନାଗରିକ, ତାଙ୍କ ଭିତରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନୁସାରେ ହେଇପାରିବ। ଆପଣମାନେ ଫର୍ମ ସବମିଟ୍ କରିବେ, ଫର୍ମର ସବୁ ତକ ଡକ୍ୟୁମେଣ୍ଟ ଆପଣ ଦେଇଥିବେ, ଯାହା ଯାହା କାଗଜ ସେଗୁଡ଼ା ସବୁ ଭେରିଫାଇ ହେବ, ଭେରିଫିକେସନ ପରେ ଆପଣଙ୍କୁ ଗୋଟେ ଡେଟ୍ ଦିଆଯିବ। ଏଇଟା ଗୋଟେ ସରଳ ପ୍ରୋସିଜର, ସେମିତି କିଛି କାଠିକର ପାଠ ନୁହେଁ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ, ଏଥିରେ କୌଣସି ଓକିଲଙ୍କର ସହାୟତା ଦରକାର ନାହିଁ।
1: ଆଜ୍ଞା, ଏଇ ଫର୍ମ ଯୋଉ ନେଉଛନ୍ତି ବା ଫିଲ୍ଅପ୍ କରି ଦଉଛନ୍ତି, ଏଥିପାଇଁ କିଛି ଅର୍ଥ ଦେବାକୁ ପଡେ କି?
0: ବହୁତ ସାମାନ୍ୟ ଅର୍ଥ ଦେବାକୁ ପଡେ, ବେଳେବେଳେ 50 ଟଙ୍କା 100 ଟଙ୍କା କି 100-200 ଟଙ୍କା ଭିତରେ, ଏଇଟା ଡିଫରେନ୍ସ ବିଭିନ୍ନ ରାଜ୍ୟରେ ବିଭିନ୍ନ ଅଳ୍ପ ବହୁତ ଡିଫରେନ୍ସ ପଇସା କିଛି ଦେବାକୁ ପଡେ, 100-200-300 ଭିତରେ ପଇସା ଖର୍ଚ୍ଚ।
1: କେତେ ଦିନ ଭିତରେ ଏଇ ପରିଚୟ ପତ୍ରଟି ପ୍ରସ୍ତୁତ ହେଇଯାଏ?
0: 30 ଦିନ ଭିତରେ ମାସେ
1: ପରିଚୟ ପତ୍ରଟି ମିଳିଯିବ। ଧରନ୍ତୁ ଜଣେ ଭଉଣୀ ଗାଁରେ ରହୁଛନ୍ତି, ସେଠି କୋଉଠି ପାଖରେ ସେମାନେ ପଞ୍ଜୀକରଣ କରାଇ ପାରିବେ କି?
0: ହଁ, ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ କୋର୍ଟ ଯୋଉଠି ଅଛି ସେଠି ଆସି କରିପାରିବେ।
1: ଏମିତି ଦେଖାଯାଉଛି ଯେ ଅନେକ ବିଦେଶରେ ବିବାହ କରୁଛନ୍ତି, ବିଦେଶର ପୁଅ ହଉ ବା ଝିଅକୁ ବିବାହ କରୁଛନ୍ତି, କିନ୍ତୁ ପରବର୍ତ୍ତୀ କାଳରେ ଯଦି ସେ ପୁଅଟି ଝିଅକୁ ଗ୍ରହଣ ନ କରେ ବା ଝିଅ ପୁଅକୁ ଗ୍ରହଣ ନ କରେ, ତାହେଲେ ସେ କ୍ଷେତ୍ରରେ ଏଇ ବିବାହ ପଞ୍ଜୀକରଣ କରାଇବା ଦ୍ୱାରା କଣ ସୁବିଧା ହବ?
0: ସୁବିଧା ହବ ଏଇଥିରେ କଣ ହବ କି, ଧର ଜଣେ ଭାରତୀୟ ନାରୀ ଜଣେ ବିଦେଶ ପୁରୁଷଙ୍କୁ ବାହା ହଉଛନ୍ତି, ତାହେଲେ ପଞ୍ଜୀକରଣଟା ନିହାତି ଆବଶ୍ୟକ ବୋଲି ମୁଁ କହିବି। ସେ ଇଣ୍ଡିଆରେ ପଞ୍ଜୀକରଣ କଲେ ତାଙ୍କୁ ଗୋଟେ ନୋ ଅବଜେକ୍ସନ ସାର୍ଟିଫିକେଟ୍ ଆଣିବାକୁ ପଡିବ ଏମ୍ବାସିରୁ, ପଞ୍ଜୀକରଣ ହେଇପାରିବ। ତ ଗୋଟେ ଲିଗାଲ ରେକଗ୍ନେସନ ମିଳିଲା, ତ ଚାହିଁଲେ ବି ସେ ଏଇଠି କେସ୍ କରିକି ତାଙ୍କ ସ୍ୱାମୀଙ୍କଠୁ ଭରଣ ପୋଷଣ ହଉ କି ସ୍ୱାମୀଙ୍କଠୁ କୌଣସି ଯେକୌଣସି ଲିଗାଲ ରାଇଟ୍ ସେ ତାଙ୍କର ଅଧିକାର ତାଙ୍କ ସେ ସାବ୍ୟସ୍ତ କରିପାରିବେ। କିନ୍ତୁ ଧର କୌଣସି ପ୍ରୁଫ୍ ନାହିଁ, ଯୋଉମାନେ ସେଠି ବାହା ହଉଛନ୍ତି ସେଠି ତ ଆଉ ଆମର ବୈଦିକ ରୀତିରେ ବାହା ହେଇଥିବେ ନ ହେଇଥିବେ ତାର କିଛି ପ୍ରୁଫ୍ ନଥିବ,
1: ପ୍ରମାଣ
0: ନଥିବ। ତେଣୁ ପ୍ରଥମ ଜିନିଷ ତ ହଉଛି ଇଣ୍ଡିଆରେ ଆସିକି ଏଟା ପଞ୍ଜୀକରଣ କରିଦେବାଟା ନିହାତି ଆବଶ୍ୟକ।
1: ଆପଣ ତ କହିଲେ ଯେ ବିବାହ ପଞ୍ଜୀକରଣ କଣ ଏବଂ କାହିଁକି କରିବା ଜରୁରୀ, କିନ୍ତୁ ଯୋଉମାନେ ଏଇ ପଞ୍ଜୀକରଣ କରେଇ ନାହାନ୍ତି ସେମାନେ କେମିତି କରିବେ?
0: ପଞ୍ଜୀକରଣ ପାଇଁ ଦୁଇ ଜଣ ଯାକଙ୍କର ସମ୍ମତି ଦରକାର, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ବୁଝିବା ଦରକାର ତାର ମହତ୍ତ୍ୱ। ତେଣୁ ଯୋଉମାନେ କରିନାହାନ୍ତି, କିଛି ମୁଁ ଯେମିତି କହିଲି ତାର ଟାଇମ୍ ଲିମିଟ୍ କିଛି ନାହିଁ, ଯେବେ ବି ଭାବିବେ କରିବା ପାଇଁ ଆସିକି ଆପ୍ଲାଏ କରିବେ, ବହୁତ ସରଳ ପ୍ରୋସିଜିଓର ତାର, ସେମିତି କିଛି କଷ୍ଟ ଦରକାର ନାହିଁ। ଆଉ ଯାହା କହିଲି ସବୁଠୁ ସୁବିଧା ହେଉଛି, କୌଣସି ଓକିଲଙ୍କର ବି ସହାୟତା ଦରକାର ନାହିଁ, ଅନଲାଇନ୍ ବି କରିପାରିବେ।
1: ଆଜ୍ଞା,
0: ତେଣୁ ଯୋଉଠି ଯିଏ ଚାହିଁବେ ଯେତେ ଆୱାରନେସ୍ ବଢିବ ମହିଳାମାନେ ଆସି ପଞ୍ଜୀକରଣ କରିଦେବାଟା ଉଚିତ।
1: ଏଥିପାଇଁ ତ ତାଙ୍କ ପାଖରେ ଯଦି ବିବାହ କାର୍ଡ ନଥିବ ତ ସେଥିପାଇଁ ଆଉ କଣ ସବୁ ଡକ୍ୟୁମେଣ୍ଟ ଦରକାର?
0: ଅଛି, ବିବାହ କାର୍ଡ ନଥିଲେ ବି ସାକ୍ଷୀ ଆଣିପାରିବେ, ବିବାହ ଫଟୋ ଆଣିପାରିବେ, ଯଦି କିଛି ବିବାହ ସମୟର ଫଟୋ ଅଛି। ମୁଁ ବୁଝୁଛି ଆପଣଙ୍କ ପଚାରୁଛନ୍ତି ଯଦି 20 ବର୍ଷ ତଳେ କିଏ ବାହା ହେଇଥିଲେ, ତା ପାଖରେ ଯଦି କିଛି ଡକ୍ୟୁମେଣ୍ଟ ନାହିଁ, ଇନ୍ଭିଟେସନ୍ ନାହିଁ କି କାର୍ଡ

0: ନାହିଁ, ଚାକିରି ବି ହେଇପାରିବ, ବୟସ ପ୍ରମାଣପତ୍ର କିଛି ତ ଗୋଟେ ପ୍ରମାଣ ଥିବ, ସ୍ୱାମୀ ସ୍ତ୍ରୀ ବୋଲି ଫଟୋ ତ ଉଠେଇଥିବେ।
1: ତେବେ ଏଇ ଯୋଉ ବିବାହ ପଞ୍ଜୀକରଣ ବା ପରିଚୟ ପତ୍ର ପରି ଯୋଉ ଗୋଟିଏ ସୁନ୍ଦର ଆଇନଟି ଆମର ସମ୍ବିଧାନରେ ରହିଛି, ଏହାର ସଫଳ ରୂପାୟନ ପାଇଁ ବା ଜନ ସଚେତନତା ପାଇଁ ଆପଣ କଣ କହିବେ?
0: ସଚେତନା ତ ସବୁ ଜିନିଷରେ ଅଛି, କିନ୍ତୁ କେତେ ଦୂର ଏଟାର ଆର ଇମ୍ପ୍ଲିମେଣ୍ଟେସନ ବେଶୀ ଦରକାର। ଆୱେରନେସ ମୁଁ ସବୁବେଳେ କହେ, ଆୱେରନେସ ତ ଅଛି, କିନ୍ତୁ ଆୱେରନେସ ଖାଲି ଥିଲେ ଯେ ସବୁ ସମାଧାନ ହେଇଯିବ ତା ନୁହେଁ, ଏଥିଲାଗି ଇମ୍ପ୍ଲିମେଣ୍ଟେସନ ଦରକାର। ଓକିଲ ହିସାବରେ ମୋ ପାଖକୁ ଜଣେ ଯାହାଙ୍କ ସମସ୍ୟା ହେଇଛି ସେ ଆସିଲେ ମୁଁ ତାଙ୍କୁ ବୁଝେଇ ପାରିବି, କିନ୍ତୁ ଜେନେରାଲ ଆୱେରନେସ ଆଣିବାକୁ ହେଲେ କିଛି ପଦକ୍ଷେପ ନେବା ଦରକାର, ଯୋଉଟା ଭାବୁଛି ବହୁତ ଶୀଘ୍ର ଯେତେବେଳେ ଏଇଟା କମ୍ପଲସରୀ ରେଜିଷ୍ଟ୍ରେସନଟା ହେଇଯିବ, ଯେତେବେଳେ ବାଧ୍ୟତାମୂଳକତା ହେଇଥିବ, ଆୱେରନେସ ଆପେ ଆପେ ଲୋକଙ୍କ ପାଖରେ ପହଞ୍ଚିବ। ଯେମିତି ଜନ୍ମ ଓ ମୃତ୍ୟୁର ରେଜିଷ୍ଟ୍ରେସନ ଲୋକ ସମସ୍ତେ କଲେଣି, ଆଜି ସମସ୍ତଙ୍କ ପାଖରେ ଖବର ପହଞ୍ଚିଲାଣି, ସମସ୍ତେ ଜାଣୁଛନ୍ତି ଯେ ରେଜିଷ୍ଟ୍ରେସନ ବର୍ଥ ନକଲେ, ଯେମିତି ଜନ୍ମ ରେଜିଷ୍ଟ୍ରେସନ ନକଲେ ଛୁଆର ଆଡମିସନ ହେଇପାରିବ ନାହିଁ। ତ ଗାଁ ଗହଳିରେ ବି ଆଜିକାଲି ଛୁଆ ଜନ୍ମ ଯୋଉଠି ହଉଛି ଆସିକି ରେଜିଷ୍ଟ୍ରେସନ
1: କରୁଛନ୍ତି,
0: ସେମିତି ମୃତ୍ୟୁ ରେଜିଷ୍ଟ୍ରେସନ ବି ପେନସନ ମିଳିବନି, ଏମିତି ବାହାଘର ରେଜିଷ୍ଟ୍ରେସନ ବି ଆପେ ଆପେ ଲୋକଙ୍କ ପାଖରେ ପହଞ୍ଚିଯିବ, ଥରେ ଏଇଟା ବାଧ୍ୟତାମୂଳକ ହେଇଗଲେ ଲୋକ ଆପେ ଆପେ ଆସି କରିବେ।
1: ଆପଣ ତ ଜଣେ ଆଇନଜୀବୀ, ଆପଣ କଣ ଲକ୍ଷ୍ୟ କରୁଛନ୍ତି ଆମର ମହିଳାମାନେ ଆସି କରୁଛନ୍ତି?
0: ହଁ କରୁଛନ୍ତି, କାହିଁକି ନା ଆପଣ ଦେଖୁଛନ୍ତି ସମସ୍ତେ ପାସପୋର୍ଟ ଭିଜା ବହୁତ କରୁଛନ୍ତି, ଯେଉଁମାନେ ସବୁ ବାହା ହଉଛନ୍ତି ନୂଆ ନୂଆ ଦମ୍ପତି ମାନେ ସେମାନେ ବାହାରକୁ ଯାଉଛନ୍ତି ବୁଲିବା ପାଇଁ, ତ ପାସପୋର୍ଟ ଭିଜା ପାଇଁ ଆପଣଙ୍କର ମ୍ୟାରେଜ ସାର୍ଟିଫିକେଟ ଦରକାର ହଉ, ତ ସେଇଥିଲାଗି କରୁଛନ୍ତି। ଆଗରୁ ଥିଲା ଆମେ ଗୋଟେ ଆଫିଡେଭିଟ୍ କରୁଥିଲୁ, ଆମେ ହଜବେଣ୍ଡ ୱାଇଫ ବୋଲି ସ୍ୱାମୀ ସ୍ତ୍ରୀ ବୋଲି ଗୋଟେ ଆଫିଡେଭିଟ୍ କରିକି ନୋଟାରୀ ଆଫିଡେଭିଟ୍ ହଉ କି ଦୁଇଟି ମାସ ସେପଟେ ଆଫିଡେଭିଟ୍ ଦିଆ ହଉଥିଲା ଯେ ଆମେ ସ୍ୱାମୀ ସ୍ତ୍ରୀ ବୋଲି, ତା ଅନୁସାରେ ପାସପୋର୍ଟ ଦିଆ ହଉଥିଲା, ମ୍ୟାରେଜ ସାର୍ଟିଫିକେଟ୍
1: ପଞ୍ଜୀକରଣ କରେଇ ନେଲେ ସବୁଆଡୁ
0: ସବୁଆଡୁ ସୁବିଧା।
1: ସେମାନେ ଯଦି ଡେରି ନ କରି ଯଦି ବିବାହ ପଞ୍ଜୀକରଣ କରେଇ ନେବେ ତାହେଲେ ତାଙ୍କ ପାଇଁ ଖୁବ ମଙ୍ଗଳ ହବ। ଆପଣ ତ ଜଣେ ଆଇନଜୀବୀ, ଅବସର ସମୟ ଆପଣଙ୍କୁ କେବେ ମିଳେନି?
0: କେବେ କେବେ ମିଳେ।
1: କଣ କରନ୍ତି?
0: ଗୀତ ଶୁଣିବାକୁ ବହୁତ ଭଲ ପାଏ, ବହି ପଢିବାକୁ ଭଲ ପାଏ, ସାଙ୍ଗସାଥି ମାନଙ୍କ ସାଙ୍ଗରେ ରହିବାକୁ ଭଲ ପାଏ, ବୁଲିବାକୁ ଭଲ ପାଏ, ଯେକୌଣସି ଭଲ ଜିନିଷ ସୁନ୍ଦର ଜିନିଷ ଭଲ ଲାଗେ କରିବ।
1: ଆପଣ କହିଲେ ଯେ ବହି ପଢିବାକୁ ଆପଣଙ୍କୁ ଭଲ ଲାଗେ, କୋଉ ପ୍ରକାରର ବହି ବେଶୀ ପଢନ୍ତି?
0: ଯାହା ହାତରେ ମିଳେ ତାହା ପଢେ।
1: ଆଉ ରୋଷେଇ
0: ମୋ ଦ୍ୱାରା ହୁଏ ନାହିଁ।
1: କଣ ଖାଇବାକୁ ଭଲ ପାଆନ୍ତି?
0: ସବୁ ଖାଇବାକୁ ଭଲ ପାଏ, ଫ୍ରୁଟ୍ସ ଖାଇବାକୁ ମତେ ଭଲ ଲାଗେ, ସାଲାଡ୍ସ ଖାଇବାକୁ ଭଲ ଲାଗେ, ସକାଳୁ ମୁଁ ଯୋଗ କରିବାକୁ ଭଲ ପାଏ।
1: ଆଜ୍ଞା, ଆପଣ ଯୋଗ କରନ୍ତି, ଏ ଯୋଗ କଲେ କଣ ଶରୀରର ଉପକାର ହୁଏ?
0: ଯୋଗ କରିବା ଦ୍ୱାରା ଗୋଟେ ପିସ୍ ଅଫ୍ ମାଇଣ୍ଡ ଆସୁଛି,
1: ମାନେ
0: ମାନସିକ ଶାନ୍ତି ଗୋଟେ ମିଳୁଛି, ଆଉ ସମୟ ମିଳିଲେ ବେଳେବେଳେ କିଛିଟା ସୋସିଆଲ ୱାର୍କ କରିବାକୁ ଭଲ ଲାଗେ।
1: କଣ କରନ୍ତି?
0: ଇନର ଭିଲ କ୍ଲବ କଟକ ମିଡ୍ ଟାଉନ ର ମୁଁ ଜଣେ ସଦସ୍ୟ।
1: କଣ ସବୁ କାମ ହାତକୁ ନେଇଛନ୍ତି?
0: ଗୁଡ଼ାଏ କାମ କରୁ ଆମେ, ଯେମିତିକି ଅର୍ଫନେଜ ଅଛି, ଅର୍ଫନେଜକୁ ଯାଉ, ଛୋଟ ଛୋଟ ଛୁଆମାନଙ୍କ ପାଇଁ ଆମେ ସେଠି ଯାଇକି ତାଙ୍କୁ ଯାହା ସୁବିଧା ଅସୁବିଧା ହେଲା ସେଠି ତାଙ୍କର ହେଲ୍ଥ କ୍ୟାମ୍ପ କରା ହୁଏ। ଆହୁରି ଅଛି ଆମର କିଛି ସ୍କୁଲରେ ଅଛି, ଗୋଟେ ସ୍କୁଲ ମଡେଲ ସ୍କୁଲ ଟେକ୍ଅପ୍ କରାହେଇଛି, ସେ ସ୍କୁଲର ଛୁଆମାନଙ୍କର ଯାହା ଦରକାର ତା ବିଷୟରେ ବି ପଦକ୍ଷେପ ନଉ। ତା ଛଡା ଆମର କିଛି ଷ୍ଟୁଡେଣ୍ଟ ମାନଙ୍କୁ ବି ଆମେ ସ୍ପନ୍ସର କରିକି ପାଠ ପଢୁ, କୌଣସି ଗରିବ ଛୁଆ ଅଛନ୍ତି ଯେଉଁମାନେ ପାଠ ପଢି ପାରୁନାହାନ୍ତି ଫାଇନାନ୍ସିଆଲ, ସେମାନଙ୍କୁ ଆମେ ଜଣେ ଜଣେ ମେମ୍ବର ଆମେ ଗୋଟେ ଗୋଟେ ଛୁଆଙ୍କୁ ସ୍ପନ୍ସର କରିକି ତାଙ୍କର 10th କ୍ଲାସ ଯାଏ ଆମେ ତାଙ୍କର ପାଠପଢାର ଭରଣ ପୋଷଣ।
1: ଆପଣଙ୍କୁ ଗୀତ ମଧ୍ୟ ଶୁଣିବାକୁ ଭଲ ଲାଗେ, କିନ୍ତୁ ଆଇନଜୀବୀ ହେବାକୁ କାହିଁକି ପସନ୍ଦ କଲେ? ଜଣେ ଭଲ କଣ୍ଠଶିଳ୍ପୀ ହେଇପାରିଥାନ୍ତେ।
0: ଗୀତ ଗାଇବାଟା ମୋର ପ୍ୟାସନ, ମୁଁ ଗୀତ ଶିଖିନାହିଁ, କିନ୍ତୁ ମୋର ବାପା ମା ଦୁଇ ଜଣ ଯାକ ହଉଛନ୍ତି ଖୁବ ସଙ୍ଗୀତଜ୍ଞ, ସେମାନେ
1: ତାଙ୍କର କଳା କିଛି ଆପଣଙ୍କ ପାଖରେ ରହିଛି ବୋଧେ?
0: ମା ବି ଦୁଇ ଜଣ ଯାକ ହଉଛନ୍ତି ବିଶାରଦ ଅଳଙ୍କାର କରିଛନ୍ତି ଦୁଇ ଜଣ ଯାକ, ତାଙ୍କ ଅନୁସାରେ ମୁଁ ଗୀତ ଗାଇପାରିଲି ନାହିଁ, ବଟ୍ ଏନିୱେ ଗୀତ ଗାଇବାକୁ ଭଲ ଲାଗେ। ଦ୍ୱିତୀୟରେ ଆଇନଜୀବୀ ହବାକୁ ମୋର ଇଚ୍ଛା ସବୁବେଳେ କହେ, ପିଲାଦିନ ମୁଁ କିଛି ଭାବି ହିଁ ନାହିଁ, କାରଣ ମୋ ଜେଜେବାପା ଜଣେ ଆଇନଜୀବୀ ଥିଲେ, ବାପା ଆଇନଜୀବୀ ଜଜ୍ ହେଲେ, ତେଣୁ ମୁଁ ପିଲାଦିନୁ କେବେ ଭାବିନି ଆଉ କିଛି କରିବାକୁ। ମୁଁ ସବୁବେଳେ ଭାବିଥିଲି ମୁଁ ବଡ଼ ହେଲେ ହିଁ ଏମିତି ଲ ଡିସ୍କସନ କରିବି, କୋର୍ଟରେ ଠିଆ ହେଇକି ଏମିତି ଲିଗାଲ ଆସ୍ପେକ୍ଟ ଉପରେ କହିବି, ଏହା ମୁଁ ପିଲାଦିନେ ସବୁବେଳେ ଭାବିଥିଲି। ମୁଁ ଆଉ କୌଣସି କ୍ୟାରିୟର କେବେ କରିବି ବୋଲି କେବେ ଭାବି ହିଁ ନଥିଲି। ଆମ ପରିବାରରେ ଗୋଟେ ଆର୍ଟ ଓ କଲଚରକୁ ନେଇକି ବହୁତ ବେଶୀ ସ୍ୱୀକୃତି ଅଛି, ସମସ୍ତେ ଭଲ ପାଆନ୍ତି।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ବିବାହ ପରିଚୟ ପତ୍ର ବା ବିବାହ ପଞ୍ଜୀକରଣ କାହିଁକି ଏବଂ କଣ ପାଇଁ କରିବା ଦରକାର ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ କଥା ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ମୁଁ ବି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି।

ଶୁଣିଲେ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସତ୍ୟସ୍ମିତା ବେହେରା, ଉପସ୍ଥାପନାରେ ଥିଲେ ରଞ୍ଜିତା ପାତ୍ର। କିଛି କାର୍ଯ୍ୟକ୍ରମ ସମ୍ପର୍କରେ

ସୂଚନା କିଶୋରଚକ୍ର ଅପରାହ୍ନ 5ଟାରେ ଏଥିରେ ଶୁଣିବେ ସଙ୍ଗୀତ ରୂପକ ବର୍ଷା। ପରିବେଷଣ କରିଛନ୍ତି ନବକଳିକା ଅନୁଷ୍ଠାନ କଟକର ଶିଳ୍ପୀମାନେ। ରଚନା କରିଛନ୍ତି ସ୍ନେହଲତା ମହାନ୍ତି। ଯୁବବାଣୀ ଅପରାହ୍ନ 5:30। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ ପ୍ରଚାର କରିବ। ସୁଧାଂଶୁ ଶେଖର ବଳଙ୍କ ପରିବେଷିତ ଝୁମର ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଆଜି ଶୁଣିବି ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25। ବନାନୀ 7:30। ଏଥିରେ ବିଷୟ ରହିଛି ବୃକ୍ଷରୋପଣ ଓ ତାର ଯତ୍ନ। ଏ ସମ୍ପର୍କରେ ସୁଦର୍ଶନ ବେହେରାଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 8:02। ଶୁଣିଲେ କିଛି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ୟେସୁ ଦାସ। ଚଳଚ୍ଚିତ୍ର ସାଜନ ବିନା ସୁହାଗନ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ ଯୌବଣୀ। ଅପରାହ୍ନ 5:30 ଏଥିରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:30 ରହିଛି ଲୋକଗୀତ କ୍ରମରେ ଏକତାରା ଭଜନ, ପରିବେଷଣ କରିବେ ଶିଳ୍ପୀ ନିତ୍ୟାନନ୍ଦ ପଣ୍ଡା। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରାତି 8:00। ରାତି 8:15 ରହିଛି ହିନ୍ଦୀ ଭକ୍ତି ଗୀତ। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟ୍ ଲାଇଟ୍ ରାତି 9:15 ଏବଂ ରାତି 9:30 ରହିଛି ଚିତ୍ର ଭାରତୀ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀ ଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଏତରାଜ କଥାଚିତ୍ରରୁ, ଉଦିତ ନାରାୟଣ ଓ ଅଲକା ୟାଗ୍ନିକଙ୍କ କଣ୍ଠରେ। ଗୀତିକାର ସମୀର, ସ୍ୱର ସଂଯୋଜନା ହିମେଶ ରେଶମିଆ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5:00। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହେର୍ଜ୍ ଏବଂ FM 106.3 MHz।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମେହବୁବଙ୍କ ଗୀତ ରଚନା ଓ ଇସ୍ମାଇଲ ଦରବାରଙ୍କ ସଙ୍ଗୀତ ସଂଯୋଜନାରୁ, ଉଦିତ ନାରାୟଣ ଅଲକାୟକିଙ୍କ ଓ ସାଥୀଙ୍କ କଣ୍ଠରେ, କଥାଚିତ୍ର ହମ୍ ଦିଲ ଦେ ଚୁକି ସନମ୍।

ହିନ୍ଦୀ କଥାଚିତ୍ର ଭିତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଜାନି ଦୁଶ୍ମନ କଥାଚିତ୍ରରୁ ମହମ୍ମଦ ରଫିଙ୍କ କଣ୍ଠରେ, ଗୀତିକାର ବର୍ମା ମଲ୍ଲିକ, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ମୁକେଶ ଓ କଞ୍ଚନଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଇଣ୍ଡିଭର, ସ୍ୱର ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ, କଥାଚିତ୍ର ଧର୍ମାତ୍ମା।

କାର୍ଯ୍ୟକ୍ରମର ଶେଷ ଗୀତଟି ହୀର ରାଞ୍ଝା କଥାଚିତ୍ରରୁ ଲତା ମଙ୍ଗେସ୍କର କଣ୍ଠରେ। ଗୀତ ରଚନା କରିଛନ୍ତି କୈଫ୍ ଆଜମୀ, ସ୍ୱର ସଂଯୋଜନା ମଦନ ମୋହନ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ। ଏହି ସୂଚନା ପରେ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: QR कोड स्कैन करंतु 5000 रो कैशबैक पांतु। बा आज बढ़िया दिन
2: फसिला।
3: UPI पिन एंट्रिंग केवल टंका पठेबा पई उद्दिष्ट।
4: RBI कहे
5: सचेतन होंतु, सतर्क रहंतु।

0: ନମସ୍କାର, ଶୁଭ ସନ୍ଧ୍ୟା।
1: ଝିପି ଝିପି ବର୍ଷା ଭିଜା ଶୀତଳ ସୁନ୍ଦର ଏଇ ସଞ୍ଜ ବେଳାରେ ଆମ ପ୍ରିୟର ଶ୍ରୋତା ବନ୍ଧୁମାନଙ୍କୁ ଆଉ ଏକ ମନୋରମ ଯୁବବାଣୀର କାର୍ଯ୍ୟକ୍ରମ ପରଶି ଦେବାକୁ ଆଜିର ଉପସ୍ଥାପନାରେ ଆମେ ଅଛୁ। ମୁଁ ଆପଣମାନଙ୍କ ପ୍ରିୟ ଯୁବାସାଥୀ ଶେଫାଳି,
2: ଆଉ ମୁଁ ରଚିତା।
1: ଆପଣମାନଙ୍କୁ ସହୃଦୟ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମ ସଭିଙ୍କ ଅତି ପ୍ରିୟର ଅତି ଅପେକ୍ଷିତ କାର୍ଯ୍ୟକ୍ରମ, ଯିଏ ଶୁଣାଏ ଆପଣଙ୍କ ମତାମତ ଓ ଆପଣଙ୍କ ମନର କଥା ଭଳିକି ଭଳି। ଏଇ ତ ଆମ ସମ୍ପର୍କର ସାକ୍ଷୀ ଆମ ଶନିବାରର ପ୍ରସ୍ତୁତି ଚିଠିପତ୍ରର କାର୍ଯ୍ୟକ୍ରମ ସାପ୍ତାହିକୀ।

0: ଯୁବବନ୍ଧୁ, ଯେପରି ଗ୍ରୀଷ୍ମର ଭୀଷଣ ଖରା ପରି ଶୀତଳ ବର୍ଷା ବିନ୍ଦୁରୀ ଧରଣୀ ରାଣୀର ଶୋଷ ମେଣ୍ଟିଯାଏ, ମାଟିର ମଣିଷ ଚାଷୀ ଭାଇର ହସ ଫୁଟିଯାଏ, ସେମିତି ଆପଣମାନଙ୍କ ପ୍ରୀତିଭରା ଚିଠିଟିଏ ଆମକୁ ମିଳିଲେ ଆମ ଖୁସିର ସୀମା ନଥାଏ। ସତରେ ଆପଣମାନଙ୍କ ସେଇ ମିଠା ମିଠା ପ୍ରୀତିଭରା ମତାମତଟିଏ ଆମ ମନରେ ଆନନ୍ଦର ସୁଅ ଛୁଟାଏ।
1: ଏମିତି ହିଁ ଆନନ୍ଦର ସୁଅ ଛୁଟିଛି ଓଡ଼ିଶା ତଥା ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନରେ। ଗୋଟିଏ ବର୍ଷର ଦୀର୍ଘ ଅପେକ୍ଷା ପରି ଆଖି ଦେଖିଛି ସେଇ ଚକା ଆଖିର ରଥାରୂଢ ବେଶ। ନିଜ ରତ୍ନ ସିଂହାସନ ଛାଡ଼ି ଚତୁର୍ଦ୍ଧା ମୂରତି ଆସିଛନ୍ତି ଭକ୍ତଙ୍କ ଗହଣକୁ, ନିଜ ମାଉସୀଙ୍କ ଘରକୁ। ମାଉସୀ ମା ମନ୍ଦିରରେ ନାନା ରୂପରେ ଦର୍ଶନ ଦେବେ ଶ୍ରୀ ଜଗନ୍ନାଥ, ପୂଜା ପାଇବେ ଦୀର୍ଘ 9 ଦିନ ପାଇଁ, ତାପରେ ପୁଣି ଥରେ ଫେରିଯିବେ ନିଜ ରତ୍ନ ସିଂହାସନକୁ। ଏମିତି ଏକ ଭାବପୂର୍ଣ୍ଣ ଭକ୍ତି ପୂର୍ଣ୍ଣ ଆଉ ଏମିତି ପବିତ୍ର ସନ୍ଧ୍ୟାରେ ଆଜି ଆପଣମାନଙ୍କ ପାଖରୁ ଆସିଥିବା ସୁଚିନ୍ତିତ ମତାମତକୁ ପଢ଼ିବା ପୂର୍ବରୁ ଆସନ୍ତୁ ସେହି ଭକ୍ତିପୂର୍ଣ୍ଣ ଭାବପୂର୍ଣ୍ଣ ଶ୍ରୀଜଗନ୍ନାଥଙ୍କ ଭଜନଟିଏରୁ ଆରମ୍ଭ କରିବା ଆଜିର ଏହି ସାପ୍ତାହିକ ସନ୍ଧ୍ୟାକୁ।

0: ଶ୍ରୀ ମହାପ୍ରଭୁଙ୍କର ଏତେ ସୁନ୍ଦର ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ଭଜନ ପରି ଏବେ ଆସନ୍ତୁ ପଢ଼ିନେବା ଆମ ପାଖକୁ ହସ୍ତଗତ ହୋଇଥିବା ଆପଣମାନଙ୍କର କିଛି ସୁଚିନ୍ତିତ ମତାମତ ସବୁ। ତେବେ ଆସନ୍ତୁ ପ୍ରଥମେ ଜାଣିବା କିଏ କେଉଁଠାରୁ ଲେଖିଛନ୍ତି ପ୍ରଥମ ଚିଠିଟି।
1: ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ସୁଧାମୟୀ ଆଚାର୍ଯ୍ୟ ଭବାନୀପାଟଣାରୁ। ସର୍ବପ୍ରଥମେ ଆକାଶବାଣୀ ଭବାନୀପାଟଣାର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଯୁବବାଣୀର ଉପସ୍ଥାପିକା ଅପା ଓ ଉପସ୍ଥାପକ ଭାଇଙ୍କୁ ମୋର ବହୁତ ଶୁଭେଚ୍ଛା ଜଣାଉଛି।
0: ଅପା ଆପଣଙ୍କୁ ମଧ୍ୟ ଆମର ଅନେକ ଅନେକ ଶୁଭେଚ୍ଛା ସହ ପ୍ରୀତିଭରା ନମସ୍କାର ଜଣାଉଛୁ।
1: କେତେକ ବ୍ୟସ୍ତତା ଯୋଗୁଁ ମୁଁ ଗତ ସପ୍ତାହରେ ଚିଠି ଲେଖିପାରିଲିନି ଏବଂ ଦୁଇଟା ହିଁ କାର୍ଯ୍ୟକ୍ରମ ଶୁଣିପାରିଥିଲି, ସାହିତ୍ୟାୟନ ଏବଂ ଖେଳ ଓ ଖେଳାଳି। ସାହିତ୍ୟାୟନ କାର୍ଯ୍ୟକ୍ରମରେ ଆସିଥିବା ଅପାଙ୍କର ଉପସ୍ଥାପନା ବହୁତ ଭଲ ଥିଲା, ଯାହାକି ପ୍ରଶଂସନୀୟ ଅଟେ। କବି, କବିତା, ଗଳ୍ପ, ଗାଳ୍ପିକ, ଯାହାକି ସମାଜର ସଂସ୍କୃତିର ପରିଚୟ ଦିଏ, ସେ ଉପରେ ଯେଉଁ ବିବରଣୀ ଦେଇଥିଲେ ସେ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। ଏଣୁ ଅପାଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଉଛି। ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଅନିନ୍ଦିତା ଭଉଣୀ ବହୁତ ସୁନ୍ଦର ଭାବରେ ଆକାଶ ମୁଣ୍ଡ ଆମ କଳାହାଣ୍ଡି ମାଟିର ଗର୍ବ, ଆମ କଳାହାଣ୍ଡି ମାଟିର ଗୌରବ, ତାଙ୍କ ସହ ସାକ୍ଷାତକାର ଏବଂ ଭାଇଙ୍କର ଖେଳ ଜୀବନର ଅନୁଭୂତି ଏବଂ ପିଲାବେଳର କଥା, ଖେଳ ପ୍ରତି ରୁଚି ଏସବୁ ଶୁଣି ବହୁତ ଖୁସି ଲାଗିଲା। ଭାଇଙ୍କର ଆହୁରି ସଫଳତା ଆମ ମାଟି ପାଇଁ ଗୌରବ ଆସୁ। ଏହି ଶୁଭେଚ୍ଛା ଜଣାଇ ଭଉଣୀଙ୍କୁ ମଧ୍ୟ ଉପସ୍ଥାପନା ପାଇଁ ବହୁତ ଧନ୍ୟବାଦ ଜଣାଉଛି। ଗତ ଜୁଲାଇ ମାସ 15 ତାରିଖରେ ଭାଇ ଶିବଶକ୍ତି ପୁରୋହିତଙ୍କ ଦ୍ୱାରା ଉପସ୍ଥାପିତ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ବହୁତ ସୁନ୍ଦର ହୋଇଥିଲା। ଫୁଟବଲ ଖେଳ ଉପରେ ଯେଉଁ ବିବରଣୀ ସହ ଅନ୍ୟାନ୍ୟ ଖେଳ ଉପରେ ଟିପ୍ପଣୀ ଦେଇଥିଲେ ତାହା ପ୍ରଶଂସନୀୟ ଅଟେ। ଏଣୁକରି ଭାଇଙ୍କୁ ମୋର ଧନ୍ୟବାଦ। ମୋଟ ଉପରେ କହିବାକୁ ଗଲେ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଯୁବବାଣୀର ସରସ ଆଉ ସୁନ୍ଦର ହୋଇପାରୁଛି। ଆଶା କରେ ଏହିପରି ଆଗକୁ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶ୍ରୁତି ମଧୁର ହୋଇପାରିବ। ରଥଯାତ୍ରାରୁ ବାହୁଡ଼ା ଯାଏଁ ଏହି ନବଦିନାତ୍ମକ ପର୍ବରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭକାମନା ଜଣାଉଛି। ରହିଲି, ନମସ୍କାର, ଜୟ ଜଗନ୍ନାଥ।
0: ଅପା ଆପଣ ତ ପ୍ରାୟ ଆମର ସମସ୍ତ ଚିଠିପତ୍ର କାର୍ଯ୍ୟକ୍ରମରେ ଚିଠି ଲେଖି ପଠାନ୍ତି, ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମକୁ ମନ ଦେଇ ଶୁଣନ୍ତି, ତା ସମ୍ପର୍କରେ ସୁଚିନ୍ତିତ ମତାମତଟିଏ ମଧ୍ୟ ଲେଖି ପଠାନ୍ତି। କେବେ କେବେ ବ୍ୟସ୍ତତା ଯୋଗୁଁ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣି ହୁଏ ନାହିଁ ବା ଚିଠି ଲେଖି ହୁଏ ନାହିଁ, ତାହା ତ ଆମେ ବୁଝିପାରୁ। ଆମ ଶ୍ରୋତା ବନ୍ଧୁମାନେ, ଆମ ପ୍ରିୟର ଯୁବବନ୍ଧୁମାନେ ଆମର କାର୍ଯ୍ୟକ୍ରମ ଶୁଣି ତା ସମ୍ପର୍କରେ ଚିଠିଟିଏ ଲେଖିଲେ ଖୁବ୍ ଭଲ ଲାଗେ, କିନ୍ତୁ ଆମେ ସମସ୍ତେ ଜାଣିଛୁ ଯେ ସମସ୍ତଙ୍କ ଜୀବନ ଜଞ୍ଜାଳ ମଧ୍ୟରେ କେବେ କେବେ କିଛି ସମୟ ଏମିତି ବି ଆସେ ଯେଉଁଠାରେ କାର୍ଯ୍ୟକ୍ରମ ଶୁଣି ହୁଏ ନାହିଁ ବା ଚିଠିଟିଏ ଲେଖି ହୁଏ ନାହିଁ, କିନ୍ତୁ ତାପରେ ମଧ୍ୟ ଆପଣଙ୍କ ବ୍ୟସ୍ତତାରୁ ସମୟ କାଢ଼ି ଆମକୁ ଆଜି ଚିଠିଟିଏ ଲେଖିଛନ୍ତି ଆଉ ଆମର ସେହି କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ସୁନ୍ଦର ମତାମତ ଦେଇଛନ୍ତି। ତେଣୁ ପ୍ରଥମେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ ଅପା। ପ୍ରଥମେ ଆପଣ ଲେଖିଛନ୍ତି ଯେ ଗତ ସପ୍ତାହର ସାହିତ୍ୟାୟନ କାର୍ଯ୍ୟକ୍ରମଟି ଆପଣଙ୍କ ମନକୁ ବେଶ୍ ଭଲ ଲାଗିଥିଲା। ସେହି କାର୍ଯ୍ୟକ୍ରମରେ ଉପସ୍ଥାପନାରେ ଥିଲେ

0: ନନ୍ଦିତା ଭଉଣୀ ଯଦି ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ ସେ ଖୁବ୍ ଖୁସି ହେଉଥିବେ ଆଉ ମନରୁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଉଥିବେ। ସେଭଳି ଆପଣ ଲେଖିଛନ୍ତି, ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ଅନିନ୍ଦିତା ଭଉଣୀଙ୍କ କାର୍ଯ୍ୟକ୍ରମଟି ଆପଣଙ୍କ ମନକୁ ଛୁଇଁ ପାରିଥିଲା। ଆମ କଳାହାଣ୍ଡି ମାଟିର ଗୌରବ ଆକାଶ ମୁନ୍ଙ୍କର ସାକ୍ଷାତକାର ଆପଣ ଶୁଣିବା ପରେ ଆପଣଙ୍କୁ ବେଶ ଭଲ ଲାଗିଥିଲା। ସତରେ ଆକାଶ ମୁନ୍ ଭାଇ ହେଉଛନ୍ତି ଆମ କଳାହାଣ୍ଡି ମାଟି ପାଇଁ ଏକ ଗର୍ବ ଓ ଗୌରବ। ଯଦି ଭାଇ ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ ଓ ଅନିନ୍ଦିତା ଭଉଣୀ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ, ତେବେ ଦୁହେଁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ଜଣାଇବା ସହ ଖୁବ୍ ଖୁସି ମଧ୍ୟ ହେଉଥିବେ। ପୁଣି ଆପଣ ଲେଖି ପଠାଇଛନ୍ତି ଯେ ଗତ 15 ତାରିଖ ଶିବଶକ୍ତି ଭାଇଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିବା ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କ ମନକୁ ଛୁଇଁ ପାରିଛି। ଶିବଶକ୍ତି ଭାଇ ଯଦି ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ ସେ ମଧ୍ୟ ଆପଣଙ୍କୁ କୃତଜ୍ଞତା ଜଣାଉଥିବେ। ଶେଷରେ ଆପଣ ପ୍ରଶଂସା କରି ଲେଖିଛନ୍ତି ଯେ ଆମର ଯୁବବାଣୀରୁ ପ୍ରସ୍ତୁତ କରାଯାଉଥିବା ପ୍ରତ୍ୟେକଟି କାର୍ଯ୍ୟକ୍ରମ ସୁନ୍ଦର ହୋଇପାରୁଛି, ଆପଣଙ୍କ ମନକୁ ସୁନ୍ଦର ଭାବେ ସରସ ଭାବେ ଛୁଇଁ ପାରୁଛି। ଆମେ ପ୍ରତ୍ୟେକ ଥର ଏମିତି ହିଁ ଚେଷ୍ଟା କରିଥାଉ ଯେ ଆପଣମାନଙ୍କ ମନରେ କେମିତି ଗୋଟିଏ ଛୋଟ ଘର କରିପାରିବୁ, ଆପଣମାନଙ୍କ ପାଖରେ ସୁନ୍ଦର ସରସ କାର୍ଯ୍ୟକ୍ରମ ପରଷି ଦେଇପାରିବୁ, ଯାହାଦ୍ୱାରା ଆପଣ ଖୁସି ହୋଇ ଆମ ପାଖକୁ ଗୋଟିଏ ଗୋଟିଏ ସୁନ୍ଦର ସୁଚିନ୍ତିତ ମତାମତ ପଠାଉଥିବେ। ଶେଷରେ ଅପା ଆପଣଙ୍କୁ ମଧ୍ୟ ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ। ପୁଣି ଥରେ ଧନ୍ୟବାଦ। ଜୟ ଜଗନ୍ନାଥ।
1: ଦ୍ୱିତୀୟ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ, ଡୁମାଲ, ଉଦିତ ନାରାୟଣପୁର, କଳାହାଣ୍ଡି ଜିଲ୍ଲାରୁ। ଭାଇ ତାଙ୍କର ଚିଠିଟି କବିତା ସହ ଆରମ୍ଭ କରିଛନ୍ତି। କବିତାଟି ଏହି ପ୍ରକାର।
0: ମେଘରେ ମେଘରେ ଆ ମୋ ପାଖରେ ମୋ ପ୍ରିୟାକୁ ଭିଜେଇ ଦେ, ସାପ୍ତାହିକୀ ପ୍ରିୟା ଭିଜିଗଲେ ଥରେ ମତେ ବି ଭିଜେଇ ଦେ, ଟିପି ଟିପି ତୋର କଅଁଳ ସ୍ପର୍ଶରେ ସାପ୍ତାହିକୀ ଯିବ ଭିଜି, ତା ଭିଜିବା ଦେଖି ମୁଁ ବି ଭିଜିବି ବର୍ଷା ଭିଜା ରାତି ଆଜି, ମୋ ଜୀବନ ସଖୀ ସାପ୍ତାହିକୀ ସନ୍ଧ୍ୟା ମୋ ଆଖି ପଲକ ସିଏ, ତା ବିନା ମୋହର ସବୁ ତ ଅନ୍ଧାର ସୁକୁମାରୀ କନ୍ୟାଟିଏ, ତାରି ସାଥିରେ ଯେବେ ମୁଁ ଭିଜିବି ଟୋପା ଟୋପା ବରସାରି, ଦୁନିଆ ଯାକର ଖୁସି ମିଳିଯିବ ତା ଗୋଲାପି ଓଠ ଧାରି, ହୃଦୟ ରାଣୀ ମୋ ସାପ୍ତାହିକୀ ସନ୍ଧ୍ୟା କରିଛି ମୋ ହୃଦୟ ଘର, ପ୍ରତି ସପ୍ତାହରେ ତାକୁ ଚାହିଁଥିବି ଆସିବା ପଥକୁ ତାର।
1: ସାପ୍ତାହିକୀ ଅଗଣାରେ ଥିବା ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର, ଶ୍ରଦ୍ଧା ଓ ସ୍ନେହ।
0: ଭାଇ ଆପଣଙ୍କୁ ମଧ୍ୟ ଆମର ପ୍ରତି ନମସ୍କାର।
1: ଗତ 8 ତାରିଖ ବୁଧବାର ଦିନ ଖେଳ ଓ ଖେଳାଳିରେ ଅଲମ୍ପିକ ଖେଳାଳି ଆକାଶ ରଞ୍ଜନ ମୁନ୍ଙ୍କ ସହ କଥାବାର୍ତ୍ତା ବହୁତ ଭଲ ଲାଗିଥିଲା, ତେଣୁ ଅନିନ୍ଦିତା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଗତ ଗୁରୁବାର ଦିନ ବିଜ୍ଞାନିକାରେ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ଭଲ ଲାଗିଥିଲା। ଶୁକ୍ରବାର ଦିନ ସମ୍ଭାବନାରେ ଜଣେ ଭଉଣୀଙ୍କ ସହ କ୍ୟାରିୟର ସମ୍ବନ୍ଧୀୟ କଥାବାର୍ତ୍ତାର କାର୍ଯ୍ୟକ୍ରମ ଭଲ ଲାଗିଥିଲା। ଶନିବାର ଅନିନ୍ଦିତା ଭଉଣୀଙ୍କ ଚିଠି ପଢ଼ିବା ଓ ନନ୍ଦିତା ଭଉଣୀଙ୍କ ଉତ୍ତର ଦେବା ଶୈଳୀ ଉଚ୍ଚକୋଟୀର ହୋଇଥିଲା। ରବିବାର ଦିନର ମନୋରଞ୍ଜନୀ ସନ୍ଧ୍ୟା ମଧ୍ୟ ଭଲ ଲାଗିଥିଲା, ତେଣୁ ଏ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ଉପସ୍ଥାପିକା ତଥା ଉପସ୍ଥାପକଙ୍କୁ ମୋର ଧନ୍ୟବାଦ। ଯୁବବାଣୀରେ ଫିଟନେସ୍ ରହିବା ପାଇଁ ଗୋଟିଏ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା।
0: ପ୍ରଥମେ ମନୋଜ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ଓ ସ୍ୱାଗତ ଆମର ଏହି ସାପ୍ତାହିକୀ ସନ୍ଧ୍ୟାକୁ। ଭାଇ ଆପଣ ଏତେ ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ଆପଣଙ୍କ ମନର କଥା ଲେଖି ପଠାନ୍ତି ଯେ ସେହି କବିତା ପଢ଼ିବା ଜାଣି ହୁଏ ଆପଣ କେତେ ଭଲ ପାଆନ୍ତି ଆମ ଯୁବବାଣୀର କାର୍ଯ୍ୟକ୍ରମକୁ, କେତେ ସ୍ନେହ ଦିଅନ୍ତି, କେତେ ଅପେକ୍ଷା କରି ବସିଥାନ୍ତି ଏହି ସାପ୍ତାହିକୀର ସନ୍ଧ୍ୟାକୁ। ଆମେ ମଧ୍ୟ ଅପେକ୍ଷା କରି ବସିଥାଉ ଆପଣମାନଙ୍କ ପରି ଶ୍ରୋତାବନ୍ଧୁମାନଙ୍କ ସୁଚିନ୍ତିତ ମତାମତକୁ। ଆପଣଙ୍କ ଅପେକ୍ଷା ଆଉ ଆମ ଅପେକ୍ଷା ପାଇଁ ହିଁ ତ ଅତି ପ୍ରତୀକ୍ଷିତର ଏହି କାର୍ଯ୍ୟକ୍ରମ ସାପ୍ତାହିକୀ ସପ୍ତାହରେ ସଫଳ ଭାବରେ ଆପଣଙ୍କ ପାଖରେ ପହଞ୍ଚି ପାରିଥାଏ। ଭାଇ ଆପଣ ପ୍ରଶଂସା କରି ଲେଖିଛନ୍ତି ଗତ 8 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ଆପଣଙ୍କୁ ବେଶ ଭଲ ଲାଗିଥିଲା। ସେହିଦିନର ଉପସ୍ଥାପନାରେ ଥିଲେ ଅନିନ୍ଦିତା ଭଉଣୀ ଆଉ ସେହିଦିନର ସାକ୍ଷାତକାରର ଅତିଥି ଭାବରେ ଥିଲେ ଆମ କଳାହାଣ୍ଡିର ଗର୍ବ ଗୌରବ ଆକାଶ ରଞ୍ଜନ ମୁନ୍ ଭାଇ। ଯଦି ଏହି ସମୟରେ ଅନିନ୍ଦିତା ଭଉଣୀ ଓ ଆକାଶ ଭାଇ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ ସେ ଖୁବ୍ ଖୁସି ହେଉଥିବେ ଯେ ତାଙ୍କ ପାଇଁ ଏତେ ପ୍ରଶଂସାର ସୁନ୍ଦର ଚିଠିଟି ଆପଣ ଲେଖି ପଠାଇଛନ୍ତି। ତାପରେ ଆପଣ ଲେଖିଛନ୍ତି ଗତ ଗୁରୁବାର ଦିନର ବିଜ୍ଞାନିକା କାର୍ଯ୍ୟକ୍ରମଟି ଆପଣଙ୍କୁ ବେଶ ଭଲ ଲାଗିଥିଲା, ସେହିପରି ଶୁକ୍ରବାର ଦିନର କାର୍ଯ୍ୟକ୍ରମଟି ମଧ୍ୟ ଭଲ ଲାଗିଥିଲା। ଶନିବାର ଦିନର ଅନିନ୍ଦିତା ଭଉଣୀ ଓ ନନ୍ଦିତା ଭଉଣୀଙ୍କ ଚିଠି ପଢ଼ିବା ଶୈଳୀ ଓ ଉତ୍ତର ଦେବା ଶୈଳୀ ମଧ୍ୟ ଆପଣଙ୍କ ମନକୁ ଛୁଇଁ ପାରିଥିଲା, ଆଉ ରବିବାର ଦିନର ମନୋରଞ୍ଜନୀ ସନ୍ଧ୍ୟାଟି ଆପଣଙ୍କୁ ଖୁବ୍ ଭଲ ଲାଗିଥିଲା। ବିଜ୍ଞାନିକା କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ନନ୍ଦିତା ଭଉଣୀ, ଶୁକ୍ରବାର ଦିନର ଉପସ୍ଥାପନାରେ ମୁଁ ଥିଲି ଓ ଆମ ଅତିଥି ଭାବରେ ଥିଲେ ଉତ୍କଳିକା ଭଉଣୀ। ଶନିବାର ଦିନର ଉପସ୍ଥାପନାରେ ଥିଲେ ଅନିନ୍ଦିତା ଭଉଣୀ ଓ ନନ୍ଦିତା ଭଉଣୀ, ସେହିପରି ରବିବାର ଦିନର ମନୋରଞ୍ଜନୀର ଉପସ୍ଥାପନାରେ ଥିଲେ ଅନିନ୍ଦିତା ଭଉଣୀ। ଯଦି ଅନିନ୍ଦିତା ଭଉଣୀ ନନ୍ଦିତା

0: ତା ଭଉଣୀ ଓ ଶୁକ୍ରବାର ଦିନର କାର୍ଯ୍ୟକ୍ରମରେ ଅତିଥି ଭାବରେ ଆସିଥିବା ଉତ୍କଳିକା ଭଉଣୀ ଏହି କାର୍ଯ୍ୟକ୍ରମଟି ଏବେ ଶୁଣୁଥିବେ ସେ ଆପଣଙ୍କୁ ଖୁବ୍ ଖୁବ୍ କୃତଜ୍ଞତା ଜଣାଇବା ସହ ଖୁସି ମଧ୍ୟ ଅନୁଭବ କରୁଥିବେ। ତା ସହ ମୋ ତରଫରୁ ମଧ୍ୟ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ଆଶା କରୁଛି ଆଗାମୀ ଦିନମାନଙ୍କରେ ମଧ୍ୟ ଆମ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମଟି ଆପଣମାନଙ୍କ ପାଇଁ ଶିକ୍ଷାଯୋଗ୍ୟ ଓ ମନୋରଞ୍ଜନର ମାଧ୍ୟମ ହେବ। ଆଗାମୀ ଦିନମାନଙ୍କରେ ମଧ୍ୟ ଆମେ ଏମିତି ହିଁ ନିରନ୍ତର ଚେଷ୍ଟା କରିବୁ ଆପଣମାନଙ୍କ ପାଖରେ ଏମିତି ସୁନ୍ଦର ସରସ କାର୍ଯ୍ୟକ୍ରମ ସବୁ ପହଞ୍ଚାଇ ଦେବା ପାଇଁ। ପୁଣି ଥରେ ମନୋଜ ପଟେଲ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ଏମିତି ହିଁ ଆମକୁ ଚିଠି ଲେଖୁଥାନ୍ତୁ, ଆମର ଏହି ସାପ୍ତାହିକ ସନ୍ଧ୍ୟାକୁ ଆହୁରି ସୁନ୍ଦର ଓ ମନୋରମ କରିବାରେ ସାହାଯ୍ୟ କରୁଥାନ୍ତୁ।
1: ଆଜିର ସାପ୍ତାହିକ ସନ୍ଧ୍ୟାର ଶେଷ ଚିଠିଟି ଲେଖି ପଠାଇଛନ୍ତି ନିରାକାର ରଣା ସିଲୁଆ ଟିଟିଲାଗଡ଼ ବଲାଙ୍ଗୀର ଜିଲ୍ଲାରୁ। ଯୁବବାଣୀ ଉପସ୍ଥାପନା ଦାୟିତ୍ୱରେ ଥିବା ମୋର ଦୁଇ ଅପାଙ୍କୁ ହୃଦୟଭରା ନମସ୍କାର ଓ ଶୁଭ ସନ୍ଧ୍ୟା।
0: ଭାଇ ଆପଣଙ୍କୁ ମଧ୍ୟ ଆମର ପ୍ରତି ନମସ୍କାର।
1: ଯୁବବାଣୀର ପ୍ରତ୍ୟେକ କାର୍ଯ୍ୟକ୍ରମ ମନ ଛୁଆଁ ଲାଗୁଛି। ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମ ମନକୁ ଛୁଇଁ ଯାଉଛି। ଯୁବବାଣୀ କାର୍ଯ୍ୟକ୍ରମରେ ମୋର ଗୋଟିଏ ଅନୁରୋଧ, କଲେଜ କ୍ୟାମ୍ପସ୍ ବିଷୟରେ ପ୍ରଚାର କରନ୍ତୁ। ବିଭିନ୍ନ କଲେଜକୁ ଯାଇ ଯୁବ ପ୍ରତିଭା ସହିତ ସାକ୍ଷାତ କଲେ ଭଲ ହୁଅନ୍ତା। ଜୁଲାଇ 11 ତାରିଖ ଶନିବାର ଦିନର ଚିଠି ପତ୍ର ଉପରେ ଆଧାରିତ ଚିଠି ପାଇଛୁ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗିଥିଲା। ଏଥିରେ ଦୁଇ ଅପା ନନ୍ଦିତା ଓ ଅନିନ୍ଦିତା ଚିଠି ପତ୍ରର ସୁନ୍ଦର ଉତ୍ତରମାନେ ଦେଇଥିଲେ, ତେଣୁ ଦୁଇ ଅପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୁଲାଇ 14 ତାରିଖ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ବହୁତ ହୃଦୟସ୍ପର୍ଶୀ ହୋଇଥିଲା। ଏଥିରେ ଲିପ୍ସା ଅପା ଯୁବ ଶ୍ରୋତା ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ସୁନ୍ଦର ଭାବରେ ହୋଇଥିଲେ, ତା ସହିତ ରଥଯାତ୍ରା ବିଷୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ, ନିଜ ନିଜ ଗାଁମାନଙ୍କ ରଥଯାତ୍ରା ବିଷୟରେ କହିଥିଲେ, ତେଣୁ କାର୍ଯ୍ୟକ୍ରମ ସୁନ୍ଦର ଲାଗିଥିଲା। ତେଣୁ ଅପାଙ୍କୁ ହୃଦୟଭରା ଧନ୍ୟବାଦ। ଜୁଲାଇ 15 ତାରିଖ ଯୁବବାଣୀ କାର୍ଯ୍ୟକ୍ରମର ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ହୋଇଥିଲା। ଏଥିରେ ଶିବଶକ୍ତି ଭାଇ ଅଲିମ୍ପିକ୍ସ, କ୍ରିକେଟ, ହକି ଅନେକ ଖେଳ ବିଷୟରେ ସୁନ୍ଦର ଉପସ୍ଥାପନ କରିଥିଲେ, ତେଣୁ କାର୍ଯ୍ୟକ୍ରମ ସୁନ୍ଦର ଲାଗିଥିଲା। ତା ସହିତ ରଥଯାତ୍ରା ବିଷୟରେ ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ରଙ୍କ ବିଷୟରେ ସୂଚନା ଦେଇଥିଲେ, ତେଣୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗିଥିଲା।
0: ନିରାକାର ଭାଇ ପ୍ରଥମେ ତ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଯେ ଆପଣ ଏତେ ସୁନ୍ଦର ସୁଚିନ୍ତିତ ମତାମତଟିଏ ଆମ ପାଖକୁ ଲେଖି ପଠାଇଛନ୍ତି। ଏହି ସୁଚିନ୍ତିତ ମତାମତରୁ ଜଣାପଡୁଛି ଯେ ଆପଣ ଆମ ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆଉ ତାହା ପୁଣି ପୁରା ମନ ଦେଇ ଶୁଣୁଛନ୍ତି। କେଉଁ କାର୍ଯ୍ୟକ୍ରମଟି କିଏ ଉପସ୍ଥାପନ କରିଛନ୍ତି ତାହା ଆପଣ ଖୁବ୍ ସୁନ୍ଦର ଭାବରେ ଭଲ ଭାବରେ ଲେଖି ପଠାଇଛନ୍ତି। ଆପଣ ପ୍ରଥମେ ଲେଖିଛନ୍ତି ଗତ 11 ତାରିଖ ଦିନର ଚିଠିପତ୍ର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଥିଲା। ପୁଣି ଲେଖିଛନ୍ତି ଗତ 14 ତାରିଖ ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କ ମନକୁ ଛୁଇଁ ପାରିଥିଲା। ଗତ 15 ତାରିଖ ଦିନର ଖେଳ ଖେଳାଳିଟି ମଧ୍ୟ ଆପଣଙ୍କୁ ବେଶ୍ ଭଲ ଲାଗିଥିଲା। ଗତ 11 ତାରିଖ ଶନିବାର ଦିନର ଉପସ୍ଥାପନାରେ ଥିଲେ ଅନିନ୍ଦିତା ଭଉଣୀ ଓ ନନ୍ଦିତା ଭଉଣୀ। 14 ତାରିଖ ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଲିପ୍ସା ଭଉଣୀ ଓ ସେହିପରି ଗତ 15 ତାରିଖର ଖେଳ ଖେଳାଳି କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲେ ଶିବଶକ୍ତି ଭାଇ। ଯଦି ସେମାନେ ଏବେ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ ଆପଣଙ୍କୁ କୃତଜ୍ଞତା ଜଣାଇବା ସହ ଖୁବ୍ ଖୁସି ମଧ୍ୟ ହେଉଥିବେ। ନିରାକର ଭାଇ ଆପଣ ଏହି ସୁଚିନ୍ତିତ ମତାମତ ମାଧ୍ୟମରେ ଗୋଟିଏ ସୁନ୍ଦର ଅନୁରୋଧ ଲେଖି ପଠାଇଛନ୍ତି। ଆପଣ ଲେଖିଛନ୍ତି ଯେ କଲେଜ କ୍ୟାମ୍ପସ୍ ଭଳି ଏକ କାର୍ଯ୍ୟକ୍ରମ ପ୍ରଚାର କଲେ ଖୁବ୍ ଭଲ ହୁଅନ୍ତା। ତାହା ତ ପୁରା ଠିକ୍ କଥା, କିନ୍ତୁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଆମକୁ ଆମ କାର୍ଯ୍ୟ ମୁଖ୍ୟଙ୍କ ସହ କଥା ହେବାକୁ ପଡିବ। ଆମ କାର୍ଯ୍ୟ ମୁଖ୍ୟଙ୍କ ଅନୁମତି ଦ୍ୱାରା ହିଁ ଆମେ ଯେକୌଣସି ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିପାରିବୁ। ଆମ କାର୍ଯ୍ୟ ମୁଖ୍ୟ ଯଦି ଏହି ସମ୍ପର୍କରେ ଅନୁମତି ଦିଅନ୍ତି ତେବେ ଆଗାମୀ ଦିନମାନଙ୍କରେ ଆମେ ଏହି କାର୍ଯ୍ୟକ୍ରମଟି ପ୍ରସ୍ତୁତ କରିବାକୁ ନିଶ୍ଚୟ ଚେଷ୍ଟା କରିବୁ। ପୁଣି ଥରେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ସୁଚିନ୍ତିତ ମତାମତଟି ଲେଖିଥିବାରୁ। ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଢିସାରିବା ପରେ ସାପ୍ତାହିକ ସନ୍ଧ୍ୟାକୁ ଆଗକୁ ବଢାଇବା। ହେଲେ ଆଗକୁ ବଢିବା ପୂର୍ବରୁ ଆସନ୍ତୁ ଏଠାରେ ନେଇଯିବା ଗୋଟିଏ ଛୋଟ ସଙ୍ଗୀତମୟ ବିରତି।
2: ୟେ ରାତେଁ ୟେ ମୌସମ ନଦୀ କା କିନାରା ୟେ ଚନ୍ଦ।

0: ଚଞ୍ଚଲ ହବା।
1: ଗୀତ ପରେ ପରେ ଆସନ୍ତୁ ଆଜି ସାପ୍ତାହିକ ସନ୍ଧ୍ୟାର ଆଗାମୀ ସୋପାନ ଆଡ଼କୁ ବଢ଼ିବା। ଆଜି ଦିନର ବିଶେଷତ୍ଵ ଜାଣିବା। ଯୁବବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ବିଶେଷତ୍ୱ ରହିଥାଏ। ସେହି ଦିନରେ କେଉଁ ଘଟଣା ଘଟିଥିଲା, ଇତିହାସରେ ସେହି ଦିନ କେଉଁ ନାମରେ ନାମିତ ଥିଲା, କିମ୍ବା ଆଜି ଦିନରେ ସେହି ନାମଟି କ'ଣ ଭାବରେ ପାଳିତ ହେଉଛି, ସେହି ସବୁକୁ ସେ ଦିନର ବିଶେଷତ୍ୱ କୁହାଯାଏ। ସେମିତି ପ୍ରତ୍ୟେକଟି ଦିନ ବିଶେଷ ହୋଇଥାଏ। ପ୍ରତ୍ୟେକଟି ଦିନରେ ଘଟିଥିବା ଘଟଣା ସେହି ଦିନକୁ ଅନ୍ୟ ଦିନମାନଙ୍କଠାରୁ ଅଲଗା କରିଥାଏ। ଆଜିର ଦିନଟି ମଧ୍ୟ ସେମିତି ଏକ ବିଶେଷ ଦିନ। ପ୍ରତିବର୍ଷ ଆଜିର ଦିନକୁ ବା ଜୁଲାଇ ମାସର 18 ତାରିଖକୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନେଲସନ୍ ମାଣ୍ଡେଲା ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଦକ୍ଷିଣ ଆଫ୍ରିକାର ମହାନ ସ୍ୱାଧୀନତା ସଂଗ୍ରାମୀ, ମାନବାଧିକାରର ରକ୍ଷକ ଏବଂ ଶାନ୍ତିର ଦୂତ ନେଲସନ୍ ମାଣ୍ଡେଲାଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଏ। 2009 ଜାତିସଂଘର ସାଧାରଣ ପରିଷଦରେ ଏହି ଦିନକୁ ଅନ୍ତର୍ଜାତୀୟ ଦିବସ ଭାବରେ ଘୋଷଣା କରାଯାଇଥିଲା। ଏହି ଦିବସର ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାଣ୍ଡେଲାଙ୍କ ଆଦର୍ଶ, ମାନବିକତା, ସମାନତା ଓ ସେବା ଭାବକୁ ବିଶ୍ୱବ୍ୟାପୀ ପ୍ରଚାର କରିବା।
2: ନେଲସନ୍ ମାଣ୍ଡେଲାଙ୍କ ଜନ୍ମ 1918 ଜୁଲାଇ ମାସ 18 ତାରିଖରେ ଦକ୍ଷିଣ ଆଫ୍ରିକାର ଭେଞ୍ଜୋ ଗ୍ରାମରେ ହୋଇଥିଲା। ସେ ସେହି ସମୟରେ ପ୍ରଚଳିତ ବର୍ଣ୍ଣ ବୈଷମ୍ୟ ନୀତି ଆପାର୍ଥେଡ୍ ବିରୋଧରେ ଦୃଢ଼ ସଂଗ୍ରାମ କରିଥିଲେ। ନ୍ୟାୟ ଓ ସମାନ ଅଧିକାର ପାଇଁ ସେ 27 କାରାବାସ ଭୋଗ କରିଥିଲେ, କିନ୍ତୁ କେବେ ମଧ୍ୟ ନିଜ ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ। ମୁକ୍ତି ପାଇବା ପରେ ସେ ପ୍ରତିଶୋଧର ପଥରେ ନୁହେଁ, ବରଂ କ୍ଷମା, ସମନ୍ୱୟ ଓ ଶାନ୍ତିର ପଥ ବାଛିଥିଲେ। 1994 ସେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଥିଲେ। ନେଲସନ୍ ମାଣ୍ଡେଲାଙ୍କ ଜୀବନ ଆମକୁ ଶିଖାଏ ଯେ ଧୈର୍ଯ୍ୟ, ସାହସ, କ୍ଷମା ଓ ମାନବିକତା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆଣିହେବ। ସେ ବିଶ୍ୱାସ କରୁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ କିଛି ନା କିଛି ଅବଦାନ ରଖିପାରିବେ। ତେଣୁ ଏହି ଦିବସରେ ଲୋକମାନଙ୍କୁ ଅତିକମ୍ରେ 67 ସମୟ ସମାଜ ସେବା ପାଇଁ ଉତ୍ସର୍ଗ କରିବାକୁ ଆହ୍ୱାନ କରାଯାଏ। ଏହା ମାଣ୍ଡେଲାଙ୍କ 67 ବର୍ଷର ଜନସେବାକୁ ସମ୍ମାନ

0: ଜଣାଇବାର ପ୍ରତୀକ।
1: ଆଜିର ସମୟରେ ବିଶ୍ୱରେ ଶାନ୍ତି, ସହନଶୀଳତା, ସମାନତା ଓ ମାନବିକ ମୂଲ୍ୟବୋଧର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ବଢ଼ିଯାଇଛି। ନେଲସନ୍ ମାଣ୍ଡେଲାଙ୍କ ଜୀବନ ଆମକୁ ଶିଖାଏ ଯେ ଘୃଣା ନୁହେଁ, ପ୍ରେମ ଓ ସହଯୋଗ ହିଁ ମଣିଷକୁ ମହାନ କରେ। ସେ କହିଥିଲେ, ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯାହାଦ୍ୱାରା ବିଶ୍ୱକୁ ପରିବର୍ତ୍ତନ କରାଯାଇପାରିବ। ଆଜି ଅନ୍ତର୍ଜାତୀୟ ନେଲସନ୍ ମାଣ୍ଡେଲା ଦିବସ କେବଳ ଜଣେ ମହାନ ନେତାଙ୍କୁ ସ୍ମରଣ କରିବାର ଦିନ ନୁହେଁ, ବରଂ ତାଙ୍କ ଆଦର୍ଶକୁ ନିଜ ଜୀବନରେ ପାଳନ କରିବାର ସଂକଳ୍ପ ନେବାର ଦିନ। ତେବେ ଶ୍ରୋତାବନ୍ଧୁ, ଆମେ ସମସ୍ତେ ମିଶି ସମାଜରେ ସମାନତା, ଭ୍ରାତୃତ୍ୱ, ଶାନ୍ତି ଓ ମାନବିକତାର ବାର୍ତ୍ତା ପ୍ରଚାର କରିବା। ନେଲସନ୍ ମାଣ୍ଡେଲାଙ୍କ ସ୍ୱପ୍ନରେ ଥିବା ଏକ ସୁନ୍ଦର ବିଶ୍ୱ ଗଢ଼ିବାରେ ଆମେ ଆମର ଅବଦାନ ଦେବା। ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କ ସୁଚିନ୍ତିତ ମତାମତ, କିଛି ଗୀତ ଆଉ ଏହି ତଥ୍ୟ ସୂଚନା ପରେ ଆଜି ସମୟ ହୋଇଯାଇଛି ଆପଣମାନଙ୍କ ଠାରୁ ବିଦାୟ ନେବାର। ଏହି ସାପ୍ତାହିକ ସନ୍ଧ୍ୟାକୁ ଏଠାରେ ବିରାମ ଦେବାର। ପୁଣି ଥରେ ଦେଖା ହେବା ଆଉ ଏକ ସାପ୍ତାହିକ ସନ୍ଧ୍ୟାରେ। ହେଲେ ସେ ପର୍ଯ୍ୟନ୍ତ ଅପେକ୍ଷା ରହିବ ଆପଣମାନଙ୍କ ସୁଚିନ୍ତିତ ଚିଠିପତ୍ର ଓ ମତାମତର।
0: ତେବେ ଆଜିର ସାପ୍ତାହିକ କାର୍ଯ୍ୟକ୍ରମ ଆପଣ ସମସ୍ତଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ମତାମତ ଦେବା ପାଇଁ ଜମା ଭୁଲିବେନି। ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001।
1: ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143।
0: ଆଜିର ସାପ୍ତାହିକ ସନ୍ଧ୍ୟାରେ ଆପଣଙ୍କର ସୁଚିନ୍ତିତ ମତାମତ ସହ ଆପଣଙ୍କ ସାଥିରେ ଆମେ ଥିଲୁ। ମୁଁ ରଚିତା।
1: ମୁଁ ଶେଫାଳି।
0: ଆପଣ ସମସ୍ତଙ୍କ ଚିଠି ଅପେକ୍ଷାରେ ରହୁଛୁ।
1: ନମସ୍କାର।

0: ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: ଫସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ ରେଡ଼ିଓ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ରାତି 10ଟାରେ ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ। ଏହି ପ୍ରସାରଣ କ୍ରମରେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ସୂଚନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଏଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଥମ ଅଧିବେଶନ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ସଙ୍ଗୀତା ଗୋସ୍ୱାଇଁ, ରାଖାଳ ଚନ୍ଦ୍ର ମହାନ୍ତି, ରାଧାମଣି ମହାପାତ୍ର ଓ ତ୍ରିଲୋଚନ ମହାପାତ୍ର। ସକାଳ 6:30 ପ୍ରଚାର କରିବ ଚେତନା ଚିନ୍ତନ। ଶ୍ରୀମଦ୍ ଭାଗବତ ଶୁଣିବେ 6:35। କାର୍ଯ୍ୟକ୍ରମ ସ୍ୱରଗଫଲ ରହିଛି 7:25। 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀରେ ସର୍ବାଙ୍ଗ ନୀତି, ଆକାଶବାଣୀ କଟକ କେନ୍ଦ୍ରରୁ। ଉପସ୍ଥାପନା ରବି ନାରାୟଣ ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହାୟତା ଗୋଲକ ବିହାରୀ ମହାପାତ୍ର ଓ ଚିରଞ୍ଜୀବୀ ରାଉତରାୟ। ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ 8:45। 9:00 ଶୁଣିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ର ଗୀତ। ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଦ୍ୱିତୀୟ ଅଧିବେଶନ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କୁନ୍ତି ବେହେରା, ଶଶାଙ୍କ ଶେଖର ମହାପାତ୍ର, ମହମ୍ମଦ ସିକନ୍ଦର ଆଲାମ ଓ ଇତିଶ୍ରୀ ଦାସ। ଚାଷର କଥା ପ୍ରଚାର କରିବୁ ଦିନ 1:10। 1:20 ରହିଛି ଓଡ଼ିଆ ଆଲବମ୍ ଗୀତ। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ପେଙ୍ଗା ପରଜା ଗୀତ, ପରିବେଷଣ କରିବେ ଲକ୍ଷ୍ମଣ ଖରା ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ରହିଛି ଚିଠି ପାଇଛୁ। 8:15 ରହିଛି ହିନ୍ଦୀ ଭକ୍ତି ଗୀତ। ରାତି 8:30 କାର୍ଯ୍ୟକ୍ରମ ସ୍ପୋର୍ଟସ୍ କ୍ୟାଣ୍ଡ, 9:15 ସ୍ପଟଲାଇଟ୍, ରାତି 9:30 ସଂସଦ କେ ସମକ୍ଷ ମୁଦ୍ଦେ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ 22 ପାହାଚ ଆକାଶବାଣୀ କଟକ କେନ୍ଦ୍ରରୁ। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: आयुष्मान भारत प्रधानमंत्री जन आरोग्य योजना माध्यम रे प्राय 60 कोटी लोक 5 लाख टंका पर्यंत मागणा उपचार पई होईछंते योग्य हिताधिकारी ए पर्यंत 12 कोटी रु ऊर्ध मागणा चिकित्सा करा जायछि जेउथरे गरीब परिवारक चिकित्सा खर्च प्राय 2 लाख कोटी टंका संचय होई परिछि। आज ही आयुष्मान आप डाउनलोड करि आयुष्मान कार्ड बनंतु। अधिक सूचना पई 14555 नंबर को कॉल करंतु।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟି ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସ 19 ତାରିଖ ପର୍ଯ୍ୟନ୍ତ ଏନ୍ଏଟିଏସ୍ ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରେଡ଼ି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
5: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚିକା ନିଧିଃ ଝାଃ। आदौ मुख्याः वार्ताः। भारतस्य प्रथमं निजक्षेत्रे विकसितं कक्षीय प्रक्षेपणयानं विक्रम 1 श्रीहरिकोटा स्थितात् सतीश धवन अन्तरिक्षकेन्द्रात् प्रणोदन प्रक्रियां सम्पूर्य सफलताम् अगात्। प्रधानमन्त्रिणा नरेन्द्र मोदिना स्कैरूट वैज्ञानिक वृन्दः श्लाघितः। सहैव विक्रम 1 इत्यस्य साफल्यं भारतस्य अन्तरिक्षयात्रायाः ऐतिहासिकः क्षणः इति उद्घोषितम्। आतंकवादं प्रति भारतस्य शून्य सहिष्णुता न केवलं काचन उक्तिः अपि तु कश्चन दृढः संकल्पः इति रक्षामन्त्री राजनाथसिंहः अवोचत्।

0: ଅନେକ
1: ଲୋକଗୀତ କ୍ରମରେ ଶୁଣୁଥିଲେ ଏକତାରା ଭଜନ, ପରିବେଷଣ କରୁଥିଲେ ନିତ୍ୟାନନ୍ଦ ପଣ୍ଡା, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ ଜାରି ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ କରାଯାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ

0: ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବା। ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯୋଉ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିବେ। ବିଗତ ଦିନର ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଅର୍ଡିନେସନ ମିଟିଂ କରିଛୁ, କିନ୍ତୁ ପ୍ରସ୍ତୁତିକରଣ ସରିଛି। ତେଣୁ ସେଇ ବୈଷୟିକ ଦଳ ଏବେ ଯାଇକି ତାର ଅନୁଧ୍ୟାନ କରିବେ। ଜଗମୋହନ ନାଟମଣ୍ଡପ ଭୋଗମଣ୍ଡପର ଯାହାର ବି ସଂରକ୍ଷଣ କାର୍ଯ୍ୟ ଅଛି ତା ଉପରେ ଆମେ ଆଗତରା ଆଲୋଚନା କରିକି ତାର ପ୍ରସ୍ତୁତିକରଣ କରିଛୁ, ସେହି କାର୍ଯ୍ୟ ସେମାନେ ତୁରନ୍ତ ଆରମ୍ଭ କରିବେ।
0: ସମାଜର ସମସ୍ତ ବର୍ଗ ବିଶେଷ କରି ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ସରକାର ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ, ଧରତୀ ଆବା ଜନଭାଗିଦାରୀ ଆଦି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅନ୍ତୋଦୟର ମୂଲ୍ୟବୋଧରେ ସମାଜର ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚି ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନିୟମିତ ପୁଞ୍ଜିନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତି ବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ଶିଳ୍ପ କ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ କହିଛନ୍ତି, ଚିକିତ୍ସା ଶିକ୍ଷା, ଗବେଷଣା, ନବସୃଜନ ଏବଂ ରୋଗୀ ସେବାରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ବୃତ୍ତିକୁ ଦାୟିତ୍ୱ, ପ୍ରତିବଦ୍ଧତା ଏବଂ ସେବା ମନୋଭାବ ସହ ନିର୍ବାହ କରିବା ପାଇଁ ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
2: और ये सभी डॉक्टर्स, ये सभी हमारे नर्सिंग प्रोफेशनल्स देश का भविष्य हैं। हम सभी एक स्वस्थ भारत के जरिए एक विकसित भारत एट 2047 बनाने की दिशा में अग्रसर हैं। और मैं यही उम्मीद करती हूँ कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି, ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ମେଡିକାଲ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା

ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସାହିତ୍ୟ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 58 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆପଡ଼ା ପୁଲିସ ପକ୍ଷରୁ ସୁସ୍ଥ ଶରୀର ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନ ବାର୍ତ୍ତା ନେଇ ମିଶନ ଫିଟ୍ ନୂଆପଡ଼ା ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧୀକ୍ଷକ ଅମୃତପାଳ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ୱାକାଥନ୍ରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ବିଧିସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଦାଲତରେ 80 ମାମଲା ଚିହ୍ନଟ କରାଯାଇ ସେଥିମଧ୍ୟରୁ 13 ମାମଲାର ଆପୋଷ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ 12 ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ନବରଙ୍ଗପୁର ବାପୁଜୀ ପବ୍ଲିକ ବିଦ୍ୟାଳୟଠାରେ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଭିମୁଖ୍ୟକୁ ଆଧାର କରି ପୁରୀ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ଏକ ବୃହତ ନାଗରିକ ସେବା ଅଭିଯାନ ଜାରି ରହିଛି। ସହରକୁ ନିର୍ମଳ ରଖିବା ପାଇଁ ନିରନ୍ତର ଶ୍ରମଦାନ କରୁଥିବା ହଜାର ହଜାର ସଂଖ୍ୟକ ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଏହି ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ 570 ଆବର୍ଜନା ସଂଗ୍ରହ ଗାଡ଼ି 15 ସେସ୍ପୁଲ୍ ଗାଡ଼ି ଏବଂ 3 ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1600 ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। 3000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ୍ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 32,608 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଥିବାବେଳେ ଶାଖା ନଦୀ ଗେଙ୍ଗୁଟି କୋଚିଳା ରେବ କପାଳି କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7 ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।

କେନ୍ଦ୍ରରୁ ଆଜି ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ଏହି ଯାନକୁ ବିକଶିତ କରିଛି। ମହାକାଶକୁ ଏକ ପେଲୋଡ୍ ଉତ୍କ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ୍ ଏରୋସ୍ପେସ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟେଲିଫୋନ୍ ମାଧ୍ୟମରେ ଶ୍ରୀ ମୋଦି ସେମାନଙ୍କ ସହିତ କଥାବାର୍ତ୍ତା ହେବା ସହ ଏହି ଯାନ ସହ ଜଡ଼ିତ ଅଂଶୀଦାରଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ଶ୍ରୀ ମୋଦି ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏହି ଷ୍ଟାର୍ଟଅପ୍ ସଂସ୍ଥା ସ୍କାଏରୁଟ୍ ଏରୋସ୍ପେସ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ବର୍ଦ୍ଧିତ ଘରୋଇ ମହାକାଶ ଇକୋସିଷ୍ଟମକୁ ଏହା ପ୍ରତିଫଳନ କରୁଛି। 2023 ସରକାର କାର୍ଯ୍ୟକାରୀ କରିଥିବା ଭାରତୀୟ ମହାକାଶ ନୀତି ଦେଶରେ ଘରୋଇ କ୍ଷେତ୍ର ପାଇଁ ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଛି। ନବସୃଜନ, ନିବେଶ ଏବଂ ଏ କ୍ଷେତ୍ରର ଘରୋଇ ଉଦ୍ୟୋଗ ଏହାଦ୍ୱାରା ପ୍ରୋତ୍ସାହିତ ହେଉଛନ୍ତି। ସାଟେଲାଇଟ୍ ନିର୍ମାଣ ସହ ପ୍ରକ୍ଷେପଣ ସେବା, ମହାକାଶ ପ୍ରୟୋଗ ଏବଂ ଡାଉନ୍ ଷ୍ଟ୍ରିମ୍ ବ୍ୟବସ୍ଥାରେ ଦେଶର ଶିଳ୍ପ କ୍ଷେତ୍ର ଅଂଶଗ୍ରହଣ କରୁଛି। 2014 ଦେଶରେ ମହାକାଶ କ୍ଷେତ୍ର ପାଇଁ ଗୋଟିଏ ଷ୍ଟାର୍ଟଅପ୍ ରହିଥିବା ବେଳେ 2026 ଏହା 400 ବୃଦ୍ଧି ପାଇଛି। ମହାକାଶ କ୍ଷେତ୍ରରେ ବର୍ଦ୍ଧିତ ଘରୋଇ ଅଂଶଗ୍ରହଣକୁ ଏହା ପ୍ରମାଣ କରିବା ସହ ନବସୃଜନର ଦ୍ରୁତ ପ୍ରସାରକୁ ପ୍ରତିଫଳନ କରୁଛି। ସରକାରୀ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ଦେଶର ମହାକାଶ ଅର୍ଥନୀତିକୁ ଅଭିବୃଦ୍ଧି ପ୍ରଦାନ କରୁଛି। ଦେଶର ମହାକାଶ କ୍ଷେତ୍ର ଏବେ ପ୍ରାୟ 8.4 ବିଲିୟନ୍ ଆମେରିକୀୟ ଡଲାର ରହିଥିବା ବେଳେ ଆସନ୍ତା 2030 ସୁଦ୍ଧା ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। 2040 ସୁଦ୍ଧା ଏହାକୁ 100 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ସରକାରୀ ପ୍ରତିଷ୍ଠାନ ଏବଂ ବେସରକାରୀ ସହଯୋଗ ମାଧ୍ୟମରେ ମହାକାଶ କ୍ଷେତ୍ର ପାଇଁ ଏକ ସ୍ୱୟଂଚାଳିତ ସିଙ୍ଗିଲ୍ ୱିଣ୍ଡୋ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଗତ ଜୁନ୍ ମାସ ସୁଦ୍ଧା ଏହି କେନ୍ଦ୍ର ଅଧୀନରେ 4,500 ଅଧିକ ସଂଗଠନ ପଞ୍ଜୀକୃତ ହୋଇଛନ୍ତି। ଏହି କେନ୍ଦ୍ର ଫେବୃଆରୀ ସୁଦ୍ଧା 150 ଆମେରିକୀୟ ଡଲାର ନିବେଶକୁ ସୁଗମ କରିପାରିଛି। ମହାକାଶ ଷ୍ଟାର୍ଟଅପ୍ ଏବଂ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଇନ୍ ସ୍ପେସ୍ ଭିତ୍ତିଭୂମି ପାଣ୍ଠି ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିପାଇଁ 1,000 କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠି ପ୍ରସ୍ତୁତ କରାଯାଇଛି। ଗତ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ଆସନ୍ତା 2029-30 ଆର୍ଥିକ ବର୍ଷ ଅର୍ଥାତ୍ 5 ପାଇଁ ଜାରି ରହିବ। ପାଣ୍ଠି ଅଧୀନରେ ବାର୍ଷିକ ନିବେଶ 100-250 କୋଟି ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ଅଧୀନରେ 500 ଟଙ୍କାର ପ୍ରଯୁକ୍ତି ବିଦ୍ୟା ଗ୍ରହଣୀୟ ପାଣ୍ଠି ପ୍ରଚଳନ କରାଯାଇଛି। ମହାକାଶ କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିକୁ ଅଧିକ ନିବେଶକ ଅନୁକୂଳ କରିବା ପାଇଁ ସରକାର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ମାଧ୍ୟମରେ ସାଟେଲାଇଟ୍ ଉତ୍ପାଦନ ଏବଂ ପରିଚାଳନାରେ ସ୍ୱୟଂଚାଳିତ ଭାବେ 74% ପର୍ଯ୍ୟନ୍ତ ବିଦେଶୀ ନିବେଶର ସୁବିଧା ରହିଛି। ସେହିପରି ପ୍ରକ୍ଷେପଣ ଯାନ ଏବଂ ମହାକାଶ କେନ୍ଦ୍ର ପାଇଁ 49% ଏବଂ ସାଟେଲାଇଟ୍ ଉତ୍ପାଦନ ଓ ଉପପ୍ରଣାଳୀ ନିର୍ମାଣରେ 100% ପର୍ଯ୍ୟନ୍ତ ବିଦେଶୀ ନିବେଶ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ଦେଶର ମହାକାଶ କ୍ଷେତ୍ରରେ ବ୍ୟବସାୟ କରିବା ସହଜତାକୁ ଅଧିକ ତ୍ୱରାନ୍ୱିତ କରିବା ଆଶା କରାଯାଉଛି। ଅନ୍ୟ ପ୍ରକାରେ କହିଲେ ଭାରତର ମହାକାଶ କ୍ଷେତ୍ର ଏକ ନୂତନ ଯୁଗର ଦ୍ୱାର ଦେଶରେ ଠିଆ ହୋଇଛି। ଏ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବିଶ୍ୱ ମହାକାଶ ଶକ୍ତି ଏବଂ ଏ କ୍ଷେତ୍ରର ଭବିଷ୍ୟତ ଅର୍ଥନୀତିରେ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉପସ୍ଥାପନ କରିବ।

ଆଜିର ପ୍ରସଙ୍ଗରେ ଶୁଣିଲେ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ, ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ।

ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏ ଅବସରରେ ଏମ୍ସ ଭୁବନେଶ୍ୱର ପରିସର ନଥିବାର ଆଗର ପ୍ରଧାନମନ୍ତ୍ରୀ ଆଉ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ରାଜ୍ୟ ଥିବାର ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଇବା ସୋମବାର 2 ନମ୍ବର ଖେପ୍ ମେଧା ତାଲିକା ବାହାରିବା। ମୋଟ 1055 ସ୍ନାତକ ମହାବିଦ୍ୟାଳୟ ଥି କଳା ବିଜ୍ଞାନ ବାଣିଜ୍ୟ ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମ ଥି 2,87,519 ଆସନ ଥିବାର ବେଳେ ପହିଲା ଖେପେ 84,384 ଆସନରେ ନାଁ ଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ ସ୍ନାତକ କଳା ଶ୍ରେଣୀ ଥି 1,06,880 ଆସନ ଖାଲି ଥିବାର ବେଳେ ବିଜ୍ଞାନ ଶ୍ରେଣୀ ଥି 60,828, ବାଣିଜ୍ୟ ଥି 24,288, ସେଲ୍ଫ ଫାଇନାନ୍ସିଂ ଥି 4,172 ଆର୍ ସଂସ୍କୃତ ପାଠ୍ୟକ୍ରମ ଥି 6,757 ଆସନ ଥି ନାଁ ଲେଖା ହେବା। 2 ନମ୍ବର ଖେପ୍ ମେଧା ତାଲିକା ବାହାରବାର ଉତରୁ ଆଇବା 21-23 ତାରିଖ ଭିତରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନମାନଙ୍କେ ଯାଇକରି ନାଁ ଲେଖାଇ ପାରିବେ। ଇ ମାସ 29 ତାରିଖ ଥି ଶେଷ ଖେପ୍ ମେଧା ତାଲିକା ବାହାରବା। ଇ ମାସର 27 ତାରିଖନୁ ସ୍ନାତକ ଶ୍ରେଣୀ ଥି ପାଠପଢ଼ା ମୂଲ ହେବାର ସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଲ ବାହାରବାର ଉତରୁ 2 ନମ୍ବର ଖେପ୍ ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରବା ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାରଙ୍କର ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ତରଫୁ 72 ନମ୍ବର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ଅଭିନେତ୍ରୀ ୟାମି ଗୌତମୀଙ୍କର ଆର୍ଟିକିଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି। ଶ୍ରେଷ୍ଠ ଅଭିନେତା ଭାବେ ମଲୟାଲମ ଅଭିନେତା ମାମୁଟି, ହିନ୍ଦୀ ଚଳଚ୍ଚିତ୍ର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ବଛାଯାଇଛି। ସେନ୍ତା ଅମର୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କର ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କାର ପାଇବାର ଲାଗି ମନୋନୀତ ହୋଇଛି। ରାଜ୍ୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଲାଗି କାମ କରୁଥିବାର ଖାସ୍ ବିଦ୍ୟାଳୟମାନଙ୍କର ପରିଚାଳନା ବ୍ୟବସ୍ଥାକେ ସୁସଂଘତ କରିବାର ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍। ଭିନ୍ ଭିନ୍ ସ୍ୱେଚ୍ଛାସେବୀ ସଂସ୍ଥା ତରଫୁ ପରିଚାଳିତ ଖାସ୍ ବିଦ୍ୟାଳୟମାନଙ୍କର ସର୍ଭେ କରିବାର ଲାଗି ସରକାର ନିର୍ଦ୍ଦେଶ ଦେଇଥିବାର ଜଣାପଡ଼ିଛି। ଏ ବାବଦରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରୋହିତ ସବୁ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟନ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକଟି ଅଧ୍ୟକ୍ଷତା କରିକରି ଗର୍ଭଗୃହ ନାଟ ମଣ୍ଡପ ଆଉ ଭୋଗ ମଣ୍ଡପର ମରାମତି କାମ ଲାଗି ବିସ୍ତୃତ ଆଲୋଚନା କରିଥିଲେ। ବୌଦ୍ଧଠାରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସହାୟକ ଅଧିକାରୀ ଆଉ ବୈଷୟିକ କର୍ମଚାରୀମାନଙ୍କ ଲାଗି ପୋଷ୍ଟ ଡ୍ରାଫ୍ଟ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ଖସଡ଼ା ଭୋଟର ତାଲିକା ବାହାରବାର ଉତରୁ ଦାଖଲ ହୋଇଥିବାର ଦାବି ଆଉ ଆପତ୍ତି ଶୁଣାଣି ତାର ଯାଞ୍ଚ ଆଇନସମ୍ମତ ପ୍ରକ୍ରିୟାର ଅନୁସରଣ ଆଉ ସଠିକ୍ ନିଷ୍ପତ୍ତି ଗ୍ରହଣ ବାବଦେ ବିସ୍ତାର ଭାବେ ତାଲିମ ଦିଆଯାଇଥିଲା। କେନ୍ଦ୍ର ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳ ବର୍ଷା ପାଇଁ ସଂରକ୍ଷଣ ଭୂତଳ ଜଲ ପୁନର୍ଭରଣ ଜଳାଶୟ ପୁନରୁଦ୍ଧାର ଆଉ ଥାଇ ଜଲ ପରିଚାଳନା କ୍ଷେତ୍ରଟି ବହୁତଟି ପଦକ୍ଷେପ ନିଆଯାଉଛି। ପାଇନ୍ ସୁରକ୍ଷା ସୁନିଶ୍ଚିତ କରିବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବାର ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନତି ଦେଶର 27 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ପାଖାପାଖି 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍। ନୂଆପଡ଼ା ପୁଲିସ ତରଫୁ ମିଶନ ଫିଟ୍ ନୂଆପଡ଼ା ଅଭିଯାନ ଥି 5 କିଲୋମିଟର ୱାକାଥନ୍ ଆୟୋଜିତ ହୋଇଯାଇଛି। ସୁସ୍ଥ ଶରୀର ସୁଦୃଢ଼ ମନ ଆଉ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ନେଇକରି ହୋଇଥିବାର ଏହି ୱାକାଥନ୍କେ ଜିଲ୍ଲାପାଳ ମଧୁସୂଦନ ଦାସ ଆଉ ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ ସିଂ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ଘରୋଇ ଭାବେ ବିକଶିତ ପହେଲା ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହିତ କକ୍ଷପଥନ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନତି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରନୁ ଦ୍ୱିପହରର 12:05 ଥି ତାର ଉତ୍କ୍ଷେପଣ କରାଯାଇଥିଲା। ଇଟା ସଫଳତାର ସହିତ ନିଜର କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିଥିବାର ଭାରତ ପୃଥିବୀର 3 ନମ୍ବର ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକେ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ତରଫୁ ତିଆରି କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସରାଭାଇଙ୍କ ନାଁ ଥି ନାମିତି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷ ମଣ୍ଡଳନ ଅବସ୍ଥାପିତ ହୋଇଥିବାର ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ଲାଗି ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକେ ଶୁଭେଚ୍ଛା ଜଣାଇଛନ୍। ଏଥି ସାମିଲ କର୍ମକର୍ତ୍ତାଙ୍କ ସାଙ୍ଗେ ଶ୍ରୀ ମୋଦି ଟେଲିଫୋନ୍ ଥି ଆଲୋଚନା କରିଛନ୍। ଶ୍ରୀ ମୋଦି କହିଛନ୍, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଆଉ ନବସୃଜନ କ୍ଷେତ୍ର ଥି ପ୍ରେରଣା ଯୋଗାବା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର
ଉତ୍ତର ଓଡ଼ିଶା ଆଉ ପଶ୍ଚିମବଙ୍ଗ ସମୁଦ୍ର ଖଡ଼ିନ ସକ୍ରିୟ ଲଘୁଚାପର ପ୍ରଭାବଟି ରାଜ୍ୟର ଭିନ୍ନ ଭିନ୍ନ ଜାଗାନ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି. ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ. ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ. 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ. ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ

ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ଚିକିତ୍ସା ଶିକ୍ଷା ଓ ଗବେଷଣା ନବସୃଜନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନର ଉତ୍କର୍ଷତା ଦେଶର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ଏମ୍ସ ସଂଖ୍ୟା 23କୁ ବୃଦ୍ଧି ପାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ତାଲିମ ମାଧ୍ୟମରେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରୀ ସ୍ନାତକ ସମାଜରେ ସ୍ୱତନ୍ତ୍ର ଭାବେ ପରିଗଣିତ ହୁଅନ୍ତି, ଏପରିକି ତାଙ୍କୁ ଡାକ୍ତର ପ୍ଲସ୍ ଭାବେ ମାନ୍ୟତା ମିଳିଥାଏ। ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଦେଶବ୍ୟାପୀ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁବ୍ୟବସ୍ଥିତ ତଥା ସଶକ୍ତ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଭୂମିକା ଉପରେ ରାଷ୍ଟ୍ରପତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏବେ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ଡାକ୍ତରୀ ସିଟ୍ ଏବଂ ପ୍ରାୟ 85,000 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଉପଲବ୍ଧ ରହିଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏଭଳି ଭିତ୍ତିଭୂମି ଅଧିକ ସୁଯୋଗ ପ୍ରଦାନ କରିପାରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏକ ସୁସ୍ଥ ସମାଜ ହେଉଛି ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ନୂଆଦିଲ୍ଲୀରେ ଆଜି ଭାରତୀୟ ଡାକ୍ତରୀ ସଂଘ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଚିକିତ୍ସା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ଦେଶର ବିକାଶ ଯାତ୍ରାକୁ ମଧ୍ୟ ସଶକ୍ତ କରିଛନ୍ତି। ସମର୍ପଣ ଏବଂ ସେବା ମାଧ୍ୟମରେ ଡାକ୍ତରମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଡାକ୍ତରଙ୍କୁ ସମ୍ମାନିତ କରିବା ହେଉଛି ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣର ମନୋଭାବକୁ ସମ୍ମାନିତ କରିବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆଧାରିତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକରେ ଏହି ଦୁଇଟିଯାକ କାର୍ଯ୍ୟକ୍ରମର ପ୍ରଗତି ନେଇ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନ ଉପରେ ପ୍ରାଥମିକତା ପ୍ରଦାନ କରାଯାଇ ଆଲୋଚନା ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ମତ ବିନିମୟ ହେବା ସହ ସ୍ୱାସ୍ଥ୍ୟକ୍ଷେତ୍ରରେ ଭବିଷ୍ୟତ ସଂସ୍କାର ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ଏହି ଦୁଇଟିଯାକ କାର୍ଯ୍ୟକ୍ରମ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ହୋଇଛି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୈଠକ ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ 15 ପୁରସ୍କାର ପ୍ରଦାନ କରାଯାଇଥିବା ସଚିବ ଶ୍ରୀବାସ୍ତବ କହିଛନ୍ତି। ବାସ୍ତରିତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ମନୋନୀତ କରାଯାଇଥିବା ବେଳେ ସର୍ବୋତ୍ତମ ଚଳଚ୍ଚିତ୍ର ଲେଖା ପାଇଁ ପ୍ରଦୀପ କୁମାର ସେଟ୍ଟିଙ୍କୁ ଚୟନ କରାଯାଇଛି। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ଭାବେ ବିବେଚିତ ହୋଇଛି। ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମାମୁଟ୍ଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକତାକା ପ୍ରତୀକ ପାଇଁ ଆନନ୍ଦ ଏଲ୍ ରାୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ।
ଇଣ୍ଡିଆ ପୋଷ୍ଟର ସରକାରୀ ମାସ୍କଟ୍ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଡାକ ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଇନୋଭେଟ୍ ଇଣ୍ଡିଆ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏଥିପାଇଁ ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ କୁହାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ସ୍ୱତନ୍ତ୍ର ମାସ୍କଟ୍ ପ୍ରସ୍ତୁତି, ଯାହାକି ବିଭାଗ ଉପରେ ଥିବା ବିଶ୍ୱାସ, ନିର୍ଭରଯୋଗ୍ୟତା, ସେବା ଏବଂ ଡିଜିଟାଲ୍ ନବସୃଜନକୁ ପ୍ରତିଫଳନ କରିପାରିବ।

0: ବିଭାଗ କହିଛି ଏହି ପ୍ରତିଯୋଗିତା ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉନ୍ମୁକ୍ତ ରହିଛି। ପ୍ଲାଟଫର୍ମ ମାଧ୍ୟମରେ ଏକ ମାସ୍କଟ୍ ପ୍ରସ୍ତୁତି ସହ ଏହାର ନାମ ଏବଂ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଶ୍ରେଷ୍ଠ ବିବେଚିତ 3ଟି ମାସ୍କଟ୍କୁ ବିଭାଗ ପକ୍ଷରୁ 75,000, 50,000 ଏବଂ 25,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, କଳାକାର, ସୃଜନଶୀଳ ବୃତ୍ତିଗତଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଡାକ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ତିଆରି ତଥା ପ୍ରକ୍ରିୟାକରଣ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 8 ଜଣଙ୍କର ମୃତ୍ୟୁ ହୋଇଛି। ରାମୋଲ ଗାତ୍ରାଡ ରୋଡ୍ ସ୍ଥିତ ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ଅନ୍ୟ 10 ଜଣ ଆହତ ହୋଇଛନ୍ତି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ 8 ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଜଳୁଥିବା ସ୍ଥାନରେ ଅଟକି ରହିଥିବା ଆହତଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରାମନଗର ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଏହି ଟ୍ରେନ୍ ଉତ୍ତରାଖଣ୍ଡ କୁମାଉଁ ଏବଂ ଗଡ଼ୱାଲ ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ। ସେଠାକାର ନାଗରିକଙ୍କର ବିକାଶ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ହରିଦ୍ୱାରରେ ଯାତ୍ରୀଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ ରିଷିକେଶ ରେଳ ଷ୍ଟେସନକୁ ଏକ ସହଯୋଗୀ ଷ୍ଟେସନ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭେଞ୍ଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 5,069କୁ ବୃଦ୍ଧି ପାଇଛି। ଜାତୀୟ ସଂସଦର ସଭାପତି ଜର୍ଜ ରୋଡ୍ରିଗେଜ୍ କହିଛନ୍ତି 16,740 ଜଣ ଏହି ଭୂକମ୍ପରେ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ କାରାକସ୍ ଏବଂ ଲା ଗୁଆଇରା, ମିରାଣ୍ଡା ଏବଂ ଆରାଗୁଆ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକରେ 107ଟି ଅସ୍ଥାୟୀ ରିଲିଫ୍ ଶିବିରରେ 21,235 ଜଣ ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି। ଗତ ମାସରେ ଲଗାତାର ଭାବେ ହୋଇଥିବା 7.2 ଏବଂ 7.5 ତୀବ୍ରତାର ଭୂକମ୍ପ ପରେ ଇତିମଧ୍ୟରେ 1,331 ପରବର୍ତ୍ତୀ ମୃଦୁ ଭୂକମ୍ପ ଅନୁଭୂତ ହୋଇସାରିଲାଣି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂକମ୍ପ ପ୍ରଭାବିତଙ୍କୁ ମାନବୀୟ ସହାୟତା ଯୋଗାଇ ଦେଇଥିବା 28ଟି ଦେଶକୁ ଭେଞ୍ଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ରେଜ୍ ଧନ୍ୟବାଦ ଅର୍ପଣ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟନୀ ସମାରୋହରେ ଭାରତୀୟ ଦଳର ପତାକା ଏବଂ ବ୍ୟାଟନଧାରୀଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ଅଲିମ୍ପିକ୍ ସଂଘ ଆଜି ଏହା ଘୋଷଣା କରିଛି। ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁ ଜାତୀୟ ପତାକା ଏବଂ ଲଭ୍ଲିନା ବୋର୍ଗଭେହେ ବ୍ୟାଟନ ଧରିବେ। ଉଦ୍ଘାଟନୀ ସମାରୋହ ଆସନ୍ତା 23 ତାରିଖରେ ଓଭୋ ହାଇଡ୍ରୋ ଆରେନାଠାରେ ଅନୁଷ୍ଠିତ ହେବ। ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷା କହିଛନ୍ତି ଭାରତୀୟ କ୍ରୀଡ଼ାରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଧ୍ୟାୟ ଯୋଡ଼ିଛି କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନାରେ ମୁଁ ନୀନା ସାହୁ। ସୁନ୍ଦରଗଡ଼ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା 15 ଦିନିଆ ସ୍ୱତନ୍ତ୍ର ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅଂଶସ୍ୱରୂପ ରାଉରକେଲା ମହାନଗର ନିଗମ ସଭାଗୃହରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ

0: ଆର୍ଏମ୍ସିର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ସ୍ଥାନ ବିଦ୍ୟାଳୟରେ, କୌଣସି କାରଖାନା, ଦୋକାନ କିମ୍ବା ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳରେ ନୁହେଁ। ସଭାରେ ଜିଲ୍ଲାକୁ କିପରି ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ସେ ନେଇ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସମ୍ବନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀବନ୍ତ ଜେନା କହନ୍ତି,
1: ଚାଇଲ୍ଡ ପ୍ରୋଟେକ୍ସନ ମେକାନିଜିମ ହିସାବରେ ପ୍ରାୟ ଆମର ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ଚାଇଲ୍ଡ ପ୍ରୋଟେକ୍ସନ କମିଟି ଅଛି। ଏହି କମିଟି ମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ତା ଛଡ଼ା ଆମେ ବିଭିନ୍ନ ପ୍ରକାର ଆୱାରନେସ୍ କାମ କରୁଛୁ, ସଚେତନତା କାମ କରୁଛୁ, ବିଶେଷ କରି ଚାଇଲ୍ଡ ଲେବର ଉପରେ ପିଲାମାନଙ୍କୁ କେମିତି ସ୍କୁଲକୁ ଅଣାଯିବ ସେ ଦିଗରେ ମଧ୍ୟ କାମ କରୁଛୁ। ଜିଲ୍ଲାସ୍ତରୀୟ ଯୋଉ ସଚେତନ କାର୍ଯ୍ୟକ୍ରମ ହଉଛି, ଯେମିତି ଯତ୍ରା ହେଲା, ତୋଷାଳୀ ମେଳା ହେଲା, ସେଠି ମଧ୍ୟ ଆମର ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଡିସିପି ୟୁନିଟ୍ ତରଫରୁ ଷ୍ଟଲ ଲାଗୁଛି ଏବଂ ଲିଫ୍ଲେଟ୍ ସବୁ ଦିଆହଉଛି। ଆଉ ବଡ଼ ବଡ଼ ଜାଗାରେ ମଧ୍ୟ କରାହେଇଛି, ବିଶେଷ କରି ସୁନ୍ଦରଗଡ଼ରେ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ। ସୁନ୍ଦରଗଡ଼ ଯେହେତୁ ଟ୍ରାଇବାଲ ଡୋମିନେଟେଡ୍ ଏରିଆ, ଆଉ ଏଠି ବିଶେଷ କରି ରାଉରକେଲା କୋଡ଼ିଆ ସାଇଡ୍ରେ ଫ୍ଲୋଟିଂ ପପୁଲେସନ ରହୁଛନ୍ତି, ତେଣୁ ବାହାରୁ ଆସୁଛନ୍ତି ବହୁତ। ଏବଂ ଯେହେତୁ ରେଲୱେ ଲାଇନ୍ ରହୁଛି, ବହୁ ସମୟରେ ପିଲାମାନେ ଆସୁଛନ୍ତି, ଭିକ୍ଷାବୃତ୍ତି କରୁଛନ୍ତି, ଚାଇଲ୍ଡ ଲେବର ହିସାବରେ କାମ କରୁଛନ୍ତି ଏବଂ ତାଙ୍କୁ ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଲେବର ଡିପାର୍ଟମେଣ୍ଟ ତରଫରୁ ମିଳିତ ଆନୁକୂଲ୍ୟରେ ମଧ୍ୟ ଆମର ପ୍ରୋଗ୍ରାମ କରାହଉଛି। ପିଲାମାନଙ୍କୁ ମଧ୍ୟ ଡେଡ୍ କରାହଉଛି, ପିଲାମାନଙ୍କୁ ରେସ୍କ୍ୟୁ କରାହଉଛି। ରେସ୍କ୍ୟୁ କରାହେଇକି ତାଙ୍କର ହୋମ୍ ଡିଷ୍ଟ୍ରିକ୍ଟ ହେଲା, ହୋମ୍ ଷ୍ଟେଟ୍ ହେଲା, ତାଙ୍କୁ ଇଣ୍ଟିମେଟ୍ କରାହଉଛି ଏବଂ ସେ ଅନୁସାରେ ପିଲାମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି।
0: ବିଶ୍ୱ ସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଯୁବ ଓ ସ୍ପୋର୍ଟସ୍ ମନ୍ତ୍ରଣାଳୟ, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ, ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗ୍ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜିଲ୍ଲାର ସମସ୍ତ 7 ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 14,64,547 ଜଣ ଭୋଟର ରହିଛନ୍ତି। ସେହିଭଳି 13,76,912 ପରିଗଣନା ଫର୍ମର ଡିଜିଟାଇଜେସନ ହୋଇଛି। ରାଉରକେଲା ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ରାଉରକେଲାର ମିଳିତ ଆନୁକୂଲ୍ୟରେ ବାଲୁଘାଟସ୍ଥିତ ମ୍ୟାଟେରିଆଲ ରିକଭରି ଫାସିଲିଟି ସେଣ୍ଟରରେ ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ ଯୋଗଦେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ଅଗଷ୍ଟ 2 ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିରିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ମିଶନ କିମ୍ବା ସହରାଞ୍ଚଳ ବନୀକରଣ, ତା ସହିତ ପଥପ୍ରାସ ବନୀକରଣ, ତା ସହିତ କ୍ଷତିପୂରକ ବନୀକରଣ ଯୋଉଟା କୁହନ୍ତି କମ୍ପେନ୍ସେଟରି ଆପ୍ରେସିଏସନ ରହିଛି, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନାରେ ଏମ୍ଜିଏନ୍ଏସ୍ ସ୍କିମ୍ରେ ମଧ୍ୟ ପ୍ଲାନସନ କରାହଉଛି, ତା ସହିତ ଜାତୀୟ ବନୀକରଣ ଯୋଜନା ଯୋଉଟା ରହୁଛି ଆମର ନ୍ୟାସନାଲ ଆପ୍ରେସନ ପ୍ରୋଗ୍ରାମ, ସେଥିରେ ମଧ୍ୟ ଆମର ପ୍ଲାନସନ ସବୁ ନିଆଯାଇଛି। ଆମର ସାଧାରଣତଃ ଜୁଲାଇ ଏକରୁ ଜୁଲାଇ ତିରିଶ କିମ୍ବା ଅଗଷ୍ଟ ପନ୍ଦର ପର୍ଯ୍ୟନ୍ତ ସାଧାରଣତଃ ପ୍ଲାନସନ କରାଯାଇଥାଏ। ଏମିତି ଦେଖାଯାଇଛି ଯେ ଯୋଉଠି ବର୍ଷା ଆଗ ଆସୁଛି ସେ ସମୟରେ ମଧ୍ୟ ଜୁନ୍ ପନ୍ଦର ପରେ ପରେ କି ଜୁନ୍ ପଚିଶ ତିରିଶ ମଧ୍ୟ ପ୍ଲାନସନ କାମ ଆରମ୍ଭ କରାଯାଇଥାଏ।
1: ତେବେ କଥା ହଉଛି ଯେମିତି ଗୋଟିଏ ପିଲା ଜନ୍ମ ନେବା ପରେ ତାର ଯେମିତି ଯତ୍ନ ନେଇଥାଉ, ସେହିପରି ଗୋଟିଏ ଛୋଟ ଶିଶୁ ଅବସ୍ଥାରେ ଗୋଟେ ଚାରା ଯେତେବେଳେ ଥାଏ ତାକୁ ମଧ୍ୟ ସେଇଭଳି ଯତ୍ନ ନେବା ନିହାତି ଆବଶ୍ୟକ ରହିଛି। ତେଣୁ ସେଇ ଯୋଉ ଗଛ ଆମେ ଲଗେଇଛେ ସମୟ ଅନୁସାରେ ତାର ଯତ୍ନ ନେବା କଥା, ତାହା ଗୁରୁତ୍ୱପୂର୍ଣ୍ଣ ନା କଣ କହୁଛନ୍ତି
0: ଆପଣ? ସାଧାରଣତଃ ଦେଖନ୍ତୁ ଆମର ଗଛ ଲଗେଇବା ପୂର୍ବରୁ ନର୍ସରୀ କାର୍ଯ୍ୟ ଆମର ନଭେମ୍ବର ଡିସେମ୍ବର କିମ୍ବା ଜାନୁଆରୀ ମାସରେ ଆରମ୍ଭ ହୋଇଥାଏ। ସେ ଯୋଉ ଚାରାଟି ଜୁନ୍ ପନ୍ଦର କି ଜୁନ୍ କୋଡ଼ିଏ ଭିତରେ ହେଇଯାଏ ଗଛ ଲଗାଇବା ପାଇଁ ଦେଢ଼ ଫୁଟ ଦୁଇ ଫୁଟ ଦେଢ଼ ଫୁଟ ଉପରେ ହାରାରେ ସାଧାରଣତଃ ଚାରା ଗୁଡ଼ିକ ଆମ ଲାଗିଥାଏ। ଗଛ ଲଗେଇବା ସମୟରେ ଆମର ଯୋଉ ପ୍ଲାଣ୍ଟେସନ ଆକ୍ଟିଭିଟି ରହିଛି, ପି ଟୁଟା ଯୋଉ ଗାତ ଖୋଳାଯାଏ ଗୋଟେ ଫୁଟ ଲମ୍ବା ଗୋଟେ ଫୁଟ ଚଉଡ଼ା ଗୋଟେ

0: ଅନୁସାରେ ତାର ଯତ୍ନ ନେବା କଥା ତାହା ଗୁରୁତ୍ୱପୂର୍ଣ୍ଣ ନା କଣ କହୁଛନ୍ତି
1: ଆପଣ? ସାଧାରଣତଃ ଦେଖନ୍ତୁ ଆମର ଗଛ ଲଗାଇବା ପୂର୍ବରୁ ନର୍ସରୀ କାର୍ଯ୍ୟ ଆମର ନଭେମ୍ବର ଡିସେମ୍ବର କିମ୍ବା ଜାନୁଆରୀ ମାସରେ ଆରମ୍ଭ ହୋଇଥାଏ। ସେ ଯୋଉ ଚାରାଟି ଜୁନ୍ 15 କି ଜୁନ୍ 20 ଭିତରେ ହେଇଯାଏ ଗଛ ଲଗାଇବା ପାଇଁ ଦେଢ଼ ଫୁଟ ଉପରେ ହାରାରେ ସାଧାରଣତଃ ଚାରା ଗୁଡ଼ିକ ଆମେ ଲାଗିଥାଏ। ଗଛ ଲଗାଇବା ସମୟରେ ଆମର ଯୋଉ ପ୍ଲାଣ୍ଟେସନ୍ ଆକ୍ଟିଭିଟି ରହିଛି ପିଟୁଡା ଯୋଉ ଗାତ ଖୋଳାଯାଏ 1 ଫୁଟ ଲମ୍ବା 1 ଫୁଟ ଚଉଡ଼ା 1 ଫୁଟ ଓସାର ମଧ୍ୟ 1 ଫୁଟ ହେବା ଦରକାର ଏବଂ ବିଭିନ୍ନ ସ୍କିମ୍ର ବିଭିନ୍ନ ପ୍ରକାର ସବୁ ତାଙ୍କ ସବୁ ପ୍ଲାଣ୍ଟିଂ ମଡେଲ ରହିଛି। ଯୋଉ ଲଣ୍ଡା ପାହାଡ଼ର ବୃକ୍ଷରୋପଣରେ ସେଠି ଆମର ପିଚ୍ ସାଇଜ୍ ମଧ୍ୟ ଆମେ 1.5 ଫୁଟ ଆକାର ନେଇଥାଉ। ସେ ଜାଗାରେ ଆପଣଙ୍କର ଫରେନ୍ ବାହାରୁ ମାଟି ଦିଆଯାଏ ସେଠି ଏବଂ ସାର ଦିଆଯାଏ ଖତ ଦିଆଯାଏ। ମାର୍ଚ୍ଚ ମାସ ପୂର୍ବରୁ ସାଧାରଣତଃ ଆପଣଙ୍କର ପିଟ୍ ଗୁଡ଼ାକ ସରିବା ଦରକାର ଏବଂ ମାର୍ଚ୍ଚ ମାସ ସରିଲେ ସେ ପିଟ୍ ଗୁଡ଼ାକ ଆପଣଙ୍କର ଏପ୍ରିଲ ମେ ଜୁନ୍ ମାସ ଯୋଉ ହେଲା ସେଟା ୱେଦରିଂ ହେବା ଦରକାର ଯେମିତି ଖରା ଖାଇଯିବ। ଠିକ୍ ବର୍ଷା ହଉ ଆମର ଯୋଉ ଜୁଲାଇ ମାସରେ ଗଛ ଲାଗିଥାଏ ସାଧାରଣତଃ ଜୁଲାଇ ମାସ ଗଛ ଲଗାଇବା ପୂର୍ବରୁ ମଧ୍ୟ ଖତ ଦିଆଯାଏ ସାର ଦିଆଯାଏ କୀଟନାଶକ ଔଷଧ ମଧ୍ୟ ଦିଆଯାଇଥାଏ। ତାପରେ ଗଛଟା ଲଗାଇ ସାରିଲା ପରେ ଗୋଟେ ମାସ କି 2 ମାସ ପରେ ପରେ ସାଧାରଣତଃ ଚାରିପଟେ ବହୁତ ଅନାବନା ଗଛ ସବୁ ହେଇଥାଏ ତାକୁ ମଧ୍ୟ ଅଗଷ୍ଟ ମାସରେ ସେଟା ସବୁ ସଫା ସୁତରା କରିବାକୁ ପଡିବ। ସଫା ସୁତରା କରିସାରିଲା ପରେ ସଏଲ ୱାର୍କିଂ ମ୍ୟାନେଜିଂ ଗୋଟେ ରହିଛି ଗଛର ଚାରିପଟୁ ଆପଣ ମାଟିଟେ କାଢି ଦେଇକି ସେଠି ୟୁରିଆ ଦିଅନ୍ତୁ କି ଏନ୍ପିକେ ଦିଅନ୍ତୁ ଡିଏପି ଦିଅନ୍ତୁ ତା ସହିତ କ୍ଲୋରୋପାଇରିଫସ୍ ଦିଆଯାଏ ଏବଂ ଫୋରେଟ୍ ମଧ୍ୟ କୀଟନାଶକ ଦିଆଯାଏ। ତାପରେ ଆପଣ ଅକ୍ଟୋବର ନଭେମ୍ବର ମାସ ବେଳକୁ ସେକେଣ୍ଡ ୱିଡିଂ ଗୋଟେ କରାଯାଏ ଯେଉଁଥିରୁ ଯଦି ଅନାବନା ଗଛ ଯଦି ଆପଣ ନ କାଢିବା ତାହେଲେ ଗଛକୁ ସେଟା ଆବୁଡ଼ି ବସିବ ଏବଂ ଗଛଟା ଭଲ ଭାବରେ ବଢ଼ିପାରିବ ନାହିଁ। ସଏଲ ମାସର କନଜର୍ଭେସନ୍ ଆକ୍ଟିଭିଟି ମଧ୍ୟ କରାଯାଏ ଆପଣଙ୍କର ଅକ୍ଟୋବର ନଭେମ୍ବର। ଜଳ ସଂରକ୍ଷଣ କରିବା ପାଇଁ ମଧ୍ୟ ଆମର ବିଭିନ୍ନ ଜାଗାରେ ସବୁ ଷ୍ଟାଗାର୍ ଟ୍ରେନ୍ ସବୁ ରହୁଛି ଯାହାର ସାଇଜ୍ ହେଉଛି 2 ମିଟର ଅଧା ମିଟର ଏଣ୍ଡ ଅଧା ମିଟର ସାଇଜ୍ର ଷ୍ଟାଗାର୍ ଟ୍ରେନ୍ କରାଯାଉଛି।
0: ମାଟି
1: ଖୋଳା ହେଇଥିବ ତା ତ ଚେକ୍ଡ୍ୟାମ୍ ମଧ୍ୟ ଛୋଟ ଛୋଟ ଜାଗାରେ ଯେଉଁଠି ଆପଣ ପାଣି ଖସି ଆସୁଛି ମାଟି ଖାଇଯାଉଛି ସେଠାରେ ଚେକ୍ଡ୍ୟାମ୍ଟେ ପଥର ବନ୍ଧ କରିଦେଇ ମଧ୍ୟ ସେଠି ଆମେ ମୃତ୍ତିକା ସଂରକ୍ଷଣ କରିପାରିବା ଏବଂ ଜଳ ମଧ୍ୟ ସଂରକ୍ଷଣ କରିପାରିବା। ତାପରେ ପର୍କ୍ଲୋସନ୍ ଛୋଟ ଛୋଟ ପିଟ୍ ମଧ୍ୟ ବିଭିନ୍ନ ପ୍ଲାଣ୍ଟେସନ୍ ଏରିଆ ଭିତରେ 5 ଫୁଟ ବାଇ 5 ଫୁଟ କି 10 ଫୁଟ ବାଇ 10 ଫୁଟ ଛୋଟ ଛୋଟ ପିଟ୍ କରାଯାଏ ଏବଂ ଗଲି ପ୍ଲଗିଂ ମଧ୍ୟ ବିଭିନ୍ନ ଜାଗାରେ କରାଯାଏ ଯେଉଁଠି ପାଣିଟା ଜୋରରେ ଗଡ଼ି ଆସୁଛି ସେଠି ମୃତ୍ତିକା କ୍ଷୟ ହୋଇ ସେ ଜାଗାରେ ମଧ୍ୟ ଏଭଳି ସଏଲ ମାସ୍ଟର କନଜର୍ଭେସନ୍। ସହରାଞ୍ଚଳ ବନୀକରଣରେ ଟାଉନ୍ ମାନଙ୍କରେ ଯୋଉ ଗଛ ଲଗାଯାଉଛି ଆପଣ ଅର୍ବାନ୍ ପ୍ଲାଣ୍ଟେସନ୍ ତାକୁ କୁହାଯାଉଛି। ବିଭିନ୍ନ ଜାଗାରେ କଟକ ହଉ ଭୁବନେଶ୍ୱର ହଉ କେନ୍ଦ୍ରାପଡ଼ା ଜଗତସିଂହପୁର ଏବଂ ରାଉରକେଲା ସମ୍ବଲପୁର ବିଭିନ୍ନ ଜାଗାରେ ସବୁ ଆମର ଅର୍ବାନ୍ ପ୍ଲାଣ୍ଟେସନ୍ ସ୍କିମ୍ରେ ମଧ୍ୟ ଗଛ
0: ଲଗାଯାଉଛି।
1: ସହରାଞ୍ଚଳ ବୃକ୍ଷରୋପଣ କରାଯାଉଛି ସହରରେ ଗଛ ସଂଖ୍ୟା ରହିବା ଦରକାର ଗୋଟେ ଗ୍ରୀନ୍ ମାସ୍ ଡେଭଲପ୍ ହେବା ଦରକାର। ସେ ଜାଗାରେ ମଧ୍ୟ ଆପଣଙ୍କ ସ୍ପେଶାଲ କେୟାର ନିଆଯାଉଛି ଚାରିପଟେ ତାର ଫେନ୍ସିଂ କରାଯାଉଛି ଯାହାଫଳରେ କି ସେଠି ଗାଈ ଗୋରୁ କିମ୍ବା ଅନ୍ୟାନ୍ୟ ନ ପଶି ସେଠି ନଷ୍ଟ ହୋଇପାରିବ ନାହିଁ। ପଥପାର୍ଶ୍ୱ ବନୀକରଣ ମଧ୍ୟ ଗୋଟେ ସ୍କିମ୍ ରହିଛି ସେଠି ମଧ୍ୟ ଆଭିନ୍ୟ ପ୍ଲାଣ୍ଟେସନ୍ ଯୋଉ କରାହଉଛି ବିଭିନ୍ନ ରୋଡ୍
0: ସାଇଡ୍ରେ
1: ପ୍ଲାଣ୍ଟେସନ୍ କରାଯାଉଛି ଗୋଟେ ଗୋଟେ ଗଛରେ ମଧ୍ୟ ତାର ଫେନ୍ସିଂ କରାଯାଉଛି
0: ଦିଆହେଇକି
1: ଗୋଟେ ଇଣ୍ଡିଭିଜୁଆଲ ଗଛ ମଧ୍ୟ ସେଠି ଫେନ୍ସିଂ କରାଯାଉଛି। 500 ଗଛ କୋଉ ଜାଗାରେ ଲଗା ହେଇଥିବ ଅର୍ବାନ୍ ପ୍ଲାଣ୍ଟେସନ୍ ସେଠି ମଧ୍ୟ ଚାରିପଟେ ବାର୍ବେଡ୍ ୱାର୍ ଫେନ୍ସିଂ ମଧ୍ୟ ଦିଆଯାଉଛି। ତା ସହିତ ଗୁଜୁରା ଜଙ୍ଗଲ ପୁନରୁଦ୍ଧାର କୁହାଯାଉଛି ସେଠି ମଧ୍ୟ 200 ରୁ 800 ଗଛ ପର୍ଯ୍ୟନ୍ତ ମଧ୍ୟ ଲଗାଇ ସେ ଯାହାକୁ ରିଷ୍ଟକ୍ ଆଉଥରେ କରାଯାଉଛି। ଏଇ ଯୋଉ ଆମର ପ୍ଲାଣ୍ଟେସନ୍ ଆକ୍ଟିଭିଟି ଆପଣ ଦେଖୁଛନ୍ତି ଆମର ବ୍ଲକ୍ ପ୍ଲାଣ୍ଟେସନ୍ ସାଧାରଣତଃ 1600 ଗଛ ଲାଗିଥାଏ ଏବଂ ଅର୍ବାନ୍ ପ୍ଲାଣ୍ଟେସନ୍ ସେ ଜାଗାରେ ଯେତିକି ଫାଙ୍କା ଥିବ ସେ ଜାଗାରେ ଲାଗିବ ଏବଂ ପଥପାର୍ଶ୍ୱ ବନୀକରଣରେ ଆପଣ ସାଧାରଣତଃ 4 ମିଟର ଗ୍ୟାପ୍ରେ ଗଛ ଲାଗିଥାଏ ଏବଂ ଗୋଟେ ରନିଂ କିଲୋମିଟର ଆପଣଙ୍କର 250 ଗଛ ଲାଗିଥାଏ। ଯେଉଁ ଲୋକମାନଙ୍କୁ ମଧ୍ୟ ବାମ୍ବୋ ପ୍ଲାଣ୍ଟେସନ୍ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି ନ୍ୟାସନାଲ ବାମ୍ବୋ ପ୍ରୋଗ୍ରାମରେ ମଧ୍ୟ ଦିଆଯାଉଛି ଏବଂ ଡିପାର୍ଟମେଣ୍ଟ ମଧ୍ୟ ବାମ୍ବୋ ସବୁ ପ୍ଲାଣ୍ଟେସନ୍ କରୁଛି। ତା ସହିତ ଏଇ ଯୋଉ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତର ହେଉନି ଏବଂ ବିଭିନ୍ନ ଡିପାର୍ଟମେଣ୍ଟ ମଧ୍ୟ କରୁଛି ଫରେଷ୍ଟ ଡିପାର୍ଟମେଣ୍ଟ କରୁଛି ସଏଲ କମିଶନ ଡିପାର୍ଟମେଣ୍ଟ କରୁଛି ହର୍ଟିକଲଚର ଡିପାର୍ଟମେଣ୍ଟ ମଧ୍ୟ କରୁଛି। 2-3 ବର୍ଷ ହେବ ଆମର ବିଭିନ୍ନ ସ୍କିମ୍ରେ ମଧ୍ୟ ଲୋକମାନଙ୍କୁ ସବୁ ମାଗଣା ଚାରା ଦିଆହେଉଛି ଲୋକମାନେ ମଧ୍ୟ ବିଭିନ୍ନ ଚାରା ସବୁ ନେଉଛନ୍ତି ସେମାନଙ୍କୁ କାହାକୁ 50ଟା କାହାକୁ 20ଟା କାହାକୁ 100ଟା ଯୋଉ ଚାରା ଦିଆଯାଇଛି ସେମାନେ ମଧ୍ୟ ତାଙ୍କ ନିଜ ନିଜର ବାରିଆରେ କି ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି। ଏଇ ଯୋଉ ପ୍ଲାଣ୍ଟେସନ୍ ଆକ୍ଟିଭିଟି ସବୁ ରହିଛି କେମିତି ପିଟ୍ ଖୋଳିବେ କେମିତି ଗଛ ପୋତିବେ ଏବଂ କେମିତି ସାର ଦେବେ ସେମାନେ ମଧ୍ୟ ଗଛ ଯତ୍ନ ନେଇଥାନ୍ତି ଯେମିତି ସରକାରୀ ସ୍ତରୀୟ ଅଫିସିଆଲ୍ସ ମାନେ କରୁଛନ୍ତି ଏବଂ ପ୍ରାଇଭେଟ୍ ଲୋକମାନେ ମଧ୍ୟ ଏଇ ଯୋଉ ଚାରା ନେଇକି ସେମାନେ ମଧ୍ୟ ନିଜର ବାଡ଼ି ବଗିଚା ଲଗାଉଛନ୍ତି ଏବଂ ତାର ମଧ୍ୟ ଯତ୍ନ ନେଉଛନ୍ତି।
0: ଯେମିତି ଆପଣ କହିଲେ ଉଜୁଡ଼ା ଜଙ୍ଗଲ ଯୋଉଗୁଡ଼ା ରହିଛି ବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କି ପଥପାର ସବୁ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଉ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କର ସବୁ ରହିଛି ସେ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଆମେ ଦେଖୁଛେ କି ସେ ଗଛଟି ବଞ୍ଚିଲା ଏବଂ ତାର ଉପଯୁକ୍ତ ଯେମିତି ଆମେ ସାର ଦେବା କଥା ଘାସ ବଛା କାମ ଏଗୁଡ଼ା ସବୁ କେମିତି ପରିଚାଳନା କରନ୍ତି କିଭଳି ଭାବରେ ସମ୍ଭବ ହୁଏ
1: ଏଇଟା ସବୁ ଟାଇମଲି ସବୁ କାମ କରିବାକୁ ପଡେ ଯେମିତି ଡିସେମ୍ବର କି ନଭେମ୍ବର କିମ୍ବା ଜାନୁଆରୀ ମାସରେ ନର୍ସରୀ କରାଯାଏ ଏବଂ ଚାରାଟା ମଧ୍ୟ ଲାଗେ 6-7 ମାସ ବଢ଼ିବା ପାଇଁ ସେଭଳି ଭାବରେ ଏଇ ସବୁ ଟାଇମ ଅନୁସାରେ ଆପଣଙ୍କର ସାଇକ୍ଲିକ ପ୍ରୋସେସ କରାଯାଏ। ଚାରାଟା ଠିକ୍ ହେଇଗଲା ଆପଣଙ୍କର ଜୁନ୍ 15 ଜୁନ୍ 20 ଭିତରେ ଚାରାଟା ଠିକ୍ ହେଇଗଲା ଚାରା ଯାଇକି ଆପଣ ପ୍ଲାଣ୍ଟେସନ୍ ସାଇଡ୍ରେ ପହଞ୍ଚିଗଲା ଏବଂ ମାର୍ଚ୍ଚ ଏପ୍ରିଲ ଭିତରେ ଗାତ ଖୋଳାଟା ସରିଗଲେ ଭଲ ଏବଂ ତା ସହିତ ଗଛ ଲଗା ପରେ ପରେ ଯେମିତି ୱିଡିଂ କରିବାକୁ ପଡିବ ସଏଲ ୱାର୍କିଂ କରିବାକୁ ପଡିବ ସଏଲ ମସ୍ କନଜର୍ଭେସନ୍ ଆକ୍ଟିଭିଟି କରିବାକୁ ପଡିବ ଏସବୁ ହେଇସାରିଲା ପରେ ପ୍ରଥମ କଥା ହେଉଛି ଆମେ ପ୍ରୋଟେକ୍ସନ୍ କେମିତି ଦେବା ଗଛକୁ।
0: ହୁଏତ ପାହାଡ଼ରେ ସେଇଠି ଆପଣଙ୍କର ଗଛଟି ଲାଗିଗଲା, କିନ୍ତୁ ତାକୁ ପୁଣି ସୁରକ୍ଷା ଦେବାକୁ ପଡିବ।
1: ସୁରକ୍ଷା ଆମର ପ୍ରୋବ୍ଲେମ ରହୁଛି, ଉଜାଡ଼ ଜଙ୍ଗଲ ଯୋଉଠି ଆମର ଗଛ

0: ଲଗାଯାଉଛି, ସେ ଜାଗାରେ ଆପଣଙ୍କର ଗ୍ରୀନ୍ ଫେନ୍ସିଂ ଗୋଟେ କରାହେଉଛି, ଆପଣ ବାଉଁଶ ଲଗାହେଉଛି, ତା ମଝିରେ ମଝିରେ ଆଗେପ ଲଗାଯାଉଛି ଏବଂ ଡ୍ରାଇ ଫେନ୍ସିଂ ମଧ୍ୟ କରାହେଉଛି। ଦୁଇ ପ୍ରକାର ଫେନ୍ସିଂ କରାହେଉଛି ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାରରେ, ଡ୍ରାଇ ଫେନ୍ସିଂ ଏବଂ ଗ୍ରୀନ୍ ଫେନ୍ସିଂ କରାହେଉଛି।
1: ସେଇଟା କେମିତି କ'ଣ?
0: ସେଠି ଦୁଇଟା ବାଉଁଶ ଲଗାଯିବ, ତା ମଝିରେ ତିନିଟା ଆଗେପ ଗଛ ଲଗାଯିବ। ଏମିତି ପ୍ଲାଣ୍ଟେସନ ଚାରିପଟେ ଆପଣଙ୍କର ବାଉଁଶ ଲଗାଯିବ ଏବଂ ଆଗେପ ଲଗାଯିବ, ଆମେ କହୁଛୁ ଗ୍ରୀନ୍ ଫେନ୍ସିଂ କହୁଛୁ। ତା ସହିତ ମଧ୍ୟ ଆପଣ ଡ୍ରାଇ ଫେନ୍ସିଂରେ ବିଭିନ୍ନ ପ୍ରକାର ଚାରିପଟୁ ବାଡ଼ା କରାଯାଇକି ବାଉଁଶର ବାଡ଼ କରାଯିବ କିମ୍ବା ବିଭିନ୍ନ ଲଟାରେ ଝାଟିରେ ବାଉଁଶ ବାଡ଼ କରାଯିବ। ବାଡ଼ କରାଯାଇ ଚାରିପଟୁ ଆପଣ ପ୍ଲାଣ୍ଟେସନଟା ବାଡ଼ କରାଯିବ ଉଜୁଆ ଜଙ୍ଗଲ ପୁନରୁଦ୍ଧାରରେ। ଆପଣଙ୍କର ଅର୍ବାନ୍ ପ୍ଲାଣ୍ଟେସନ ମଧ୍ୟ ଚାରିପଟୁ ବାଡ଼ କରାଯିବ। ଏସବୁ କରିବା ପରେ ମଧ୍ୟ ଆପଣଙ୍କର ଗୋଟେ ଗୋଟେ ପ୍ରୋଟେକ୍ସନ ୱାଚର ମଧ୍ୟ ରଖାଯାଏ, ବର୍ଷ ତକ ରଖାଯାଏ। ଏବଂ ଏଇ ଯେଉଁ ପ୍ଲାଣ୍ଟେସନ କରାହେଉଛି ଆପଣଙ୍କ ବିଭିନ୍ନ ପ୍ରକାର ପ୍ଲାଣ୍ଟେସନ ସ୍କିମ୍ରେ ତିନି ବର୍ଷ ପ୍ରୋଟେକ୍ସନ ହୋଇଛି, ଚାରି ବର୍ଷ ପ୍ରୋଟେକ୍ସନ ରହିଛି, ପାଞ୍ଚ ବର୍ଷ ମଧ୍ୟ ବାଉଁଶ ପ୍ଲାଣ୍ଟେସନ ମଧ୍ୟ ପାଞ୍ଚ ବର୍ଷ ପ୍ରୋଟେକ୍ସନ କରାଯାଉଛି। ବାର ହେକ୍ଟର କି ପନ୍ଦର ହେକ୍ଟର ପାଇଁ ଗୋଟେ ଗୋଟେ ଲୋକ ରଖାହେଉଛି। ଯେଉଁଠି ବ୍ଲକ ପ୍ଲାଣ୍ଟେସନ କରାଯାଉଛି ସେଠି ଆପଣଙ୍କର ହାରାହାରି ପଚାଶ ହେକ୍ଟର ପ୍ଲାଣ୍ଟେସନ କରାଗଲା କିମ୍ବା କୋଡ଼ିଏ ହେକ୍ଟର ପ୍ଲାଣ୍ଟେସନ କରାଗଲା, ତିରିଶ ହେକ୍ଟର ପ୍ଲାଣ୍ଟେସନ କରାଗଲା, ସେଇ ଜାଗାରେ ଆପଣ ଦୁଇଟା ତିନିଟା ଲୋକ ହାରାହାରି ସେ ଜଗୁଛନ୍ତି, ଚାରିପଟେ ଜଗୁଛନ୍ତି।
1: ଯେମିତି ଗାଈ ଗୋରୁ କି ଛେଳି ମେଣ୍ଢା,
0: ଆମର ମେଜର ପ୍ରୋବ୍ଲେମ ହେଉଛି ଆମର ବାୟୋଟିକ୍ ଇଣ୍ଟରଫରେନ୍ସ ଲୋକମାନେ ଏବଂ ଗାଈ ଗୋରୁ ଛେଳି ମେଣ୍ଢା ଏସବୁ ପଶିକି ଯେଉଁ ପ୍ଲାଣ୍ଟେସନ ନଷ୍ଟ କରିଥାନ୍ତି। କେବଳ ଆମେ ଏଇ ଯେଉଁ ଲୋକମାନଙ୍କୁ ରଖିକି ପ୍ଲାଣ୍ଟେସନଟା ହେଇପାରିବ ଠିକ୍ ନାହିଁ, ପ୍ଲାଣ୍ଟେସନ ପାଖରେ ମଧ୍ୟ ନିଆଁ ଲାଗିଯାଏ। ସେଥିପାଇଁ ମଧ୍ୟ ହାରାହାରି ଜାନୁଆରୀ ମାସରେ କି ଫେବୃଆରୀ ମାସରେ ଆପଣ ଫାୟାର ଲାଇନ୍ ମଧ୍ୟ କରାଯାଏ, ଯେମିତି ନିଆଁଟା ଆସିଲେ ମଧ୍ୟ ଗୋଟେ ଜାଗାରୁ ଆଉ ଜାଗାକୁ ଯାଇପାରିବନି, ଫାୟାର ୱାଚର ମଧ୍ୟ ବିଭିନ୍ନ ଜାଗା ସବୁ ରଖାଯାଇଥାଏ। ଏଇ ଯେଉଁ ପ୍ରୋଟେକ୍ସନ କରିବା ପାଇଁ ଯେଉଁ ଥାନ୍ତି ପ୍ଲାଣ୍ଟେସନ ୱାଚର ମାନେ ଥାନ୍ତି, ତା ପରିବର୍ତ୍ତେ ମଧ୍ୟ ଯେଉଁ ଜାଗାରେ ପ୍ଲାଣ୍ଟେସନ କରାଯାଇଥାଏ ସେ ଜାଗାରେ ଆପଣଙ୍କ ବିଭିନ୍ନ ପ୍ରକାର ଗାଁ ସବୁ ଥାଏ ଏବଂ ସେ ଲୋକମାନଙ୍କୁ ମଧ୍ୟ ଆୱାରନେସ୍ କ୍ରିଏଟ୍ କରାଯାଇ ଏଇ ଯେଉଁ ପ୍ଲାଣ୍ଟେସନଟା କରାଯାଇଛି ତାର ମଧ୍ୟ ଜଗାରଖା କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଏ। ଏବଂ ବିଭିନ୍ନ ପ୍ରକାର ଆମର ରହିଛି ବନ ସୁରକ୍ଷା ସମିତି ବହୁ ଜାଗା ରହିଛି, ବିଭିନ୍ନ ଜାଗାରେ ଏନ୍ଜିଓ ମାନେ ମଧ୍ୟ ପ୍ଲାଣ୍ଟେସନ ସୁରକ୍ଷା କରୁଛନ୍ତି, ଗାଁର ଲୋକମାନେ ମଧ୍ୟ ପ୍ଲାଣ୍ଟେସନ ସେମାନେ ସବୁ ସୁରକ୍ଷା କରୁଛନ୍ତି, ସେମାନେ ମଧ୍ୟ ଆମର ଫାୟାର ପ୍ରୋଟେକ୍ସନରେ ଏବଂ ବିଭିନ୍ନ ଭିଏସ୍ଏସ୍ ମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଥାଏ ଜଙ୍ଗଲ ଜଗିବେ ଏବଂ ନୂଆ ପ୍ଲାଣ୍ଟେସନକୁ ମଧ୍ୟ ଜଗିବା ପାଇଁ।
1: ତେବେ ଜନସାଧାରଣଙ୍କର ଏଠି କିଭଳି ଭାବରେ ଭୂମିକା ରହିଛି? କାହିଁକିନା ଯେଉଁ ଚାରା ଧରନ୍ତୁ ସେମାନେ ନେଲେ ତାକୁ ବଞ୍ଚେଇବେ, ନହେଲେ ଆମେ ସେଠି ଖର୍ଚ୍ଚାନ୍ତ ହେଇଥିବା ସେ ଚାରା ଗୋଟେ ଉତ୍ପାଦନ କରିବା ପାଇଁ ଦେଖିଲା ବେଳକୁ ସେ ଚାରା ଆପଣଙ୍କର ମରିଯିବ। ଏ କ୍ଷେତ୍ରରେ କେମିତି କ'ଣ ଆପଣମାନଙ୍କର କିଛି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ନା ଲୋକମାନେ ପ୍ରକୃତରେ କ'ଣ ଦେଖୁଛନ୍ତି ସେମାନେ ସଚେତନ ହେଲେ?
0: ଜଙ୍ଗଲ ପାଖାପାଖି ଯେଉଁଠି ପ୍ଲାଣ୍ଟେସନ କରାଯାଉଛି ସେ ଜାଗାରେ ଆମର ବନ ସୁରକ୍ଷା ସମିତି କିମ୍ବା ଗାଁ ଲୋକମାନେ ସୁରକ୍ଷା ଦେଇଥାନ୍ତି। ତା ସହିତ ମଧ୍ୟ ପ୍ଲାଣ୍ଟେସନ କରିବା ପୂର୍ବରୁ ସେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ଗ୍ରାମ ପଞ୍ଚାୟତ ଯେଉଁମାନେ ଅଛନ୍ତି କର୍ମକର୍ତ୍ତା ସେମାନେ ସହିତ ମଧ୍ୟ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଥ୍ରୁରୁ ଆମର ଫରେଷ୍ଟର କି ଫରେଷ୍ଟ ଗାର୍ଡ କିମ୍ବା ରେଞ୍ଜ ଅଫିସର ସେମାନେ ମଧ୍ୟ ଯୋଗାଯୋଗ କରିଥାନ୍ତି ଏବଂ ସେମାନେ ପ୍ରଥମ ପ୍ଲାଣ୍ଟେସନ କରିବା ପୂର୍ବରୁ ଯେଉଁ ଯୋଗାଯୋଗ କରିଥାନ୍ତି। ଆଜିକାଲି ବହୁତ ଗାଁରେ ଡିମାଣ୍ଡ ହେଉଛି ତାଙ୍କ ଗାଁ ପାଖରେ ଯେଉଁ ଫାଙ୍କା ଜାଗା ରହୁଛି ତା ପ୍ଲାଣ୍ଟେସନ କରିବା ପାଇଁ ଏବଂ ସେଥିପାଇଁ ସେମାନେ ଯେତେବେଳେ ତାଙ୍କ ଆଡ଼କୁ ସେମାନେ କହିଥାନ୍ତି ପ୍ଲାଣ୍ଟେସନ କରିବା ପାଇଁ ଏବଂ ଡିପାର୍ଟମେଣ୍ଟରୁ ପ୍ଲାଣ୍ଟେସନ କରିଥାଏ ସେ ସମୟରେ ଗୋଟେ ଭଲ ସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ସେମାନେ ତାଙ୍କ ଆଡ଼େ ମଧ୍ୟ ଲୋକ ଦେଇକି ପ୍ଲାଣ୍ଟେସନକୁ ଜଗିଥାନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ଏନ୍ଜିଓ ମାନେ ଅଛନ୍ତି, ପ୍ରଶାସନିକ ସ୍ତରରେ ଅନ୍ୟାନ୍ୟ ଅଫିସର ମାନେ ବି ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି, ବିଭିନ୍ନ ପ୍ରକାର ଆମର ମିଟିଂ ହୋଇଥାଏ ସେଠି ମଧ୍ୟ ସମସ୍ତେ ଚେଷ୍ଟା କରନ୍ତି ଯେ ଗୋଟେ ଜାଗାରେ ପ୍ଲାଣ୍ଟେସନ ହେଉଛି। ବର୍ତ୍ତମାନ ଅବସ୍ଥାରେ ସମସ୍ତେ ଦେଖୁଛନ୍ତି ଯେ ଯେମିତି ଆମର ଉତ୍ତାପ ବଢ଼ିଯାଉଛି ଏବଂ ବର୍ଷା ଠିକ୍ ଭାବରେ ହେଉନି, ସମସ୍ତେ ଚେଷ୍ଟା କରୁଛନ୍ତି ଯେଉଁ ଜାଗାରେ ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ଠିକ୍ ରହୁ ଏବଂ ଗଛଟି ଭଲ ଭାବରେ ବଢ଼ୁ। ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ଆଡୁ ଯେଭଳି ଭାବରେ ଆପଣଙ୍କର ପ୍ଲାଣ୍ଟେସନ ୱାଚର ରହୁଛି, ବନ ସୁରକ୍ଷା ସମିତିର ସଭ୍ୟମାନେ ସେମାନେ ମଧ୍ୟ ଆସୁଛନ୍ତି ଜଗିବା ପାଇଁ, ତା ସହିତ ବିଭିନ୍ନ ପ୍ରକାର ଭିଏସ୍ଏସ୍ ମାନଙ୍କୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଆୱାର୍ଡସ୍ ଦେଇଥାଉ, ପ୍ରୋଟେକ୍ସନ ଏବଂ କନଜରଭେସନ ପାଇଁ ଆୱାର୍ଡସ୍ ଦେଇଥାଉ। ତା ସହିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଅନରାରୀ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ମାନେ ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରନ୍ତି ପ୍ଲାଣ୍ଟେସନ ଠିକ୍ ରହୁ, ଜଙ୍ଗଲ ଠିକ୍ ରହୁ ଏବଂ ଜନ୍ତୁ ମଧ୍ୟ ଠିକ୍ ରୁହନ୍ତୁ। ତା ପାଇଁ ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି ଯେ ଯେଉଁ ଜାଗାରେ ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ମଧ୍ୟ ଗଛ ଠିକ୍ଠାକ୍ ରହିଥାଉ, ଯେଉଁ ଜାଗାରେ ମାଗଣାରେ ଚାରା ସବୁ ଦିଆଯାଇଛି ତାକୁ ମଧ୍ୟ ଆମେ ଦେଖିବା ପାଇଁ ବେଳେବେଳେ ଯାଉ ଯେ ଗୋଟେ ଲୋକ 200 ଚାରା ନେଇଛି ସେ କ'ଣ ଲଗେଇବ। ସେ ପ୍ରଥମେ କହୁଛନ୍ତି ନା ଆଜ୍ଞା ମୋର ବହୁତ ଫାଙ୍କା ଜାଗା ଅଛି ଆମେ ସବୁ ଲଗେଇବୁ, ଆମେ ଦେଖିଥାଉ ଯେ ସେ ଲୋକଟି ଚାରା ନେଇକି ଠିକ୍ରେ ଲଗେଇଲା କି ନାହିଁ। ଆମେ ଏମିତି ଦେଖିଛୁ ବିଗତ ଦିନମାନଙ୍କରେ ଯେଉଁ ଗଛ ଲାଗିଛି ବିଭିନ୍ନ ଯେଉଁ ଲୋକ ଲଗେଇଛନ୍ତି ସେମାନେ ମଧ୍ୟ ତାଙ୍କ ପ୍ଲାଣ୍ଟେସନ ମଧ୍ୟ ଯେମିତି ଫରେଷ୍ଟ ଡିପାର୍ଟମେଣ୍ଟ ଗଛ ଲଗାଉଛି ବ୍ଲକ ପ୍ଲାଣ୍ଟେସନ କରୁଛି ସେମାନେ ମଧ୍ୟ ଚାରା ନେଇକି ତାଙ୍କ ବାରିରେ ଲଗେଇଛନ୍ତି ଏବଂ ସେମାନେ ମଧ୍ୟ ଭଲ ଭଲ ଗଛ କରିପାରିଛନ୍ତି।
1: ଏଇ ଯେଉଁ ବର୍ତ୍ତମାନର ଅନିୟମିତତା ଯେଭଳି ଭାବରେ ବର୍ଷାର ଆମେ ଦେଖୁଛେ, ଆମେ ହୁଏତ ଗଛ ଲଗେଇଲେ ନିଶ୍ଚିତ ଭାବରେ ମୃତ୍ତିକା ଜଳ ସଂରକ୍ଷଣ ବ୍ୟବସ୍ଥା ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଏ ଦିଗରେ କିଭଳି ଭାବରେ ଧରନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ବର୍ଷା ହେଲା ନାହିଁ, ଯେଉଁ ଛୋଟ ଗଛଟି ରହିଥିବ ହୁଏତ ପରବର୍ତ୍ତୀ ସମୟରେ ପାଣିର ଅଭାବ ଦେଖାଗଲା ତାହେଲେ ସେ ମରିଯିବ, ଏହାର କିଛି ପଦକ୍ଷେପ ସ୍ୱତନ୍ତ୍ର ଆପଣମାନେ?
0: ଆପଣ ଦେଖନ୍ତୁ ବିଭିନ୍ନ ସ୍କିମରେ ବିଭିନ୍ନ ପ୍ରକାର ସବୁ ସିଷ୍ଟମ ରହିଛି, ପଥପାର୍ଶ୍ୱ ବନୀକରଣରେ ଆମର ରହିଛି ଆଭିନ୍ୟ ପ୍ଲାଣ୍ଟେସନରେ ଖରାଦିନେ ପାଣି ଦେବା ପାଇଁ ସିଷ୍ଟମ ରହିଛି ଏବଂ ଫେବୃଆରୀ ମାର୍ଚ୍ଚ ମାସରୁ ପାଣି ଦେବା କାମ ମଧ୍ୟ ଅପ୍ ଟୁ ଜୁନ୍ ମାସ ପର୍ଯ୍ୟନ୍ତ ପାଣି ଦିଆଯାଉଛି। ଆପଣ ସହରାଞ୍ଚଳ ବନୀକରଣ ମଧ୍ୟ ସିମ୍ଧାରେ ପାଣି ଦିଆଯାଉଛି ଏବଂ କେତେ ଜାଗାରେ ମଧ୍ୟ ଆମର ବ୍ଲକ ପ୍ଲାଣ୍ଟେସନ ଯେଉଁଠି 50 ହେକ୍ଟର 30 ହେକ୍ଟର ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ପାଣି ଦିଆଯାଉ।

0: ଏବଂ ସେଠି ଆମେ ଦେଖୁଛୁ ପ୍ରଥମ ବର୍ଷ ମାନଙ୍କ 50 ହେକ୍ଟର ଜାଗାରେ ଆମକୁ 80,000 ଗଛ ଲଗେଇଲୁ, ତା ପରବର୍ଷ ଆମେ ଦେଖୁଛୁ କେତେ କାଜୁଆଲିଟି ହେଇଛି। ଯଦି 80,000 ଗଛରୁ 20,000 ଗଛ ମରିଯାଇଛି କି 10,000 ଗଛ ମରିଯାଇଛି, ଆମେ ତା ପରବର୍ଷ ମଧ୍ୟ
1: ସେ ଯୋଉ ଫାଙ୍କା ଜାଗା ମାନଙ୍କରେ
0: ଯୋଉଠି ଗଛ ଲାଗିଥିଲା ସେ ଜାଗାରେ ମଧ୍ୟ ଗଛ ଲାଗୁଛି। କାରଣ ଦେଖନ୍ତୁ ଯେତେବେଳେ 3-4 ବର୍ଷ ମେଣ୍ଟେନ କରାଯାଉଛି ପ୍ଲାଣ୍ଟନକୁ, କିଛି ନା କିଛି ଗଛ ମରିବ। ପ୍ରତିବର୍ଷ ମେଣ୍ଟେନ କରିକରି ଚାଲିଲେ ଆପଣଙ୍କର ଷ୍ଟକ୍ଟା ସେଇ ପ୍ରଥମ ଯେତେ ଲଗେଇଥିଲେ ସେ ଅନୁସାରେ ହେଇଯାଇଥିବ। ଗୋଟେ ଜାଗାରେ ମୋର 30,000 ଗଛ ଲାଗିଲା, ପ୍ରଥମ ବର୍ଷ ଆପଣ 20,000 ଗଛ ଭଲ ଭାବରେ ବଢିବ। ୱାନ୍ସ ଯଦି ଏଷ୍ଟାବ୍ଲିଶ କରିଗଲା ଗଛ, ତ ସେଠି ଆଉ କିଛି ଏତେ ପ୍ରୋବ୍ଲେମ୍ ନାହିଁ। 30,000-20,000 ଏଷ୍ଟାବ୍ଲିଶ କଲା ପରେ ଆଉ ଯୋଉ 10,000 ଗଛ ଏଷ୍ଟାବ୍ଲିଶ କଲା ନାହିଁ, ତାକୁ ମଧ୍ୟ ସ୍ପେଶାଲ ଟ୍ରିଟମେଣ୍ଟ ନେକ୍ସଟ ଇୟର ଦିଆଯାଏ। ଅଧିକା ସାର ଦିଆଯିବ, ସଏଲ ୱାର୍କିଂ କରାଯିବ, କ'ଣ ପାଇଁ ଗଛଟା ବଢିଲାନି ତାକୁ ମଧ୍ୟ ଫିଲ୍ଡରେ ସମସ୍ତେ ଦେଖିବେ। ତାପରେ ସେକେଣ୍ଡରେ ମଧ୍ୟ ତାକୁ ଟ୍ରିଟମେଣ୍ଟ କରାଯାଏ। ଥାର୍ଡ ଇୟର ବି ମଧ୍ୟ ଦେଖାଯାଏ ଯୋଉଠି ସାର ଦିଆଯାଏ, ଗଛଟା କାହିଁ ବଢିଲାନି କ'ଣ ହେଲା, ତାର ମଧ୍ୟ ଆକ୍ସନ ଦିଆଯାଇଥାଏ ଯେମିତି ଗଛଟା ଠିକ୍ ଭାବରେ ବଢିବ। ଆପଣ ଦେଖନ୍ତୁ ସାଧାରଣତଃ ଯୋଉଠି ପ୍ରଥମେ ଫାର୍ଷ୍ଟ ପ୍ଲାଣ୍ଟିଂ କରିଥାନ୍ତି ଜୁନ 25 ଭିତରେ ପ୍ଲାଣ୍ଟେସନ ଷ୍ଟାର୍ଟ କରିଥାନ୍ତି ଏବଂ ଜୁଲାଇ ପ୍ରଥମ ସପ୍ତାହ କି ଜୁଲାଇ 15 ତାରିଖ ଭିତରେ ଯୋଉ ପ୍ଲାଣ୍ଟେସନ ସରିଥାଏ, ସେଠି ଆମର ପ୍ଲାଣ୍ଟେସନ ସକ୍ସେସ ହେବାର ବେଶୀ ପସିବିଲିଟି ଥାଏ। ଫାର୍ଷ୍ଟ ପ୍ଲାଣ୍ଟିଂ ଯୋଉଟା ହେଇଯାଇଥାଏ, ଯୋଉଠି ଲେଟ୍ ପ୍ଲାଣ୍ଟିଂ ଟିକେ ହୁଏ ଜୁଲାଇ ଲାଷ୍ଟ ସରେ କି ଅଗଷ୍ଟ 15 ତାରିଖ ଭିତରେ ସରେ ପ୍ଲାଣ୍ଟିଂ ଯୋଉ ଚାଲିଥାଏ, ସେଠି ଟିକେ ପ୍ରୋବ୍ଲେମ୍ ଟିକେ ଦେଖାଯାଇଥାଏ। କିଛି ଗଛ ମରିଗଲେ ବି ନେକ୍ସଟ ଇୟରକୁ ଆମେ ତାକୁ କାଜୁଆଲ ରିପ୍ଲେସମେଣ୍ଟ କରାଯାଇଥାଏ ଏବଂ ସେ ଗଛ କେମିତି ବଢିବ ସେଥିପାଇଁ ମଧ୍ୟ ଯତ୍ନ ନିଆଯାଇଥାଏ। ବିଲକୁଲ ତ ବର୍ଷା ହେବନି ବୋଲି ସିନା ମାନେ ନାହିଁ, କିନ୍ତୁ ବର୍ଷା ହୋଇଥାଏ ଯୋଉଟା ଫାର୍ଷ୍ଟ ପ୍ଲାଣ୍ଟିଂ ହେଇଥାଏ ସେ ଗଛ ସର୍ଭାଇଭ କରିଯାଇଥାଏ। ତାପରେ ଦେଖନ୍ତୁ ଜୁଲାଇ ମାସରେ ବର୍ଷା ଟିକେ କମ୍ ହେଲା, ଅଗଷ୍ଟ ମାସରେ ଟିକେ ବର୍ଷା ହେବ, ତାପରେ ମଝିରେ ମଝିରେ ମଧ୍ୟ ଆପଣ ସେପ୍ଟେମ୍ବର ମାସରେ ବର୍ଷା ହେଇଥାଏ, ଶୀତ ଦିନେ ମଧ୍ୟ ବର୍ଷା ହେଇଥାଏ, ଯୋଉ ଗଛଟା ଟିକେ ବଢି ନପାରିଥାଏ ସେଇଟା ଆପଣଙ୍କର ଅଗଷ୍ଟ ମାସରେ କି ସେପ୍ଟେମ୍ବର ମାସରେ ବର୍ଷାରେ ମଧ୍ୟ ସେଇଟା ଗଛରେ ବଢିପାରିଥାଏ। ଯେମିତି ଆପଣଙ୍କର ଚାଷ କ୍ଷେତ୍ର ଦେଖାହଉଛି ଗଛଟା ଟୋଟାଲ ମରୁଡ଼ି ହେଇଗଲା, ସେମିତି ଜଙ୍ଗଲ କ୍ଷେତ୍ର ହୁଏ ନାହିଁ। ତ ଆମର ଯେତେବେଳେ ଲଗଉଛେ ତା ପୂର୍ବରୁ 6-7 ମାସ ପର୍ଯ୍ୟନ୍ତ ଗଛଟା ନର୍ସରୀରେ ଥାଏ ଏବଂ ବିଭିନ୍ନ କ୍ଷେତ୍ର ମଧ୍ୟ ଦେଖାଯାଏ 1 ଇୟର ଚାରା ମଧ୍ୟ ଗୋଟେ ବର୍ଷ ଚାରା ମଧ୍ୟ ପ୍ଲାଣ୍ଟେସନ ଲଗାଯାଇଥାଏ। ସେ ଯେତେବେଳେ 6-7 ମାସ ଗୋଟେ ଜାଗାରେ ଥାଏ ଗୋଟେ ପଲିଥିନ ପଟରେ ଥାଏ, ଅଧା 1.5-2 ଫୁଟ କି ଏମିତି ଗଛଟା ହେଇଯାଇଥାଏ। ଆମେ ଲଗେଇଲା ପରେ ସେ ଗଛଟା ସାଙ୍ଗେ ସାଙ୍ଗେ ଚେର ଧରିକି ବଢି ଚାଲେ ଏବଂ ଆପଣଙ୍କର ଯୋଉ ଲାଗିଥାଏ ଆପଣଙ୍କର ଟିକ୍ କୁହନ୍ତୁ, ଆକାଶେ କୁହନ୍ତୁ, ଶିଶୁ କୁହନ୍ତୁ, ଗମ୍ଭାରି କୁହନ୍ତୁ, ଏସବୁ ଗଛ ମଧ୍ୟ ଜଙ୍ଗଲରେ ମଧ୍ୟ ଏମିତି ବି ଅଛି, ତାକୁ ମେଣ୍ଟେନ ନ କଲେ ମଧ୍ୟ ଚାରା ମଞ୍ଜି ପଡିକି ସେଠି ଗଛ ହେଇଯାଏ,
1: ଗୋଟେ ପ୍ରାକୃତିକ ପରିବେଶ ଗୋଟେ ସୃଷ୍ଟି।
0: ଯେତେବେଳେ ଆମେ ଆର୍ଟିଫିସିଆଲ ଭାବରେ ପ୍ଲାଣ୍ଟେସନ କରୁଛେ ଏବଂ ଚାରାଟା ଯେତେବେଳେ 6-7 ମାସର ହେଇଥାଏ ଏବଂ ଫୁଟେ କି 2 ଫୁଟ ହେଇଥାଏ, ଏକରକମ ସେଟା ଏଷ୍ଟାବ୍ଲିଶ ଭଳିଆ ହେଇଯାଇଥାଏ। ତେଣୁ ଆମେ ଲଗେଇଲା ପରେ ଆସ୍ତେ ଆସ୍ତେ ଗଛଟା ବଢି ବଢି ଚାଲେ। କିଛି ଚାରା ଥାନ୍ତି ଯେଉଁମାନେ ବଢି ପାରନ୍ତି ନାହିଁ, ଆମେ ସେକେଣ୍ଡରକୁ ଦେଖୁ ଗଛଟା ବଢିଲା ନାହିଁ, ତାକୁ ସେଠି ମଧ୍ୟ ସେକେଣ୍ଡର କାଜୁଆଲ ରିପ୍ଲେସମେଣ୍ଟ ଆଉ ଥରେ କରାଯାଏ ଏବଂ ତାକୁ ସ୍ପେଶାଲ ଟାଇପ୍ର ଟ୍ରିଟମେଣ୍ଟ କରା। ଯୋଉଠି ପାଣି ଦେବା ସୁବିଧା ଅଛି, ଆପଣ ଦେଖନ୍ତୁ ଆଭେନ୍ୟୁ ପ୍ଲାଣ୍ଟେସନ ଲାଗିଛି, ଆମ୍ବ ଲାଗୁଛି, ବର ଲାଗୁଛି, ଅଶ୍ୱସ୍ଥ ଲାଗୁଛି, ଶିଶୁ ଲାଗୁଛି, ନିମ୍ବ ଲାଗୁଛି, କରଞ୍ଜ ଲାଗୁଛି, ସେ ଜାଗାରେ ଆମେ ପାଣି କେହି ଦେଉ, କାରଣ 3 ବର୍ଷ ଭିତରେ ସେ ଗଛଟାକୁ 10-12 ଫୁଟ ହେବା ଦରକାର। ଯେହେତୁ ପଥପାର୍ଶ୍ୱ ବନୀକରଣ ସ୍ପେଶାଲ କେୟାର ନେଇଯାଏ, ଗଛଟା ଜଲ୍ଦି ଜଲ୍ଦି ବଢିବା ଦରକାର। ତା ସହିତ ମଧ୍ୟ ଆପଣ ଦେଖନ୍ତୁ ସହରାଞ୍ଚଳ ବନୀକରଣ ଯୋଉଠି କରାହଉଛି ସେଠି ମଧ୍ୟ ଟୋଟାଲ ପାଣି ଦେବାର ବ୍ୟବସ୍ଥା ରହିଛି ଏବଂ ସ୍ପେଶାଲ କେୟାର ନେବାର ବ୍ୟବସ୍ଥା ରହିଛି। ତ ବିଭିନ୍ନ ସ୍କିମ୍ରେ ବିଭିନ୍ନ ପ୍ରକାର ପ୍ଲାଣ୍ଟେସନ କେମିତି ଯତ୍ନ ନିଆଯିବ ସେସବୁ ରଖାଯାଇଛି। ସାଧାରଣ ଭାବରେ ଯୋଉମାନେ ସରକାରୀ ସ୍ତରରେ ଗଛ ଲାଗୁ ତା ମଧ୍ୟ ବଞ୍ଚୁଛି, ଗାଁ ଲୋକମାନେ ଚାରା ନେଉଛନ୍ତି ସେମାନେ ମଧ୍ୟ ଆସ୍ତେ ଆସ୍ତେ ଚାରା ନେଇକି ସେମାନଙ୍କ ବାଡ଼ି ବଗିଚାରେ ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି।
1: ଯୋଉ ଗଛ ଆମେ ଲଗାଉଛେ ବା ଚାରା ଆମେ ଲଗାଉଛେ ସଫଳତା ହାର କେତେ ରହୁଛି?
0: ଆପଣ ଦେଖନ୍ତୁ ଯୋଉଠି ଆପଣଙ୍କର ଗୋଟେ 10 ହେକ୍ଟର ଜାଗାରେ ମନେକର 16,000 ଗଛ ଲାଗିଲା, ତାକୁ ଆମେ ଭଲ ସକ୍ସେସ କହିପାରିବା ଯଦି 80-85% ରହିଲା ଆମର ପ୍ଲାଣ୍ଟେସନ 3 ବର୍ଷ କି 4 ବର୍ଷ ପରେ ସର୍ଭାଇଭ ହେଲା, ତାକୁ ମଧ୍ୟ ସଫଳ କରିପାରିବା। ପ୍ଲାଣ୍ଟେସନ ଏମିତି ଆସ୍ତେ ଆସ୍ତେ ବଢି ଚାଲିଲା ପରେ 4 ବର୍ଷ ମେଣ୍ଟେନାନ୍ସ ପରେ ଯଦି ଲୋକମାନଙ୍କ କୋଅପରେସନ ଭଲ ରହିଲା ଏବଂ ଡିପାର୍ଟମେଣ୍ଟର ଷ୍ଟାଫ ମାନେ ଯାଇ ଭଲ ଭାବରେ ଦେଖିପାରିଲେ, ତେଣୁ ସେ ଗଛଟା ଆପଣଙ୍କର ଭଲ ଭାବରେ ରହିପାରିବ। ଯୋଉଠି ହେଭି ବାୟୋଟିକ୍ ପ୍ରେସର ରହିଲା, ଯୋଉଠି ମାନେ ଚାରିପଟେ ଗାଁ ରହିଲା ଏବଂ ଅଳ୍ପ ଜାଗାରେ ଗଛ ଲାଗିଛି, 20 ହେକ୍ଟର ଜାଗାରେ ଗଛ ଲାଗିଛି, ମାନଙ୍କର 32,000 ଗଛ ଲାଗିଛି ଏବଂ ଚାରିପଟେ ବାୟୋଟିକ୍ ପ୍ରେସର ଯୋଉଠି ରହୁଛି ଏବଂ ସେ ଜାଗାରେ ଗଛଟା ସର୍ଭାଇଭାଲ ପରସେଣ୍ଟ କମ୍ ରହୁଛି, ସେଠି 50% ରହୁଛି, 60% ରହୁଛି। କିନ୍ତୁ ସାଧାରଣତଃ ଏମିତି ଦେଖିଲେ ଆପଣ ଗୋଟେ ଫୁଲ୍ ଷ୍ଟକ୍ ଫରେଷ୍ଟ ଭିତରେ ଆପଣଙ୍କର ଯଦି 400 ଗଛ ରହିଲା 20-25 ବର୍ଷ ପରେ ଯଦି 600 ଗଛ ରହିବ ତାହେଲେ ସେଟା ବି ଆମେ ସକ୍ସେସଫୁଲ ଧରିପାରିବା।
1: ଆଚ୍ଛା,
0: ଗୋଟେ ହେକ୍ଟର ମଧ୍ୟ 600 ଗଛ ଲଗେଇଲେ ସବୁ ଗଛ ବଞ୍ଚିବି ମାନେ ନାହିଁ, ଗଛ ଭିତରେ ମଧ୍ୟ କମ୍ପିଟିସନ ଚାଲିବ, କିଛି ଗଛ ସପ୍ରେସ ହେଇଯିବ, କିଛି ଗଛ ଆଗୁଆ ବଢି ଚାଲିବ ଏବଂ 10-15 ବର୍ଷ ଯୋଉ ପ୍ଲାଣ୍ଟେସନ ହେଇଥାଏ ଲୋକମାନେ ମଧ୍ୟ କିଛି କିଛି କାଟି ଦିଅନ୍ତି ଏବଂ ନଷ୍ଟ କରିଥାନ୍ତି। କିନ୍ତୁ ଗୋଟେ ଜଙ୍ଗଲ ଯଦି 80% 60% 70% ଗଛ ରହିଲା ଏବଂ ଫୁଲ୍ ଗ୍ରୀନ୍ କଭରେଜ୍ ରହିଲା ସେଠି ଆମେ ସକ୍ସେସଫୁଲ ଧରିଥାଉ। ପ୍ଲାଣ୍ଟେସନ ୱାଟ୍ସଅପ୍ ବ୍ୟତୀତ ମଧ୍ୟ ଜଙ୍ଗଲ ଜଗିବା ପାଇଁ ଏବଂ ପୁରୁଣା ପ୍ଲାଣ୍ଟେସନ ଜଗିବା ପାଇଁ ମଧ୍ୟ ଆମ ବିଭିନ୍ନ ପ୍ରକାର ସ୍କ୍ୱାର୍ଡ ସବୁ ରହିଛି, ଆଣ୍ଟି ସ୍ମଗ୍ଲିଂ ସ୍କ୍ୱାର୍ଡ ରହିଛି ଏବଂ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ସବୁ ରହିଛନ୍ତି ଏବଂ ବିଭିନ୍ନ ଷ୍ଟାଫ୍ ମାନେ ମଧ୍ୟ ଅଛନ୍ତି, ସେମାନେ ମଧ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ମଧ୍ୟ ପୁରୁଣା ପ୍ଲାଣ୍ଟେସନ ମଧ୍ୟ ସୁରକ୍ଷା ଦେଇଥାନ୍ତି। ଯୋଉଠି ଆପଣଙ୍କର ଉଜୟା ଜଙ୍ଗଲର ପୁନରୁଦ୍ଧାର ମାନଙ୍କର ଜଙ୍ଗଲ ଭିତରେ ପ୍ଲାଣ୍ଟେସନ କରାଯାଉଛି ସେଠି ଜଙ୍ଗଲମାନଙ୍କୁ 100 ହେକ୍ଟର

0: ରହିଛି ଆପଣ 20 ହେକ୍ଟର ଫାଙ୍କା ଜାଗା ପାଇଲେ ପ୍ଲାଣ୍ଟସନ୍ କଲେ ଗ୍ରୋଥ ଭଲ ହୋଇଥାଏ, କାରଣ ସେଠି ଅଟୋମେଟିକାଲି ସେ ଜାଗାରେ ମଧ୍ୟ ଅନ୍ୟାନ୍ୟ ପ୍ଲାଣ୍ଟସନ୍ କରିବା ପରେ ମଧ୍ୟ ଯେଉଁ ଗଛ ଆପଣ ଲଗେଇଥାନ୍ତି ତାପରେ ମଧ୍ୟ ନେଚୁରାଲି ଭଲ ଭଲ ଗଛ ସେଠି ଆସିଥାଏ। କିନ୍ତୁ ଯେଉଁ ଜାଗାରେ ଟୋଟାଲ ବ୍ୟାରେନ୍ ଥାଏ, ଫାଙ୍କା ଥାଏ, ଆଗରୁ ବିଲକୁଲ ସେଠି ଜଙ୍ଗଲ ନାହିଁ ଏବଂ ସେ ଜାଗାରେ ଫାଙ୍କା ରହିଛି, ସେଠି ଆପଣ ପ୍ଲାଣ୍ଟସନ୍ କଲେ ବହୁତ କେୟାର ନେବାକୁ ପଡ଼ିଥାଏ, କାରଣ ସେ ଜାଗାରେ
1: ଉର୍ବର ନଥିବ।
0: ସେଠି ଆପଣ ଖତ ଦେବେ, ସାର ଦେବେ, ପେଷ୍ଟିସାଇଡ୍ ଦେବେ ଏବଂ ତାକୁ ପ୍ରୋଟେକ୍ସନ୍ କରିବା ପାଇଁ ମଧ୍ୟ ବହୁତ ଦରକାର ଯେ ଚାରିପଟ କେମିତି ଗଛଟା ଠିକ ରହିବ। ଯେଉଁଠି ଫାଙ୍କା ଜାଗା ଥାଏ ସେଠି ଆପଣ ସଫିସିଏଣ୍ଟ ପ୍ରୋଟେକ୍ସନ ନେବାକୁ ପଡ଼ିବ, ଗଛଟା ଏଷ୍ଟାବ୍ଲିଶ ହେବ।
1: ତେବେ ସବୁଠାରୁ ବଡ କଥା ହେଉଛି ଯେଉଁ ସୁରକ୍ଷା, ଏ ଦିଗରେ ଆମେ କେତେ ଦୂର ସଫଳ ହେଉଛେ? କାହିଁକି ନା ଅନେକ ସମୟରେ ସୁରକ୍ଷା ବ୍ୟବସ୍ଥା ଯଦି ଠିକ ଭାବରେ ନ ହେଲା, ପ୍ରତିବର୍ଷ ଲଗାଉଥିବା କିନ୍ତୁ ଗଛ ବଞ୍ଚୁନଥିବ।
0: ଆପଣ ଦେଖନ୍ତୁ ଯେଉଁଠି ସହରାଞ୍ଚଳ ବନୀକରଣ କରାଯାଉଛି ସେଠି ସର୍ଭାଇଲ ପର୍ସନ ଅଧିକା ଏବଂ ସେଠି ସକ୍ସେସ ପର୍ସନ ଅଧିକା, କାରଣ ସେଠି ହାଇ କଷ୍ଟ ପ୍ଲାଣ୍ଟସନ ସେଠି ଏବଂ ତାର ପ୍ରୋଟେକ୍ସନ ପାଇଁ ମଧ୍ୟ ସ୍ପେଶାଲ କେୟାର ନିଆଯାଉଛି ଏବଂ ପ୍ଲାଣ୍ଟସନ ଚାରିପଟେ ଆପଣ ଫେନ୍ସିଂ କରାହଉଛି ଏବଂ ଖରାଦିନେ ମଧ୍ୟ ସେଠି ପାଣି ଦ୍ୱାର ବ୍ୟବସ୍ଥା ରହୁଛି। ତା ସହିତ ମଧ୍ୟ ପଥବର୍ଷ ବନୀକରଣ ମଧ୍ୟ ପ୍ଲାଣ୍ଟସନ ସକ୍ସେସ ହେଉଛି, ଯେଉଁଠି ଗାଁ ଲୋକମାନେ ଇଣ୍ଟରେଷ୍ଟ ନେଇକି ତାଙ୍କର କୋପ୍ରୋତ୍ସାହନରେ ସେଠି ଗଛ ଲଗାଯାଉଛି, ସେଠି ମଧ୍ୟ ସକ୍ସେସ ପର୍ସନ ବହୁତ ରହୁଛି। ଏବଂ ଉଜୁଡ଼ା ଜଙ୍ଗଲ ଯେଉଁଠି ପୁନରୁଦ୍ଧାର କରୁଛି ସେଠି ମଧ୍ୟ ପ୍ଲାଣ୍ଟସନ ସକ୍ସେସ ରହୁଛି। ପ୍ଲାଣ୍ଟସନ ଗୋଟେ ଜାଗାରେ କରାଗଲା ଏବଂ ଚାରିପଟେ ଗାଁ ରହିଲା, ସେ ଜାଗା ଯେଉଁଠି ଆପଣଙ୍କର ବେଶୀ ବାୟୋଟିକ୍ ପ୍ରେସର ରହୁଛି, ଲୋକମାନଙ୍କର ଯିବା ଆସିବା କିମ୍ବା ବଳଦ କି ଶଗଡ଼ ଆଗରୁ ଯାଉଥିଲା, ସେ ଜାଗାରେ ଆପଣଙ୍କର ପ୍ଲାଣ୍ଟସନ କଲାପରେ ସେଠି ଟିକେ ସକ୍ସେସ ପର୍ସେଣ୍ଟ କମ୍ ରହୁଛି, ଯେହେତୁ ବାୟୋଟିକ୍ ପ୍ରେସର ଅଧିକା ରହୁଛି।
1: ତେବେ ଶେଷରେ ଆପଣ କ'ଣ ଆହ୍ୱାନ ରହିବ?
0: ଯେମିତି ଆପଣ ଦେଖନ୍ତୁ ଛୋଟ ପିଲାଟେ ଜନ୍ମ ହେଲା ପରେ ଯେମିତି ପିତାମାତା ଚେଷ୍ଟା କରିଥାନ୍ତି ପିଲାଟି ଆମେ ଭଲ ଭାବରେ ପଢୁ ଏବଂ ଭଲ ପାଠ ପଢୁ, ଯେମିତି ଭଲ ମଣିଷ ହଉ, ସେମିତି ଯେକୌଣସି ଜାଗାରେ ଆପଣ ଗଛଟେ ଲଗେଇଲେ ଚେଷ୍ଟା କରିବା ଦରକାର। ସେ ଛୋଟ ପିଲା ଭଳିଆ ତାର ମଧ୍ୟ ଯତ୍ନ ଆପଣ ନେବେ ଏବଂ ଯଦି ଯତ୍ନ ଭାବେ ଠିକ ଭାବେ ନେଇପାରିବେ ନିଶ୍ଚୟ ଗଛ ଲାଭଦାୟକ ହୋଇପାରିବ। ବହୁତ ଲୋକ ନିଜ ନିଜର ଫାଙ୍କା ଜାଗା ସବୁ ଗଛ ଲଗେଇଛନ୍ତି, ଆମେ ଦେଖିଛୁ ବିଭିନ୍ନ ଜାଗାରେ ଫରେଷ୍ଟ ଡିପାର୍ଟମେଣ୍ଟ ତାଙ୍କର ଯେମିତି ଗଛ ଗ୍ରୋଥ ହେଇଛି ତାଠୁ ମଧ୍ୟ ଅଧିକା ଗ୍ରୋଥ ହେଇଛି, ସେମାନେ ମଧ୍ୟ ବହୁତ ଯତ୍ନ ନେଇକି ସେମାନେ ଗଛ ବଢ଼ିଛନ୍ତି। ତେଣୁ ଆମେ ଚେଷ୍ଟା କରିବା ଦରକାର, ବର୍ତ୍ତମାନ ଯେଉଁ ଅବସ୍ଥାରେ ଯେମିତି ଟେମ୍ପରେଚର ବଢ଼ିଯାଉଛି, ବର୍ଷା ଠିକ ଭାବରେ ହେଉନି, ଯେଉଁଟାକି ଆମ ପ୍ରାକୃତିକ ଜଙ୍ଗଲ ଥିଲା ଯେମିତି ଆସ୍ତେ ଆସ୍ତେ ନଷ୍ଟ ହେଇଛି, ଆମେ ଚେଷ୍ଟା କରିବା ଦରକାର ସେ ଜଙ୍ଗଲ କେମିତି ପୁନରୁଦ୍ଧାର ହୋଇପାରିବ, ସମ୍ପୂର୍ଣ୍ଣ ଭାବରେ ବହୁତ ପରିମାଣରେ ଗଛ ଲଗେଇ ସେ ଜାଗାକୁ ମଧ୍ୟ ଗ୍ରୀନେରୀ କରିପାରିବା ଏବଂ ସମସ୍ତେ ଚେଷ୍ଟା କରିବା ଯେ ସବୁ ଜାଗାରେ ଗଛ ବଞ୍ଚି ରହୁ, ବୃକ୍ଷ ହିଁ ଜୀବନ। ଏବଂ ତା ସହିତ ଆମେ ଗଛଟି ଲଗେଇଲା ପରେ ଯାହା ଲାଭ ପାଇବା ଆପଣ ସମସ୍ତେ ଜାଣିଛନ୍ତି, ତେଣୁ ଆମେ ଚେଷ୍ଟା କରିବା ଦରକାର ଯେ ପ୍ରତ୍ୟେକ ଜାଗାରେ ଗଛ ଲଗେଇ ତାର ଯତ୍ନ ନେଲେ ନିଶ୍ଚୟ ସମାଜ ପ୍ରତି ଗୋଟେ ମଙ୍ଗଳ କାମ ହେବ।
1: ତେବେ ଯାହା ହଉ ସୁଦର୍ଶନ ବାବୁ, ଆପଣ ଆସିଲେ ବନାନୀ କାର୍ଯ୍ୟକ୍ରମକୁ, ଆଲୋଚନା ଯେଉଁ ଆମେ କଲେ ବୃକ୍ଷରୋପଣ କାହିଁକି କରୁଛେ, ଏହାର ଉପକାରିତା କ'ଣ, ଏବଂ ଏଇ ଯେଉଁ ଚାରା ଗଛଟି ଲଗାଉଛେ ତାର ଯତ୍ନ କିପରି ଭାବରେ ନେବା, ସୁରକ୍ଷା କେମିତି ଦେବା, ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ବନାନୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ଶ୍ରୋତା ବନ୍ଧୁ, ବୃକ୍ଷ ହେଉଛି ଆମର ଜୀବନ, କାହିଁକି ନା ସେ ଆମକୁ ଜୀବନଦାୟକ ଅମ୍ଳଜାନ ପ୍ରଦାନ କରୁଛି। ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ, ପ୍ରତ୍ୟେକ ଜାଗ୍ରତ ହୁଅନ୍ତୁ। ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରନ୍ତୁ। ନିଜ ପିଲାକୁ ଯେମିତି ସ୍ନେହ ଆଦରରେ ଲାଳନ ପାଳନ କରୁଛନ୍ତି, ସେମିତି ବୃକ୍ଷର ଯତ୍ନ ନେଇ ତାକୁ ଦୃମରେ ପରିଣତ କରନ୍ତୁ। ରହିଲେ ବୃକ୍ଷ ପରିବେଶ ଆମ ହୋଇବ ସ୍ୱଚ୍ଛ। ହଁ ଶ୍ରୋତା ବନ୍ଧୁ, ବୃକ୍ଷର ଯତ୍ନ ନେବା ସହିତ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରି ଧରିତ୍ରୀ ମାକୁ ସବୁ ଜିମାମୟ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପିଲାଟିଏ ବୃକ୍ଷଟିଏ, ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ, ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାର ବାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଦେଶ ବନ୍ଦନା। ପ୍ରଥମ ଗୀତଟି ଭିକାରୀ ଚରଣ ବଳଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଗୌରହରି ଦୋଳାଇ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: एक प्रकार से पीएम जय अब गरीबों की जय बन गई है।

କାର୍ଯ୍ୟକ୍ରମର ଶେଷ ଗୀତଟି ରମାପଦ ନନ୍ଦଙ୍କ ରଚନାରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୁଚିତ୍ରା ମହାପାତ୍ର ଓ ସଙ୍ଗୀତା ଗୋସ୍ୱାଇଁ।

କାର୍ଯ୍ୟକ୍ରମ ଦେଶବନ୍ଧନ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଗୀତଟି କିଶୋରୀ ଅମନକରଙ୍କ କଣ୍ଠରେ।

ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ଭୀମସେନ ଯୋଶୀଙ୍କ କଣ୍ଠରେ।

ପ୍ରଚାର କରୁଛୁ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: କଣ କରିବା ମ କଥା କଣ ମୋ ବନ୍ଧୁ, ଆଜି ଚାରୁଲତାଙ୍କର ଆସିବାକୁ ଏତେ ବିଳମ୍ବ କାହିଁକି?
1: କଣ ପାଇଁ ଏତେ ଉଚ୍ଛୁର କରୁଛନ୍ତି?
2: ବନ୍ଧୁ ବନ୍ଧୁ ମୁଁ ଭାବୁଛି।
0: କଣ ଭାବୁଛ କଣ ଭାବୁଛ କୁହ ବନ୍ଧୁ କୁହ।
2: କହୁଛି କହୁଛି ବନ୍ଧୁ କହୁଛି। ଆଜି ଆଜି କେତେ ଜଣ ନୂଆ ଗ୍ରାହକ ଆସିଛନ୍ତି ତ, ତେଣୁ ଚାରୁମୁଖୀ ନିଜକୁ ଟିକେ ଅଧିକ ଆକର୍ଷଣୀୟ କରି ସଜେଇ ହଉଥିବେ।
0: କଥାଟା ମନକୁ ପାଇଲା ଯେ, ହେଲେ ମୋର କହିବା କଥା ହେଲା ତାଙ୍କ ପ୍ରିୟ ସହଚରୀ ଆସି ମିଠା ମିଠା କଥା କହି ସମ୍ବାଦଟା ଦେଇଯାନ୍ତେ ନାହିଁ?
1: ତମେ ନିଶ୍ଚୟ ମଲ୍ଲି କଥା କହୁଛ ବନ୍ଧୁ।
0: ଅଣ୍ଟାକୁ ହଲେଇ ଖିଖି ନଛେଇ ବେଣିକି ବୁଲେଇ ଯୋଉ ରସ ରସିଆ କଥା ସେ କହନ୍ତି ନା
2: ବନ୍ଧୁ ବନ୍ଧୁ ବନ୍ଧୁ ତାଙ୍କୁ
0: ଡକାଯାଉ ଡକାଯାଉ ଡକାଯାଉ।
3: ଏ ମଲ୍ଲି
1: ମଲ୍ଲି
3: ମଲ୍ଲି ଏ ମଲ୍ଲି
4: ଆସିଲି, ଏମିତି ଉଚ୍ଛନିଆ ହେଇ ଡାକୁଥିଲେ ଯେ।
0: ନାଇଁ କଥା କଣ କି, ଇଏ ଦେବୀ ଚାରୁଲତା ଆଜି କଣ
4: ବାଇ ସିଙ୍ଗାର ହଉଛନ୍ତି, ଟିକେ ଡେରି ହବ।
1: ନାଇଁ ସେ କଣ ହେଇଛି, ବସି ବସି ଅଣ୍ଟା ପିଠି ଲାଗିଗଲାଣି ତ, ଆମେ କଣ କହୁଥିଲୁ କି
4: କହିବେ।

0: ଦେଖୁନାହାନ୍ତି?
1: ଏ ଚାରୁଲତା ଆସିବା ଆଗରୁ ତମେ ଯଦି ମନ ଖୁସିଆ ଗୀତ ପଦେ ଗାଆନ୍ତ ନା, ତାହେଲେ ଜମି ଯାଆନ୍ତା।
0: ଏ ମା, ମୁଁ ଗୀତ ଗାଇବି?
2: ହଁ ମନା କର ନାହିଁ, ଖାଲି ପଦଟିଏ ଗାଅ, ଗା ଗାଅ ନା ମଲ୍ଲୀ, ଗାଅ।
0: ନାଇଲୋ ମା, ମୋ ଦେଇ ଗୀତ ପିତ ହବନି।

0: ମୋ ହୃଦୟର ରାଣୀ ପ୍ରିୟତମା ଚାରୁମୁଖୀଙ୍କର ପ୍ରେମ ଡୋରି।
1: ତେବେ ତ ଚାରୁଲତାର ଜୀବନ ଧନ୍ୟ ହେଇଗଲା। ଏ ଦାସୀ ପ୍ରତି ଏତିକି ସୁଦୟ ରଖିଥିବେ ପ୍ରିୟତମ। ବସନ୍ତୁ, ଏଇ କୁସୁମ ସଜ୍ଜିତ ପଲଙ୍କ ଉପରେ ବସନ୍ତୁ। ଆପଣ ଆପଣଙ୍କର ଚିତ୍ତ ବିନୋଦନ ପାଇଁ ଗୀତଟିଏ ଗାଉଛି, ଶୁଣନ୍ତୁ।

0: ପ୍ରିୟ ଚାରୁଲତେ, ଏ ଗୀତ ତ କାଳିଆ ଠାକୁରଙ୍କ ଉଦ୍ଦେଶ୍ୟରେ ରଚିତ ମୋରି ଭକ୍ତି ନିବେଦନ।
1: ହଁ ପ୍ରିୟତମ, ଆପଣଙ୍କ ଅନୁପସ୍ଥିତିରେ ଅଭାଗିନୀ ଚାରୁଲତା ଏହି ଗୀତକୁ ପାଠୟ କରି ବଞ୍ଚି ରହେ, ଆପଣ ପାଖରେ ଅଛନ୍ତି ବୋଲି ଅନୁଭବ କରେ।
0: ସତରେ ଚାରୁ, ମୁଁ ଏ ଗୀତର ରଚୟିତା ସତ, ହେଲେ ତମର ବିଣାଜିଣା କଣ୍ଠରେ ଏହାର ମଧୁର ଗାୟନ ଆହୁରି ଜୀବନ୍ତ ହୋଇଉଠେ। ଆସ, ଆମେ ଦୁହେଁ ମିଶି ଅନ୍ୟ ପଂକ୍ତିକୁ ପ୍ରଭୁଙ୍କ ପଦାରବିନ୍ଦରେ ଭେଟିଦେବା।

0: ଚାରୁଲତେ, ତୁମ କଣ୍ଠରୁ ସୁଲଳିତ ସ୍ୱରରେ ଗୀତ ଶୁଣି ମୁଁ ସତରେ ମୁଗ୍ଧ ହୋଇଗଲି।
1: ଖାଲି କଣ ମୋ ଗୀତ ଆପଣଙ୍କୁ ମୁଗ୍ଧ କରେ କବି?
0: ଗୀତ ବ୍ୟତୀତ ତମର ଏଇ ଭୁବନ ମୋହିନୀ ରୂପରେ ଯେଉଁ ଚୁମ୍ବକୀୟ ଆକର୍ଷଣ ଅଛି, ପାଦରେ ଘୁଙ୍ଗୁର ବାନ୍ଧି ନୃତ୍ୟର ତାଳେ ତାଳେ ତୁମେ ଯେଉଁ ମାଦକତା ସୃଷ୍ଟି କର, କେବଳ ମୁଁ କାହିଁକି? ଶ୍ରୀକ୍ଷେତ୍ରର ପ୍ରତ୍ୟେକ ରସିକ ପୁରୁଷ ତମ ପ୍ରତି ଆକୃଷ୍ଟ ହେବା କିଛି ଆଚମ୍ବିତ କଥା ନୁହେଁ। କ'ଣ ହେଲା ଚାରୁମୁଖୀ, ହଠାତ୍ ତୁମ ଚନ୍ଦ୍ରମୁଖରେ କଳାବାଦଲ ଢାଙ୍କି ହେଇଗଲା ଯେ? ମୋ କଥା ଶୁଣି
1: ଆପଣଙ୍କ କଥା ମିଛ ନୁହେଁ କବି। ଏ ରୂପଜୀବୀର ରୂପ ଶିକ୍ଷାରେ ଯେକୌଣସି ପୁରୁଷ ପତଙ୍ଗ ପରି

0: ହାସଦେବା ଆଦୌ ଆଚମ୍ବିତ କଥା ନୁହେଁ। ମୋର ଏ ଅନିନ୍ଦ୍ୟ ରୂପ ଛଟାରେ କେତେ ଯେ ଯୁବକ ପ୍ରଲୁବ୍ଧ ହୋଇ ସର୍ବଶାନ୍ତ ହୁଅନ୍ତି ତାର ଠିକଣା ନାହିଁ। ମୁଁ ଅଲକ୍ଷଣୀ କେତେ ଯେ ସୁଖୀ ଦମ୍ପତିଙ୍କର ସୁନା ସଂସାରକୁ ଚୂନା କରିଛି, କେତେ କେତେ ପତିବ୍ରତା ରମଣୀଙ୍କ କୋଳରୁ ତାଙ୍କ ସ୍ୱାମୀ ଦେବତାଙ୍କୁ ଛଡ଼େଇ ଆଣିଛି, ତାର ମୋତେ ହୀୟତା ନାହିଁ। ଶ୍ରେଷ୍ଠୀ ଆଉ ଧନିକମାନେ ତ ଏ ବାରାଙ୍ଗନାର ପାଦ ତଳେ ଆୟ ଅଳଙ୍କାର ଆଉ ବିପୁଳ ପରିମାଣର ଧନ ଅଜାଡ଼ି ଦେଇ ସର୍ବହରା ପାଲଟିଛନ୍ତି। ଏତେ ପାଇବା ସତ୍ତ୍ୱେ ବି ଏ ଜାତି ସନ୍ତୁଷ୍ଟ ନୁହନ୍ତି।
1: ଆଉ କଣ ପାଇଲେ ତମେମାନେ ସନ୍ତୁଷ୍ଟ ହେଇପାରିବ ଚାରୁଲତା?
0: ଧନ, ପ୍ରଚୁର ଧନ। ଏଇ ଧନ ପାଇବା ପଛରେ ଆମମାନଙ୍କର ଘୃଣ୍ୟ ଲାଳସା କେତେ ଯେ ନିମ୍ନ ସ୍ତରକୁ ଯାଇପାରେ ସେ କଥା ଶୁଣିଲେ ଆପଣ ମଧ୍ୟ ଆମକୁ ଘୃଣା କରିବେ।
1: ଘୃଣ୍ୟ ଲାଳସା
0: ମଲ୍ଲି? କୁହ ଭାଇ, ଆମର ଏ ଘୃଣ୍ୟ ପ୍ରବୃତ୍ତିକୁ ଆକ୍ଷେପ କରି ବିଦ୍ୱାନ ପଣ୍ଡିତମାନେ କ'ଣ କହନ୍ତି? ଆମର ଏ ବ୍ୟବସାୟର ମୂଳମନ୍ତ୍ର କ'ଣ? ସେ କଥା ଟିକେ ଭକ୍ତ କବିଙ୍କୁ ଶୁଣେଇଦେଲୁ।

0: ଏହା ଏକ ନିଷ୍ଠୁର ସତ୍ୟ। ତାହେଲେ ତୁମମାନଙ୍କ ମନ ଜୟ କରିବାକୁ କେଉଁମାନେ ସମର୍ଥ ଚରୁଲତା?
1: କହିଦେ ମଲ୍ଲୀ,

0: ଶୁଣିଲେ ତ କବି, ନିଶ ନିର୍ଦ୍ଧନମାନଙ୍କୁ ଆମ ଦୁଆର ମନା, ଆମର ସାନ୍ନିଧ୍ୟ ଲାଭ ତାଙ୍କ ପାଇଁ ସାତ ସପନ।
1: ବେଶ, ମୁଁ ତେବେ ଚାଲିଲି। ଚାରୁଲତା
0: ଚାଲିଲେ କୁଆଡ଼େ?
1: ମୁଁ କଙ୍ଗାଳ, ଦରିଦ୍ର, ସର୍ବହରା। ମୋର ଏକମାତ୍ର ଧନ ମୋ ପ୍ରଭୁ ଜଗନ୍ନାଥ। ତୁମ ମନ କିଣିବାକୁ ମୁଁ ତ ପୁରା ଅସମର୍ଥ, ଅଯୋଗ୍ୟ।
0: ନା, ସେମିତି ଭାବନ୍ତୁ ନାହିଁ ପ୍ରଭୁ ଭକ୍ତ ବଳରାମ। ଆପଣଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଶପଥ କରି କହୁଛି, ଏ ଚାରୁଲତା କୌଣସି ଦିନ ଆପଣଙ୍କ ଠାରୁ କୋଡ଼ିଟିଏ ସୁଦ୍ଧା ଆଶା କରିନାହିଁ। ଆପଣଙ୍କୁ ପାଇଲେ ମୁଁ କୁବେର ସମ୍ପତ୍ତି ପାଇଲା ପରି ଭାବେ। ଆପଣଙ୍କ ଚାରୁଲତାକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି।
1: ହେଲେ ମୋଠାରେ ଏମିତି କ'ଣ ଦେଖି?
0: ଆପଣଙ୍କ ପରି ଭକ୍ତ କବିଙ୍କୁ ମୋ କୁଟୀରରେ ପାଇଲେ ମୋ ଦେହରେ ଯେମିତି ଏକ ଶିହରଣ ସୃଷ୍ଟି ହୁଏ, ମୁଁ ମୋର ସତ୍ତା ହରାଇ ବସେ।
1: ଚାରୁ,
0: ମୁଁ ଆପଣଙ୍କୁ କାୟ ମନ ବାକ୍ୟରେ ଅନ୍ତର ଦେଇ ଭଲ ପାଏ କବି। ମୋ ମନ କହେ,
1: କ'ଣ ଚାରୁଲତା?
0: ଆପଣଙ୍କ ପରି ପରମ ଭକ୍ତଙ୍କର ସାନ୍ନିଧ୍ୟ ଲାଭ କରି ମୁଁ ଏ ପାପ ପଙ୍ଖୀଳ ନରକରୁ ମୁକ୍ତି ପାଇଯିବି। କୁସୁମ ପରସରେ ପଟ ନିସ୍ତରିଲା ପରି ମୋର ସମସ୍ତ ପାତକ ଧୋଇ ହେଇଯିବ। କେବଳ ଆପଣ ମୋତେ ନରକରୁ ଉଦ୍ଧାର କରିପାରିବେ।
1: ହେଲେ ଚାରୁ, ନିଜକୁ କାହିଁକି ଏତେ ଧିକ୍କାର କରୁଛ? ତୁମେ ଆଉ ତୁମର ଏ ବୃତ୍ତି ଆଦୌ ଅପବିତ୍ର ନୁହେଁ। ତୁମ ଦ୍ୱାର ପବିତ୍ର, ତାର ମାଟି ବି ପବିତ୍ର। ତୁମେ କ'ଣ ଜାଣିନ, ତୁମ ଦ୍ୱାରରୁ ପବିତ୍ର ମାଟି ମୁଠାଏ ନଗଲେ ନୂତନ ଗୃହ ଆଉ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ ବୋଲି?
0: ଆପଣ ମୋର ଅନ୍ୟ ଦିଗଟି କଥା ଥରେ ଭାବନ୍ତୁ କବି, ଯାହା ଅନ୍ଧକାର ଆଉ ହାହାକାରରେ ପରିପୂର୍ଣ୍ଣ।
1: ମୁଁ ବୁଝିପାରିଲିନି ଚାରୁ।
0: ଆଜି ମୋର ଏଇ ନଶ୍ୱର ଦେହରେ ଯେଉଁ ଯୌବନ ଫୁଲ ଫୁଟି ତାର ମନମତାଣିଆ ମହକରେ ରସିକ ଭଅଁରମାନଙ୍କୁ ପ୍ରଲୁବ୍ଧ କରୁଛି, ସେ ଦିନେ ଭାସି ହେଇଯିବ, ରଙ୍ଗ ଫିକା ପଡ଼ିଯିବ, ସୌରଭ ଉଡ଼ିଯିବ, ଦେହରେ ବାର୍ଦ୍ଧକ୍ୟ ଆଧିପତ୍ୟ ବିସ୍ତାର କରିବ।

0: ସେତେବେଳେ ମୋ ଅବସ୍ଥା କ'ଣ ହବ ଥରେ ଭାବିଛନ୍ତି? ଆଡ଼ ଆଖିରେ କେହି ବି ଥରେ ଚାହିଁବିନି, ମୁଁ ହେଇଯିବି ଅଲୋଡ଼ା ଅପାଙ୍କ୍ତେୟ।
1: ଚାରୁ,
0: କଥା ଦିଅନ୍ତୁ ଭକ୍ତ ବଳରାମ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଚରଣ ତଳେ ଏ ପତିତା ଚାରୁଲତା ପାଇଁ ଟିକେ ସ୍ଥାନ କରେଇ ଦେବେ ନା?
1: ଶାନ୍ତ ହେଇଯାଅ ଚାରୁ,
0: କୁହନ୍ତୁ
1: ଶାନ୍ତ ହେଇଯାଅ। ଏତେ ରାତିରେ ମନକୁ ଏତେ ଭାରାକ୍ରାନ୍ତ କର ନାହିଁ, ମୋତେ ଟିକେ ଭାବିବାକୁ ସମୟ ଦିଅ।
0: ସତେ ତ ରାତି ଅନେକ ହେଲାଣି, ମୋ ସ୍ୱାର୍ଥ ଲାଗି ଆପଣଙ୍କ ଆନନ୍ଦରେ ବାଧା ଦେଲି। ହଉ, ଆପଣଙ୍କ ମନ ପସନ୍ଦର ଗୀତଟିଏ ଗାଉଛି, ତାପରେ ଭୋଜନ ସାରି ନିଦ୍ରା।

0: ଭାଇ, ତମ ପ୍ରାଣବନ୍ଧୁ ଭକ୍ତ କବିଙ୍କର ଆଜି କଣ ନିଦ୍ରା ଭଙ୍ଗ ହବନି କି? ବେଳ ଆସି ପରା ଦିଘଡ଼ି ହେଲାଣି।
1: ପାଟି କରନା, ସେ ବିଶ୍ରାମ ନିଅନ୍ତୁ, କେତେବେଳେ ଉଠିବେ ଉଠନ୍ତୁ।
0: ତମ ଆଖି ବି ତ ମାଡ଼ି ମାଡ଼ି ପଡୁଛି, ଜଣାଯାଉଛି ତମେ ବି ବୋଧେ ରାତି ସାରା ଶୋଇନ। ମଧୁର ଆଳପ ଆଲିଙ୍ଗନରେ ରାତିଟା ପାହିଗଲା ବୋଧେ।
1: ତୋର ଯୋଉ କଥା ନା, ହଁ ଶୁଣ, ଚଞ୍ଚଳ ଗାଧୁଆ ପାଧୁଆ ସାରି ଚୁଲି ଲିପା ପୋଛା କରି ଅରୁଆ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଦେ।

0: ଅଏ ଜେ ଜେ
1: କଣ ରେ ମଣି,
0: ଇଏ ତାଳ ଧ୍ୱଜ ଆଉ ଦର୍ପ ଦଳର ରଥ ଟଣା ହେଇ ଅନେକ ବାଟ ଆଗେଇ ଗଲେଣି। ଇ କାଳିଆ ଠାକୁରଙ୍କ ନନ୍ଦୀ ଘୋଷକୁ ଟାଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ବଡ ଉଚ୍ଛଲ କଲେଣି। କେତେବେଳେ ଆଉ ରଥ ଟଣା ହବ?
1: ବୁଝିଲୁ ରେ ନାତି, ଏ ରଥରେ ପୁରା ମନୁଆ ଠାକୁର ବସିଛି, ତା ମନ ନହେଲେ ରଥ ଟିକେ ବି ଆଗକୁ ଘୁଞ୍ଚିବନି। ତାର ଆଜ୍ଞା ହେଲେ ରଥ ପବନ ଗଛରେ ଘର ଘର ନାଦ କରି ଦୌଡ଼ିବ। ଆରେ କିଏ ଜାଣେ, କୋଉ ଭକ୍ତର ପ୍ରାର୍ଥନା ଶୁଣି ଯଦି ଅଟକି ରହିଥିବେ।
2: ପ୍ରଭୁ ପ୍ରଭୁ ଚକାଟଣା, ମୁଁ କାଳିଆ ସାନ୍ତ, ମୁଁ ଦୋଷ ଧରିବ ନାହିଁ ପ୍ରଭୁ। ମୁଁ ପ୍ରାଣପିଆ କରେ, ସକାଳୁ ଟିକେ ନିଦ ଲାଗିଯାଇଥିଲା ଯେ ଆସିବାକୁ ଟିକେ ଉଚ୍ଛର ହେଇଗଲା। ଯାହା ହଉ, ମୋ ଲାଗି ତମେ ଅପେକ୍ଷା କରିଛ, ଏ ଦାସ କୃତାର୍ଥ ହେଲା। ଭାଇମାନେ ଭାଇମାନେ ଟିକେ ଆଡ଼ ହେଇ ଯାଆନ୍ତୁ, ମୁଁ ଯାଇ ମୋ ପ୍ରାଣବନ୍ଧୁ କାଳିଆ ସାନ୍ତକୁ ଟିକେ ଆଖି ପୁରେଇ ଦର୍ଶନ କରି ଆସିବି। ଟିକେ ଆଡ଼ ହେଇ ଯାଆନ୍ତୁ, ଟିକେ ଆଡ଼ ହୁଅନ୍ତୁ।
1: ଏଇଟା କିଏ ରେ ବିପୁ, କ'ଣ ଭୟା ବାତୁଣଙ୍କ ପରି ରଥ ଉପରେ ସିଧା ଦିଅଙ୍କ ପାଖକୁ ଝପାଳି ଆସୁଛି?
0: ବାୟାଟାକୁ ଚିହ୍ନି ପାରିଲନ କି? ଇଏ ପରା ସେଇ ବଳରାମ ଦାସ, ବୁଝିଲ? ମତେ ଲାଗୁଛି ବେହିପ ଚାରୁ ମାଳି ଘରୁ ସିଧା ଏଠିକି ଦୌଡ଼ି ଆଇଛି।
1: ସତନା କ'ଣ, ସତ୍ୟାନାଶ ସତ୍ୟାନାଶ ହେଇଗଲା, ପ୍ରଭୁଙ୍କ ପବିତ୍ର ରଥକୁ ମାରା କରିଦେଲା।
2: ମନା କରନ୍ତୁ ନାହିଁ ପଣ୍ଡାଏ, ଟିକେ ପାଖେଇ ଯାଆନ୍ତୁ, ମୁଁ ଖାଲି ଥରେ ମୁଁ ପ୍ରଭୁଙ୍କୁ ଦର୍ଶନ କରି ବାହୁଡ଼ି ଆସିବି।
1: ସ୍ନାନ ଶୌଚ ନଇ ଅପବିତ୍ର ଦେହରେ ତୁ ଦିଅଙ୍କୁ ଦର୍ଶନ କରିବ,
2: ଆପଣଙ୍କ ଗୋଡ଼ ତଳେ ପଡ଼ୁଛି, ଆପଣଙ୍କ ନେହୁରା ହେଉଛି। ମୋ ପ୍ରାଣ ବନ୍ଧୁକୁ ରଥ ଉପରେ ଦର୍ଶନ କରିବାକୁ ମୋତେ ଥରେ ମାତ୍ର ସୁଯୋଗ ଦିଅନ୍ତୁ।
1: କହିଲା କ'ଣ ନା ପ୍ରାଣ ବନ୍ଧୁ, ଭକତି ଗୁଡ଼ାକ ତ ଉଛୁଳି ପଡ଼ୁଛି ଆଉ। ପ୍ରଭୁଙ୍କ ରଥରେ ଚଢ଼ିବା ଆଗରୁ ନରେନ୍ଦ୍ରକୁ ଯାଇ ଟିକେ ସ୍ନାନ ଶୌଚ ହେଇ ଆସିବାକୁ ତ ବିବେକ କହିଲାଣି। ଭକତ କ'ଣ ରାଜ ସରମ ବୋଲି ତୋର କିଛି ନାହିଁ।
2: ମୁଁ ନରେନ୍ଦ୍ରକୁ ଯାଇ ସ୍ନାନ ଶୌଚ ହେଇନି ସତ, ହେଲେ ଜଗନ୍ନାଥଙ୍କ ଦୁଆହି ଦେଇ କହୁଛି, ମୋ ମନ ଆଉ ହୃଦୟ ନିର୍ମଳ, ହରିଗୁଣ କୀର୍ତ୍ତନ ବ୍ୟତୀତ ମୋ ତୁଣ୍ଡରେ ଆଉ କିଛି ନଥାଏ। ତା ଛଡ଼ା ଆଜି ଯେତେବେଳେ ପ୍ରଭୁ ପତିତ ପାବନ ରୂପରେ ରତ୍ନ ସିଂହାସନରୁ ଓହ୍ଲେଇ ଆସି ବଡ଼ଦାଣ୍ଡରେ ଦୁଃଖୀ ରଙ୍କି ପାପି ତପି ଧନୀ ଦରିଦ୍ର ସମସ୍ତଙ୍କୁ ଅମୃତ ଦୃଷ୍ଟିରେ ଦର୍ଶନ ଦେଉଛନ୍ତି, ସେତେବେଳେ ଛୁଆଁ ଅଛୁଆଁ ଶୌଚ ଅଶୌଚର ଭେଦଭାବ ରହିଲା କେଉଁଠି?
0: ବୁଝିଲେ, ୟା ରୂପକୁ ଟିକେ ଚାହୁଁ ମତେ ଯ, ପିନ୍ଧା ଦୋଷଣା ହଳଦୀ ଗୁରୁ ଗୁରୁ କେମିତି ହେଇଛି, ଦେହଟା ସାରା ଦେଖୁନ କୁଙ୍କୁମରେ ଜର ଜର।
1: ପାଚନ ପାଣି ନିଶାରେ ବେପ ଏମିତି ପାଗଳ ହେଇଗଲା ଯେ ନରେନ୍ଦ୍ର ବୁଡ଼ଟିଏ ନ ପକେଇ ସିଧା ସିଧା ଦିଅଁ ଦର୍ଶନ କରିବାକୁ ଧପାଇଲା।
0: ହେଇଛି ଯେ ଯେ ସେମିତି କହିଲେ ସେ କ'ଣ ଏଠୁ ଯିବ ନା କ'ଣ? ଯଦି କହିବ ତାକୁ ଗଳା ଧକ୍କା ଦେଇ ଏଠୁ ଘୋଡ଼େଇ ଦବା,
1: ହଁ
0: ଦେଖିବା କୋଉ ବୋପା ତା ପିଠିରେ ପଡ଼ିବ।
1: ହଁ ହଁ ସେଇଆ କରିବା ନାତି,
0: ହଁ।

0: ତମ ହୃଦୟେଶ୍ୱର ବଳରାମ ଦାସଙ୍କୁ ନନ୍ଦିଘୋଷ ରଥର ସେବାୟତ ମାନେ ଅପମାନ ଦେଇ ମାଡ଼ ମାରି ରଥରୁ ପେଲି ଦେଇଛନ୍ତି ଯେ ସିଏ ଲୋହଲୁହାଣ ହେଇଯାଇଛନ୍ତି।
1: ଏମିତି ଘଟିଛି ହେଲେ କାହିଁକି, ତାଙ୍କର ଦୋଷ କଣ?
0: ରଥରେ ଚଢି ଦିଅଙ୍କୁ ଦର୍ଶନ କରିବାକୁ ଯାଆନ୍ତି, ସେବାୟତ ମାନେ ତାଙ୍କୁ ଅଶୌଚ ଅପବିତ୍ର କହି ରଥରୁ ପେଲି ଦେଲେ।
1: ମଲ୍ଲି, ସେ ଏବେ କୋଉଠି ଅଛନ୍ତି? ତୁ ଯା, ତାଙ୍କୁ ଏଠିକି ନେଇ ଆସିବୁ।
0: କାଳୀ ମାଡ ଖାଇ ଲୋହଲୁହାଣ ହେଇ କାଳିଆ ଠାକୁରଙ୍କୁ ଅନେଇ ଢେର କାନ୍ଦିଲେ, ତାପରେ ଏକ ମୁହା ହେଇ କୁଆଡେ ଚାଲିଗଲେ।
1: ହେ ଅଗତିର ଗତି, ହେ କୃପା ସିନ୍ଧୁ ଜଗନ୍ନାଥ, ଶୁଣିଛି

ଏ ଦାସୀର ଜୀବନ ସର୍ବସ୍ୱ ବଳରାମ ଦାସ ତୁମର ପ୍ରିୟ ଭକ୍ତ, ତାଙ୍କର କିଛି ହେଇଗଲେ ମୁଁ ପ୍ରାଣ ଧରି ବଞ୍ଚିବି ନାହିଁ ପ୍ରଭୁ, ପଡ଼ତ ପାତି ଭିକ୍ଷା ମାଗୁଛି, ତାଙ୍କୁ ସୁରକ୍ଷା ଦବ, ତାଙ୍କ ମାନ ରକ୍ଷା କରିବ କରିବ।

0: ଗଜପତି ମହାରାଜାଙ୍କର ଜୟ ହେଉ।
1: ସମ୍ବାଦ କଣ ମହାମନ୍ତ୍ରୀ? ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥଟଣା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେଉଛି ତ? ନୀରବ କାହିଁକି?
0: ମଣିମା, ପୂର୍ବ ଅବସ୍ଥାର କୌଣସି ପରିବର୍ତ୍ତନ ଘଟି ନାହିଁ।
1: ଆମ୍ଭେ ଆଦେଶ ଦେଇଥିଲୁ ମହାବଳବାନ ମତ୍ତହସ୍ତିମାନଙ୍କୁ ନିୟୋଜିତ କରି ରଥ ଟଣାଇବେ, କିଛି କଣ ସୁଫଳ ମିଳିଲା ନାହିଁ? ନିର୍ବିଘ୍ନରେ ପ୍ରକାଶ କରନ୍ତୁ।

0: ବେଶ, ଆମ୍ଭେ ଏଇ ମୁହୂର୍ତ୍ତରେ ବଡ଼ଦାଣ୍ଡକୁ ଯାତ୍ରା କରି ଆକୁଳ ନିବେଦନ ସହ ରଥରଜ୍ଜୁ ଧରି ଟାଣିମୁ। କାଳେ ଦାସ ପ୍ରତି ମହାବାହୁ କରୁଣା କରିବେ, ଆପଣ ପାଲିଙ୍କିର ବ୍ୟବସ୍ଥା କରନ୍ତୁ।
1: ଯଥାଜ୍ଞା ମଣିମା।
2: ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର। ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର।
0: ବଡ଼ ଆଚମ୍ବିତ କଥା, ଆମ୍ଭେ ସ୍ୱୟଂ ଆଜି ରଥ ଟାଣି ବିଫଳ ହେଲୁ। କାଳିଆ ରଖିଲା ନାହିଁ ଆମ୍ଭର ନିବେଦନ। ଭାବୁଛି ଏ ଦାସାନୁଦାସ ତାଙ୍କ ଶ୍ରୀଚରଣରେ ନିଶ୍ଚୟ କୌଣସି ଅପରାଧ କରିଛି, ଯାହାଫଳରେ ଖଟିଆ ଠାକୁର ହଟ କରିଛନ୍ତି। ଆପଣ ଏଇ ମୁହୂର୍ତ୍ତରେ ରଥ ସାଇରେ ତୃଣସଜ୍ଜା କରିଦିଅନ୍ତୁ। ଆମ୍ଭେ ତହିଁରେ ଅଧିଆ ପଡ଼ି ତାଙ୍କ ମନ କଥା ଜାଣିବାକୁ ପ୍ରାର୍ଥନା କରିବୁ।

0: ରାଜା ପ୍ରତାପ ରୁଦ୍ର, ମୋର ପ୍ରିୟ ଭକ୍ତ ବଳରାମ ଦାସ କେଡ଼େ ଶ୍ରଦ୍ଧା ଓ ଭକ୍ତିରେ ମୋତେ ଦର୍ଶନ କରିବ ବୋଲି ମୁଁ ନନ୍ଦିଘୋଷ ରଥରେ ଚଢ଼ିଥିଲା ଯେ, ତୋ ସେ ମୂର୍ଖ ସେବାୟତଗଣ ତାକୁ ଅଶୁଚି ଆଉ ଅପବିତ୍ର କହି ଗଳା ଧକ୍କା ଦେଇ ରଥ ଉପରୁ ପେଲିଦେଲେ, ତାକୁ ଲହୁଲୁହାଣ କଲେ।
1: ପ୍ରଭୁ ପ୍ରଭୁ,
0: ଦୁଃଖ ଆଉ ଅପମାନରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ସେ ବାଙ୍କି ମୁହାଣଠାରେ ବସି ବାଲିରେ ତିନି ଗୋଟି ରଥ ନିର୍ମାଣ କରି ମୋତେ ଧ୍ୟାନ କରୁଛି। ତା ଭକ୍ତି ଡୋରିରେ ବାନ୍ଧି ହୋଇ ମୁଁ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସହ ତିନି ଠାକୁର ତା ବାଲିରଥରେ ବିଜେ କରିଛୁ। ସେଇଥିପାଇଁ ତ ବଡ଼ଦାଣ୍ଡରେ ଆଜି ରଥଟଣା ଉତ୍ସବ ବାଧାପ୍ରାପ୍ତ ହୋଇଛି।
1: ପ୍ରଭୁ ପ୍ରଭୁ, ଏହା ମୋ ସେବାୟତମାନଙ୍କର ଅକ୍ଷମଣୀୟ ଅପରାଧ। ଦୟାକରି ପ୍ରତିକାରର ଉପାୟ କହିଦିଅନ୍ତୁ ପ୍ରଭୁ, କହିଦିଅନ୍ତୁ।

0: ପ୍ରଭୁ ଚକାଡୋଳା, ମୋ କାଳିଆ ସାନ୍ତ, ମୁଁ ରାଣ ଖାଇ କହୁଛି, ଆଉ ଦିନେ ତୋ ବଡ଼ ଦାଣ୍ଡର ଛାଇ ସୁଦ୍ଧା ମାରିବି ନାହିଁ। ଏ ବାଙ୍କି ମୁହାଣରେ ମୋ ନିଜ ହାତରେ ଗଢ଼ିଥିବା ତିନି ଗୋଟି ବାଲିରଥରେ ତୁମ ତିନି ଠାକୁରଙ୍କୁ ବସେଇ ମୁଁ ପୂଜା କରିବି। ଦେଖିବି ଦେଖିବି କିଏ ତତେ ମୋଠୁ ଛଡ଼େଇ ନେବ। ସତରେ ତୁ ଯଦି ମୋର ପ୍ରାଣ ବନ୍ଧୁ ହେଇଥିବୁ, ମୁଁ ତୋର ଭକ୍ତ ବୋଲି ଗର୍ବ କରୁଥିବି, ତେବେ ତୁ ସେ କାଠ ତିଆରି ରଥରୁ ଚାଲିଆସି ମୋ ବାଲି ରଥରେ ଭିଜି କରିବୁ। ତା ନହେଲେ ମୁଁ ଜାଣିବି ତୁମର କେହି ନୁହଁ, ସାତ ପର ତୋ ପ୍ରଭୁ ପଣ ମିଛ, ଆଉ ଫର ଫର ହେଇ ଉଡ଼ୁଥିବା ତୋର ସେ ପତିତ ପାବନ ମାନା, ସିଏ ବି ମିଛ, ସବୁ ଖାଲି ଛଳନା, ସବୁ ଖାଲି ଛଳନା। ମୋ ସର୍ବାଙ୍ଗରେ କାହିଁକି ଶିହରଣ ଖେଳି ଯାଉଛି, ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମହକ ଭରିଗଲାଣି। ଏସବୁ ତ ମୋ କାଳିଆ ସାଆନ୍ତଙ୍କର ଅଙ୍ଗଲାଗି ପଦାର୍ଥ, ତେବେ କ'ଣ ମୋ ଅନ୍ତର୍ଯ୍ୟମୀ ଠାକୁର ଏ ଅପନ୍ତରାକୁ ଚାଲି ଆସିଛନ୍ତି? ମୋ ଅନ୍ତର ଭିତରେ ମୋ ପ୍ରଭୁ ଯେମିତି କ'ଣ କହିଯାଉଛନ୍ତି।
1: ଭକ୍ତ ଶିରୋମଣି ବଳରାମ ଦାସ, ତୁମ ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ମୋର ସେବକମାନଙ୍କ ଦ୍ୱାରା ତୁମେ ପାଇଥିବା ଅପମାନ ନିର୍ଯାତନା ମୋତେ ଖୁବ୍ ବାଧିଛି, ସେମାନେ ଅବଶ୍ୟ ଶାସ୍ତି ପାଇବେ। ମୁଁ ତୁମ ଦୁଃଖରେ ଅତ୍ୟନ୍ତ ଦୁଃଖୀ ବଳରାମ।

0: ଜୟ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମୋର ଜୟଗାନ କରି ଏ ବିରାଟ ଜନସମୁଦ୍ର କ'ଣ ଇଆଡ଼େ ମାଡ଼ି ଆସୁଛି? କିଏ ମାନେ?
3: ମଣିମା, ଇଏ ହେଉଛନ୍ତି ମତ ବଳରାମ ଦାସ। ଧ୍ୟାନ ମୁଦ୍ରାରେ ସେ ବାଲି ଉପରେ ବସିଛନ୍ତି।
2: ମନ୍ତ୍ରୀଙ୍କ ଗହଣରେ ସ୍ୱୟଂ ଗଜପତି ମହାରାଜା ବିଜେ କରୁଛନ୍ତି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର ଜୟ। ଆମର ସଭକ୍ତି ପ୍ରଣାମ ଗ୍ରହଣ କରିବା କୁହନ୍ତୁ।
2: ଏ କ'ଣ କରୁଛନ୍ତି ମଣିମା? ଲକ୍ଷ୍ମୀ ରାଜାର ମୌଡ଼ମଣି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ସ୍ୱୟଂ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବ, ଯିଏ ଲକ୍ଷ ଲକ୍ଷ ଭକ୍ତଙ୍କର ଚିର ନମସ୍ୟ, ଯାହାଙ୍କର ପାଦ ସ୍ପର୍ଶ କରି ସେମାନେ ନିଜ ଜୀବନକୁ ଧନ୍ୟ ମଣନ୍ତି, ସେଇ ଠାକୁର ରାଜା ମୋ ପରି ଅକିଞ୍ଚନର ପାଦ ସ୍ପର୍ଶ କରି ମୋତେ ଅପରାଧ କରୁଛନ୍ତି।
4: ଅପରାଧ ତୁମ୍ଭେ କରିନାହ ଭକ୍ତ ବଳରାମ, ଅପରାଧ ଆମ୍ଭେ କରିଅଛୁ।

0: ଆଦେଶ ଅନୁଯାୟୀ ସାଥିରେ ଆଣିଥିବା ପାଟଶାଢ଼ୀ ଦିଅନ୍ତୁ। ଆମ୍ଭେ ସ୍ୱହସ୍ତରେ ବଳରାମ ଦାସଙ୍କ ମସ୍ତକରେ ବାନ୍ଧି ତାଙ୍କୁ ଭକ୍ତ ଶିରୋମଣିର ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବୁ।
1: ନିଅନ୍ତୁ ମଣିମା।
0: ଭକ୍ତ ଶିରୋମଣି ବଳରାମ ଦାସ, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଏହି ରାଜକୀୟ ମର୍ଯ୍ୟାଦା ସାଦରେ ଗ୍ରହଣ ପୂର୍ବକ ଆମ୍ଭଙ୍କୁ କୃତାର୍ଥ କରନ୍ତୁ।
2: ନିସ୍ତରିଲି ପ୍ରଭୁ, ନିସ୍ତରିଲି।
3: ଭକ୍ତ ଶିରୋମଣି ବଳରାମ ଦାସଙ୍କର, ଭକ୍ତ ଶିରୋମଣି ବଳରାମ ଦାସଙ୍କର।
0: ମହାମନ୍ତ୍ରୀ, ଆଉ ବିଳମ୍ବ ନ କରି ଭକ୍ତ ବଳରାମଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସାନ୍ତୁ। ଆମ୍ଭେ ସଭିଏଁ ବଡ଼ଦାଣ୍ଡ ଅଭିମୁଖେ ବାହୁଡ଼ି ଯିବା।
1: ଯଥାଜ୍ଞା ମଣିମା।

0: ଭକ୍ତ ଶ୍ରେଷ୍ଠ ବଳରାମ, ତୁମ୍ଭଙ୍କୁ ଚିହ୍ନି ନପାରି ମୁଁ ଅଧମ ସେବାୟତ ଅପମାନିତ କରିଥିବାରୁ ତୁମ୍ଭ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରୁଛି।
1: ଏଇ ସେବାୟତ ମଧ୍ୟ ସମ ପରିମାଣରେ ଦୋଷୀ, ପାଦ ଧରି କ୍ଷମା ମାଗୁଅଛି, ଦୋଷ ମାର୍ଜନା କରନ୍ତୁ।
2: ମହାମନ୍ତ୍ରୀ
3: ମଣିମୟ,
2: ପ୍ରଭୁ ନୀଳାଦ୍ରି ବିହାରୀଙ୍କ ସ୍ୱପ୍ନ

0: ଆସନ୍ତୁ ଆସନ୍ତୁ ଭକ୍ତ ବଳରାମ ଦାସ, ନନ୍ଦିଘୋଷ ରଥ ଉପରେ ଏହି ସୁଶୋଭିତ ଆସନରେ ବସିବା ହୁଅନ୍ତୁ।
1: ମହିମା,
0: ପ୍ରଭୁଙ୍କର ସ୍ୱପ୍ନାଦେଶ ହୋଇଥିଲା ତୁମ୍ଭେ ନିଜ ମୁଖରେ ଚଳ ନନ୍ଦିଘୋଷ ନ କହିବା ଯାଏ ରଥ ଚଳିବ ନାହିଁ। ଦୟାକରି କହିଦିଅନ୍ତୁ ଭକ୍ତ।
1: ପ୍ରଭୁ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ମୁଁ ଅକିଞ୍ଚନ ଅଭିମାନ କରି ଅପନ୍ତରାକୁ ଚାଲିଗଲି ବୋଲି ତୁମେ ବି ନନ୍ଦିଘୋଷ ତ୍ୟାଗ କରି ଚାଲିଗଲ।

ଭକତ ପ୍ରେମରେ ବାଇ ଇଏ ବଳରାମ ଦାସ ଭାବରେ କହିଲେ ରଥ ଚାଲେ ଘାଇ।

ଶୁଣିଲେ ଗୀତନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ନାଟ୍ୟାଂଶରେ ଅମରେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, ବିନାୟକ ମିଶ୍ର, ନବକିଶୋର ଆଚାର୍ଯ୍ୟ, ବସନ୍ତ ମହାନ୍ତି, ଲକ୍ଷ୍ମୀଧର ତ୍ରିପାଠୀ, ଅନନ୍ତ କୁମାର ଦାସ, ସୁରେଶ ଚନ୍ଦ୍ର ବଳ, ନିରଞ୍ଜନ ପାଣ୍ଡେ, ବ୍ରଜରାଜ ସିଂ, ଝରଣା ଦାସ ଓ ମିତାଲି ପାଲ୍।

ସଙ୍ଗୀତାଂଶରେ ରବିନାରାୟଣ ଦାସ, ପ୍ରଭୁ ପ୍ରସାଦ ନନ୍ଦ, ବାଦଲ କୁମାର ଆଚାର୍ଯ୍ୟ, ସନ୍ତୋଷୀ ପ୍ରସାଦ ମିଶ୍ର, ଗୀତାମଞ୍ଜରୀ ବେହେରା ଏବଂ ଅସୀମା ପଣ୍ଡା।

0: successfully reached orbit after completing its final burn and injecting payloads into a 450 kilometers orbit. The liftoff took place at 12.05 p.m. from the Satish Dhawan Space Center at Sriharikota in Andhra Pradesh. The Indian Olympic Association today announced that Olympic medalists Meerabai Chanu and Lovlina Borgohain will serve as India's flag and baton bearers at the opening ceremony of the Commonwealth Games in Glasgow. In badminton, Indian shuttler and two-time Olympic medalist PV Sidhu has reached the women's singles final of the Japan Open in Tokyo today. She entered the final after her opponent and world number 4, Chen Yufei of China, retired during the second game of the match. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ରାତି 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ରହିଛି ଚେତନା ଚିନ୍ତନ। ସକାଳ 6:35 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସ୍ୱରଗଫଲ ଶୁଣିବେ 7:25। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀରେ ସର୍ବାଙ୍ଗ ନୀତି ଆକାଶବାଣୀ କଟକ କେନ୍ଦ୍ରରୁ ଉପସ୍ଥାପନା ରବି ନାରାୟଣ ମିଶ୍ର। ଓଡ଼ିଆ ଭକ୍ତି ଗୀତ ପ୍ରଚାର କରିବୁ ସକାଳ 8:45। କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ପୂର୍ବାହ୍ନ 10:10। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ସକାଳ 5:55। ଶୁଭରାତ୍ର। ଜୟ ହିନ୍ଦ।